0: वंदे मातरम।
1: वंदे मातरम सुजला सुफला मलयज शीतला।

ଆକାଶବାଣୀ ଜୟପୁର ଆଜି ଶନିବାର 1948 ଶତାବ୍ଦ ଶ୍ରାବଣ 19 ଦିନ 2026 ମସିହା ଅଗଷ୍ଟ ମାସ 1 ତାରିଖ ଆପଣଙ୍କୁ ଶୁଭ ଅଭିବାଦନ ଜଣାଇ ସ୍ୱାଗତ କରୁଛୁ ଆଜିର ପ୍ରଥମ ଅଧିବେଶନକୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ୍ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 ମେଗାହର୍ଟ୍ଜ୍ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ଜଗତର ନାଥ ଜଗନ୍ନାଥ ସବୁବେଳେ ଭକ୍ତକୁ ଆପଣାର କରିନିଅନ୍ତି। ଭକ୍ତର ଦୁଃଖ ଦେଖିଲେ ତାଙ୍କ ଚକା ନୟନରୁ ଲୋତକ ଛରିପଡ଼େ। ଭକ୍ତ କଷ୍ଟରେ ଥିଲେ ତାଙ୍କୁ ବି କଷ୍ଟ ହୁଏ। ହେ ଚକା ନୟନ, ହେ ଜଗତର ନାଥ ଜଗନ୍ନାଥ, ଏମିତି ଲୀଳାମୟ ଠାକୁର ହେଇ ଲୀଳାଖେଳା କରୁଥାଅ। ଭକ୍ତର ପ୍ରିୟ ଭଗବାନ ହେଇ କରୁଣା ଢାଳୁଥାଅ। ପରବର୍ତ୍ତୀ ଶିଳ୍ପୀ ରୀନାରାଣୀ ପ୍ରଧାନ। ଶିଳ୍ପୀ ଗାଇଛନ୍ତି ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ରଚନା।

ମନ ସବୁବେଳେ ଚଳଚଞ୍ଚଳ, ମନ ଉଢ଼ି ବୋଲୁଥାଏ ଏପାରିରୁ ସେପାରି। ଥରଟିଏ ମନ କୃଷ୍ଣ ଭାବପ୍ରେମରେ ବାନ୍ଧି ହୋଇଗଲେ ସେ ଖୋଜୁଥାଏ ଭାବ, ପ୍ରୀତି, ଭକ୍ତି ଆଉ ଶ୍ରଦ୍ଧା। ଶ୍ରଦ୍ଧା ଆଉ ଭକ୍ତିରେ ମନକୁ ବ୍ରଜବନକୁ ପଠାଇଦେବା ଆସନ୍ତୁ। ପରବର୍ତ୍ତୀ ଶିଳ୍ପୀ କେଶବ ଚନ୍ଦ୍ର ରାଉତ, ଶିଳ୍ପୀ ଗାଇଛନ୍ତି ଗୋପାଳକୃଷ୍ଣଙ୍କ ରଚନା।

ସକାଳର ବନ୍ଦନରେ ସଞ୍ଜ ଆଳତିରେ ଆରାଧନା ହୁଏ ତାଙ୍କର। ମଧୁମୟୀଙ୍କର ଏ ସଂସାର ମଧୁମୟ ଅଟେ। ମଧୁର ଭାବ, ଶ୍ରଦ୍ଧା, ପ୍ରୀତି, ଆନନ୍ଦ ଭିତରେ ଏ ସଂସାର ଚାଲୁଥାଏ। ମଧୁମୟୀଙ୍କର ସେ ମଧୁର ଚାହାଣିରେ ସମସ୍ତଙ୍କର ମଙ୍ଗଳ ହୋଇଥାଉ। ପରବର୍ତ୍ତୀ ଶିଳ୍ପୀ ବନ୍ଦିତା ରାୟ। ଶିଳ୍ପୀ ଗାଇଛନ୍ତି ଭଗବାନ ନାୟକ ବର୍ମାଙ୍କ ରଚନା।

ମଧୁମୟୀ ମା ବିଶ୍ୱପିତାଙ୍କ କୃପା କରୁଣା ଝରିପଡ଼ୁଥାଉ, ସଚରାଚରଙ୍କ ଉପରେ ବିଶ୍ୱ ସଂସାର ମଧୁମୟ ଲାଗୁଥାଉ। ଏଇତକ କାମନା ସହ ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜି ପାଇଁ ଶିଳ୍ପୀମାନେ ଥିଲେ ମହମ୍ମଦ ସିକନ୍ଦର ଆଲାମ, ଅରିନାରାଣୀ ପ୍ରଧାନ, କେଶବ ଚନ୍ଦ୍ର ରାଉତ ଏବଂ ବନ୍ଦିତା ରାୟ। ଗୀତଗୁଡ଼ିକ ଥିଲା ପୁରାତନ ରଚନାରୁ ବୈକୁଣ୍ଠନାଥ ବ୍ରହ୍ମଚାରୀ, ଗୋପାଳକୃଷ୍ଣ ଏବଂ ଭଗବାନ ନାୟକ ବର୍ମାଙ୍କ ରଚନାରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 95ତମ ଭାଗ। ଆଜି ପାଇଁ ଶିଳ୍ପୀ ଭୂପିନ୍ଦର ସିଂ।

0: ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 95ତମ ଭାଗ ଶୁଣିଲେ। ଆଜି ପାଇଁ ଶିଳ୍ପୀ ଥିଲେ ଭୂପିନ୍ଦର ସିଂ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା ନରେନ୍ଦ୍ରନାଥ ପଟ୍ଟନାୟକ।
1: ଆମେ ସମସ୍ତେ ଏକଥା ବୁଝୁ ଯେ ସୁଖ ବାଣ୍ଟିଲେ ବଢ଼େ ଏବଂ ଦୁଃଖ ବାଣ୍ଟିଲେ କମେ। ଦୁଃଖକୁ ବୋଝ ବୋଲି ବି କୁହାଯାଉଥାଏ। ଏଣୁ ବୋଝକୁ ଏକୁଟିଆ ବୋହିବା ତୁଳନାରେ ବନ୍ଧୁଙ୍କ ସହ ଭାଗ କରିଦେଇପାରିଲେ ସେ ଭାର ଲାଘବ ହୁଏ। ଏହି ମର୍ମରେ ସମଗ୍ର ବିଶ୍ୱ ଯଦି ଗୋଟିଏ କଷ୍ଟକୁ ଭାଗ କରିପକାଏ ତେବେ କଷ୍ଟ ଆଉ କଷ୍ଟ ହୋଇ ରହିବ ନାହିଁ। ଗୋଟିଏ ସୁଖକୁ ସମଗ୍ର ବିଶ୍ୱ ଯଦି ଭୋଗ କରେ ତେବେ ସେ ସୁଖ ଅନ୍ତହୀନ ହୋଇପାରିବ। ଗୋଟିଏ ସଙ୍କୁଚିତ ଭାବ ନେଇ ଆମେ ନିଜ ଭିତରେ ନିଜେ ଦୁଃଖକୁ ନେଇ ଆଉଟି ହେବା ଅପେକ୍ଷା ତାକୁ ଜଣେ ସହୃଦୟ ବନ୍ଧୁ ନିକଟରେ ଖୋଲି କହିଦେବା ଅର୍ଥ ନିଜକୁ ହାଲୁକା ମନେ କରିବା। ମଣିଷ ମଣିଷ ଭିତରେ ଭାବର ବିନିମୟ ବାସ୍ତବରେ ଏଭଳି ଦୁଃଖ କଷ୍ଟକୁ ଲାଘବ କରିବା ପାଇଁ ହିଁ ଉଦ୍ଦିଷ୍ଟ। ତେବେ ନିଜକୁ ଅନ୍ୟମାନଙ୍କଠାରୁ ଭିନ୍ନ ବୋଲି ବିଚାର କରି ଆମ ନିଜକୁ ଆମେ ଗୋଟିଏ ଗୋଷ୍ଠୀଠାରୁ ଭିନ୍ନ କରିଦେବା ଆମକୁ ହିଁ ନିଃସଙ୍ଗ ଜୀବନ ଆଡ଼କୁ ଟାଣି ନେଉଥାଏ।

ଏହା ମୋର ତାହା ତାର ଏଭଳି ଭେଦଭାବ ଆମକୁ ସ୍ୱାର୍ଥପରତ କରିଦିଏ, ପ୍ରକାରାନ୍ତରେ ଆମକୁ ଏକୁଟିଆ ବି କରିଦିଏ। ଆମେ ଯେତେ ସମ୍ପତ୍ତି ସଂଗ୍ରହ କଲେ ବି ତାହା ଅର୍ଥହୀନ ହୋଇପଡ଼େ ଯେତେବେଳେ ଆମେ ନିଃସଙ୍ଗ ହୋଇଯାଉ। ତେବେ ସମାଜରେ ଅନ୍ୟ ସଭିଙ୍କୁ ନିଜର ବୋଲି ବିଚାର କରିବା ପାଇଁ ଆମକୁ ଯଥେଷ୍ଟ ଉଦାର ହେବାକୁ ହୁଏ। ବିଭିନ୍ନ କଥାକୁ ମୋର ମୋର କହି ଆମେ ଯେଉଁ ସ୍ୱାର୍ଥପରତା କରୁ ତାହା ଆମକୁ ଆମ ନିଜ ସ୍ୱଭାବଠାରୁ ଦୂର କରିବା ଆରମ୍ଭ କରେ। ଆମେ ସମଗ୍ର ବିଶ୍ୱକୁ ନିଜର କରିବାର ପ୍ରବୃତ୍ତିରୁ ଦୂରେଇ ଯାଇ ନିଜ ପାଇଁ ଏକ ସଂକୀର୍ଣ୍ଣ ପୃଥିବୀ ଗଢ଼ୁ, ଏବଂ ଶେଷରେ ଏମିତି ହୁଏ, ସମୟ ଆସେ ଯେତେବେଳେ ଆମ ପୃଥିବୀରେ ଆମେ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଉ। ମଣିଷ ଯେଉଁ ଉପାଦାନରେ ଗଢ଼ା, ସେ କଦାପି ଏକୁଟିଆ ରହିବା ସହଜ ନୁହେଁ। ପରିବାର, ସମାଜ, ଜଗତ, ଏମିତି ତାର ବିସ୍ତୃତି ହିଁ ତାର ପ୍ରକୃତିଦତ୍ତ ଲକ୍ଷଣ। ତେବେ କେଉଁ ଏକ ସଂକୀର୍ଣ୍ଣ ସ୍ୱାର୍ଥ ତାକୁ ବାରମ୍ବାର ସଙ୍କୁଚିତ କରିଦେଉଥାଏ। ବିଶ୍ୱକୁ ଭଗବାନଙ୍କ ଅବଦାନ ଏବଂ ସେହି ବିଶ୍ୱରେ ସେ କେବଳ ଏକ ନଗଣ୍ୟ ଅସ୍ତିତ୍ୱ ବୋଲି ବିଚାର କଲେ ହିଁ କ୍ରମଶଃ ସେ ଏକ ଉଦାରତା ଅନୁଭବ କରିବାରେ ସମର୍ଥ ହୁଏ। ବ୍ୟଷ୍ଟିରେ ନୁହେଁ, ବରଂ ସମଷ୍ଟିରେ ହିଁ ତାର ଜୀବନ ପୁଷ୍ଟ ହୋଇପାରେ ବୋଲି ଏକ ବିଚାର ତାକୁ ସାମାଜିକତା ଶିଖାଇପାରେ। ଆମ ଶାସ୍ତ୍ର କହେ, ଅୟମ୍ ନିଜ ପରୋବେତି ଗଣନା ଲଘୁଚି ଏତେସାମ୍ ଉଦାର ଚରିତା ନାମ ତୁ ବସୁଧୈବ କୁଟୁମ୍ବକମ୍। କାହାକୁ ମୋର ନିଜର ଏବଂ ଅନ୍ୟ କାହାକୁ ମୋର ପର ବୋଲି ଏକ ସଂକୀର୍ଣ୍ଣତାକୁ ପରିତ୍ୟାଗ କରି ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ବୋଲି ବିଚାର କରିପାରିଲେ ଜୀବନ ଯେଉଁ ଆତ୍ମୀୟତାରେ ଭରିଯାଏ, ସେହି ଆତ୍ମୀୟ ଭାବ ଆମ ଜୀବନକୁ ବାସ୍ତବରେ ସାର୍ଥକ କରିବାର କ୍ଷମତା ବହନ କରେ। ମୁଁ ଯେବେ ମୁଁ ନିଜ ପାଇଁ ନୁହେଁ, ମୁଁ କିଏ? ମୁଁ ଯେବେ କେବଳ ମୋ ପାଇଁ, ତ ମୁଁ କ'ଣ? ଏଇ ମୁହୂର୍ତ୍ତରେ ଯେବେ ମୁଁ ମୋ ଅନ୍ତରର ଡାକ ନ ଶୁଣେ, ତ କେବେ ଶୁଣିବି? ମୁଁ ନିଜ ପାଇଁ, ଏଣୁ ମୋତେ ହିଁ କିଛି କରିବାକୁ ହୁଏ। କିନ୍ତୁ ମୁଁ ନିଜଠାରେ ସୀମିତ ହୋଇଗଲେ ମୋ ଜୀବନ ପଶୁତୁଲ୍ୟ ଜୀବନ ପାଲଟିଯାଏ। ମୋତେ ଅନ୍ୟ ଅନେକଙ୍କ ପାଇଁ ବି କିଛି କରିବାକୁ ହେବ, ଏବଂ ଯାହା କିଛି ବି କରିବାକୁ ହେବ ତାକୁ ଏଇ ମୁହୂର୍ତ୍ତରେ କରିବାକୁ ହେବ। ବେଳ କାଳକୁ ଅପେକ୍ଷା କରି ମୋ ଅନ୍ତରର ଆବେଦନକୁ ଏଡ଼ାଇ ଯିବା ବାସ୍ତବରେ ଏକ ପ୍ରବଞ୍ଚନା ହିଁ ହେବ। ଆମ ଅନ୍ତରର ସ୍ୱାଭାବିକ ଆବେଦନ ଅଚିରେ କ୍ରିୟମାଣ ହେଉ, ଆମ ଦେଇ ଭଗବତୀ ଇଚ୍ଛା ଫଳବତୀ ହେଉ, ମଣିଷ ଜନ୍ମ ସାର୍ଥକ ହେଉ।

0: ଶୁଣିଲେ ଆଜିର ଅନୁଚିନ୍ତା ରଚନା ଏବଂ ଉପସ୍ଥାପନା କଲେ ନରେନ୍ଦ୍ରନାଥ ପଟ୍ଟନାୟକ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜି ସକାଳର ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଜୈବ ସାର ସମ୍ପର୍କରେ କିଛି ଆଲୋଚନା କରିବା। ଜୈବ ସାର, ଜୈବ ଯାହାକି ଜୀବନ୍ତ, ଯେଉଁ ସାର ମାଧ୍ୟମରେ କିଛି ଜୀବନ୍ତ କିମ୍ବା ଲୁଚି ରହିଥିବା ଅଣୁ ଜୀବଙ୍କୁ ଗଛର ହିତ ପାଇଁ ବ୍ୟବହାର କରାଯାଇଥାଏ ତାହାକୁ ଆମେ ଜୈବ ସାର କହିବା। ଯବକ୍ଷାରଜାନ, ଫସ୍ଫରସ୍ ଓ ପଟାସିୟମ୍ ଗଛର ମୁଖ୍ୟ ସାର ଏବଂ ଗଛ ପାଇଁ ଏହା ଅଧିକ ପରିମାଣରେ ଆବଶ୍ୟକ କରିଥାଏ ଏବଂ ସାଧାରଣତଃ ରାସାୟନିକ ସାର ହିସାବରେ ପ୍ରୟୋଗ ମଧ୍ୟ କରାଯାଇଥାଏ। କିନ୍ତୁ ବାୟୁମଣ୍ଡଳରେ ପ୍ରାୟ 78% ଯବକ୍ଷାରଜାନ ରହିଥାଏ। କେତେକ ଅଣୁଜୀବ ଅଛନ୍ତି ଯେଉଁମାନେ ବାୟୁମଣ୍ଡଳରୁ ଏହି ଯବକ୍ଷାରଜାନକୁ ସଂଗ୍ରହ କରି ବା ସଂଗ୍ରହ କରିବାରେ ସାହାଯ୍ୟ କରି ଗଛକୁ ଠିକ୍ ଭାବରେ ଉପଲବ୍ଧ କରାଇଥାନ୍ତି। ସେହିପରି ମାଟିରେ ଅନେକ ଫସ୍ଫରସ୍ ବିବନ୍ଧିତ ରହି ଗଛକୁ ମିଳିନଥାଏ। ଆଉ କେତେକ ଅଣୁଜୀବ ଏହି ବିବନ୍ଧିତ ଫସ୍ଫରସ୍କୁ ଦ୍ରବୀଭୂତ କରି ଫସ୍ଫେଟ୍ ସାର ଆକାରରେ ଗଛକୁ ଯୋଗାଇଥାନ୍ତି। ଜୈବ ସାର ବ୍ୟବହାର କରିବା ଦ୍ୱାରା ଉପକାରିତାମାନ ହେଉଛି, ଏମାନଙ୍କ ବ୍ୟବହାର କରିବା ଦ୍ୱାରା ଫସଲକୁ ଅଧିକ ଖାଦ୍ୟ ସାର ମିଳିଥାଏ, ମାଟିର ଉର୍ବରତା ବୃଦ୍ଧି ପାଇଥାଏ, ଗଛଗୁଡ଼ିକର ଚେର ବୃଦ୍ଧି ଘଟି ଗଛ ବଢ଼ିବାରେ ସାହାଯ୍ୟ ହୋଇଥାଏ, ଧାନ ଜମିରେ ଆଜଲା ବ୍ୟବହାର କଲେ ଘାସ ପ୍ରାୟ ଉଠିନଥାଏ ଏବଂ ଜଳଭାବ ସମୟରେ 5-8 ଦିନ ମାଟିର ବତର ମଧ୍ୟ ରଖିଥାଏ। ଏହାଦ୍ୱାରା ପରିବେଶ ପ୍ରଦୂଷଣ ହୋଇନଥାଏ, ଏଗୁଡ଼ିକ ବ୍ୟବହାର କରିବାରେ ଅଧିକ କିଛି କ୍ଷତି ହୋଇନଥାଏ, କୃଷି ଉତ୍ପାଦନ ଖର୍ଚ୍ଚ କମିଥାଏ, ବିହନର ମାନ ବୃଦ୍ଧି କରାଏ, ମାଟିର ଭୌତିକ ଏବଂ ରାସାୟନିକ ଗୁଣ ବଢ଼ାଏ ଏବଂ ପରବର୍ତ୍ତୀ ଫସଲରେ ଅବଶିଷ୍ଟ ପ୍ରଭାବ ମଧ୍ୟ ପକାଇଥାଏ। ରାଇଜୋବିୟମ୍ ହେଉଛି

0: ଅନ୍ୟ ଏକ ଜୈବକାର ଯାନ ବିବନ୍ଧକ ଜୀବାଣୁ ସାର ଡାଲି ବା ଶିମ୍ବ ଜାତୀୟ ଫସଲର ଚେରରେ ଭାତୁଡ଼ି ବା ଗଣ୍ଠି ଦେଖିବାକୁ ମିଳିଥାଏ। ଏହା ମଧ୍ୟରେ ରାଇଜୋବିୟମ୍ ଜୀବାଣୁ ସହଭାଗିତା ଭାବରେ ରହି ବାୟୁମଣ୍ଡଳର ଯବକ୍ଷାର ଯାନକୁ ଏମୋନିଆରେ ପରିବର୍ତ୍ତନ କରିଥାଏ, ଯାହାକୁ ଗଛ ସହଜରେ ବ୍ୟବହାର କରିପାରେ। ଗୋଟିଏ ଫସଲ ଋତୁରେ ଏକର ପିଛା ପ୍ରାୟ 20-120 କିଲୋଗ୍ରାମ ଯବକ୍ଷାର ଯାନ ଫସଲକୁ ମିଳିପାରିଥାଏ। ଆନୁମାନିକ ହିସାବରେ କରାଯାଇଛି ଯେ ହରଡ଼ ଫସଲରେ 31 କିଲୋଗ୍ରାମରୁ 97 କିଲୋଗ୍ରାମ ପର୍ଯ୍ୟନ୍ତ ଯବକ୍ଷାର ଯାନ ସ୍ଥିରୀକରଣ କରାଯାଇଛି ହେକ୍ଟର ପିଛା ହିସାବରେ। ବୁଟ ସେହିଭଳି 41 କିଲୋଗ୍ରାମରୁ 134 କିଲୋଗ୍ରାମ ମଧ୍ୟ ଯବକ୍ଷାର ଯାନ ସ୍ଥିରୀକରଣର ଅନୁମାନ କରାଯାଇଛି। ମଟର 30 କିଲୋଗ୍ରାମରୁ 125 କିଲୋଗ୍ରାମ ହେକ୍ଟର ପିଛା ଯବକ୍ଷାର ଯାନ ସ୍ଥିରୀକରଣ କରିବାର ଅନୁମାନ କରାଯାଇଛି। ସେହିପରି ମୁଗ ଆଉ ବିରି 30-74 କିଲୋଗ୍ରାମ ଯବକ୍ଷାର ଯାନ ସ୍ଥିରୀକରଣ କରିବାର ଅନୁମାନ ରଖାଯାଇଛି। ବିଭିନ୍ନ ଡାଲି ଜାତୀୟ ଫସଲ ପାଇଁ ରାଇଜୋବିୟମ୍ କଲଚର ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ, ତେଣୁ ଠିକ୍ ପ୍ରଜାତିର କଲଚର ଫସଲ ଅନୁସାରେ ବ୍ୟବହାର କରାଯାଏ। ଆଜିକାଲି କେତେକ ପ୍ରଜାତିର ରାଇଜୋବିୟମ୍କୁ ମିଶାଇ ମିଶ୍ରିତ କଲଚର ବଜାରରେ ମିଳିଲାଣି। ଏହି କଲଚର ବଜାରରେ ପ୍ୟାକେଟରେ ଗୁଣ୍ଡ ଆକାରରେ ମିଳିଥାଏ ଏବଂ ଏଗୁଡ଼ିକ 6 ମାସ ମଧ୍ୟରେ ବ୍ୟବହାର କରିଦେବା ଦରକାର। ବିହନ ଉପଚାର କିପରି କରିବେ? ବୁଣିବାର 1 ଘଣ୍ଟା ପୂର୍ବରୁ 20-30 ଗ୍ରାମ କଲଚରକୁ 40-60 ମିଲିଲିଟର ପାଣିରେ ମିଶାଇ 1 କିଲୋଗ୍ରାମ ବିହନକୁ ଭଲ ଭାବରେ ଗୋଳାଇ ଛାଇରେ ଶୁଖାଇବା ପରେ ଦିନର ଥଣ୍ଡା ସମୟରେ ଅର୍ଥାତ୍ ବତର ଥିବା ମାଟିରେ ବୁଣିବା ଦରକାର। ମାଟିରେ କିପରି ବ୍ୟବହାର କରିବେ ସେ ସମ୍ପର୍କରେ ମଧ୍ୟ ଜାଣି ରଖନ୍ତୁ। 1-2 କିଲୋଗ୍ରାମ କଲଚରକୁ 50-100 କିଲୋଗ୍ରାମ ଗୁଣ୍ଡ ଏବଂ ବତର ଥିବା କମ୍ପୋଷ୍ଟ ସହିତ ମିଶାଇ 48 ଘଣ୍ଟା ଗୋଟିଏ ପରିଷ୍କାର ଅଖାବସ୍ଥା ମଧ୍ୟରେ ରଖିବା ପରେ ବତର ଥିବା ମାଟିରେ ବୁଣି ହଳ କରିବା କିମ୍ବା ସିଆରରେ ଦେଇ ବିହନକୁ ବୁଣା ଯାଇଥାଏ। ସେହିଭଳି ଆଜୋଟୋବ୍ୟାକ୍ଟର ଓ ଆଜୋସ୍ପୋରିଲିୟମ୍ ଏକ ଅନ୍ୟ ପ୍ରକାର ଜୈବ ସାର। ଏଗୁଡ଼ିକୁ ସମସ୍ତ ଅଣଶିମ୍ବ ଜାତୀୟ ଫସଲରେ ଯବକ୍ଷାର ଯାନ ସ୍ଥିରୀକରଣ ପାଇଁ ବ୍ୟବହାର କରାଯାଇଥାଏ। ଏମାନଙ୍କ ବ୍ୟବହାରରେ ଗୋଟିଏ ଫସଲକୁ ଏକର ପିଛା ପ୍ରାୟ 8-10 କିଲୋଗ୍ରାମ ଯବକ୍ଷାର ଯାନ ଉପଲବ୍ଧ ହୋଇଥାଏ। ଆଜୋଟୋବ୍ୟାକ୍ଟର ହାଲୁକା ଏବଂ ବାୟୁ ଚଳାଚଳ କରୁଥିବା ମାଟି ପାଇଁ ବେଶ୍ ଉପଯୋଗୀ। ଆଜୋସ୍ପୋରିଲିୟମ୍ ଦରସାରୁ ମଟାଳ ମାଟିରେ ଅଧିକ କାର୍ଯ୍ୟକ୍ଷମ ହୋଇଥାଏ। ମାଟିର ପ୍ରକାର ଭେଦ ଜଣାନଥିଲେ ଏବଂ ବେଶୀ ଶୁଖିଲା ବା କାଦୁଅ ହୋଇନଥିଲେ ଉଭୟ କଲଚରକୁ 1:1 ମିଶାଇ ବ୍ୟବହାର କରାଯାଇପାରିବ।
1: ଜୈବ ସାର ସମ୍ପର୍କରେ ଜାଣିଲେ ଆଜି ସକାଳର ଚାଷବାସ କଥାରେ। ଉପସ୍ଥାପନା କଲେ ସୁବ୍ରତ କୁମାର ବିଶ୍ୱାସ ରାୟ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1460 କିଲୋ ହର୍ଜ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଆରମ୍ଭ କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରେଞ୍ଜୋଡ଼ି। ଆଜି ଏଥିରେ ଶୁଣିବା ଗଦବା ସମ୍ପ୍ରଦାୟର ଗୀତ। ପରିବେଷଣ କରୁଛନ୍ତି ବଡ଼ ବିର୍ସା ଶିର୍ଷା ଏବଂ ସାଥୀ।
2: କୋରାପୁଟ ଜିଲ୍ଲାରେ ବସବାସ କରୁଥିବା ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଗଦବା ଅନ୍ୟତମ। ଏହି ସମ୍ପ୍ରଦାୟର ଲୋକେ କୋରାପୁଟ ଜିଲ୍ଲାର କୋରାପୁଟ ସବ୍ ଡିଭିଜନ, ଜୟପୁର ସବ୍ ଡିଭିଜନ ଏବଂ ମାଲକାନଗିରି ସବ୍ ଡିଭିଜନର ବିଭିନ୍ନ ଅଞ୍ଚଳରେ ମୁଖ୍ୟତଃ ବସବାସ କରିଥାନ୍ତି। ଅନ୍ୟାନ୍ୟ ଆଦିବାସୀ ସମ୍ପ୍ରଦାୟର ଭାଇ ଭଉଣୀମାନଙ୍କ ପରି ଏମାନେ ମଧ୍ୟ ବର୍ଷର ବିଭିନ୍ନ ସମୟରେ ଏବଂ ବିଭିନ୍ନ ଅବସରରେ ଗୀତ ଗାଇଥାନ୍ତି ଏବଂ ନାଚ ମଧ୍ୟ କରିଥାନ୍ତି। ତେବେ ଆଜି ଆସନ୍ତୁ ଗଦବା ଭାଇ ଭଉଣୀମାନେ ବାହାଘର ସମୟରେ ଗାଉଥିବା ଗୀତ ଶୁଣିବା। ପରିବେଷଣ କରୁଛନ୍ତି କାଙ୍ଗ୍ରାପଡ଼ା ଗ୍ରାମର ବଡ଼ବିର୍ସା ସିସା ଏବଂ ତାଙ୍କର ସାଥୀ।
3: ବନ୍ଧୁ ବନ୍ଧୁ ଘରୁ ଲୋକ ଲାଇ ସୟେ ଜୁହାର ଲାଗେ ସନ୍ଧି ଘରୁ ଲୋକ ଲାଇ ସୟେ ଜୁହାର ଲାଗେ କେତେ ଗୁନମ ଶରନୁ ଡେମରେ ମାମା କେତେ ଗୁନମ ଜୁହାରୁ ଡେମରେ ୟାତା ଉ ଜାନେ ଦୁଗୁସୁ ଇତେରି ଶରନୁ ସଦା କାଲେ ଦୁଗୁସୁ ଇତେରି ଜୁହାରୁ ଶରନୁ ଡେମନୁ ମାଇକି ବୈନୀରେ ଝାଡ଼ୁ ଦାରେ ଉଜି ଡୁଗୁ ନ ମାଇକି।

ତନରେ ପଥର ଜାଡ଼େ ଉଜି ଡୁଗୁ ସୁନ ରେ ମେନା ବୈନି କାତାର ସନ୍ଧି ଡୁଗୁସୁ ଗାମ ନିଙ୍ଗରେ।

0: ଆଦିବାସୀ ଗୀତର କାର୍ଯ୍ୟକ୍ରମର ଏଞ୍ଜୋଡ଼ି ଆଜି ପାଇଁ ଏତିକିରେ ଶେଷ ହେଲା। ଆଜି ଏଥିରେ ଶୁଣିଲେ ଗଦବା ସମ୍ପ୍ରଦାୟର ଗୀତ, ପରିବେଷଣ କଲେ ବଡ଼ବୀର ସାର ସିସା ଏବଂ ସାଥୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ବର୍ତ୍ତମାନ ସମୟ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚକ ପୁନୀତ ତ୍ରିପାଠୀ। ଅଥ ବାର୍ତ୍ତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଦ୍ୟ ଏକଦିବସୀୟ ଆନ୍ଧ୍ରପ୍ରଦେଶ କର୍ଣ୍ଣାଟକ ଯାତ୍ରାୟାଂ ଭବିଷ୍ୟତି। ଆନ୍ଧ୍ରପ୍ରଦେଶେ ପ୍ରଧାନମନ୍ତ୍ରୀ ଭୋଗାପୁରମ୍ ଇତ୍ୟତ୍ର ଅଲ୍ଲୁରି ସୀତାରାମ ରାଜୁ ଅନ୍ତାରାଷ୍ଟ୍ରୀୟ ବିମାନସ୍ଥାନକସ୍ୟ ଉଦ୍ଘାଟନ କରିଷ୍ୟତି। ସାର୍ବଜନିକ ନିଜ ସହଭାଗିତା ପ୍ରାରୂପସ୍ୟାନ୍ତର୍ଗତମ୍ 675 crore rupees ବ୍ୟୟେନ ନିର୍ମିତମ୍ ତଦନ୍ତାରାଷ୍ଟ୍ରୀୟ ବିମାନସ୍ଥାନକମ୍ ପ୍ରତିବର୍ଷମ୍ 60 lakh ଯାତ୍ରୀଣାମ୍ ସେବା ପ୍ରଦାତୁମ୍ ବିନିର୍ମିତମସ୍ତି। ପ୍ରଧାନମନ୍ତ୍ରୀ 80.8 crore rupees ବ୍ୟୟୟୁତାଃ ରାଷ୍ଟ୍ରୀୟ ରାଜମାର୍ଗ ପରିୟୋଜନାଃ ରାଷ୍ଟ୍ରାୟ ସମର୍ପୟିଷ୍ୟତି। ତାସାମ୍ ଶିଳାନ୍ୟାସମ୍ ଅପି କରିଷ୍ୟତି। ଆନ୍ଧ୍ରପ୍ରଦେଶ ଯାତ୍ରାନନ୍ତରମ୍ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକସ୍ୟ ମୈସୁରନଗରମ୍ ଗମିଷ୍ୟତି, ୟତ୍ର ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ ଯୁବ କେନ୍ଦ୍ରସ୍ୟ ବିବେକ ସ୍ମାରକସ୍ୟ ଉଦ୍ଘାଟନ କରିଷ୍ୟତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉକ୍ତବାନ୍ ୟତ୍ ଅପଶବ୍ଦ ପ୍ରୟୋଗ ଦ୍ୱେଷ ଭାବନା ଚ କସ୍ୟାପି ସମସ୍ୟାୟାଃ ସମାଧାନମ୍ ନ ଭବତଃ। ଅସୌ ମାର୍ଗଭ୍ରଷ୍ଟେଭ୍ୟଃ ଯୁବଭ୍ୟଃ କରୁଣାଭାବମ୍ ଆହ୍ୱାନ ଅବଦତ୍ ୟତ୍ତେ ଦଣ୍ଡନୀୟାଃ ନ ଅପିତୁ ରାଷ୍ଟ୍ର ନିର୍ମାଣସ୍ୟ ରାଷ୍ଟ୍ରହିତସ୍ୟ ଚ ଭାବନୟା ସମ୍ୟ

এবং ডোগরি লোকগীতা। ଦିନ ଗୋଟିଏ ବାଜି 20 ମିନିଟ୍ରେ ପ୍ରଚାର କରିବୁ କିଶୋର ଭାରତୀ କାର୍ଯ୍ୟକ୍ରମ। ଏଥିରେ ବର୍ଷା ଋତୁରେ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ସଚେତନତା ସମ୍ପର୍କରେ ଡାକ୍ତର ଶିବସାଇ ସ୍ୱରୂପଙ୍କ ସହ ସାକ୍ଷାତକାର ଶୁଣିବେ। ପରେ ଜାଣିବା କଥାରେ ଜାଣିବେ ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂହ ପାଟିଲଙ୍କ ସମ୍ପର୍କରେ। ଅପରାହ୍ନ 5ଟାରେ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ଜୁଆନ କଥାରେ ଶୁଣିବେ ପୁସ୍ତକ ପଢ଼ିବାର ଅଭ୍ୟାସ କାହିଁକି ଆବଶ୍ୟକ ସମ୍ପର୍କରେ ସାକ୍ଷାତକାର। ପରେ ଜାଣିବା କଥାରେ ଜାଣିବେ ଦେଓମାଳି ଶୃଙ୍ଗ, ମହାନଦୀ, ଚିଲିକା ହ୍ରଦ ସମ୍ପର୍କରେ। ଅପରାହ୍ନ 5:30ରେ ପ୍ରଚାର କରିବୁ ଚୈତିଜହ୍ନ କାର୍ଯ୍ୟକ୍ରମ। ଏଥିରେ ବୃତ୍ତିଗତ ଶିକ୍ଷା କାଇଟା ଏ ସମ୍ପର୍କରେ ଭେଟଘାଟ। ପରେ ପେନ୍ସନ୍ ଡବୁ ପାଇବା କାଜେ କାର୍ ଲଗେଜିବାର ଏ ସମ୍ପର୍କରେ ସାକ୍ଷାତକାର ଶୁଣିବେ। ଆଜିର ପ୍ରସଙ୍ଗ ସନ୍ଧ୍ୟା 6:55ରେ, ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ଜାଣିବେ। ରାତି 7:30ରେ କିଷାନବାଣୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:10ରେ ଶୁଣିବେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର। ଏଥିରେ ଆଖି ଥିଲେ ସବୁ ସୁନ୍ଦର ସମ୍ପର୍କରେ ସାକ୍ଷାତକାର। ପରେ ସୁଷମ ଖାଦ୍ୟର ମହତ୍ୱ ସମ୍ପର୍କରେ ସୂଚନା ଶୁଣିବେ। ରାଗ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 8:45ରେ। ରାତି 9:30ରେ ଶୁଣିବେ ଅଖିଳ ଭାରତୀୟ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ। ଏଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସୂଚନା ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ମୁଖ୍ୟମନ୍ତ୍ରୀ ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ କେନ୍ଦୁଝର ଅଞ୍ଚଳର ସ୍ଥିତି ସମୀକ୍ଷା କରିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଜିଲ୍ଲାପାଳମାନଙ୍କ ସହିତ ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ମହାନଦୀର ଜଳପତ୍ତନ ସ୍ତର ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ 647 ରିଲିଫ୍ କେନ୍ଦ୍ରରେ ଲୋକମାନଙ୍କୁ ଉଭୟ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି। କ୍ଷତିଗ୍ରସ୍ତ ଚାଷଜମି ପାଇଁ ଚାଷୀଙ୍କୁ ବନ୍ୟାଜଳ ଛାଡ଼ିବାର 72 ଘଣ୍ଟା ମଧ୍ୟରେ କ୍ଷୟକ୍ଷତିର ଆକଳନ କରାଯାଇ ଜିଲ୍ଲାପାଳମାନେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସାମ୍ପ୍ରତିକ ବନ୍ୟା ପରିସ୍ଥିତିରେ ଜଳ ପରିଚାଳନା ବ୍ୟବସ୍ଥାର ଏକ ସମୀକ୍ଷା ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜନସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ସତର୍କତା ଓ ସମନ୍ୱିତ ବନ୍ୟା ପରିଚାଳନା ଉପରେ ଗୁରୁତ୍ୱାରୋପ କରାଯାଇଛି। ହୀରାକୁଦ ଜଳଭଣ୍ଡାର ଓ ଅନ୍ୟ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀ କୂଳ ଓ ବନ୍ଧଗୁଡ଼ିକରେ 24 ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା କରିବା ସହ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ କାର୍ଯ୍ୟାଳୟରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମହାନଦୀରେ ସାମାନ୍ୟ ଧରଣର ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସଠିକ୍ ପଦକ୍ଷେପ ନିଆଯାଉଛି। ଆଜି ସକାଳ 6:00

0: ଖୋର୍ଦ୍ଧା ହୀରାକୁଦ ଜଳଭଣ୍ଡାରରୁ 22 ଗେଟ୍ ଦେଇ ବନ୍ୟାଜଳ ମହାନଦୀ ଏବଂ କେନାଲକୁ ଛଡ଼ାଯାଉଛି। ଯାଜପୁର ଜିଲ୍ଲାରେ 131 ରିଲିଫ୍ କେନ୍ଦ୍ରରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ରାଜ୍ୟରେ ପ୍ରତିରକ୍ଷା ଗବେଷଣା ନବସୃଜନ ଏବଂ ଦକ୍ଷତା ବିକାଶକୁ ପ୍ରୋହାହନ ଦେବା ପାଇଁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ପଟି ଗୁରୁତ୍ୱାରୋପ କରିଛନ୍ତି। ଭୁବନେଶ୍ୱରସ୍ଥିତ ଲୋକଭବନରେ ଆୟୋଜିତ ଏକ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟପାଳ ଗୋପାଳପୁରସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜ ଓ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ଅଧିକ ସମନ୍ୱୟ ଓ ଆବଶ୍ୟକତା ରହିଛି ବୋଲି କହିଛନ୍ତି। ଏଥିସହ ଡିଫେନ୍ସ କଲେଜ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ପ୍ରସ୍ତାବଗୁଡ଼ିକର ସମୀକ୍ଷା କରିଛନ୍ତି। ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅସ୍ମିତା ଦେଓ ହର୍ଷ ସିଂ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଅସ୍ମିତା ଜୁଡୋ ମହିଳା 48 କିଲୋଗ୍ରାମ ବର୍ଗ ଫାଇନାଲରେ କାନାଡାର ହେଇଦି କ୍ୱାଚ୍କୁ ପରାସ୍ତ କରିଛନ୍ତି। ସେହିପରି ଜୁଡୋରେ ପୁରୁଷ 60 କେଜି ବର୍ଗରେ ହର୍ଷ ଅଷ୍ଟ୍ରେଲିଆର ଜୁଡୋକୋ କସ୍ୱା କାଜ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ରାଜ୍ୟରେ ଆଜିଠାରୁ 7 ପର୍ଯ୍ୟନ୍ତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଛି। ସ୍ତନ୍ୟପାନକୁ ପ୍ରାଥମିକତା ଦେବା ସହିତ ଏ ସମ୍ପର୍କିତ ପ୍ରତିବନ୍ଧଗୁଡ଼ିକୁ ଦୂର କରିବା ଏବଂ ସ୍ତନ୍ୟପାନକୁ ପ୍ରୋହାହିତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଶିଶୁମାନଙ୍କ ସଠିକ୍ ଶାରୀରିକ ବୃଦ୍ଧି ସହ ବୁଦ୍ଧିମତା ବଢ଼ାଇବାରେ ମା' କ୍ଷୀରର ପ୍ରମୁଖ ଭୂମିକା ରହିଥାଏ। ଜନ୍ମ ହେବାର 1 ଘଣ୍ଟା ମଧ୍ୟରେ ଶିଶୁକୁ ମା' କ୍ଷୀର ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଜନ୍ମରୁ 6 ପର୍ଯ୍ୟନ୍ତ ଜଣେ ଶିଶୁକୁ କେବଳ ମା' କ୍ଷୀର ଏବଂ 6 ଦୁଇ ବର୍ଷ ପର୍ଯ୍ୟନ୍ତ ମା' କ୍ଷୀର ସହ ପରିପୂରକ ଖାଦ୍ୟ ଦିଆଗଲେ ଶିଶୁର ଶାରୀରିକ ଓ ମାନସିକ ଅଭିବୃଦ୍ଧି ଘଟିଥାଏ। ଫୁସ୍ଫୁସ୍ କ୍ୟାନ୍ସର ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଫୁସ୍ଫୁସ୍ କ୍ୟାନ୍ସର ଦିବସ ମଧ୍ୟ ପାଳନ କରାଯାଉଛି। କୋଶଳୀ ସମ୍ବଲପୁରୀ ଭାଷା ସାହିତ୍ୟର ଅନନ୍ୟ କବି ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ତଥା ସମ୍ବଲପୁରୀ ଦିନ ଆଜି ପାଳନ କରାଯାଉଛି। ସମ୍ବଲପୁରୀ ଭାଷା ସାହିତ୍ୟ ଏବଂ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ କବି ଶ୍ରୀ ବହିଦାରଙ୍କ ଅବଦାନ ଅବିସ୍କରଣୀୟ। ସମ୍ବଲପୁରର କଚେରୀ ଛକ, ଗଙ୍ଗାଧର ମଣ୍ଡପ ଏବଂ ଅଲଗା ଅଲଗା ସ୍ଥାନମାନଙ୍କରେ ସମ୍ବଲପୁରୀ ଦିନ ପାଳନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ସମ୍ବଲପୁର ଦିନ ପାଳନ କରାଯାଉଛି। ରାଜ୍ୟରେ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜିଠାରୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ କୃତ୍ରିମ ବୁଦ୍ଧିମତା ପରିଚାଳିତ ଇ ଚାଲାଣ ବ୍ୟବସ୍ଥାର କାର୍ଯ୍ୟକାରୀ ହେବ। ରାଜପଥଗୁଡ଼ିକରେ ଟ୍ରାଫିକ୍ ନିରୀକ୍ଷଣ ବ୍ୟବସ୍ଥା ସହିତ ଟ୍ରାଫିକ୍ ନିୟମ ଉଲ୍ଲଂଘନ, ଦୁଇଚକିଆ ଯାନରେ 2+ ଯାତ୍ରା, ବିନା ହେଲମେଟ୍ରେ ଗାଡ଼ି ଚଳାଇବା ଭଳି ନିୟମ ଉଲ୍ଲଂଘନ କଲେ ଇ ଚାଲାଣ ବାବଦରେ ଜରିମାନା ଏବଂ ଦଣ୍ଡବିଧାନର ବ୍ୟବସ୍ଥା କରାଯାଇଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ 18 ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ବିଭିନ୍ନ ପ୍ରକାର ସହାୟକ ଯାନ ଓ ଉପକରଣ ପ୍ରଦାନ କରିଛନ୍ତି। 2 ଜାତୀୟ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍କୁ ଅତ୍ୟାଧୁନିକ ବ୍ୟାଟେରୀ ଚାଳିତ 3-ଚକିଆ ଯାନ ପ୍ରଦାନ କରାଯାଇଛି। ଭିତରକନିକା ଜାତୀୟ ଉଦ୍ୟାନ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିବା ନେଇ ରାଜନଗର ବନଖଣ୍ଡ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ପରିବେଶ ଅନୁକୂଳ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯିବା ସହ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ମାଟ୍ରିକ୍ 2027 ଦେବାକୁ ଥିବା ଛାତ୍ରଛାତ୍ରୀମାନଙ୍କର ଏନ୍ରୋଲ୍ମେଣ୍ଟ ଡାଟା ବା ବ୍ୟକ୍ତିଗତ ତଥ୍ୟ ସଂଶୋଧନ ଅବଧି ଚଳିତ ମାସ 14 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗତମାସ 27 ଆରମ୍ଭ ହୋଇଥିବା ଏହି ତଥ୍ୟ ସଂଶୋଧନ ପ୍ରକ୍ରିୟାର ସମୟସୀମା ଗତକାଲି ପର୍ଯ୍ୟନ୍ତ ଥିଲା। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଶୁଣନ୍ତୁ ଶିଶୁ ପାଇଁ ଅମୃତ ମା କ୍ଷୀର। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଲୀନା ଦାସ।
2: ମଣିଷ ଏକ ସ୍ତନ୍ୟପାୟୀ ପ୍ରାଣୀ। ଶିଶୁ ଜନ୍ମ ହେବା ମାତ୍ରେ ଭଗବାନଙ୍କ ଆଶୀର୍ବାଦରୁ ମାତୃସ୍ତନ୍ୟରୁ ଅମୃତ ତୁଲ୍ୟ କ୍ଷୀର ଝରିଥାଏ। ମା କ୍ଷୀର ତାର ଶିଶୁ ପାଇଁ ଅମୃତ ସମାନ। ମା କ୍ଷୀରରେ ତାର ଶିଶୁ ପାଇଁ ପ୍ରତ୍ୟେକ ଖାଦ୍ୟ ଉପଯୁକ୍ତ ପରିମାଣରେ ଥାଏ। ସ୍ତନ୍ୟପାନ ଶିଶୁର ଜନ୍ମଗତ ଅଧିକାର। ଆମ ଦେଶରେ ପୂର୍ବରୁ ମା'ମାନେ ଶିଶୁକୁ ନିଜ କ୍ଷୀର ଦେଉଥିଲେ, କିନ୍ତୁ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରୁ ମା'ମାନେ ଏହି ଚିରାଚରିତ ପ୍ରଥାକୁ ଭୁଲି ତାର ବିକଳ୍ପ ବା ଡବା କ୍ଷୀରର ମାୟାଜାଲରେ ପଡ଼ିଛନ୍ତି। ମା ଶିଶୁକୁ ନିଜ କ୍ଷୀର ଦେବାକୁ ଗର୍ଭ ଅବସ୍ଥାରୁ ପ୍ରସ୍ତୁତ ହେବା ଦରକାର। ମା କ୍ଷୀର ଶିଶୁକୁ 6 ପର୍ଯ୍ୟନ୍ତ ପୂରା ଖାଦ୍ୟ ଯୋଗାଇଥାଏ। ମା କ୍ଷୀରର ପ୍ରଥମ ଭାଗ ଶତକଡ଼ା 80% ପାଣି ଥାଏ, ସେଥିପାଇଁ ପାଣି ପିଆଇବା ଦରକାର ପଡ଼େ ନାହିଁ। ମା କ୍ଷୀରର ଶେଷ ଭାଗରେ ଅଧିକ ତୈଳ ଥାଏ, ତାହା ଶିଶୁର ଓଜନ ବଢ଼ାଏ। ମା କ୍ଷୀର ଖୁଆଇଲେ ଶିଶୁର ଶାରୀରିକ ଓ ମାନସିକ ବିକାଶ ଉତ୍ତମ ହୁଏ। ମା କ୍ଷୀରରେ ପୁଷ୍ଟିସାର, ଶ୍ୱେତସାର, ସ୍ନେହସାର ଓ ଧାତୁସାର ଇତ୍ୟାଦି ଉପଯୁକ୍ତ ପରିମାଣରେ ଥାଏ, ଯାହାଦ୍ୱାରା ଶିଶୁର ବୃଦ୍ଧି ଠିକ୍ ଭାବରେ ହୁଏ।

0: କ୍ଷୀର ଶିଶୁର ସହଜରେ ହଜମ ହୁଏ। ମା କ୍ଷୀର ଖୋଇବା ଦ୍ୱାରା ଶିଶୁର ଓ ମାଆର ସମ୍ପର୍କ ଦୃଢ଼ ହୁଏ ଓ ଶିଶୁ ଦେହ ଉଷୁମ ରହେ। ଯେଉଁ ଶିଶୁ ମା କ୍ଷୀର ଖାଏ ସେ ବେଶୀ ବୁଦ୍ଧିଆ ହୁଏ, କାରଣ ଏହି କ୍ଷୀର ଶିଶୁ ଶରୀରର ସ୍ନାୟୁର ଆସ୍ତରଣ ତିଆରି କରିବାରେ ସାହାଯ୍ୟ କରେ। ପ୍ରଥମ ତିନି ଚାରି ଦିନ ଯେଉଁ କୋଲେଷ୍ଟ୍ରମ୍ ବା କଷ କ୍ଷୀର ବାହାରେ, ତାହା ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ। ତେଣୁ ପ୍ରଥମରୁ ମା କ୍ଷୀର ଖୋଇବା ଦରକାର। ସାଧାରଣତଃ ଗାଁ ମାନଙ୍କରେ ମହୁ ପାଣି ବା ମିଶ୍ରି ପାଣି ପ୍ରଥମେ ଦିଅନ୍ତି। ଏପରି କରିବା ଅନୁଚିତ, ଏହାଦ୍ୱାରା ମାଆର କ୍ଷୀର କମିଯାଏ। ମା କ୍ଷୀର ଖାଉଥିବା ଶିଶୁଟି ତିନି ଗୁଣା କମ୍ ଥଣ୍ଡା କାଶ, ଝାଡ଼ା ଓ ଅପପୃଷ୍ଟି ବେମାରୀର ଶିକାର ହୁଏ ଓ ବଡ଼ ହେଲେ ମଧୁମେହ ରୋଗ, ରକ୍ତଚାପ ଜନିତ ରୋଗ ଓ ହୃଦରୋଗ ଓ ମେଦ ବୃଦ୍ଧି ମଧ୍ୟ କମ୍ ହୁଏ। ମା କ୍ଷୀର ଜନ୍ମର ପ୍ରଥମ ଅଧଘଣ୍ଟା ମଧ୍ୟରେ ଖୁଆଇଲେ ମାଆର ଜରାୟୁ କମ୍ ରକ୍ତସ୍ରାବ ହୁଏ ଏବଂ ଜରାୟୁ ସଙ୍କୁଚିତ ହୋଇ ପୂର୍ବ ଅବସ୍ଥାକୁ ଆସେ। ମାଆର ଯଦି ପେଟ ଅପରେସନ୍ ବା ପ୍ରସବ ହୋଇଥାଏ, ତେବେ ପରିବାରର ସଦସ୍ୟଙ୍କ ସହାୟତାରେ ମାଆର ଚେତା ଆସିଲେ ଯେତେ ଶୀଘ୍ର ସମ୍ଭବ ମା କ୍ଷୀର ଖୁଆଇ ପାରିବେ। ଶିଶୁ କେବଳ ମା କ୍ଷୀର ଖାଉଥିଲେ ମାଆର ମାସିକ ଋତୁସ୍ରାବ ହୁଏ ନାହିଁ ଓ ମାଆର ପୁଣି ସଙ୍ଗେ ସଙ୍ଗେ ଗର୍ଭଧାରଣର ଆଶଙ୍କା କମ୍ ଥାଏ। ଶିଶୁକୁ କ୍ଷୀର ଖୁଆଉଥିବା ମାଆର ପରେ ଜରାୟୁ ଏବଂ ସ୍ତନ୍ୟ କର୍କଟ ରୋଗର ଆଶଙ୍କା କମ୍ ହୁଏ। ଗର୍ଭର ଶେଷ ତିନି ମାସରେ ମା ଦେହରେ ଅଧିକ ଚର୍ବି ଜମା ହୁଏ, ତାହା କ୍ଷୀର ଖୋଇଲେ ଧୀରେ ଧୀରେ କମେ। ମା କ୍ଷୀର ବଦଳରେ ମା ଯଦି ଅନ୍ୟ କ୍ଷୀର ଶିଶୁକୁ ଦିଏ, ତେବେ ତାକୁ ଅଧିକ କାମ କରିବାକୁ ପଡ଼େ ଏବଂ ଶିଶୁ ଗାଈ କ୍ଷୀର ପାଇଁ ଅଜ୍ଞାବାତ ବା ଆଲର୍ଜି ମଧ୍ୟ ହୋଇପାରେ। ମା କ୍ଷୀର ଖୁଆଇଲେ କେବଳ ମାକୁ ସାମାନ୍ୟ ଖାଦ୍ୟ ଖୁଆଇବାକୁ ପଡ଼େ। ଅନ୍ୟ ଡବା କ୍ଷୀର ବା ଗାଈ କ୍ଷୀର ଶିଶୁ ଖାଇଲେ ମାସିକ ଅନ୍ତତଃ 1,000-1,500 ଟଙ୍କା ଖର୍ଚ୍ଚ ହୁଏ। ପୁଣି ଏହା ତିଆରି କରିବା ବେଳେ ମା କେତେ ପରିମାଣରେ ପାଣି ମିଶେଇବ ତାହା ଜାଣିପାରେ ନାହିଁ, ଫଳରେ ପାଣି କ୍ଷୀର ଶିଶୁକୁ ଦିଏ। ଏହାଦ୍ୱାରା ଶିଶୁଟି ଅପପୃଷ୍ଟି ବେମାରୀର ଶିକାର ହୁଏ ଏବଂ ଦୂଷିତ ପାଣି ମିଶାଇବା ଦ୍ୱାରା ପିଲାର ତରଳ ଝାଡ଼ା ମଧ୍ୟ ହୋଇପାରେ। ବୋତଲରେ ମଧ୍ୟ କ୍ଷୀର ଖାଇବା ଉଚିତ ନୁହେଁ, କାରଣ ଏଥିରେ ଅଧିକ ପେଟ ଜନିତ ରୋଗ ସଂକ୍ରମଣର ଆଶଙ୍କା ଥାଏ। କେତେକ ମା ସନ୍ଦେହରେ ଥାନ୍ତି ଯେ ତାଙ୍କର କ୍ଷୀର ଶିଶୁ ପାଇଁ ଉପଯୁକ୍ତ ପରିମାଣରେ ହେଉଛି କି ନାହିଁ, କିନ୍ତୁ ମା ମାନେ ଜାଣିବା ଦରକାର ଯେ ଯଦି ଶିଶୁଟି ଦିନକୁ 6-8 ଥର ପରିସ୍ରା କରୁଛି ଏବଂ ଖାଇବା ପରେ ଠିକ୍ରେ ଶୋଉଛି ଓ ତାର ଓଜନ ଠିକ୍ ଭାବରେ ବଢୁଛି, ତେବେ କ୍ଷୀର ତା ପାଇଁ ଯଥେଷ୍ଟ ହେଉଛି। 6 ମାସ ପର୍ଯ୍ୟନ୍ତ କେବଳ ମା କ୍ଷୀର ଓ ପରେ ମା କ୍ଷୀର ସହିତ ଅନ୍ୟ ଆଡ଼ବହଳା ଖାଦ୍ୟ 2 ବର୍ଷ ପର୍ଯ୍ୟନ୍ତ ଖୁଆଇଲେ ଶିଶୁର ଉତ୍ତମ ବିକାଶ ହୁଏ। ଯେଉଁ ମାଆର ଶିଶୁ କ୍ଷୀର ଟାଣି ପାରୁନି, ତା ମା କ୍ଷୀର ଦୁହିଁ ଦେଇପାରିବ। ମା ସଂଗ୍ରହ କରିଥିବା କ୍ଷୀର ବାହାରେ 8 ଘଣ୍ଟା ରହିପାରିବ। ମା ନିଜର ମନ ଦୃଢ଼ କରି ଶିଶୁର ଉପଯୁକ୍ତ ଯତ୍ନ ନେଲେ ଓ ମା କ୍ଷୀର ଖୋଇଲେ ଶିଶୁର ମାନସିକ ଓ ଶାରୀରିକ ବିକାଶ ଭଲ ହୁଏ ଏବଂ ସେ ଆମ ଦେଶର ସୁନାଗରିକ ହୋଇ ବଢ଼ିବ।
1: ଶିଶୁ ପାଇଁ ଅମୃତ ମା କ୍ଷୀର, ଏ ସମ୍ପର୍କରେ କହିଲେ ଡାକ୍ତର ଲୀନା ଦାସ। ଆକାଶବାଣୀ କଟକ, ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ର ନିର୍ମାଣ ଏବଂ ଦେଶର ହିତ ପାଇଁ ଯୁବପିଢ଼ିକୁ ସଠିକ୍ ରାସ୍ତା ଦେଖାଇବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ଗସ୍ତରେ ଯାଇ ଆଜି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଅନ୍ୟ ଦେଶର ନାଗରିକଙ୍କ ପାଇଁ ଭିସା ବଣ୍ଡ ଯୋଜନାକୁ ସ୍ଥାୟୀ ଭାବେ ଲାଗୁ କଲା ଆମେରିକା। ପ୍ରଧାନମନ୍ତ୍ରୀଙ୍କ ଫେସବୁକ୍ ପୋଷ୍ଟ ଉପରେ ପ୍ରତିବନ୍ଧକ ଜାରି ଘଟଣାରେ ସଂସଦୀୟ କମିଟି ଆଗରେ ହାଜର ହେବାକୁ ମେଟା ଟିମ୍କୁ ନିର୍ଦ୍ଦେଶ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜୁଡ଼ୋରେ 2ଟି ସ୍ୱର୍ଣ୍ଣପଦକ ହାସଲ କରି ଇତିହାସ ସୃଷ୍ଟି କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଅପଶବ୍ଦ ପ୍ରୟୋଗ କରିବା ଏବଂ ଘୃଣାଭାବ ପୋଷଣ କରିବା ଦ୍ୱାରା କୌଣସି ସମସ୍ୟାର ସମାଧାନ ହୁଏ ନାହିଁ। ଶ୍ରୀ ମୋଦି ପଥଭ୍ରଷ୍ଟ ହୋଇଥିବା ଯୁବପିଢ଼ି ପ୍ରତି ସହାନୁଭୂତି ପ୍ରଦର୍ଶନ ଲାଗି ଆହ୍ୱାନ ଦେଇ କହିଛନ୍ତି ରାଷ୍ଟ୍ର ନିର୍ମାଣ ଏବଂ ଦେଶର ହିତକୁ ଧ୍ୟାନ ଦେଇ ସେମାନଙ୍କୁ ଦଣ୍ଡବିଧାନ କରିବା ପରିବର୍ତ୍ତେ ସଠିକ୍ ରାସ୍ତା ଦେଖାଇବା ଆବଶ୍ୟକ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏକ ଭିଡ଼ିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ରାଜଧାନୀର ଯନ୍ତରମନ୍ତରରେ କିଛିଦିନ ପୂର୍ବେ ଘଟିଥିବା ଘଟଣା ବିଷୟରେ କହିଛନ୍ତି ସେଠାରେ ତାଙ୍କ ପ୍ରତି ଏବଂ ତାଙ୍କ ସ୍ୱର୍ଗତା ମାଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରାଯାଇଥିଲା। ସେ କହିଛନ୍ତି ଏହି ଘଟଣାକୁ ଦେଶ ଏବଂ ବିଶ୍ୱ ମଧ୍ୟ ଦେଖିଥିଲା। ଆଜିର ସମାଜରେ ଏ ପ୍ରକାର

0: ଦୁର୍ବ୍ୟବହାର ଏବଂ ଆକ୍ରୋଶମୂଳକ ମନୋଭାବ ଓ ନିରାଶାଭାବ ସ୍ୱାଭାବିକ, କିନ୍ତୁ ପିଲାବେଳୁ ଶିଖିବା, ଭୁଲ କରିବା ଏବଂ ସେଥିରେ ସୁଧାର ଆଣିବା ମଧ୍ୟ ଆବଶ୍ୟକ ବୋଲି ଶ୍ରୀ ମୋଦି କହିଛନ୍ତି। ସେ କହିଛନ୍ତି ସେଭଳି ଯୁବକମାନଙ୍କୁ ଅଦାଲତକୁ ଟାଣିବା କିମ୍ବା ସାମାଜିକ ଉତ୍ପୀଡ଼ନର ଶିକାର କରାଇବା ପରିବର୍ତ୍ତେ ସମାଜ ସେମାନଙ୍କୁ ଆପଣାଇବା ଉଚିତ ଓ ସଠିକ୍ ରାସ୍ତା ଦେଖାଇବା ଆବଶ୍ୟକ। ପ୍ରଧାନମନ୍ତ୍ରୀ କହିଛନ୍ତି ଏଭଳି କାର୍ଯ୍ୟରେ ସାମିଲ ଥିବା ପିଲାମାନଙ୍କୁ ସେ କ୍ଷମା ଦେବାକୁ ଚାହୁଁଛନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ସହାନୁଭୂତିପୂର୍ଣ୍ଣ ଭାବନା ଆପଣାଇବାକୁ ଆହ୍ୱାନ ଦେଇଛନ୍ତି। ଦଣ୍ଡ ବଦଳରେ ଉଚିତ ମାର୍ଗଦର୍ଶନର ଗୁରୁତ୍ୱ ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯୁବ ବୟସରେ ପଥଭ୍ରଷ୍ଟ ହେବା ସ୍ୱାଭାବିକ, ତେବେ ସେମାନଙ୍କୁ ସମର୍ଥନ କରି ସକାରାତ୍ମକ ଦିଗରେ ଆଗକୁ ନେବା ପ୍ରତ୍ୟେକ ଦାୟିତ୍ୱବାନ ନାଗରିକର କର୍ତ୍ତବ୍ୟ।
1: ବଚପନ ମେ ଗଲତିଆ ହୋତି ହେ ଅର ବଚପନ ମେ ଗଲତିଓ ସେ ସୁଧରନେ କା ଅବସର ଭି ହୋତା ହେ। ଏ ଗୁମରା ବଚ୍ଚେ ହେ, ଉନକୋ ରାହ ଦିଖାନା ହମାରା କାମ ହେ। ଉନକୋ ସଜା ଦେନା, ଅଦାଲତୋଁ କେ ଚକ୍କର କଟୱାନା, ସମାଜ ମେ ଉନକୋ ପ୍ରତାଡିତ କରନା, इससे हम परिस्थितियां नहीं बदल पाएंगे। मैं उन्हें माफ करना चाहता हूं, समाज भी मेरी इस बात को स्वीकार करे। मैं इन बच्चों को कहता हूं, बच्चों आओ, हम देश के लिए साथ मिलकर के आगे बढ़े। देश बहुत आगे बढ़ रहा है, आगे बढ़ने वाला है और आपका भी आगे बढ़ना निश्चित हो, यही मेरा सपना है।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକକୁ ଦିନିକିଆ ଗସ୍ତରେ ଯିବେ। ପ୍ରଥମେ ଆନ୍ଧ୍ରପ୍ରଦେଶ ଗସ୍ତ କରି ବିଜୟନଗରମ୍ ଜିଲ୍ଲାର ଭୋଗପୁରମ୍ଠାରେ ପ୍ରଧାନମନ୍ତ୍ରୀ 18,000 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଭୋଗପୁରମ୍ଠାରେ ଆଲୁରି ସୀତାରାମ ରାଜୁ ଆନ୍ତର୍ଜାତିକ ବିମାନ ବନ୍ଦରର ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ। ଏହି ବିମାନ ବନ୍ଦର 5,600 କୋଟି ଟଙ୍କା ବ୍ୟୟରେ ସରକାରୀ ଘରୋଇ ଭାଗିଦାରିତାରେ ନିର୍ମାଣ କରାଯାଇଛି। ଏହି ବିମାନ ବନ୍ଦର ରାଜ୍ୟରେ ପର୍ଯ୍ୟଟନ, ବାଣିଜ୍ୟ, ପୁଞ୍ଜିନିବେଶ ସହ ନିଯୁକ୍ତି ସୃଷ୍ଟି କରିବ ବୋଲି ଜଣାପଡ଼ିଛି। ପରେ ଶ୍ରୀ ମୋଦି ବିଶାଖାପଟ୍ଟନମ୍ରେ 460 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଏଏସ୍ଆଇପି ସେମିକଣ୍ଡକ୍ଟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହା ଆନ୍ଧ୍ରପ୍ରଦେଶର ପ୍ରଥମ ସେମିକଣ୍ଡକ୍ଟର ନିର୍ମାଣ କେନ୍ଦ୍ର ହେବ। ବାର୍ଷିକ ଏହି କେନ୍ଦ୍ରରୁ 96 ମିଲିୟନ୍ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦନ କରାଯିବ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ 5,500 କୋଟି ଟଙ୍କା ସମ୍ଭଳିତ ନବୀକରଣୀୟ ଶକ୍ତି ଜୋନ୍ର ପ୍ରଥମ ପର୍ଯ୍ୟାୟର ଟ୍ରାନ୍ସମିଶନ ବ୍ୟବସ୍ଥାର ମଧ୍ୟ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ଅବସରରେ 1,880 କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ମଧ୍ୟ ଶ୍ରୀ ମୋଦି ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଆନ୍ଧ୍ରପ୍ରଦେଶ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ କର୍ଣ୍ଣାଟକରେ ପହଞ୍ଚିବା ପରେ ସେଠାରେ ମହୀଶୂରରେ ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ ଯୁବକେନ୍ଦ୍ର ବିବେକ ସ୍ମାରକର ଉଦ୍ଘାଟନ କରିବେ। ସେଠାରେ ଏକ ଜନସଭାକୁ ଶ୍ରୀ ମୋଦି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ବ୍ରିକ୍ସର ଅଧ୍ୟକ୍ଷତା କରୁଥିବା ଭାରତ ଆସନ୍ତା ସେପ୍ଟେମ୍ବର 12 ଓ 13 ତାରିଖରେ ନୂଆଦିଲ୍ଲୀରେ ହେବାକୁ ଥିବା 18 ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି ରୁଷକୁ ନିମନ୍ତ୍ରଣ କରିଛି। ରୁଷ ସମ୍ବାଦ ସରବରାହ ସଂସ୍ଥା ପକ୍ଷରୁ ଏହି ସୂଚନା ଦିଆଯାଇଛି। ବ୍ରିକ୍ସ ସମ୍ମିଳନୀ ସମ୍ପର୍କରେ ସୂଚନା ଦେବା ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଭାରତ ଚଳିତ ବର୍ଷ ବ୍ରିକ୍ସ ସମ୍ମିଳନୀ ଆୟୋଜନ କରୁଥିବାରୁ ପ୍ରସ୍ତୁତି କାର୍ଯ୍ୟ ପୂର୍ଣ୍ଣଗତିରେ ଆଗେଇ ଚାଲିଛି। ଗତ ବୁଧବାର ଦିନ ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସେଠାକାର ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି ନିମନ୍ତ୍ରଣ କରିଥିବା ବିଷୟ ପ୍ରକାଶ କରିଥିଲା। ଆମେରିକା କେତେକ ଦେଶର ନାଗରିକଙ୍କ ଲାଗି ଭିସା ବଣ୍ଡ ଯୋଜନାକୁ ସ୍ଥାୟୀ ଭାବେ ଲାଗୁ କରିବା ନେଇ ନିଷ୍ପତ୍ତି ନେଇଛି। ଆଫ୍ରିକା ସମେତ 50 ଦେଶର ନାଗରିକଙ୍କୁ ଆମେରିକୀୟ ଭିସା ଲାଗି ଆବେଦନ କରିବା ସମୟରେ ସିକ୍ୟୁରିଟି ଡିପୋଜିଟ୍ ଜମା କରିବାକୁ ପଡ଼ିବ। ଆମେରିକାର ବୈଦେଶିକ ବିଭାଗ ଏହି ସିକ୍ୟୁରିଟି ଡିପୋଜିଟ୍ ପରିମାଣ 15,000ରୁ 20,000 ଆମେରିକୀୟ ଡଲାରକୁ ବୃଦ୍ଧି କରିଛି। ବିଭାଗ ପକ୍ଷରୁ କୁହାଯାଇଛି ଏହି ଯୋଜନାରେ ଭିସା ନିୟମ ଅନୁପାଳନ ସୁନିଶ୍ଚିତ ହୋଇପାରିବ। ଆସନ୍ତା ସୋମବାରଠାରୁ ଏହି ବ୍ୟବସ୍ଥା ଲାଗୁ ହେବାକୁ ଯାଉଥିବା ବେଳେ ଭବିଷ୍ୟତରେ ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ଏଥିରେ ସାମିଲ କରାଯିବ। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫେସ୍ବୁକ୍ ପୋଷ୍ଟ ଉପରେ ପ୍ରତିବନ୍ଧକ ଜାରି କରିବା ଘଟଣା ନେଇ ସାମାଜିକ ଗଣମାଧ୍ୟମ କମ୍ପାନୀ ମେଟାର ବିଶ୍ୱସ୍ତରୀୟ ଟିମ୍କୁ ସଂସଦୀୟ କମିଟି ଆଗରେ ହାଜର ହେବା ଲାଗି ସମନ ଜାରି କରିଛନ୍ତି। ସମ୍ପୃକ୍ତ ଟିମ୍କୁ ଫେସ୍ବୁକ୍ ପୋଷ୍ଟ କ୍ଷେତ୍ରରେ କେଉଁ ଆଲଗୋରିଦିମ୍ ବ୍ୟବହାର କରାଯାଉଛି ଏବଂ ସାର୍ବଜନୀନ ବ୍ୟବସ୍ଥାରେ ଏହାର କ'ଣ ଭୂମିକା ରହିଛି ସେ ସମ୍ପର୍କରେ ପ୍ରଶ୍ନ ପଚରାଯିବ। ସୂଚନା ଅନୁଯାୟୀ ମେଟାର ବିଶ୍ୱସ୍ତରୀୟ ଟିମ୍କୁ ଆସନ୍ତା ସପ୍ତାହରେ ପଚରାଉଚରା କରାଯିବାର କାର୍ଯ୍ୟକ୍ରମ ରହିଛି। ସମ୍ପୃକ୍ତ ଟିମ୍କୁ ଆଲଗୋରିଦିମ୍ର ବ୍ୟବହାର ଏବଂ ଏହାର ଭୂମିକା ସମ୍ପର୍କରେ ସ୍ୱଷ୍ଟୀକରଣ ଦେବାକୁ ହେବ। ଏହା ପୂର୍ବରୁ ଚଳିତ ସପ୍ତାହ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୁବପିଢ଼ିକୁ ସମ୍ବୋଧନ କରିବା ଏବଂ

ପ୍ରଶ୍ନପତ୍ର ପ୍ରଘଟ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ହୋଇଥିବା ଏକ ପୋଷ୍ଟକୁ କିଛି ସମୟ ଲାଗି ପ୍ରତିବନ୍ଧିତ କରିଥିବା ଘଟଣାରେ ଜଣେ ଉଚ୍ଚସ୍ତରୀୟ ଅଧିକାରୀ ମେଟାକୁ ସମନ କରିଥିଲେ। ତେବେ ଏହାକୁ ବୈଷୟିକ ତ୍ରୁଟି ଦର୍ଶାଇ ମେଟା ଅଧିକାରୀ କ୍ଷମା ପ୍ରାର୍ଥନା କରିଥିଲେ। ତେବେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଏହି କାରଣ ଯଥେଷ୍ଟ ନୁହେଁ ବୋଲି ଦର୍ଶାଇବା ସହିତ ସଂସଦୀୟ କମିଟି ଆଗରେ ହାଜର ହେବା ଲାଗି ସମନ ଜାରି କରାଯାଇଥିବା କୁହାଯାଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଆରାଗଚିଙ୍କ ସହ ପଶ୍ଚିମ ଏସିଆରେ ଜାରି ରହିଥିବା ଉତ୍ତେଜନାମୂଳକ ପରିସ୍ଥିତି ନେଇ ଫୋନ୍ ଯୋଗେ ବାର୍ତ୍ତାଳାପ

0: ସେ କହିଛନ୍ତି ଭାରତ କୌଣସି ପକ୍ଷ ଦ୍ୱାରା ଯେକୌଣସି ପ୍ରକାରର ଆକ୍ରମଣକୁ ନିନ୍ଦା କରୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଭାରତ ସବୁବେଳେ କୂଟନୈତିକ ଆଲୋଚନା ମାଧ୍ୟମରେ ସୃଷ୍ଟ ପରିସ୍ଥିତିର ସମାଧାନ ଲାଗି ସମର୍ଥନ କରିଆସୁଥିବା ସେ କହିଛନ୍ତି। କେନ୍ଦ୍ର କ୍ୟାବିନେଟ୍ ଖେଲୋ ଇଣ୍ଡିଆ ଯୋଜନା ଏବଂ ରାଷ୍ଟ୍ରୀୟ କ୍ରୀଡ଼ା ସଂଘକୁ ସହାୟତା ଯୋଜନା ଅବଧିକୁ 2030-31 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏଥିଲାଗି 36,441 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଗତକାଲି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧନ କରି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଏହି ନିଷ୍ପତ୍ତି ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଯୁବପିଢ଼ିର ବିକାଶକୁ ସରକାର ପ୍ରାଧାନ୍ୟ ଦେଉଥିବା ସ୍ୱଷ୍ଟ କରୁଛି। ସେ କହିଛନ୍ତି ଏହାଦ୍ୱାରା ଯୁବପିଢ଼ିକୁ ଅନେକଗୁଡ଼ିଏ ସୁଯୋଗ ମିଳିପାରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ସପ୍ତାହ ଶେଷ ସୁଦ୍ଧା ଇରାନ୍ ଉପରେ ପୁଣି ଆକ୍ରମଣ କରିବା ଲାଗି ସେନାକୁ ପ୍ରସ୍ତୁତ ରହିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକା ଗଣମାଧ୍ୟମର ସୂଚନା ଅନୁଯାୟୀ ଏହି ଆକ୍ରମଣର ଉଦ୍ଦେଶ୍ୟ ହେଉଛି ତେହେରାନକୁ ଆତ୍ମସମର୍ପଣ ଲାଗି ଚାପ ପ୍ରୟୋଗ କରିବା। ଇରାନ୍ ସହିତ କୂଟନୈତିକ ଆଲୋଚନାର ଭବିଷ୍ୟତ ସମ୍ପର୍କରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପଚରାଯିବା ଏବଂ ଜୋର୍ଡାନ୍ରେ ଆମେରିକୀୟ ସୈନ୍ୟ ପ୍ରତିଷ୍ଠାନ ଉପରେ ଆକ୍ରମଣ ଘଟଣା ପରେ ଏହି ପ୍ରତିଆକ୍ରମଣ ଲାଗି ଆମେରିକା ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ସୂଚନା ମୁତାବକ ଆମେରିକା ଇରାନ୍ର ଶକ୍ତିକେନ୍ଦ୍ର ଏବଂ ତୈଳ ବିଶୋଧନାଗାରଗୁଡ଼ିକ ଉପରେ ଆକ୍ରମଣ କରିବ। ଚଳିତ ବର୍ଷ ଫେବୃୟାରୀ 28 ଆରମ୍ଭ ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତିର ସମାଧାନ ପରିବର୍ତ୍ତେ ଅଧିକ ଆକ୍ରମଣାତ୍ମକ ହେଉଛି। ଇତିମଧ୍ୟରେ ଇରାନ୍ ହର୍ମୁଜ ପ୍ରଣାଳୀକୁ ବନ୍ଦ ରଖିବା ସହ ଅଶୋଧିତ ତୈଳ ପ୍ରାକୃତିକ ଗ୍ୟାସ୍ ଓ ସାର ପରିବହନକୁ ବନ୍ଦ ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମ୍ଙ୍କ ସହ କଥାବାର୍ତ୍ତା କରିବା ଅବସରରେ ନୂଆ ଦାୟିତ୍ୱ ଗ୍ରହଣ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଉଭୟ ନେତା ପ୍ରଯୁକ୍ତିବିଦ୍ୟା, ନବସୃଜନ, ପ୍ରତିରକ୍ଷା, ସୁରକ୍ଷା, ସ୍ୱଚ୍ଛ ଶକ୍ତି, ଶିକ୍ଷା ଆଦି କ୍ଷେତ୍ରରେ ମିଳିତ ଭାବେ କାମ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପ୍ରଥମ ଥର ଲାଗି ଜୁଡୋରେ 2 ସ୍ୱର୍ଣ୍ଣପଦକ ହାସଲ କରି ଇତିହାସ ସୃଷ୍ଟି କରିଛି। ବକ୍ସିଂରେ ଭାରତର 10 ପ୍ରତିଯୋଗୀ ଫାଇନାଲରେ ଖେଳିବା ଲାଗି ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି। 128 ପଦକ ସହିତ ଅଷ୍ଟ୍ରେଲିଆ ତାଲିକାର ପ୍ରଥମ ସ୍ଥାନରେ ଥିବାବେଳେ ଭାରତ 23 ପଦକ ସହ 10 ସ୍ଥାନରେ ରହିଛି। 5 ସ୍ୱର୍ଣ୍ଣ, 12 ରୌପ୍ୟ ଏବଂ 6 କାଂସ୍ୟ ପଦକ ଜିତିବାରେ ଭାରତୀୟ କ୍ରୀଡ଼ାବିତ୍ମାନେ ସଫଳ ହୋଇଛନ୍ତି। ରାଷ୍ଟ୍ର ନିର୍ମାଣ ଏବଂ ଦେଶର ହିତ ପାଇଁ ଯୁବପିଢ଼ିକୁ ସଠିକ୍ ରାସ୍ତା ଦେଖାଇବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ଗସ୍ତରେ ଯାଇ ଆଜି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ, ଅନ୍ୟ ଦେଶର ନାଗରିକଙ୍କ ପାଇଁ ଭିସା ବଣ୍ଡ ଯୋଜନାକୁ ସ୍ଥାୟୀ ଭାବେ ଲାଗୁ କଲା ଆମେରିକା, ପ୍ରଧାନମନ୍ତ୍ରୀଙ୍କ ଫେସ୍ବୁକ୍ ପୋଷ୍ଟ ଉପରେ ପ୍ରତିବନ୍ଧକ ଜାରି ଘଟଣାରେ ସଂସଦୀୟ କମିଟି ଆଗରେ ହାଜର ହେବାକୁ ମେଟା ଟିମ୍କୁ ନିର୍ଦ୍ଦେଶ, ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜୁଡୋରେ 2 ସ୍ୱର୍ଣ୍ଣପଦକ ହାସଲ କରି ଇତିହାସ ସୃଷ୍ଟି କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ଜୟପୁର କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି। ଆରମ୍ଭ କରୁଛୁ ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଆଜିର କାର୍ଯ୍ୟକ୍ରମ ସମ୍ଭାବନା। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସୁରଭି ସାହୁ ଏବଂ ରଞ୍ଜନ କୁମାର ବେହେରା। ଶୁଣିବା କାର୍ଯ୍ୟକ୍ରମ ସମ୍ଭାବନା।

0: ବେଳେ ବେଳେ ମନ ମେଘକୁ ଦେଖି ଅନେକ କଥା କଳ୍ପନା କରିଦିଏ। ସତରେ ବର୍ଷା ଋତୁରେ ଲାଗେ ସତେ ଯେମିତି ଜଣେ ସୁନ୍ଦରୀ ତାର ରୂପର ଆଭା ପ୍ରକୃତିରେ ବିଛେଇ ଦେଇଛି।
1: ପବନର ମୃଦୁ ସ୍ପର୍ଶରେ ମନ ମତୁଆଲ ହୁଏ, ତାର ହସରେ ଝରିପଡ଼େ ବର୍ଷାର ଟୁପାଟୁପା ବିନ୍ଦୁ। ବର୍ଷାର ଛୁଆଁରେ ଅତୀତର ସବୁ ସ୍ମୃତି ସତେଜ ହୋଇଯାଏ, ସବୁକିଛି ବାସ୍ତବର ରୂପ ନିଏ।
0: ଏହା ମନରେ ନୂଆ ଆଶା ନୂଆ ସମ୍ଭାବନାର ଏକ ଆବେଗ ସୃଷ୍ଟି କରେ। ତେବେ ଆଜି ସମ୍ଭାବନାର ଏକ ନୂଆ ପାଖୁଡ଼ାରେ ଆମେ ଦୁହେଁ
1: ମୋ ରଞ୍ଜନ
0: ମୋ ସୁରଭି।

0: ମଣିଷର ସବୁଠାରୁ ବଡ଼ ଶକ୍ତି ହେଉଛି ତାର ଭାବିବା ଶକ୍ତି, ଚିନ୍ତା କରିବା ଶକ୍ତି, ଯାହା ଅନ୍ୟ ପ୍ରାଣୀମାନଙ୍କ ପାଖରେ ନାହିଁ।
1: ହଁ ସୁରଭି, ଏହି ଭାବିବା ଚିନ୍ତା କରିବାର ଶକ୍ତିର ଅର୍ଥ ହେଉଛି ଜ୍ଞାନ। ମଣିଷର ଜ୍ଞାନ ପ୍ରଖର, କଳ୍ପନା ଶକ୍ତି, ଦୂରଦୃଷ୍ଟି ଅସୀମ। ଏହି ଚିନ୍ତା କରିବା ଶକ୍ତି ବା କ୍ଷମତା ହିଁ ମଣିଷକୁ ପୃଥିବୀର ସମସ୍ତ ପ୍ରାଣୀଙ୍କଠାରୁ ଶ୍ରେଷ୍ଠ କରିଛି।
0: ଘର ଚଟିଆକୁ ଆପଣ କେବେ ପାଖରୁ ଲକ୍ଷ୍ୟ କରିଛନ୍ତି? ସେ ଆକାରରେ ଖୁବ୍ ଛୋଟ, ଖୁବ୍ ଉପରକୁ ଜମା ବି ଉଡ଼ିପାରେନି। ଆଖପାଖରୁ ଯାହା ମିଳେ ଖାଇଥାଏ, ଆଉ କୁଟା ସଂଗ୍ରହ କରି ଘରଟିଏ କରେ। ତାର ଦୁନିଆ ସେତିକି ଭିତରେ ହିଁ ସୀମିତ। କିନ୍ତୁ ଆପଣ ଦେଖିବେ ଛଞ୍ଚାଣ, ଆକାରରେ ଖୁବ୍ ବଡ଼, ଶକ୍ତିଶାଳୀ ଆଉ ଦ୍ରୁତଗାମୀ ମଧ୍ୟ। ସେ ପାହାଡ଼ର ଶିଖରରେ ଘର କରିଥାଏ, ମେଘଠୁ ଖୁବ୍ ଉପରେ ଉଡ଼େ, ସମୁଦ୍ରକୁ ଲଙ୍ଘିବାର ଶକ୍ତି ତାର ଅଛି। ତେଣୁ ସେ ଛୋଟ ଘର ଚଟିଆଠୁ ସମ୍ପୂର୍ଣ୍ଣ ଅଲଗା।
1: ହଁ ସୁରଭି, ପକ୍ଷୀ ସ୍ୱାଧୀନ ଭାବେ ଉଡ଼ିପାରେ, ମଣିଷର ଚିନ୍ତା ଶକ୍ତି ମଧ୍ୟ ସେହିପରି ସ୍ୱାଧୀନ ହେବା ଦରକାର। ସେ ଘରେ ବସି ସମୁଦ୍ରର ଗଭୀରତା ମାପିପାରେ, ଆକାଶର ତାରା ଗଣନା କରିପାରେ, ଚନ୍ଦ୍ରରେ ବସତି ସ୍ଥାପନର ସ୍ୱପ୍ନ ଗଢ଼ିପାରେ। ଏସବୁ ତା ପାଇଁ ଖୁବ୍ ସହଜ।
0: ସତ କଥା, ମଣିଷର ଭାବନା ଶକ୍ତିର କୌଣସି ସୀମା ନାହିଁ। ସେ ଅତୀତକୁ ବିଶ୍ଳେଷଣ କରିପାରେ, ବର୍ତ୍ତମାନକୁ ବୁଝି ପୁଣି ଭବିଷ୍ୟତ ପାଇଁ କିଛି ନୂଆ ଯୋଜନା ବି ପ୍ରସ୍ତୁତ କରିପାରିବ। ସେଥିପାଇଁ ଆଜିର ଆଧୁନିକ ଯୁଗରେ ସଭ୍ୟତା, ବିଜ୍ଞାନ, ପ୍ରଯୁକ୍ତିର ଏତେ ଉନ୍ନତି ସମ୍ଭବ ହୋଇପାରିଛି।
1: ଠିକ କଥା। ଏହି ଚିନ୍ତା ଶକ୍ତି ବା ଭାବନା କେବଳ ଯେ ସଫଳତା ଦିଏ ନାହିଁ, ଏହା ମଣିଷକୁ ନୈତିକତାର ପଥ ମଧ୍ୟ ଦେଖାଏ, ଆଗକୁ ବଢ଼ିବାରେ ସାହାଯ୍ୟ କରେ। ଯଦି ସଭାରେ ବା କୌଣସି ସ୍ଥାନରେ ଗୋଟିଏ ବିଷୟକୁ ନେଇ ଯଦି ଆଲୋଚନା ଚାଲିଛି, ତାହେଲେ ସମସ୍ତେ ନିଜ ନିଜର ମତ ରଖିବେ, ଆଉ ସମସ୍ତଙ୍କର ମତ ସେଇଠି ଭିନ୍ନ ଭିନ୍ନ ରହିବ, କାରଣ ସମସ୍ତଙ୍କର ଚିନ୍ତାଧାରା ଭାବନା ଅଲଗା ଅଲଗା। ଯିଏ ସେହି କଥାଟିକୁ ଯେମିତି ଭାବିବ, ସିଏ ସେମିତି ସେହି କଥାଟିକୁ ଉପସ୍ଥାପନା କରିବ।
0: କିଛି ଲୋକ ପରିବାରକୁ ବୁଝୁ ବୋଲି ଭାବିଥାନ୍ତି, ତ ଆଉ କିଛି ଲୋକ ପରିବାର ସମ୍ପର୍କକୁ ମୋର ପରିଚୟ ବୋଲି କୁହନ୍ତି। କ'ଣ ପାଇଁ? ଗୋଟିଏ କଥାର ଦୁଇଟି ପାଖୁଡ଼ା ରହିଥାଏ, ଗୋଟିଏ ହେଉଛି ଭାବନାର, ପୁଣି ଆଉ ଗୋଟିଏ ହେଉଛି କାମରେ ଲଗେଇବାର। ଦୁଇଟି ଭିନ୍ନ ଭିନ୍ନ ମାଧ୍ୟମ ରହିଛି। ଯଦି ଆମେ ପଚାରିବା ଯେ ଛୁରୀ ଦ୍ୱାରା କ'ଣ କ'ଣ ସବୁ ହୁଏ, କିଏ କହିବ ଯେ ସେଥିରେ ସୁନ୍ଦର କରି ପରିବା କଟାଯାଇପାରିବ, ତ ଆଉ କିଏ କହିବ ଯେ ଛୁରୀ ଅନ୍ୟର କ୍ଷତି ମଧ୍ୟ କରିପାରିବ। ଏମିତି ତାର ଦୁଇ ପ୍ରକାରର ଉଦାହରଣ ଅଛି। କିଏ କିଏ ଟିଭିକୁ ଇଡିଏଟ୍ ବକ୍ସ ବୋଲି କୁହନ୍ତି, ତ ଆଉ କିଏ ମନୋରଞ୍ଜନର ମାଧ୍ୟମ ବୋଲି କୁହନ୍ତି।
1: ଠିକ ସେହିପରି ମୋବାଇଲ ଫୋନକୁ କିଏ କହେ ଅଧିକ ବ୍ୟବହାର ସମୟ ନଷ୍ଟ, ତ ଆଉ କିଏ କହେ ଶିକ୍ଷା ଏବଂ ଯୋଗାଯୋଗ କ୍ଷେତ୍ରରେ ସାହାଯ୍ୟ କରେ। ବିଭିନ୍ନ ଲୋକ ବିଭିନ୍ନ କଥା କୁହନ୍ତି। ତେବେ ଆଜି ଏହିଭଳି ଏକ ପ୍ରସଙ୍ଗକୁ ନେଇ ସମ୍ଭାବନାରେ ବିଷୟ ରହିଛି, ଯେ ପକ୍ଷୀ ଉଡ଼େ ଯେତେ ଦୂର। ଆସନ୍ତୁ ଏ ସମ୍ପର୍କରେ ଆମ ଶ୍ରୋତାଙ୍କର ମତାମତ ଶୁଣିବା।
2: ମୁଁ ପ୍ରଶାନ୍ତ କୁମାର ଶତପଥୀ, ଗଞ୍ଜାମ ଛତ୍ରପୁର। ଦେଖନ୍ତୁ, ଗୋଟେ ଓଡ଼ିଆର ସୁନ୍ଦର ହବ ଯେ ପକ୍ଷୀ ଉଡ଼େ ଯେତେ ଦୂର। ଏଥିରେ କଣ ହୁଏ ନା, ପକ୍ଷୀର ଡେଣା ଥାଏ ଏବଂ ଉଡ଼ିବାଟା ହଉଛି ତାର ସ୍ୱାଭାବିକ, ନିଶ୍ଚିତ ଭାବରେ ସେ ଉଡ଼େ। ଆଉ ପକ୍ଷୀମାନେ ଯେତେବେଳେ ଡେଣା ଲାଗିଯାଏ, ସେ ବହୁତ ଦୂର ଉଚ୍ଚକୁ ଉଡ଼ିଯାଆନ୍ତି। ଯେତେ ଉଚ୍ଚକୁ ଉଡ଼ିଲେ ମଧ୍ୟ ପ୍ରକୃତିର ଗୋଟେ ନିୟମ ରହିଛି, ତାର ଛାଇଟା ନିଶ୍ଚିତ ଭାବରେ ତଳେ ପଡୁଥିବ ଏବଂ ଜଣାପଡ଼ିବ ସେ କେତେ ଦୂରକୁ ଯାଇଥିବ। କିନ୍ତୁ ସେଥିରେ ମଧ୍ୟ ବ୍ୟତିକ୍ରମ ତାର କେବେ ହେଇନଥାଏ। ସେ ଯେତେ ଦୂରକୁ ଗଲେ ମଧ୍ୟ ସେ ତାର ବସାକୁ ନିଶ୍ଚିତ ଭାବରେ ସେ ଫେରି ଆସିଥାଏ, ଏବଂ ଏଇଟା ହଉଛି ତାର ଜୀବନର ଲକ୍ଷ୍ୟ। ସେ କର୍ମ କରି ଯାଆନ୍ତି, ମଣିଷମାନେ କର୍ମ କରିଯିବା ଆମେ, କିନ୍ତୁ କର୍ମଟାରେ ସେ ଆଗକୁ ଆଗକୁ ଗଲେ, ବହୁତ ଆଗକୁ ଯଦି ଯିବା ଆମେ ଶେଷରେ କ'ଣ ହବା, ଝୁଣ୍ଟି ଯିବା।

ପଡିଯିବା ଏବଂ ଆମର ଅକ୍ଷତ୍ୟୁତ ହେଇଯାଇପାରେ। ତେଣୁକରି ଯୋଉଠିକି ଗଲେ ମଧ୍ୟ ଆମେ ସେଇ ପୁରୁଣା ପୁରୁଣା ଜାଗାକୁ ନିଶ୍ଚିତ ଭାବରେ ଫେରିବାକୁ ଚେଷ୍ଟା କରିବାକୁ ପଡିବ ଏବଂ ଆମର ସଂସ୍କାର ଆଉ ସଂସ୍କୃତି ଯାହା ରହିଛି ତାକୁ ମଧ୍ୟ କେବେ ଭୁଲିବାକୁ ହେବନି, ଆମ ପରିବାରକୁ ଭୁଲିବାକୁ ହେବନି। ଉଦାହରଣ ସ୍ୱରୂପ ଯଦି ବାପାଙ୍କ ପାଖରୁ ବା ପରିବାର ତରଫରୁ ପୁଅଟିଏ ହଉ କିମ୍ବା ଝିଅଟିଏ ହଉ କି ଭାଇଟିଏ ହଉ, ସେ ଯଦି କିମ୍ବା ବାପା ହଉ ପରିବାର, ସେ ଯେତେବେଳେ ବାହାରକୁ ଯାଇଛନ୍ତି ରୋଜଗାର କରିବା ପାଇଁ, ସେ ଯେତେବେଳେ ନିଶ୍ଚିତ ଭାବରେ ତା ପରିବାର କଥା ମନେ ପଡିବ, ସେ ନିଶ୍ଚିତ ଭାବରେ ଫେରି ଆସିବ। ଯୋଉ ଯେତେବେଳେ ଫେରି ଆସିବ ମଧ୍ୟ ସେ ଉଚିତ ମାର୍ଗ କରିକି ହିଁ ଫେରି ଆସିବାକୁ ପଡିବ, ଆଉ ଯୋଉଦ୍ୱାରା କି ସେ ଉଦାହରଣ ହେଇକି ତା ପରିବାର ପାଇଁ ରହିବ, ଯୋଉଟା ସଚ୍ଚୋଟତା ଥିବ, ନିଷ୍ଠା ଥିବ, ତା ପାଖରେ ଥିବ ହିଂସା ଛାଡିବାକୁ ପଡିବ, ଆପଣଙ୍କର ସ୍ନେହ ଶ୍ରଦ୍ଧାରେ ଚଳିବାକୁ ପଡିବ। ଆମେ ଯେତେ ଦୂରକୁ ଗଲେ ମଧ୍ୟ ଆମର ଗାଁ ମାଟିକୁ ଆମେ ଭୁଲିବାକୁ ହବନି। ପକ୍ଷୀ ଯେପରି ଯେତେ ଦୂରକୁ ଯାଇଥାଏ ତାର ନିଶ୍ଚିତ ଭାବରେ ତା ନୀଳକୁ ସେ ଫେରି ଆସେ, ତାର ଛୁଆମାନେ ସେଠାରେ ଥିବେ, ସେ ଛୁଆକୁ ଖାଦ୍ୟ ଦେବା ପାଇଁ ସେ କେବେ ଭୁଲି ନାହିଁ ଯେତେ ଦୂରକୁ ଗଲେ ମଧ୍ୟ। ଏଥିରୁ ଆମେ କଣ ଜାଣିବା ନା, ନିହାତି ଭାବରେ ଆମେ ଯେତେ ଦୂରକୁ ଆଗକୁ ଯିବାଟା ଆମର କହୁଛି ଆଗକୁ ଯାଅ, ଭଲର ଆମର ପ୍ରସ୍ଫୁଟିତ ହଉ ଏବଂ ଆମର ଆଗକୁ ଆଗକୁ ଯାଇକି ଆମେ କଣ କରିବା, ନୂତନ ଆଶା ଆକାଂକ୍ଷା, ଯୋଉ ଆଶା ଆକାଂକ୍ଷା ରହିବା ସମାଜର ମଙ୍ଗଳ ପାଇଁ ଏବଂ ପରିବାର ମଙ୍ଗଳ ପାଇଁ ସେ ଆଶା ଆକାଂକ୍ଷା ରହିବା କଥା। ଯେତେ ଦୂରକୁ ଆମେ ଗଲେ ମଧ୍ୟ ଆମେ ସେଥିରେ କଣ କରିବାକୁ ପଡିବ, ଆମେ ନିଶ୍ଚିତ ଭାବରେ ଆମର ସେ ସଂସ୍କାରକୁ ଫେରି ଆସିବାକୁ ପଡିବ, ଆମ ପରିବାରକୁ ଫେରି ଆସିବାକୁ ପଡିବ, ଆମ ଗାଁ ମାଟିକୁ ଫେରି ଆସିବାକୁ ପଡିବ। ଏଥିରୁ କେବେ ହେଲେ କେହି ବିରତି ହେବା ଉଚିତ ନୁହଁ। ଏଥିରେ ଆମେ କୁହାଯାଏ ଯଦି ଆମେ ମଣିଷ ଭିତରେ ମଧ୍ୟ ମଣିଷତ୍ଵ ଯେତେବେଳେ ରହିବ, ମଣିଷ ଭିତରେ ଯେତେ ମୁନି ଋଷି ମାନେ ରହନ୍ତି, ମଣିଷ ଭିତରେ ଯେତେ ସଂସ୍କାରବାଦୀ ମାନେ ରହନ୍ତି, ମଣିଷ ମାନେ ଯେତେ ସେବା ମନବୃତ ଯେତେବେଳେ ତାଙ୍କ ଭାବ ମନୋଭାବ ରହେ, ସେମାନେ ନିହାତି ଭାବେ ଭଗବାନର ଆଖ୍ୟା ପାଇଥାନ୍ତି। ଆଉ ପକ୍ଷୀ ମଧ୍ୟ ଯେତେ ଦୂରକୁ ଯାଇଥାଏ ତାର ଲକ୍ଷ୍ୟସ୍ଥଳ ଥାଏ, ତାର ସେ ଲକ୍ଷ୍ୟସ୍ଥଳ ହିଁ ଯିବାକୁ ପଡିବ, ଲକ୍ଷ୍ୟସ୍ଥଳ କେ ବିଚ୍ୟୁତ ହେବାକୁ ହବନି। ଆମେ ଯେତେ ଦୂରକୁ ଗଲେ ମଧ୍ୟ ଆମ ମହତ ଆକାଂକ୍ଷା ଆଉ ଆମର ଯୋଉ ପ୍ରକାର ଥିବ ମାନେ ଆଶା ଯୋଉଟା ହଉଛି କଲ୍ୟାଣମୂଳକ ଆଶାରେ ରଖିଥିବାକୁ ପଡିବ। ଯଦି ଆଶା ନିଜସ୍ୱ ଆଶା ରଖିକି ଯଦି ଆପଣ ଆଗକୁ ଆଗକୁ ଯିବେ, ଆମର ମହତ ଲକ୍ଷ୍ୟ ରଖିକି ଆଗକୁ ଯିବାକୁ ପଡିବ, ଯୋଉ ଲକ୍ଷ୍ୟ ସାଧନ କରିବାକୁ ଯିବ, ଯୋଉ ଲକ୍ଷ୍ୟ ହଉଛି ସମାଜର ହିତ ପାଇଁ ଯୋଉ ଲକ୍ଷ୍ୟ ରହିଥିବ, ସେ ଲକ୍ଷ୍ୟ ଯଦି ସାଧନ ହବ ନିହାତି ଭାବରେ ଆମର ଯୋଉ ପକ୍ଷୀ ଉଡ଼େ ଯେତେ ଦୂରର ତାହା ନିଶ୍ଚିତ ଭାବରେ ଏକ ସାର୍ଥକତା ତାର ରହିବ।

କବିତା ଦାସ ନିରାକାରପୁରୁ ଖୋର୍ଦ୍ଧାରୁ କହୁଛି। ଯେ ପକ୍ଷୀ ଉଡ଼େ ଯେତେ ଦୂର, ୟାର ପ୍ରକୃତରେ କହିବାକୁ ଗଲେ ଯେଉଁ ପକ୍ଷୀ ଆମେ ଭାବୁ ଯେ ଯେଉଁ ପକ୍ଷୀ ଯେତେ ଦୂର ଉଡ଼ିଥାଏ ବା ଉଚ୍ଚକୁ ଯାଇଥାଏ, ସେ ସେତିକି ଭାବରେ ଆକାଶର ଉଚ୍ଚତାକୁ ଅନୁଭବ କରିଥାଏ ଏବଂ ତାରି ଭିତରେ ସେ ଅଧିକ ସମୟ ଧରି ଉଡ଼ିବାର କୌଶଳ ଆୟତ କରିଥାଏ। ଠିକ ସେହିପରି ଭାବରେ ମନୁଷ୍ୟ ଯେଉଁ କାର୍ଯ୍ୟକୁ ଅଧିକ ଗଭୀର ଭାବରେ ମନୋନିବେଶ କରିଥାଏ, ସେ ସେଥିରେ ଅଧିକ ଦକ୍ଷ ବା ପାରଙ୍ଗମ ହୋଇଥାଏ। କାର୍ଯ୍ୟରେ ଗଭୀର ଚିନ୍ତନ, ମନନ ଓ ଅନୁଶୀଳନ ଦ୍ୱାରା ସେ ଅସାଧ୍ୟ ସାଧନ କରିଥାଏ। ଛୋଟ ହେଉ ବା ବଡ଼ ହେଉ, ଯେକୌଣସି କାର୍ଯ୍ୟରେ ଅଧିକ ସମୟ ବୁଡ଼ି ରହିବା ଦ୍ୱାରା ତାର କାର୍ଯ୍ୟକୁଶଳତା ବୃଦ୍ଧି ପାଇଥାଏ ଏବଂ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିବା ସହିତ ସମାଜରେ ନିଜର ସମ୍ମାନ ଓ ପ୍ରତିଷ୍ଠା ଅର୍ଜନ କରିବାରେ ସେ ସକ୍ଷମ ହୋଇଥାଏ। ଯିଏ ଯେଉଁ କାର୍ଯ୍ୟ କରିଥାଏ ସେ କାର୍ଯ୍ୟର ସୁଖ ଦୁଃଖ ଖୁସି ତାକୁ ବି ବେଶ ଜଣା। ସେଇଥିପାଇଁ କୁହାଯାଇଛି, ଯେ ପକ୍ଷୀ ଉଡ଼େ ଯେତେ ଦୂର ସେ ଜାଣେ ତହିଁର ବ୍ୟବହାର। ମାନେ ଆମେ ଯେମିତି ଯେକୌଣସି କାର୍ଯ୍ୟକୁ ଆମେ ଯେଭଳି ଭାବରେ, ଯେମିତି ଗୋଟେ ଭକ୍ତ ଜଗନ୍ନାଥଙ୍କୁ ଦେଖି ନିଜର ଭକ୍ତର ହୃଦୟର କଥାଟାକୁ ସେ ଜଣେଇଥାଏ, ଆମ ମନ ଯେମିତି ସେଇଥିପାଇଁ କୁହାଯାଇଛି, ମାନେ ମନ ଯେମିତି ଆମେ ସେମିତି ଚିନ୍ତା ବା ଶକ୍ତିଟା ଆସିଥାଏ। ଯାହାର ମନ ଯେଡ଼େ ତାହାର ପ୍ରଭୁ ତେଡ଼େ ଯେମିତି କୁହାଯାଏ, ଯେତେବେଳେ ଆମେ ଅଧିକା ସମୟ ଧରିକି ଚିନ୍ତା କରିକି ନିଜର ନିଜର ଅନ୍ୟମାନଙ୍କ କଥା, ଆମ ଚାରିପାଖର ଲୋକମାନଙ୍କ କଥା ଭାବିବା, ସେମାନେ

0: ପକ୍ଷୀ ଯେତେ ଦୂରକୁ ଉଡ଼ୁନା କାହିଁକି ପରିଶେଷରେ ସେ ନିଜ ଘରକୁ ହିଁ ଫେରିଥାଏ। ସେହିପରି ମଣିଷ ମଧ୍ୟ ଯେତେ ସେ ଜ୍ଞାନ ଅର୍ଜନ କରୁ, ଯେତେ ଉଚ୍ଚ ସ୍ଥାନରେ ପହଞ୍ଚୁ, ସେ ନିଜ ସଂସ୍କୃତିକୁ କେବେ ବି ଭୁଲିପାରି ନଥାଏ।
1: ଉଚ୍ଚ ଚିନ୍ତା ସହିତ ଉତ୍ତମ ଚରିତ୍ର ହିଁ ମଣିଷକୁ ପ୍ରକୃତ ଅର୍ଥରେ ମହାନ ବନେଇଥାଏ। ଯିଏ ଯେମିତି ଚିନ୍ତା କଲା ତାର ବୁଦ୍ଧି ସେତିକି ବୋଲି ଆମେ ଜାଣିବା ଦରକାର। କିଏ ବାପା ମାଙ୍କୁ ପ୍ରଥମ ଗୁରୁ ବୋଲି ପୂଜା କରନ୍ତି ତ ଆଉ କିଛି ତାଙ୍କୁ ବୟସ୍କ ହେଲା ପରେ ବୃଦ୍ଧାଶ୍ରମରେ ଛାଡ଼ି ଚାଲି ଆସନ୍ତି। କାହା ପାଇଁ ବାପା ମା ଭଗବାନ?

0: ନକାରାତ୍ମକ ଚିନ୍ତା, ସ୍ୱାର୍ଥପରତା, ହିଂସା, ଲୋଭ ମଣିଷକୁ ବିନାଶର ପଥରେ ନେଇଥାଏ। ତେଣୁ ସବୁବେଳେ ସକାରାତ୍ମକ ଚିନ୍ତା ରଖିବା ଉଚିତ।
1: ଏସବୁ ଜିନିଷ ଦୃଷ୍ଟିଭଙ୍ଗୀର ସୁରଭି। ପାହାଡ଼କୁ କବିଟିଏ ସୁନ୍ଦର ବୋଲି ବର୍ଣ୍ଣନା କରେ ତ ଆଉ କିଏ ପାହାଡ଼କୁ ପଥରର ଘର ବୋଲି ମଧ୍ୟ କହେ। ମଣିଷର ଦୃଷ୍ଟିଭଙ୍ଗୀ ହିଁ ତାର ଚିନ୍ତାଧାରା ପ୍ରକାଶ କରେ।
0: ପ୍ରକୃତି ପ୍ରେମୀ ଲୋକ ତା ସବୁଜିମା ସୌନ୍ଦର୍ଯ୍ୟ ମହିମାକୁ ଦେଖିଥାଏ ତ ଆଉ କିଏ ତାକୁ ପଥରର ଘର ବୋଲି କୁହେ। ବସ୍ତୁ ଗୋଟିଏ ହେଇଥିଲେ ମଧ୍ୟ ମତ ଭିନ୍ନ ଭିନ୍ନ ରୁହେ। ସେଥିପାଇଁ କାହାକୁ ବିଚାର କରିବା ପୂର୍ବରୁ ତାର ଦୃଷ୍ଟିକୋଣକୁ ବୁଝିବା ଦରକାର।
2: ମୁଁ ଦୀପ୍ତି ମିଶ୍ର କହୁଛି ବାରିପଦାରୁ ମୟୂରଭଞ୍ଜ ଡିଷ୍ଟ୍ରିକ୍ଟ। ଯେ ପକ୍ଷୀ ଗୋଟେ ଯେତେ ଦୂର କହିଲେ ଯିଏ ଯେତେ ଉଚ୍ଚକୁ ଯିବ ସେ ଉଚ୍ଚତାର ମାପ ଭିତରେ ସିଏ ଅନନ୍ତକୁ ମାନେ ଜାଣିପାରିବ, ସୀମାହୀନ। ଗୋଟେ ପକ୍ଷୀ ଯେତେବେଳେ ବହୁତ ଉପରକୁ ଉଡିପାରେ ସେତେବେଳେ ସେ ଆକାଶର ମହାନତା ବା ଆକାଶର ସୀମାହୀନତାକୁ ସେ ଦେଖିପାରେ, କିନ୍ତୁ ତଳକୁ ସିଏ ଚାହିଁଲାକୁ ତଳୁ ତାକୁ କିଛି ଦେଖାଯାଏନି, ତଳଟା ତାକୁ କିଛି ଦିଶେନି। କିନ୍ତୁ ସେ ଯେତେବେଳେ ଉପରକୁ ଯାଏ ସେ ଉପରର ଜିନିଷ ଗୁଡାକୁ ସେ ଦେଖିକି ତାର ସେଇ ପରିବେଶ ଭିତରେ ତାର ଚେତନା, ବିଶେଷତଃ ଏଇ କଥାଟିକୁ ସେ ଚେତନାଗତ ମାନେ ବୁଝେଇକି କୁହାଯାଇଛି। ଏଇ କଥାଟା ଅତିବଡି ଜଗନ୍ନାଥ ଦାସ ଆମର ଯେ ଭାଗବତ କଥାକାର ସିଏ କହିଛନ୍ତି ଏଇଟା, ଯେ ପକ୍ଷୀ ଉଡେ ଯେତେ ଦୂର ସେ ଜାଣେ ତାହାର ବ୍ୟବହାର। ଏଇ ଯୋଉ ୟା ଭିତରେ ଯୋଉ ଅନ୍ତର୍ନିହିତ ଅର୍ଥ ସେଟା ବିଶେଷତଃ ଚେତନାକୁ ନେଇକିରି ଲେଖା ହେଇଛି। ପ୍ରକୃତରେ ସେଟା ହଉଛି ଆମର ଉଚ୍ଚତର ଚେତନାର ବ୍ୟକ୍ତି ସଦାବେଳେ ପ୍ରତ୍ୟେକ ପରିସ୍ଥିତିକୁ ସହଜ ଭାବରେ ଗ୍ରହଣ କରିନିଏ ଓ ପ୍ରତ୍ୟେକ ମଣିଷକୁ ସମାନ ବ୍ୟବହାର ପ୍ରଦର୍ଶନ କରିଥାଏ। ତା ପାଖରେ ଗରିବ ଧନୀ ଅଶିକ୍ଷିତ ଶିକ୍ଷିତ ଝିଅ ପୁଅ ହିନ୍ଦୁ ମୁସଲମାନ ଜାତିଭେଦ କିଛି ବି ନଥାଏ। ସେମାନେ ପ୍ରତ୍ୟେକଙ୍କ ଭିତରେ ଭଗବାନଙ୍କ ଉପସ୍ଥିତିକୁ ଅନୁଭବ କରି ସମାନ ବ୍ୟବହାର ପ୍ରଦର୍ଶନ କରିଥାନ୍ତି। ଘରେ ହେଉ କି ବାହାରେ ହେଉ ସବୁଠି ସେମାନେ ସୁନ୍ଦର ଭାବରେ ତାଙ୍କର କର୍ତ୍ତବ୍ୟ ବ୍ୟବହାରକୁ ଦେଖେଇଥାନ୍ତି। କିନ୍ତୁ ନିମ୍ନ ଚେତନାର ବ୍ୟକ୍ତି ୟାର ଠିକ ପୋଲଟା ଆଚରଣ କରିଥାନ୍ତି। ସେମାନେ ଭାବନ୍ତି

ଆମେ ଯାହା କରୁଛେ ସବୁ ଠିକ, ଯାହା କହୁଛେ ସବୁ ଠିକ, ଆଉ ଇଏ ବଡ଼, ଇଏ ଛୋଟ, ଇଏ ଉଚ୍ଚ, ଇଏ ନୀଚ, ସେଇ ଭେଦଭାବ ଗୁଡା ତାଙ୍କ ଭିତରେ ଥାଏ, ନିମ୍ନ ଚେତନାର ଲୋକଙ୍କ ଭିତରେ। କିନ୍ତୁ ଉଚ୍ଚତର ଚେତନାରେ ଯୋଉମାନେ ଥାନ୍ତି ସେମାନେ ଗୋଟେ ସବୁଆଡେ ପ୍ରଭୁଙ୍କର ବା ପରମଙ୍କର ଉପସ୍ଥିତିକୁ ସେମାନେ ଅନୁଭବ କରିଥାନ୍ତି ଏବଂ ସବୁ ମଣିଷଙ୍କୁ ସେମାନେ ସମାନ ଭାବରେ ବ୍ୟବହାର କରିଥାନ୍ତି। ଯେମିତିକି ଆମେ ଗୋଟେ ଛୋଟ ଗଳ୍ପଟିଏରୁ ଆମେ ଜାଣିପାରିବା, ବାପା ମାଙ୍କର ଦୁଇଟା ଜାଳା ପିଲା ଜନ୍ମ ହେଲେ, ଜାଳା ପିଲାରୁ ସେମାନେ କଣ କଲେ ନା, ସେ ଗୋଟେ କାର୍ରେ ଯାଉଥିଲେ, ବାପା ମା ଆଉ ଜାଳା ଛୁଆ ଦିଟା, କାର୍ ଆକ୍ସିଡେଣ୍ଟରେ ବାପା ମା ମରିଗଲେ କିନ୍ତୁ ସେ ଜାଳା ଛୁଆ ଗୁଡାକ ବଞ୍ଚିଗଲେ। ସେମାନଙ୍କୁ ପୁଣି ଦୁଇ ଜଣ ବ୍ୟକ୍ତି ଦୁଇଟା ପରିବାରରେ ସେମାନେ ଯାଇକି ରହିଲେ, ଦୁଇ ଜଣ ବ୍ୟକ୍ତି ତାଙ୍କୁ ପୁଅ କରିକି ନେଇଗଲେ, ଦୁଇଟା ପରିବାରରେ ସେମାନେ ବଢିଲେ, ଜଣେ ଗୋଟେ ଉଚ୍ଚତର ପରିବାରରେ ଆଧ୍ୟାତ୍ମିକ ପରିବାରରେ ବଢିଲେ, ଆଉ ଜଣେ ଏକଦମ ମାନେ ଭୂଚରିତ୍ର ଲୋକ ତାକୁ ପଢେଇଲା, ଯେ ମଦ୍ୟପ ଆଜବାଜେ କଥା କୁହେ, ଝଗଡା କରେ, ସେଭଳି ଲୋକଙ୍କ ଭିତରେ ସେ ବଢିଲା। ଯାହାଫଳରେ କଣ ହେଲା ନା, ଯୋଉଟା ଯେତେବେଳେ ସେମାନେ ବଡ଼ ହେଲେ ଆଧ୍ୟାତ୍ମିକ ପରିବାରରେ ବଢିଥିଲା, ସିଏ ଗୋଟେ ଭିନ୍ନ ମଣିଷ ହେଇକି ସମାଜରେ ଭିନ୍ନ ମଣିଷ ଭାବରେ ସେ ପ୍ରତିଷ୍ଠିତ ହେଲା, ତାକୁ ସବୁବେଳେ ସମ୍ମାନ ମିଳିଲା, ଗୋଟେ ଯୋଗ୍ୟ ସନ୍ତାନ ଭାବରେ ସିଏ ସମସ୍ତଙ୍କ ଠାରୁ ଆଦର ସ୍ନେହ ପାଇଲା ଏବଂ ସମାଜରେ ସେ ଜଣେ ପୂଜିତ ପୂଜ୍ୟ ଭାବରେ ସିଏ ରହିଲା। କିନ୍ତୁ ଆର ଜଣକ ସିଏ ଏକଦମ ଭୂଚରିତ୍ର ମଦ୍ୟପ, ଯେମିତି ପରିବାରରେ ସେ ବଢିଥିଲା ଠିକ ସେମିତି ପରିବାର, ସିଏ ସେଇଭଳିଆ ଗୋଟେ ଭିନ୍ନ ଚେତନାର ପିଲା ହେଇକି ସିଏ ଲୋକ ହେଇକି ସେ ସମାଜର ସିଏ କ୍ଷତି କରିବାରେ ଲାଗିଲା। ସେମାନେ ହଉଛନ୍ତି ଯୋଉମାନେ ନିମ୍ନ ଚେତନାର ଲୋକ, ସେମାନେ ସମାଜରେ କେବେ ହେଲେ ଉନ୍ନତି କରିନଥାନ୍ତି, ସମାଜରେ ସେମାନେ ଅଧପତନର କାରଣ ହେଇଥାନ୍ତି। କିନ୍ତୁ ଯୋଉମାନେ ଉଚ୍ଚତର ଚେତନାର ଲୋକ, ସେମାନେ ସମାଜକୁ ଉଚ୍ଚତର ଚେତନାକୁ ନେବା ପାଇଁ ସଦାସର୍ବଦା ଚେଷ୍ଟିତ ହେଇଥାନ୍ତି। ତେଣୁ ଯେ ପକ୍ଷୀ ଉଡେ ଯେତେ ଦୂର ସେ ଜାଣେ ତାହାର ବ୍ୟବହାର, ଯିଏ ଯେମିତି ପରିବେଶରେ ଯେମିତି ଚେତନାରେ ବଢିବ ସେମିତି କ୍ଷତି ଲାଗି ହବ। ନିମ୍ନ ଚେତନାର ଲୋକ ନିମ୍ନ ଚେତନାରେ ରହିବ, ଉଚ୍ଚତର ଚେତନାର ଲୋକ ଉଚ୍ଚତର ଚେତନାରେ।

କୁମାର ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ। ଯେ ପକ୍ଷୀ ଉଡେ ଯେତେ ଦୂର, ଯେମିତି ପକ୍ଷୀଙ୍କ ଦୃଷ୍ଟିରେ କାହିଁକି କମ୍ପେୟାର କରାହେଇଛି ମଣିଷ ସାଙ୍ଗରେ, ପକ୍ଷୀ ତାର ଯେମିତି ଡେଣା ଅଛି, ସେ ଡେଣା ଥିଲେ କା ଉଡି ପାରିବ, ଡେଣା ନଥିଲେ ଉଡି ପାରିବନି। ସେମିତି ଜଣେ ମଣିଷର ଯଦି ଜ୍ଞାନ ଅଛି, ସେ ନିଶ୍ଚିତ ଭାବରେ ସିଏ ସେତେ ତାର ମନୋଭାବ, ତାର ମନର ଚିନ୍ତାଧାରା, ତା ସଂକୀର୍ଣ୍ଣତା ଦୂର ହେଇକି ସେ ସେତେ ବିସ୍ତୃତ ମନୋଭାବରେ ତାର ମାନସିକତା ବଦଳି ଯାଇପାରିବ। ସେମିତି ଯଦି ଜଣେ ବହୁତ ଜିନିଷ ପଢିପାରିବ, ଯଦି ଜଣେ ବହୁତ ଜିନିଷ ଜାଗା ବୁଲିପାରିବ, ବିଭିନ୍ନ ଭଲ ଲୋକଙ୍କ ସାଙ୍ଗେ ଯଦି ସିଏ ସମ୍ପର୍କ ଆସିପାରିବ, ତାର ନିଶ୍ଚିତ ଭାବରେ ଜ୍ଞାନର ପରିସୀମାର ବୃଦ୍ଧି ହେବ, ସିଏ ସେତେ ଭଲ ଭାବରେ ନିଜକୁ ସମାଜରେ ପ୍ରତିଷ୍ଠିତ କରିପାରିବ। ତେଣୁକରି ସେଠି କୁହାହେଇଛି କଣ, ଯେ ପକ୍ଷୀ ଉଡେ ଯେତେ ଦୂର, ତାର ମନର ଭାବ ସେତେ ଆଗକୁ ଆଗକୁ ଯିବ, ତା ଭାବ ଚିନ୍ତାଧାରା ମଧ୍ୟ ବଦଳିଯିବ, ସେ ବିସ୍ତୃତ ମନୋଭାବରେ ସାମାଜିକ ଦେଶର ଉପକାରରେ ସେ ଲୋକ ଲାଗିପାରିବ। ତେଣୁକରି ତାକୁ ନେଇକରି ସେଟା କୁହାହେଇଛି ଯେ ପକ୍ଷୀ ଉଡେ ଯେତେ ଦୂର, ସେ ନିଶ୍ଚିତ ଭାବରେ ତାର ଜ୍ଞାନ ସୀମା ଯଦି ବଢିଲା, ତାର ମାନସିକ ଚିନ୍ତାଧାରା ଯଦି ବଢିଲା, ସେ ଲୋକ ସମାଜ ପାଇଁ, ଦେଶ ପାଇଁ, ଦଶ ପାଇଁ ମଧ୍ୟ ଉପକାରରେ ଲାଗିପାରିବ। ଯଦି ଜଣେ

ଯୋଉ ଭଳିଆ ଦେଖିବ ବୋଲେ କେତେବେଳେ ଦେଖିବ, ତା ଭିତରେ ତ ଜ୍ଞାନ ଉଦୟ ହେଲେ ତ ସେ ଦେଖିପାରିବ ନା, ନିଜ ଭିତରେ ଯଦି ଜ୍ଞାନ ଉଦୟ ହେଲା ସେ ନିଶ୍ଚିତ ଭାବରେ ସେ ଅନ୍ୟମାନଙ୍କ ପାଇଁ ଆଦର୍ଶ ହେଇପାରିବ ଆଉ ସମାଜରେ ମଧ୍ୟ ସେ ଉପକାର କରିପାରିବ। ସେଇଟା ହଉଛି ସୀତା ସିନା, ତାର ଯେବେ ପକ୍ଷୀ ଉଡେ ଯେତେ ଦୂର ଖାଲି ଉଡିଲେ ତ ଜ୍ଞାନର ସୀମା ବଢ଼ିଗଲେ ତ ହବନି, ସେ ଜ୍ଞାନର ସୀମା ମଧ୍ୟ ଅନ୍ୟଙ୍କର ଉପକାରରେ ଲାଗିବା ନିହାତି ଆବଶ୍ୟକ। ଯଦି ବିସ୍ତୃତ ମନୋଭାବ ରହିବ, ଜଣଙ୍କର ମନୋଭାବ ଯଦି ସୁବିଶାଳ ହେଇପାରିବ, ନିଶ୍ଚିତ ଭାବରେ ସିଏ ସମାଜର ଉପକାରରେ ଲାଗିପାରିବ, ଇଏ ଲାଗିପାରିବ। ଯଦି ସଂକୀର୍ଣ୍ଣ ମନ ହେଇଯିବ ଆଉ ସିଏ ବେଶୀ ଦୂର ଉଡି ପାରିବନି, ତା ଡେଣା ଛିଡ଼ି ଛିଡ଼ି ସେ ପଡ଼ିଯାଉଛି।

ସୁରେନ୍ଦ୍ରନାଥ ସାମଲ କଟକରୁ କହୁଛି। ଦ୍ୱିପକ୍ଷୀ ଓଡ଼ିଆ ଯେତେ ଦୂର ତାର ପ୍ରୋଭର୍ବ ବା ଲୋକ କଥା ଓଡ଼ିଆ ଭାଷାରେ ତାର ଅର୍ଥ ଯେତିକି ସେ କୁହାଯାଉଛି ତାର ଅର୍ଥ ହଉଛି ବ୍ୟାପକ, ଖାଲି ଯେତେ ଦ୍ୱିପକ୍ଷୀ ଉଡ଼େ ଯେତେ ଦୂର ସେ ଜାଣେ ତାହାର ଏମିତି ବି କୁହାଯାଏ, କିନ୍ତୁ ଆମେ ଯେ ପକ୍ଷୀ ଉଡ଼େ ଯେତେ ଦୂର ତାକୁ ହିଁ ଲୋକ କଥା ଭାଷାରେ ପ୍ରଚଳିତ ହେଇକି ରହିଛି, ଲୋକ କଥାରେ ପ୍ରଚଳିତ ହେଇକି ରହିଛି। ଯେ ପକ୍ଷୀ ଉଡ଼େ ଯେତେ ଦୂର ଗୋଟେ ଲୋକର ଜ୍ଞାନ ଆଉ ଇଏକୁ କଳନା କରାଯାଇଥାଏ, ସମୟରେ ସେମାନେ ତାଙ୍କ ନିଜ ଜ୍ଞାନ ଅନୁସାରେ କଥାଟି କହିଦେବେ ଏବଂ ତାହା ହଉଛି ଚୂଡାନ୍ତ ବୋଲି ସେ କହିଦେବେ, ସେ କରିଦେବେ। ଏଇଭଳି ପରିସ୍ଥିତି ଯେତେବେଳେ ହୁଏ ସେତେବେଳେ ଲୋକ କହିଲେ କାହିଁକି ତାକୁ ସେ କଥା ଶୁଣୁଛ, ତା ଜ୍ଞାନ ସେ କହିଲା, ତା ସେ ଯେତିକି ଜାଣେ ସେ କହିଲା, ଯେ ପକ୍ଷୀ ଉଡ଼େ ଯେତେ ଦୂର ତାର ସେଇ ହିସାବରେ ସେ କହୁଛି, ଅର୍ଥାତ ସିଏ ଯାହା କହୁଛି ତାକୁ ସେଠି ପସନ୍ଦ କରାଯାଏ ନାହିଁ, କାହିଁକି ତାର ନିଜସ୍ୱ ଜ୍ଞାନ ହିଁ ସେତିକି ବୋଲିକି ଧରାଯାଏ, ତାକୁ କୁହାଯାଇଥାଏ। ଏଇଟା ତାର ଗୋଟେ ନେଗେଟିଭ ସେନ୍ସରେ ଏହାକୁ ନିଆଯାଏ, ଯେ ପକ୍ଷୀ ଉଡ଼େ ଯେତେ ଦୂର। କିନ୍ତୁ ପଜିଟିଭ ସେନ୍ସରେ ଭଲ ଜ୍ଞାନୀ ଲୋକ ଗୁଡାକ ସେମାନେ ମଧ୍ୟ ଭଲ ଭଲ କଥା ଯୋଉ କହନ୍ତି ତାକୁ ପ୍ରଶଂସା ସେଠି ମଧ୍ୟ କରାଯାଇଥାଏ, ନା ଅଛି ତାଙ୍କର ସେଭଳି ଭାବରେ ତାଙ୍କ ସେ ଚର୍ଚ୍ଚା କରୁଛନ୍ତି, ତାଙ୍କର ଗବେଷଣା ଅଛି, ତାକୁ ସେ କହି ମାନେ ଯୋଉ ହିସାବରେ କହୁଛନ୍ତି ସେ ମଧ୍ୟ ତାଙ୍କ ଜ୍ଞାନର ସେଠି ଗୋଟେ ନିଦର୍ଶନ, ସେ ଯେତେ ବାଟ ଯାଇଛନ୍ତି ଅନ୍ୟ ତା ତୁଳନାତ୍ମକ ଭାବରେ ନିଆଯାଏ, ଜଣକୁ ଜଣେ ମୂର୍ଖ ସହିତ ଜଣେ ଇଏ ଉଭୟକୁ ତୁଳନାତ୍ମକ ଭାବରେ ନେଲେ ମଧ୍ୟ ଯିଏ ପକ୍ଷୀ ଦିଟା ଏକ କଥାକୁ ନେଇକି ଯିଏ ପକ୍ଷୀ ଉଡ଼େଇ ଯେତେ ଦେବ, ମନେକର ଜଣଙ୍କ କଥା ଆମର ପସନ୍ଦ ହଉନି ସିଏ ଅକଥା କହୁଛି ମାନେ ଭୁଲ କଥାଟି କହୁଛି ସେ କିନ୍ତୁ ଚୂଡାନ୍ତ ବୋଲି କହୁଛି, ଜଣେ ସତ୍ୟ କଥାଟି କହୁଛି ସିଏ ମଧ୍ୟ ଭଲ କଥାଟି କହୁଛି ସିଏ ମଧ୍ୟ ତା ହିସାବରେ ସେ କହୁଛି। ତ ତୃତୀୟ ଲୋକ ଶୁଣୁଥିବା ଲୋକ ଶ୍ରୋତା ମାନେ ଅନ୍ୟ ମାନେ ଆମେ ତାର ନବା ଯେ ଯିଏ ପକ୍ଷୀ ଉଡ଼େ ଯେତେ ଦୂରରେ ଆମେ ସେଠି କଣ କଲେ ମାନେ ୟାର ଜ୍ଞାନ ତାର ଜ୍ଞାନର ଗୋଟେ ତୁଳନାତ୍ମକ ଚିତ୍ର ନେଇକି ଆମେ ରଖିଦେଲେ, ଏଇଟା ହଉଛି ତାର ମାନେ ସକାରାତ୍ମକ ଦୃଷ୍ଟିକୋଣ ଦେଖିବା, କିନ୍ତୁ ବିଶେଷ ଭାବରେ ଏଇଟା ଯେପରି ଉଡ଼େ ଯେତେ ଦୂର ସେ କଥାକୁ ସମାପ୍ତ କରିଦିଆଯାଏ, ସେଇଥିରୁ ଅନ୍ୟମାନେ ଗୁଣୀ ଲୋକମାନେ ଜାଣିପାରନ୍ତି ଯେ ପ୍ରକୃତ କଥାଟା କଣ ଏବଂ ସେ କଣ କହିଲେ ଭାବରେ ଏଇ କଥାଟି ଯୋଉ ପ୍ରଚଳିତ ଅଛି ଓଡ଼ିଆ ଭାଷାରେ ତାର ଧାଡ଼ିରେ ଧାଡ଼ିଟିଏ ଭିତରେ କୁହା ହଉଥିଲେ ମଧ୍ୟ ତାର ଉତ୍ତର କିନ୍ତୁ ତାର ତାକୁ ଗୋଟେ ବ୍ୟାପକ କ୍ଷେତ୍ରରେ ମଧ୍ୟ ପ୍ରୟୋଗ କରାଯାଇଥାଏ।

ତେବେ ଏଥିଲା ସମ୍ଭାବନାର ବିଷୟ ଯେ ପକ୍ଷୀ ଉଡ଼େ ଯେତେ ଦୂର। ଯେଉଁମାନେ ଆମ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଆଉ ଯେଉଁମାନେ ବର୍ତ୍ତମାନ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ସଭିଙ୍କୁ ଜୟପୁର ଆକାଶବାଣୀ କେନ୍ଦ୍ର।

0: ତରଫରୁ ଅନେକ ଅନେକ ଧନ୍ୟବାଦ ଏବଂ ସାଧୁବାଦ ଜଣାଉଛୁ।
1: ଆମେ ସମସ୍ତେ ନିଜ ଚିନ୍ତାକୁ ଉଚ୍ଚ କରିବା, ଭଲ କାର୍ଯ୍ୟ କରିବା, ନିଜ ବୁଦ୍ଧିକୁ ମାନବ କଲ୍ୟାଣରେ ନିୟୋଜିତ କରିବା।
0: ହାତରେ ପିନ୍ଧିଥିବା ଘଣ୍ଟାକୁ ଟିକେ ଅନେଇଲେ କେମିତି ଟିକ୍ ଟିକ୍ କରି ଆଗକୁ ବଢି ଚାଲୁଛି। ଆମକୁ କହୁଛି ଆଉ ବିଳମ୍ବ କରନି, ଶୀଘ୍ର ଆଗକୁ ବଢ।
1: ତମେ କହିବାର ମନେ ହେଲା ଆଜି ଏତିକି ଶ୍ରୋତାଙ୍କ ସହିତ କଥାବାର୍ତ୍ତା। ଆଗାମୀ ସପ୍ତାହରେ ପୁଣି ଏକ ନୂଆ ବିଷୟ ସହିତ ଆମେ ଆସିବା।
0: ତାହେଲେ ଶ୍ରୋତାଙ୍କୁ ଆମେ ଆଗାମୀ ସପ୍ତାହରେ କଣ ବିଷୟ ରହିଛି କହିବା?
1: ଆଗାମୀ ସମ୍ଭାବନା ଅର୍ଥାତ୍ ଅଗଷ୍ଟ ମାସର 8 ତାରିଖ ଶନିବାର ପାଇଁ ବିଷୟ ରହିଛି ଢୋଲ ଭିତରେ ମୂଷା। ଏ ସମ୍ପର୍କରେ ଆପଣ ନିଜର ମତାମତ ଆମକୁ ଫୋନ୍ କରି କିମ୍ବା ନିଜ ଭଏସ୍ରେ ରେକର୍ଡିଂ କରି ହ୍ୱାଟ୍ସଆପ୍ ମାଧ୍ୟମରେ ଅଗଷ୍ଟ ମାସର 7 ତାରିଖ ଶୁକ୍ରବାର ସୁଦ୍ଧା ପଠାନ୍ତୁ କିମ୍ବା ଫୋନ୍ କରନ୍ତୁ। ଆମର ମୋବାଇଲ୍ ନମ୍ବର ହେଲା 9438268568। ବିଷୟଟି ପୁଣି ଥରେ କହି ରଖୁଛୁ, ଢୋଲ ଭିତରେ ମୂଷା।

0: ସକାରାତ୍ମକ ଚିନ୍ତା ରଖିଥିବା ବ୍ୟକ୍ତି ବିଫଳତାକୁ ଶେଷ ନୁହେଁ, ବରଂ ସଫଳତାର ପ୍ରଥମ ପାହାଚ ବୋଲି ଭାବେ।
1: ସେ ପ୍ରତ୍ୟେକ ସମସ୍ୟାର ସମାଧାନ ଖୋଜେ ଆଉ ନିରନ୍ତର ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଥାଏ।
0: ତାହେଲେ ବର୍ତ୍ତମାନ ସମ୍ଭାବନା ପରିସରରୁ ବିଦାୟ ନେଉଛୁ। ଆମେ ଦୁହେଁ
1: ମୁଁ ରଞ୍ଜନ,
0: ମୁଁ ସୁରଭି।
1: ନମସ୍କାର।

ଯେ ପକ୍ଷୀ ଉଡ଼େ ଯେତେ ଦୂର, ପକ୍ଷୀମାନଙ୍କ ମନ ନେଇ ସବୁକାଳେ ଦୂରକୁ ଉଡ଼ିଯିବାର ଇଚ୍ଛା ରଖି ସତ୍ଚିତ୍ ଆନନ୍ଦକୁ ସଂଗ୍ରହ କରିବା, ସବୁକାଳେ ବାସ୍ତବତାକୁ ଉତ୍ସାହିତ ରଖିବା, ସଂକୀର୍ଣ୍ଣତାର ଊର୍ଦ୍ଧ୍ୱକୁ ଉଠିଯାଇ ବିସ୍ତୃତ ହେବାର ଇଚ୍ଛା ରଖି ସମାଜର କଲ୍ୟାଣ କରିବା, ଆଜି ପାଇଁ ସମ୍ଭାବନା ଏତିକି। ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ସୁରଭି ସାହୁ ଏବଂ ରଞ୍ଜନ କୁମାର ବେହେରା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030692 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ବିଶେଷ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ଅଗଷ୍ଟ ମାସ 2 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ବାଜାରୁ। ଏଥିରେ ବିଷୟ ରହିଛି ସିକ୍ଲି ରୋଗ ବୋଇଲେ କାଇଟା। ଏ ସମ୍ପର୍କରେ ଆପଣ ଅଗଷ୍ଟ ମାସ 2 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମର ଫୋନ୍ ନମ୍ବର ହେଲା 06 8 5 4 2 3।

ପ୍ରତାପ କିଶୋର ମୁଣ୍ଡୁଙ୍କ ଅନ୍ୟ ଏକ ରଚନାକୁ ନେଇ ଶିଳ୍ପୀ ଥିଲେ କୁନ୍ତି ବେହେରା। ଏଥର ଶିଳ୍ପୀମାନେ ହେଲେ ବେଣୁଧର ସୁବୁଦ୍ଧି ଏବଂ କୁନ୍ତି ବେହେରା। ଗୀତିକାର ପ୍ରତାପ କିଶୋର ମୁଣ୍ଡୁ।

0: କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ଥିଲେ ଗୋପାଳକୃଷ୍ଣ ବେହେରା ଏବଂ ନିଶିଗନ୍ଧା ଶତପଥୀ। ଗୀତ ରଚନା କରିଥିଲେ ବାବାଜୀ ଚରଣ ଜେନା। ଏଇଠି ଶେଷ କରୁଛୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
2: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଆପଣଙ୍କ ସ୍ୱପ୍ନକୁ ସତ କରିବା ଆଉ ସମୟର ପରୀକ୍ଷା ନେବା ପାଇଁ ଚେଟିନାଡ ସୁପର ଗ୍ରେଡ ସିମେଣ୍ଟ ଅଲ୍ଟିମେଟ ଚଏସ୍, ବିଲ୍ଡିଂକୁ ଷ୍ଟ୍ରଙ୍ଗ ଫାଉଣ୍ଡେସନ ଦେବା ପାଇଁ।
0: ଆରମ୍ଭ କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲେ ବାବୁଲ ସୁପ୍ରିୟ। ଅରୁଣ ମନ୍ତ୍ରୀଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ଶରତ ନାୟକ।

0: ଶିଳ୍ପୀ ମୋନିତା ତ୍ରିପାଠୀ। ବିଜୟ ମଲ୍ଲଙ୍କ ଗୀତକୁ ସଙ୍ଗୀତରେ ସଜେଇଥିଲେ ଓମପ୍ରକାଶ ମହାନ୍ତି।
1: ଆପଣଙ୍କ ସ୍ୱପ୍ନକୁ ସତ କରିବା ଆଉ ସମୟର ପରୀକ୍ଷା ନେବା ପାଇଁ ଚେଟିନାଡ୍ ସୁପର ଗ୍ରେଡ୍ ସିମେଣ୍ଟ ଅଲ୍ଟିମେଟ୍ ଚଏସ୍ ବିଲ୍ଡିଂକୁ ଷ୍ଟ୍ରଙ୍ଗ ଫାଉଣ୍ଡେସନ ଦେବା ପାଇଁ ଚେଟିନାଡ୍ ସିମେଣ୍ଟ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
6: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
5: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
6: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
5: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
6: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: କାର୍ଯ୍ୟକ୍ରମ ଶେଷରେ ନିଜସ୍ୱ ସଙ୍ଗୀତ ନିର୍ଦ୍ଦେଶନାରେ ଶିଳ୍ପୀ ହେଲେ ସୁବାସ ଦାସ, ଗୀତିକାର ଅଲେଖ ବିଶ୍ୱାଳ।

ଶୁଣିଲେ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ପାଇଁ ଶିଳ୍ପୀମାନେ ଥିଲେ ବାବୁଲ ସୁପ୍ରିୟ, ମୋନିତା ତ୍ରିପାଠୀ ଏବଂ ସୁବାସ ଦାସ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ସକାଳ 9:00। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ବାଦଶାହ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଅଭିଜିତ ଏବଂ ଅଲକା ୟାଗ୍ନିକ, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ।

ଲଭ୍ କି ଚକର ମେ ଚଳଚ୍ଚିତ୍ରରେ ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଆଜି ଏଥିରେ ଶୁଣିଲେ ବାଦଶାହ ହମ ଆପକେ ଦିଲ ମେ ରହତେ ହେଁ, ମୈନେ ଦିଲ ତୁସ୍କୋ ଦିଆ, ହମ ଦିଲ ଦେ ଚୁକେ ସନମ ଏବଂ ଲଭ୍ କି ଚକର ମେ ଚଳଚ୍ଚିତ୍ରର କେତୋଟି ଗୀତ। ଶ୍ରୋତାମାନେ ପୁଣି ଥରେ ଏହି ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ। ଆଜି ପୂର୍ବାହ୍ନ 10:05, ଦିନ 12, ଦିନ 2:15 ଏବଂ ସନ୍ଧ୍ୟା 6:10। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ବଜରଙ୍ଗୀ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ଦୀପ୍ତିରେଖା। ଗୀତ ରଚନା କରିଛନ୍ତି ସୁବ୍ରତ ସ୍ୱାଇଁ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଗୋଲାପୀ ଗୋଲାପୀ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ନିବେଦିତା, ଶ୍ରୀକାନ୍ତ ଗୌତମଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଦାସ।

ଆଖିରେ ଆଖିରେ ଏହି ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ ବାବୁଲ ସୁପ୍ରିୟ ଏବଂ ନିବେଦିତା। ଶ୍ରୀକାନ୍ତ ଗୌତମଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ମଳୟ ମିଶ୍ର। ଶ୍ରୋତାମାନେ ଓଡ଼ିଆ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ପୂର୍ବରୁ ଆପଣଙ୍କ ପାଇଁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ଅଗଷ୍ଟ ମାସ 2 ତାରିଖ ରବିବାର ଅପରାହ୍ନ 5:30ରେ ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ସିକ୍ଲି ରୋଗ ବୋଲେ କାଇଟା। ଏ ସମ୍ପର୍କରେ ଆପଣ ଅଗଷ୍ଟ ମାସ 2 ତାରିଖ ରବିବାର ଅପରାହ୍ନ 5:30ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମର ଫୋନ୍ ନମ୍ଘର ହେଲା 0685423060। ବିଷୟଟି ପୁଣିଥରେ କହି ରଖୁଛୁ, ସିକ୍ଲି ରୋଗ ବୋଇଲେ କାଇଟା। ଯୋଗାଯୋଗ କରିବା ପାଇଁ ଆମର ଟେଲିଫୋନ୍ ନମ୍ଘର 0685423060 0685423060। ଆପଣ ଫୋନ୍ କରିବେ ଅଗଷ୍ଟ ମାସ 2 ତାରିଖ ରବିବାର ଅପରାହ୍ନ 5:30ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ। ଏଥିଲା ଆମର ବିଶେଷ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାମାନେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଅଗସ୍ତ୍ୟ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ଅନନ୍ୟା ଶ୍ରୀତମ ନନ୍ଦ। ସୁବ୍ରତ ସ୍ୱାଇଁଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ।

धागिने धागिने धा धागिने धागिने धा धागिने ता धागिने ता।

କିଛି ଖଟା କିଛି ମିଠା ଏହି ଚଳଚ୍ଚିତ୍ରର ଗୀତ ପାଇଁ କଣ୍ଠଦାନ କରିଥିଲେ ସତ୍ୟଜିତ ଏବଂ ଅସୀମା। ନିର୍ମଳ ନାୟକଙ୍କ ରଚନାକୁ ସଙ୍ଗୀତରେ ସଜାଇଥିଲେ ଅଭିଜିତ ମଜୁମଦାର। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା ଲେଖୁ ଲେଖୁ ଲେଖିଦେଲି ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ବିନୋଦ ରାଠୋର ଏବଂ ନିବେଦିତା। ଶ୍ରୀକାନ୍ତ ଗୌତମଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଦାସ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ଅରମାନ ମଲ୍ଲିକ ଏବଂ ପଲକ ମୁଛାଲ। ସନ୍ଦୀପ ନାଥଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ସଞ୍ଜୀବ ଦର୍ଶନ। ଚଳଚ୍ଚିତ୍ର ଅମାବାସ୍।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
3: ସୂଚନା ବିରତି ପରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଟୁ ଷ୍ଟେଟ୍ସ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଅରିଜିତ ସିଂ ଏବଂ ଚିନ୍ମୟୀ। ଅମିତା ଭଟ୍ଟାଚାର୍ଯ୍ୟଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ଶଙ୍କର ଏହସାନ ଲୟ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଏକ ଭିଲିଆନ ଚଳଚ୍ଚିତ୍ରରୁ, ଆଦନାନ ଢୋଲ ଏବଂ ମୋମିନାଙ୍କ କଣ୍ଠରେ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ରବି ଅହମ୍ମଦ ଏବଂ ଆଦନାନ ଢୋଲ।

କ୍ରିଏଚର୍ ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ ଫାରା ସାଇଦ୍ ଏବଂ ତୁଲସୀ କୁମାର। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମିଥୁନ। ଶ୍ରୋତାମାନେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଠି ଶ୍ରୋତାଙ୍କୁ କହି ରଖୁଛୁ, ଆଜି ଦିନ 1:20 ଶୁଣିବେ କିଶୋର ଭାରତୀ କାର୍ଯ୍ୟକ୍ରମ। ଏଥିରେ ବର୍ଷା ଋତୁରେ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ସଚେତନତା ସମ୍ପର୍କରେ ଡାକ୍ତର ଶିବସାଇ ସ୍ୱରୂପଙ୍କ ସହ ସାକ୍ଷାତକାର ଶୁଣିବେ। ପରେ ଜାଣିବା କଥାରେ ଜାଣିବେ ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲଙ୍କ ସମ୍ପର୍କରେ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ଜୁଆନ କଥାରେ ଶୁଣିବେ ପୁସ୍ତକ ପଢ଼ିବାର ଅଭ୍ୟାସ କାହିଁକି ଆବଶ୍ୟକ, ଏ ସମ୍ପର୍କରେ ସାକ୍ଷାତକାର। ପରେ ଜାଣିବା କଥାରେ ଜାଣିବେ ଦେଓମାଳି ଶୃଙ୍ଗ, ମହାନଦୀ ଏବଂ ଚିଲିକା ହ୍ରଦ ସମ୍ପର୍କରେ। ଅପରାହ୍ନ 5:30 ପ୍ରଚାର କରିବୁ ଚୈତି ଜହ୍ନ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ବୃତ୍ତିଗତ ଶିକ୍ଷା କାଇଟା, ଏ ସମ୍ପର୍କରେ ଭେଟଘାଟ। ପରେ ପିନ୍ସିନ୍ ଡାବୁ ପାଇବା କାଜେ କାଲଗେ ଯିବାର, ଏ ସମ୍ପର୍କରେ ସାକ୍ଷାତକାର ଶୁଣିବେ। ସନ୍ଧ୍ୟା 6:20 ଶ୍ରୀମଦ୍ ଭାଗବତ। ରାତି 7:00 ଏବଂ ରାତି 8:00 ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ। ଆଜିର ପ୍ରସଙ୍ଗ ସନ୍ଧ୍ୟା 6:55, ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ଜାଣିବେ ଏବଂ ରାତି 7:30 କିଷାନବାଣୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:10 ଶୁଣିବେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର। ଏଥିରେ ଶୁଣିବେ ଆଖି ଥିଲେ ସବୁ ସୁନ୍ଦର, ଏ ସମ୍ପର୍କରେ ସାକ୍ଷାତକାର। ପରେ ସୁଷମ ଖାଦ୍ୟର ମହତ୍ତ୍ୱ, ଏ ସମ୍ପର୍କରେ ସୂଚନା ଶୁଣିବେ। ରାଗ ସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 8:35। ଏଥିରେ ପଣ୍ଡିତ ଶିବପ୍ରସାଦ ଶିବ କୁମାର ଶର୍ମାଙ୍କ ସନ୍ତୁର୍ବାଦନ ଶୁଣିବେ। ରାତି 9:30 ଶୁଣିବେ ଅଖିଳ ଭାରତୀୟ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଏବଂ ରାତି 10:00 ଶୁଣିବେ ଅଖିଳ ଭାରତୀୟ ସଙ୍ଗୀତ ସଭାର କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଦବାଙ୍ଗ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ। ଜୟଲେ ଶେରୱାନୀଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ସାଜିଦ୍ ୱାଜିଦ୍।

ଭୂମି ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ ରାହତ ଫତେ ଅଲ୍ଲୀ ଖାଁ ଏବଂ ସାଥୀ। ପ୍ରିୟା ସରାୟାଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ସଚିନ ଜିଗର। ହେଡ୍ ଷ୍ଟୋରି ଟୁ, ଏହି ଚଳଚ୍ଚିତ୍ରର ଗୀତ ଶୁଣିବା କଣ୍ଠଶିଳ୍ପୀ ଅରିଜିତ ସିଂ। ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ମିଥୁନ।

ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଜୁନୁନିୟତ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ମିଟ୍ ବ୍ରଦର୍ସ ଏବଂ ସାଥୀ, ଗୀତିକାର କୁମାର, ସଙ୍ଗୀତ ନିର୍ଦ୍ଦେଶକ ମିଟ୍ ବ୍ରଦର୍ସ।

ଶ୍ରୋତାମାନେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା ପୂର୍ବରୁ ଆପଣଙ୍କ ପାଇଁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତି ଜହ୍ନ କାର୍ଯ୍ୟକ୍ରମରେ ଅଗଷ୍ଟ ମାସ 2 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ବାଜାରୁ। ଏଥିରେ ବିଷୟ ରହିଛି ସିକ୍ଲି ରୋଗ ବୋଲେ କାଇଟା। ଏ ସମ୍ପର୍କରେ ଆପଣ ଅଗଷ୍ଟ ମାସ 2 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମର ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣିଥରେ କହି ରଖୁଛୁ, ସିକ୍ଲି ରୋଗ ବୋଲେ କାଇଟା। ଯୋଗାଯୋଗ କରିବା ପାଇଁ ଆମର ଟେଲିଫୋନ୍ ନମ୍ବର 06854230690। 06854230690। ଆପଣ ଫୋନ୍ କରିବେ ଅଗଷ୍ଟ ମାସ 2 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆପଣ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଶେଷ ଗୀତଟି ଶୁଣିବା ମର୍ଡର 2 ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ମହମ୍ମଦ ଇରଫାନ, ଅରିଜିତ ସିଂ ଏବଂ ସିମ୍ବା ଭଟ୍ଟ। ସାଇଦ୍ କ୍ୱାଦ୍ରିଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ମିଥୁନ୍।

ମର୍ଡର୍ ଟୁ ଚଳଚ୍ଚିତ୍ରର ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ ପୁଣି ଥରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଆଜି ଦିନ 12ଟାରେ, ଦିନ 2:15 ଏବଂ ସନ୍ଧ୍ୟା 6:10। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 ମେଗାହର୍ଟ୍ଜ ଯୋଗେ। ଆପଣ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ଦିନ 11:00। ଆରମ୍ଭ କରୁଛୁ ଲୋକଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣିବା ଘୁମୁରା ଗୀତ, ପରିବେଷଣ କରିଛନ୍ତି ବିରଞ୍ଚି ନାରାୟଣ ପଣ୍ଡା ଏବଂ ସାଥୀ।

साधु बाबाजी दास एवं मोहनलाल भक्त। गीत रचना भीम भई।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1917 ତିଆରି ହେଇଥିଲା ରାଇଟ୍?
1: ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ତାହେଲେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେତିନାଥ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେତିନାଥ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେତିନାଥ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଏବେ ଆସନ୍ତୁ ଶୁଣିବା ଏକ ପୁରାତନ ରଚନାରୁ ଶିଳ୍ପୀ ଯୋଗେନ୍ଦ୍ର ପାତ୍ର।

ପ୍ରଚାର କଲୁ ପୁରାତନ ଲୋକଗୀତର କାର୍ଯ୍ୟକ୍ରମ। ଏବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତି ଜହ୍ନ କାର୍ଯ୍ୟକ୍ରମରେ ଅଗଷ୍ଟ ମାସ 2 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ସିକ୍ଲି ରୋଗ ବୋଇଲେ କାଇଟା। ଏ ସମ୍ପର୍କରେ ଆପଣ ଅଗଷ୍ଟ ମାସ 2 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ସିକ୍ଲି ରୋଗ ବୋଇଲେ କାଇଟା। ଫୋନ୍ ନମ୍ବର ହେଲା 06854230690। ସୂଚନାଟି ଏତିକିରେ ସମାପ୍ତ ହେଲା। ଆକାଶବାଣୀ ଜୟପୁର ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି। ଆମ କେନ୍ଦ୍ରରୁ ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ପୂର୍ବାହ୍ନ 11:30 ହେବାକୁ ଯାଉଛି। ଆସନ୍ତୁ ଶୁଣିବା ଲୋକଗୀତ କ୍ରମରେ ପାଲା। ବିଷୟ ରହିଛି ମୋହନ ବଂଶୀ। ପରିବେଷଣ କରିଛନ୍ତି ପ୍ରଦୀପ କୁମାର ମହାପାତ୍ର ଏବଂ ସାଥୀ।

ବିଶ୍ୱବ୍ୟାପକ ଜଗତକର୍ତ୍ତା ଶ୍ରୀମନ୍ ଶ୍ରୀ ସତ୍ୟନାରାୟଣ ଦେବଙ୍କ ପ୍ରୀତ୍ୟର୍ଥେ ସବେ ବୋଲ ଆନନ୍ଦ କବାର ବାଗବାଦିନୀ ଝଙ୍କଡ଼ବା ସିନେମା ସାରଳା ଦେବୀଙ୍କ ପ୍ରୀତ୍ୟର୍ଥୀ ସର୍ବେ ବୋଲ ଆନନ୍ଦ କବାର।

କଳା ଡୋଳା ମିନୁ ଗତି ନାହିଁ ଆନରେ, ସେଇ କୃଷ୍ଣଚନ୍ଦ୍ର ବିନା ତୋର ଅନ୍ୟ ଗତି ନାହିଁ। ଏଇ ଯୋଉ ମାଳା କରିଛୁ ବାମା ଗଳା, ଏଇ ବିଶ୍ୱାସ ଜଞ୍ଜାଳ ଜାଳରେ ଘାରି ହଉଛୁ, ଯୋଉ ସ୍ତ୍ରୀକୁ ନିଜର ଗଳାର ମାଳା ସଦୃଶ କରିଛୁ, ସେ ତୋ ଦିନେ ଗଳା କାଟିଦେବ। ତେଣୁ ରେ ମନ, ଏ ସର୍ବସଂସାର ହେଲା ମିଥ୍ୟା, ଏକା କୃଷ୍ଣ ହେଲେ ସତ୍ୟ। ଦେହାୟ ମୂଳ ମିଥ୍ୟା ଗୁଣ ବିଗୁଣ ମପି କାମ ଆରୋପୀ ମିଥ୍ୟା, ସକଳ ସୁତା ସୁତା କର୍ମ କର୍ମାଣି ମିଥ୍ୟା। ସପ୍ତାଙ୍ଗ ରାଶି ମିଥ୍ୟା, ପବନ ସୁରତରୁ ଶୈଳ ଦୀପାଳ ମିଥ୍ୟା। ସର୍ବେ ସଂସାର ମିଥ୍ୟା, ନବଜଳ ଦତନୁ କୃଷ୍ଣ ମେ କପି ସତ୍ୟ। ସକଟରେ ଭଗବାନଙ୍କର ଚରଣାଶ୍ରିତ ହେଲେ ମଙ୍ଗଳାଚରଣ ଟିକେ ସୂଚନା ଦେବା। ବ୍ରଜେ ପ୍ରସିଦ୍ଧ ନବନୀତ ଚଉର ଗୋପାଙ୍ଗ ନାନା ବସନେ କଚଉରା, ଅନେକ ଜନମାର୍ଜିତ ପାପ ଚଉର ଚୌରାଗ୍ରଗଣ୍ୟ ପୁରୁଷ ନମାମି। ଚୌରାଗ୍ରଗଣ୍ୟ ପୁରୁଷ ନମାମି, ଚୋରି କରିବାରେ ଅଗ୍ରଗଣ୍ୟ ଅଟନ୍ତି ଯୋଉ ଭଗବାନ ପରମ କାରୁଣିକ କୃଷ୍ଣ, ଆଜି ତାଙ୍କରି ଚରଣାର ବିନ୍ଦରେ ମୁଁ ନମସ୍କାର କରି କହୁଛି। ସେ ଆଜି ସମସ୍ତଙ୍କର ପାପ ତାପ ବିନାଶ କରି ସମସ୍ତଙ୍କ ହୃଦୟରେ ସତ ଚିନ୍ତା ସତ କାମନା ଭରି ଦିଅନ୍ତୁ ଏବଂ ବିଶ୍ୱର କଲ୍ୟାଣ କରନ୍ତୁ, ବୋଲ ଆନନ୍ଦେ କଳା। ତେଣୁ ଆଜି ଆମେ ବିଷୟବସ୍ତୁରେ ଗମନ କରିବା। କୃଷ୍ଣଙ୍କର ଯୋଉ ଅପୂର୍ବ ଆଖ୍ୟାନ ମୋହନ ବଇଁଶୀ ପ୍ରାପ୍ତ କେମିତି ହେଲା, ସେଇ ବିଷୟଟି ଆମେ କିଛି କହିବା। କବି ଲେଖିଲେ ବିଧାଗତ ଚିନ୍ତାମଣି।

0: ଅଭି ମନୁ ସାମନ୍ତ ସିଂହାର ରାଗ କାମୋଦି
1: ସେ ପୁରୁଣା କାଳିଆ ରାଗେଣୀ ରାଗେଣୀ ଗଲାଣି। ଆପଣଙ୍କର ପିତା ସ୍ୱର୍ଗୀୟ ଅନନ୍ତ ଚରଣ ମହାପାତ୍ର ଯେ କି ବାଙ୍କିର ଗର୍ବ ଗର୍ବ ରତାଗଡ ରାଗଟା କାମୋଦି କେମିତି ପଡୁଛି ତାଳ ତ୍ରିପଟା।
0: ଆରେ ହଉ ସେ ଭଗବାନଙ୍କର ଆଶୀର୍ବାଦ,
2: ମନ୍ଦିରା
0: ବାଜିବ କାମୋଦି ରାଗ ପଡିବ।

0: ପଦ କେମିତି ବିଜୟ ଚିନ୍ତାମଣି ପ୍ରମାଣ କରୁଛି ଘେନ ଆହେ ଅନ ଘ ସୁରମ୍ୟ ଛାନ୍ଦ ଘ ଆସନ ପ୍ରେମ ରସ ସାଘ ରସିକ ଜନ ରାଘ ବର ଆନନ୍ଦ ଉଘ ଘନ ରସଦାୟକ ମେଘ ହେ ବିଜ୍ଞ ସିଂହ ଅକ୍ଷିଳ ଜନଙ୍କର ଅଘ ଛାଗ ବିନାଶନ କୁ ବାଘ ମହା ଅଜ୍ଞାନ ସଂଗ ନନ କମ୍ପନେ ମାଘ ବଝି ଜୁଖ ସାଘ ଘେନ ଆହେ ଅନଘ ନ ଅଘ ଅନଘ ଅନଘ ବୋଲନ୍ତେ ହେଲା ପାପ ଏ ଅଘ ବୋଲନ୍ତେ ହେଲା ପାପ ଅନଘ ବୋଲେ ତାହେଲେ ନିଷ୍ପାପ ହେ ନିଷ୍ପାପ ଯୋଉମାନେ ସାଧୁ ବ୍ୟକ୍ତିମାନେ ଏଇ ଯୋଉ ଛାନ୍ଦ ମୁଁ ଆପଣଙ୍କ ଆଗରେ ଉପସ୍ଥାପନ କରିବାକୁ ଯାଉଛି ତାକୁ ଟିକେ ଆପଣମାନେ ବିଚାର କରନ୍ତି ରସିକ ଜନ ରାଗ ବର ଆନନ୍ଦ ଉଘ ଘନ ରସଦାୟକ ରାଘବ ମାଛ ଯେମିତି ଗଭୀର ଜଳରେ ସ୍ୱଚ୍ଛନ୍ଦରେ ବିଚରଣ କରେ ଏବଂ ନିର୍ଭୟରେ ବିଚରଣ କରେ କିନ୍ତୁ ଭଗବାନଙ୍କର ନାମ ତାର ଯେ ନିମଜ୍ଜିତ ହୋଇଛି ସେଇ ଗଭୀର ନାମରେ ଯିଏ ନିମଜ୍ଜନ ହୋଇଯାଇଛି ସେ ତାର ଆଉ ସଂସାରରେ ନିର୍ଭୟ ଭୟଭ୍ରାନ୍ତି ନାହିଁ ଅଖିଳ ଜନଙ୍କର ଅଘ ଛାଗ ବିନାଶନ କୁ ବାଘ ଅଘ ନାଶନ ଅଘ ଛାଗ ବୋଲନ୍ତେ ପାପ ରୂପକ ଛେଳିକି ବିନାଶ କରିବା ପାଇଁ ଏ ଭଗବାନଙ୍କର ନାମବୃତ ହେଲା ବାଘ ତେଣୁ ମହା ଅଜ୍ଞାନ ସଂଘ ନନ କମ୍ପରେ ମାଘ ଭଜି ଦୁଃଖ ସାଗର କିନ୍ତୁ ଅଜ୍ଞାନ ମାନଙ୍କ ପାଇଁ ଇଏ କେମିତି ଭଗବାନଙ୍କର ନାମ ମୃତ ମାଘ ମାସରେ ଯେମିତି ଅତ୍ୟଧିକ ଜାଳ ହେତୁ ସର୍ବାଙ୍ଗ ଶରୀର କମ୍ପମାନ ହୁଏ ଏ ଭଗବାନଙ୍କର ନାମ ମୃତକୁ ଶ୍ରବଣ କଲେ ଅଜ୍ଞାନ ମାନଙ୍କର ସର୍ବାଙ୍ଗ ଶରୀର ପୁଲକିତ ହେଇଅଛି ତେଣୁ ହେଇଛି କଣ
1: ସେଇ
0: କୃଷ୍ଣଙ୍କ କଥା ଚରିତ କହିବା ଏ ମଧୁମଙ୍ଗଳ ସୁବଳ ସୁଦାମା ଇଏ ଆଜ୍ଞା ବସି ଯାଇଛନ୍ତି
1: କୃଷ୍ଣ
0: ବସି ଯାଇଛନ୍ତି ପଡିଲା ସେଇଠି ଏଇ ବୃନ୍ଦାବନରେ ସବୁଠାରୁ ସୁନ୍ଦରୀ
1: କିଏ ସୁନ୍ଦରୀ କଥାବାର୍ତ୍ତା ହେଲେ
0: ସେଇଠି ଜଣେ ସଖା କହୁଛନ୍ତି।

ମଧୁମଙ୍ଗଳ କହିଲା ସଖା କୃଷ୍ଣ ଜଣେ ଏଇ ବୃନ୍ଦାବନରେ ସଖୀ ଅଛି ସୁନ୍ଦରୀ ନାୟିକା ସେ ହେଲା କିଏ ସେ ହେଲା ରାଧା ଗୋପାଳ କୃଷ୍ଣ ପ୍ରମାଣ କରୁଛନ୍ତି।

ସଖା କୃଷ୍ଣ ଏଇ ବୃନ୍ଦାବନରେ ଯେତେ ଯୁବତୀ ନାୟିକା ଅଛନ୍ତି, ଏ ରାଧା ହେଲେ ସ୍ୱର୍ଣ୍ଣବରଣା, ତାଙ୍କ ଠାରୁ ବଳି ଆଉ ସୁନ୍ଦରୀ ନାୟିକା କେହି ନାହାନ୍ତି। କେମିତି କନକ ବରଣା ଏ ବୈଦେଶ ବ୍ୟାସରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପ୍ରମାଣ କରିଛି। ବିଭୂଷା ସୁବର୍ଣ୍ଣ ଯେ ସହସ୍ରବାନ ସୁବର୍ଣ୍ଣ ପରିରେ ବନ୍ଧ କୁ ନେଉ ନଦୀ

ଆଉ ବିଧାରିତ ଚିନ୍ତାମଣିରେ ପ୍ରମାଣ କରୁଛନ୍ତି ସେଇ ଅଭିମନୁ ସାମନ୍ତ ସିଂହ କେମିତି ୟାଙ୍କର ରୂପ ସୌନ୍ଦର୍ଯ୍ୟ ଆରେ।

ଉପମାନେ ଅପମାନେ ପଡ଼ିଲେ ସୁଷମା ସମାନ ରାଧାଙ୍କର ରୂପ ସୌନ୍ଦର୍ଯ୍ୟକୁ ଉପମା ଦେବା ପାଇଁ କବିମାନଙ୍କର ଉପମା ନାହିଁ। ଇଏ ୟାଙ୍କର ସୁବର୍ଣ୍ଣ ବର୍ଣ୍ଣ ସହିତ ସମାନ ନ ହୋଇ ଆଜ୍ଞା ସୁନା ଅଗ୍ନିରେ ପୋଡ଼ି ହଉଛି। କେତକୀ ଫୁଲ ମଧ୍ୟ ୟାଙ୍କ ତେଜ ଦୈତ ସମାନ ନ ହୋଇ ଏ କଣ୍ଟକ ଦୁର୍ଗକୁ ଆଶ୍ରୟ କରି ରହିଛି। ତେଣୁ ଏ କଥା ଯେତେବେଳେ କୃଷ୍ଣ ସଖା ମାନଙ୍କ ମୁଖରୁ ଶ୍ରବଣ କଲେ ସେଇଥିରେ ତାଙ୍କର ଅଧୈର୍ଯ୍ୟ ହେଲା, ଧୈର୍ଯ୍ୟ ଚ୍ୟୁତି ହେଲା। ସେଇଠି କୃଷ୍ଣ କହୁଛନ୍ତି ରାଧା ନା।

ଜଗତ ଜଗତି ନ କଲେ ସଙ୍ଗତି ତା ବିନା କି ଗତି ଗଲି ଭାସେ କୃଷ୍ଣ କହିଲେ ହେ ସଖା ବୃନ୍ଦ ଯଦି ରାଧିକାଙ୍କର ସଙ୍ଗ ମୁଁ ଲାଭନ କରେ ତାହେଲେ ମୋର ଆଉ ଜୀବନ ରହିବ ନାହିଁ ସେଇଠି ଜଣେ ସଖା କହିଲେ ମୁଁ ହସି ଆରତୀ ଖୋଜିବା ଜରତି ପେଶିବା ପିରତି ଲଗାଇବା ସେ ନବ ନାଗରି ସୁରସ ସାଗରି ସୁପ୍ରେମ ସାଙ୍ଗରି ମଙ୍ଗାଇବା ଜଣେ ସଖା କହିଲା ହେ ସଖା କୃଷ୍ଣ ରାଧା ଯିବେ କୁଆଡେ ଦୁତି ପ୍ରେରଣ କରିବା ଯଦି ଦୁତି ଦ୍ଵାରା କାର୍ଯ୍ୟ ସାଧିତ ନ ହେଲା ଅସାଧ୍ୟ ଦୁତିରେ ହେଲେ କ୍ଷିତିରେ ଖୋଜି ଘଟତିରେ ଉପାୟକୁ ମୋହନ କରିବା ତା ମନ ହରିବା ଲଭିନ ପାରିବା ଦେବେ ତାକୁ କହିଲେ ଯଦି ଦୁତି ଦ୍ଵାରା ଆମର କାର୍ଯ୍ୟ

ଆସଳନ ହେଲା ତେବେ ମନ୍ତ୍ରତନ୍ତ୍ର ଯନ୍ତ୍ର ଦ୍ୱାରା ତାକୁ ଆମେ ଆୟତ୍ତ କରିବା ଯେ କୃଷ୍ଣଙ୍କୁ ଯେତେ କହିଲେ କଣ ହବ କୃଷ୍ଣଙ୍କର ଧୈର୍ଯ୍ୟ ରହୁନାହିଁ କାହିଁକି କନ୍ଦର୍ପ ଯାହାକୁ ଗ୍ରାସ କରେ ତାର ଆଉ ଆଗେ ଆୟତ୍ତ ରହେ ନାହିଁ ଅନଳ ନୁହଁ ଦେହ ଦହି ଭେଦ ନୁହଁ ତଦଳ

ଅନାଳା ନୁହାଇ ଦେହା ଦହାଇ ନିଆଁ ନହେଲେ ମଧ୍ୟ ଅଗ୍ନି ଦେହକୁ ପୋଡ଼ିଦେବ। ତେଣୁ କୃଷ୍ଣ ଯେତେବେଳେ ରାଧିକାଙ୍କର ଅଙ୍ଗ ସଙ୍ଗ କାମନା ଚାହିଁଲେ ସେତେବେଳେ ତାଙ୍କୁ ଆଜ୍ଞା କନ୍ଦର୍ପ ସର ପ୍ରହାର କଲା। ତେଣୁ ସେ କହୁଛନ୍ତି ସେ ସଖା ବାଙ୍କା ଦାସ ଗୋଟିଏ ପଦ କହିବ ପରମାନନ୍ଦ ସଂକଳ୍ପ ପଣ୍ଡିତ ମନରେ କଳ୍ପ ହେ ପରମାନନ୍ଦ ସଂକଳ୍ପ ପଚାରନ୍ତି ସଖା ହେବୁ କିଟି ଶାଖା ସେ ଜୀବି ଜୀବନ ଭାବି ରାଧା ରୂପ ପରମା ବୟ ଧର ଦ୍ୱୟ ପଡ଼ିଲେ ମୋ ଲୟ।

ରେ ରାଧିକା ତୁ ମୋତେ ସବୁ ଦିଗରେ ଦେଖାଯାଉଛୁ, ଏମିତି ଦେଖାଯାଉଛୁ କବି ସମ୍ରାଟ ଉପେନ୍ଦ୍ର ପ୍ରେମ ସୁଧା ନିଧିରେ ପ୍ରମାଣ କଲେ।

ତେଣୁ ଭଗବାନ କୃଷ୍ଣ ରାଧିକାଙ୍କ କଥା ଭାବି ଭାବି ଧୈର୍ଯ୍ୟଚ୍ୟୁତି ଘଟିଲା। ଆଜ୍ଞା ଏ କଥା ବ୍ରହ୍ମା ଜାଣିପାରିଲେ। ତେଣୁ ଭଗବାନ ମନରେ ବିଚାର କଲେ, ଚିତ୍ରେ

ବିଚାର କଲେ ରାଧିକା ଯଦି ମୋର ବସିଭୂତ ନ ହୁଏ, ମୋର ଆୟତ୍ତ ନ ହୁଏ, ତେବେ ରାକ୍ଷସ ମାନଙ୍କୁ ବିନାଶ କରିବି ନାହିଁ, ଧର୍ମକୁ ସ୍ଥାପନ କରିବି ନାହିଁ, ଅନ୍ୟାୟ ଅତ୍ୟାଚାର ବଢ଼ିଯାଉ ଆଜ୍ଞା। ଏକତା ବ୍ରହ୍ମା ଜାଣିପାରିଲେ, ଚତୁର ମୁଖ ଜାଣିଲେ ଧ୍ୟାନ, ଚକିତେ ଗୋବିନ୍ଦ କାମ ଦହନ। ଏ କାମ ପୀଡ଼ା ଭଗବାନ କୃଷ୍ଣଙ୍କୁ ଦେଇଛି, ବ୍ରହ୍ମା ବିଧି ଏକଥା ଜାଣିପାରିଲେ। ସେ କଲେ କଣ? ଚାମିକର ଗୋରୀ।

ଏବଂ ତାଇ ଏ ଲକ୍ଷ କିଛି ରହି ଏ ଦଣ୍ଡକାରଣ୍ୟରେ ଷୋଳ ସହସ୍ର ମୁନିମାନେ ଆଜ୍ଞା ତପସ୍ୟା କରୁଥିଲେ ଏ ଭଗବାନଙ୍କର ଯେତେବେଳେ ଅପରୂପକୁ ଦେଖିଦେଲେ ସୌନ୍ଦର୍ଯ୍ୟକୁ ଅବଲୋକନ କଲେ ସେଇଠି ମୁନିମାନେ ବିଚାର କଲେ ଏ ଯୋଉ ସୁନ୍ଦରୀ କି ତପସ୍ୟା କରିଥିଲା ପୂର୍ବ ଜନ୍ମରେ ଏଭଳି କୋଟିଏ କନ୍ଦର୍ପ ରୂପକୁ ନିନ୍ଦା କରୁଥିବା ପୁରୁଷର ହସ୍ତକୁ ଧରିଛି ତେଣୁ ମୁନିମାନେ ବିଚାର କଲେ ବିଧାତା

ଋଷିମାନେ ବିଚାର କଲେ ଆମ ତପସ୍ୟା କରିବା ବୃଥା, କେମିତି ସୁନ୍ଦରୀ ନାରୀ ବେଶ ହେବା, ଏ ସୁନ୍ଦର ପୁରୁଷଙ୍କର କେମିତି ହାତ ଧରିବା, ବିଚାରୁ ପୁଲକିତ ଶରୀର ବେପଥୁ ଜନ୍ମି ଆଉଜି ବୃକ୍ଷର, ଏ କଥା ଯେତେବେଳେ ଭାବିଛନ୍ତି ତାଙ୍କ ମନରେ ଆଜ୍ଞା ବେପଥୁ କି ଅଷ୍ଟ ସାତ୍ୱିକ ଭେଦ ହେଲା, ତେଣୁ ସାତ୍ୱିକ ସ୍ତମ୍ଭ ସ୍ୱେଦ ରୋମାଞ୍ଚତ ସରବଙ୍ଗ ବିପଥୁ ବୈବର୍ଣ୍ଣ ଅଶ୍ରୁ ପ୍ରଳୟ ଇତ୍ୟଷ୍ଟ ସାତ୍ୱିକ ଶ୍ରୁତ, ତେଣୁ ମୁନିମାନଙ୍କ କଥା ଜାଣିପାରିଲେ ଭଗବାନ କଲେ ତମର ମନକାମନା ମୁଁ ଦ୍ୱାପର ଯୁଗରେ କୃଷ୍ଣ ଅବତାରରେ ପୂରଣ କରିବି, ବୋଧେ ଭଗବାନ ଏଇ କଥା ଭୁଲିଗଲେଣି, ତେଣୁ ବ୍ରହ୍ମା କଲେ ଯାଇଛି ଭଗବାନଙ୍କୁ ଚେତାଇ ଦେବି, ତେଣୁ ଭଗବାନଙ୍କ ନିକଟରେ ଆସି ହଂସ ବାହନରେ ଏ ବ୍ରହ୍ମା ପହଞ୍ଚିଗଲେ।

ପ୍ରଭୁ ବିଶ୍ୱକର୍ତ୍ତା ଟଳିଛି କାହିଁ ପାଇଁ ହରଷ ଟେକି ଆନନ ସେ ବିଷୟ ଭାଷ ତମ ମନ କାହିଁକି ବିମର୍ଷ କୃଷ୍ଣ ହେଟେ କହିଦେଲେ କହିଲେ ରାଧିକାକୁ ନ ପାଇ ବର୍ତ୍ତମାନ ମୁଁ କାମ ପୀଡ଼ାରେ ବ୍ୟଥିତ ତେଣୁ ବଟୁ ଋଷି କହିଲେ ଆଜ୍ଞା ଏଇ କଥାକୁ ତେଣୁ ଆପଣଙ୍କୁ ଟିକେ କାମ କରନ୍ତୁ ବଟୁ ଋଷିକୁ ପ୍ରାର୍ଥନା କରନ୍ତୁ ବଟୁ ଋଷିଙ୍କୁ ପ୍ରାର୍ଥନା କଲେ କଣ ହବ ସେ ମୋହନ ମଇଁଷା ଆପଣଙ୍କ ହସ୍ତକୁ ଆସିବ ତେଣୁ ଆପଣ ମୋହନ ମଇଁଷି ପାଇଲେ ଆପଣଙ୍କର କାମ ସଫଳ ହବ ତା ଶୁଣି ଗୋବିନ୍ଦ।

ଇସି ବିଷୟରେ ଏ ସମ୍ୟକ ବିବରଣୀ ଭଗବାନ କୃଷ୍ଣଙ୍କୁ ବିଧି କହିଦେଲେ, ତନ୍ତ୍ରମନ୍ତ୍ର ଇତ୍ୟାଦି ବୁଝାଇଦେଲେ। ତେଣୁ ଭଗବାନ ସେଇଠି କୃଷ୍ଣ ବଇଁଶିକି ଧରିକି ବାହାଦନ କଲେ। ଯେତେବେଳେ ବଇଁଶି ବାହାଦନ କଲେ, ଏ ଗୋପପୁରରୁ ସମସ୍ତ ନାରୀମାନେ ଉଚ୍ଛନ ହେଲେ।

ଭଗବାନ ବିଶ୍ୱ ଚିନ୍ତାମଣି କୃଷ୍ଣଚନ୍ଦ୍ର ଯେତେବେଳେ ବଇଁଶୀ ଧରି ଆଜ୍ଞା ବାଦନ କଲେ, ସେ ସମସ୍ତ ଗୋପପୁରରୁ ବୃନ୍ଦାବନରୁ ଗୋପୀମାନେ ଉଚ୍ଛନ ହୋଇକି ଧାଇଁଲେ। ଆଉ ଦୟା କୃଷ୍ଣ ଦିନବନ୍ଧୁ।

0: ଭଗବାନ କୃଷ୍ଣଙ୍କ ନାମ ଉଚ୍ଚାରଣ କଲେ
1: ଯେତେ
0: ପାପ କ୍ଷୟ ହୁଏ, ପାପିତା ଜୀବନରେ ସେ ତ ପାପ କରିପାରେ ନାହିଁ। ଆଉ ପାର୍ଥିବ ବ୍ରହ୍ମ ଗୀତାରେ ଅର୍ଜୁନ କୃଷ୍ଣ କହିଛନ୍ତି, ଏକୋପି କୃଷ୍ଣ ସ୍କୃତ ପ୍ରଣମ୍ୟ ଦଶା ସ୍ୱମେଧି ନହି ଯଜ୍ଞ ତୁଲ୍ୟା। ଦଶା ସ୍ୱମେଧି ପୁନରପି ଜନ୍ମ କୃଷ୍ଣ ପ୍ରଣମ୍ୟ ନ ପୁନର୍ଭବାୟ। ଗୋଟିଏ ଅଶ୍ୱମେଧ ଯଜ୍ଞ କରିବା ଦ୍ୱାରା ଯେତିକି ପୁଣ୍ୟ ନୁହେ, କୃଷ୍ଣ ନାମ ଥରେ ମାତ୍ର ଭକ୍ତିରସ ଉଚ୍ଚାରଣ କରେ ତାଠାରୁ ଅଧିକ ପୁଣ୍ୟ। ଏଇ କଥାକୁ ଆମର ଦିନ କୃଷ୍ଣଦାସ ପ୍ରମାଣ କରିଛନ୍ତି। ଆଉ ଦିନ ଜନ ଶରଣ ରକ୍ଷଣ ମହାବାହୁ, ଦିନ ଜନ ଶରଣ ରକ୍ଷଣ ମହାବାହୁ, ଆନନ୍ଦ ସାଗରେ ବୋଲ ହରିହରି ସମସ୍ତଙ୍କ।

ପ୍ରଚାର କଲୁ ଲୋକଗୀତ କ୍ରମରେ ପାଲା। ବିଷୟ ଥିଲା ମୋହନ ବଂଶୀ। ପରିବେଷଣ କରିଥିଲେ ପ୍ରଦୀପ କୁମାର ମହାପାତ୍ର ଏବଂ ସାଥୀ। ଶ୍ରୋତାମାନଙ୍କୁ ଆମେ ଜଣାଇଦେବାକୁ ଚାହୁଁଛୁ, ଆଜି ଦିନ ଗୋଟାଏ ବାଜେ 20 ମିନିଟ୍ରେ ଶୁଣିବେ କିଶୋର ଭାରତୀ କାର୍ଯ୍ୟକ୍ରମ। ଏଥିରେ ବର୍ଷା ଋତୁରେ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ସଚେତନତା ସମ୍ପର୍କରେ ଶୁଣିବେ ଡାକ୍ତର ଶିବ ସାଇ ସ୍ୱରୂପଙ୍କ ସହ ଏକ ସାକ୍ଷାତକାର। ପରେ ଜାଣିବା କଥାରେ ଶୁଣିବେ ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲଙ୍କ ବିଷୟରେ। ଏବେ ଶୁଣନ୍ତୁ ଆଉ ଗୋଟିଏ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତି ଜହ୍ନ କାର୍ଯ୍ୟକ୍ରମରେ ଅଗଷ୍ଟ ମାସ 2 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ସିକ୍ଲି ରୋଗ ବୋଇଲେ କାଇଟା। ଏ ସମ୍ପର୍କରେ ଆପଣ ଅଗଷ୍ଟ ମାସ 2 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 06854230690 0685423390। ବିଷୟଟି ପୁଣିଥରେ କହି ରଖୁଛୁ, ସିକ୍ଲି ରୋଗ ବୋଇଲେ କାଇଟା। ସୂଚନାଟି ଏତିକିରେ ସମାପ୍ତ ହେଲା। ଆକାଶବାଣୀ ଜୟପୁର, ସମୟ ମଧ୍ୟାହ୍ନ 12 ହେବାକୁ ଯାଉଛି। ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ

0: ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ପରବର୍ତ୍ତୀ ଚଳଚ୍ଚିତ୍ର ଅମର ପ୍ରେମ, ଶିଳ୍ପୀ ହେଲେ କିଶୋର କୁମାର, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ପରିଚାଳନା ରାହୁଲ ଦେବ ବର୍ମନ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ପରବର୍ତ୍ତୀ ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର ଏବଂ ଭୂପିନ୍ଦର। ଗୀତ ରଚନା ଗୁଲଜାର। ସଙ୍ଗୀତ ପରିଚାଳନା ମଦନ ମୋହନ। ଚଳଚ୍ଚିତ୍ର ମୌସମ।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଗୀତ ଗାତା ଚଲ। ଏହି ଚଳଚ୍ଚିତ୍ରରୁ ପରବର୍ତ୍ତୀ ଶିଳ୍ପୀ ହେଲେ ଯଶପାଲ ସିଂ ଏବଂ ସାଥୀ। ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା ରବୀନ୍ଦ୍ର ଜୈନ।

ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ମଧ୍ୟାହ୍ନ 12:30। ପ୍ରଚାର କରୁଛୁ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ। ଉପସ୍ଥାପନା କରିଛନ୍ତି ଶ୍ୟାମ ସୁନ୍ଦର ପୂଜାରୀ ଏବଂ ଏଲିନା ମାଣ୍ଡିଙ୍ଗା।

0: दादा ने मारो और कथा हाडानो
1: हाँ एलिना ने मारो हरणाने हाडानो ओडे एन कथा हाडाने ओडर कथा आती एन ताकि सर मारो ताई भाई ने रोग दुखा ते कथा मारो हाडा कथा आहिनुमी एदाम पाइन जे निंजु मारो चर्म रोग ते कथा हाडा आनो
0: चर्म रोग ते कथा हाडानो ई चर्म रोग एने आही ने छि सराई की माना मा अंगाता धोला ओडे लाल रंग आने घाले आने यदि
1: ये चर्म रोग ताकिरे ताइब रचक सतर कड़ने गोटे सबुबेला मार आंगाड़ू लेते निहि निहि सफा सुतरा इट नदी मैंने साबुमी नदी मैंने आमटे मजा न्यूज के मी नदी मैंने गोटे सबुबेला जतन खान जो इटा इच्छार ये चर्म रोग आयाने गोटे गाड़ी मार एना किचरे कमर कि ना चाषीवास लोक इच्छार दूड़ी तड़ई ना ईरा तड़ई ना कि सबा लादी तास कड़ई ना खरा पिनी तास कड़ई ना एदापाई ମାର ସବୁବେଳେ ମା ଦେହ ତି ନିହିକି ସଫା ସୁତୁରା ଏଠି ସାରେ ଗୋଟେ ସବୁ ପାବୁ ମିହି ନି ମିନାଇ ଇଲା ହିଁ ରଚ ଯତ୍ନ କାଟି ସାରେ ଚର୍ମ ରୋଗ ଟିକେ ଦୂର ଆନେ
0: ଗୋଟେ ଏଇ ଚର୍ମ ରୋଗ ଆଇକି ଭିଟାମିନ ଖାଦ୍ୟ ଯଦି ମାର କମ ଆହାଚି ସାରେ ଆଇକି ଯଦି ମାର ଅଜିକି ତିନି ନା ପଇସାରେ ମାଙ୍କୁ ଏଇ ଚର୍ମ ରୋଗ ଆଇଆନେ ଏଦି ଆଇକି ଚକ୍ରଲେ ଆସୁନେ ଲାଲ ଲାଲ ଆହାନା ହାନା ଆଇକି ବେଶୀ ମାନେ କୁଣ୍ଡ କି ଆନେ ମାର ବେଶୀ ପାଚା କଡ଼ନ ହାନା ବେଶୀ ମା ଦେହ ଟିଆ କି ଝାଳ ଆହିଁ ନେଇକି ଆଏ ଏ ଝାଳ ଟିଆ କାମାଙ୍କ ବେଶୀ କୁଣ୍ଡ କେହି ନେଇକି ଆଏ
1: ହଁ ତାନେ ଲକ୍ଷଣ ଏନା ଇଚ୍ଛାରେ ଏ ଦିଲା ପୁଟା ହାରକା ହେଖାନେ ହେମାଟେ ମଜା ମା ୱାସ୍କା ମାନୁ ଏ ୱାସ୍କା ମାଝି ତାହେଲେ ଏଦି ମାସକେ ରଚକା ଏ ଦାଗ ଦାଗ ଲେସ୍କାନେ ହେମାଟେ ମା ତୌଲୁ ହେଲେ ବାରେ ଧୀରେ ଧୀରେ ଏଦି ମାଞ୍ଜା ରଚକା ରହିଲେ ଚଞ୍ଜାନେ ଇଚ୍ଛାରେ ଏଦି ପାଟ ଆତିଲେ ଚଞ୍ଜାନେ କି ରହିଲା ହିଁ ଏଟା ତ କି ଚର୍ମ ରୋଗ ଯଦି ଚର୍ମ ରୋଗ ମାର ନିହି ଯତ୍ନ କିଆ ଥାଏ ସାରେ ଏଲା ହିଁ ରଚକା ଲାଗେ ଏକା ଚଞ୍ଜାନେ ଗୋଟେ ଚର୍ମସ୍କେ ଇଚି ସାରେ ଏ ତୋଲୁ ହାଁ ଧୀରେ ଧୀରେ ନେଶ ଆହା ତାନେ ଏଦା ତ କି ମାର ଇଦାଣ ପାଇଁ ଯେ ଚିକିତ୍ସାସ୍କେ ମାର କିନାଦି ମାନେ
0: ହଁ ଚିକିତ୍ସା କିନ ମାନେ ଡାକିତା ମାନେ ହସ୍ପିଟାଲ ତାହାନ ଡାକ୍ତର ପରାମର୍ଶ ଅନ ତାହାନ ଏନା ମେଡିସିନ ଆଚାରେ ଏଦାଣୀ ମାର ତିନ ହାନା ମା ଦେହ ଅଜିକି ସଫା ସୁତୁରା ଏଚେ ମା ଏଠି ନ
1: ତୁନେଲେ ଯୋ କାର୍ଯ୍ୟକ୍ରମ ହାଟା ତାକେ ରୀତି ନା ମଙ୍ଗଳବାର ଅଡେ ଶନିବାର
0: ମାଦନା ପୁଟା ବାର ଘଣ୍ଟା ତିରିଶ ମିନିଟ ତା ବେସ୍ପି ଆହିନେ
1: ମାଙ୍ଗେ ହେଲେ ଚିଠି ହିଆଦୁ ମା ଠିକଣା ଆତେ ପୁନେଲେ ଯୋ କାର୍ଯ୍ୟକ୍ରମ ମାର୍ପତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଜୟପୁର
0: ଜିଲ୍ଲା ଆତେ କୋରାପୁଟ
1: ପିନକୋଡ଼ ନମ୍ବର 7640005
0: ବାର ତାକି ଜହରା।

ଆକାଶବାଣୀ ଜୟପୁର। ଏବେ ଆସନ୍ତୁ ଶୁଣିବା କେତୋଟି ଭକ୍ତି ଗୀତ। ପ୍ରଥମେ ପୁରାତନ ରଚନାରୁ, ଶିଳ୍ପୀ ହେଲେ ନବକିଶୋର ମିଶ୍ର।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଭକ୍ତିଗୀତରେ ପରବର୍ତ୍ତୀ ଶିଳ୍ପୀ ହେଲେ ସଙ୍ଗୀତା ଗୋସ୍ୱାଇଁ।

0: ବାବୁ, ଆପଣଙ୍କ ଘରଟା 1970 ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ପ୍ରଚାର କଲୁ କେତୋଟି ଭକ୍ତି ଗୀତ। ଆକାଶବାଣୀ ଜୟପୁର, ସମୟ ଦିନ ଗୋଟାଏ ହେବାକୁ ଯାଉଛି। ଆସନ୍ତୁ ଶୁଣିବା ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ କିଛି ସମୟ ପରେ।
4: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମେ ଫରହତ ନାଜ। प्रधानमंत्री नरेंद्र मोदी इस समय आंध्र प्रदेश में हैं और वे भोगमरमपुरम में सभा को संबोधित कर रहे हैं, तो आइए सुनते हैं उनका संबोधन।
5: की विशेषता है कि उन्होंने दो क्षितिजों को छुआ है। एक तरफ ऊंची आसमान को सुनने वाली व्यवस्था,

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଶୁଣିଲେ ପ୍ରାନ୍ତୀୟ ଲୋକଗୀତର କାର୍ଯ୍ୟକ୍ରମ ଗୀତିଭାରତୀ ଆକାଶବାଣୀ ଜୟପୁର। ଶୁଣନ୍ତୁ ଚାଷବାସ କଥା, ବିଷୟ ରହିଛି ପାଳ ଛତୁ ଚାଷ। ଉପସ୍ଥାପନା କରିଛନ୍ତି ସୁବ୍ରତ କୁମାର ବିଶ୍ୱସରାୟ।
1: ଶୁଣନ୍ତୁ ଆଜିର ଚାଷବାସ କଥାରେ ପାଳ ଛତୁ ଚାଷ ସମ୍ପର୍କରେ କିଛି ଜାଣିବା। ଆମ ରାଜ୍ୟରେ ପାଳ ଛତୁର ଚାହିଦା ବେଶ ଅଧିକ। ବର୍ଷା ଋତୁରେ ନଡ଼ା ବା ପୁଆଳ ଗଦା ବା ଚାଳଘରର ଛାତରେ ପାଳ ଛତୁ ଫୁଟିବାର ଆମେ ସମସ୍ତେ ପ୍ରାୟ ଦେଖିଥାଉ। ଏହା ଅତି ସୁସ୍ୱାଦୁ ଏବଂ ଅତି କୋମଳ ହୋଇଥାଏ। ଆମ ଦେଶ ମଧ୍ୟରେ ଆମ ରାଜ୍ୟରେ ସବୁଠାରୁ ଅଧିକ ପାଳ ଛତୁ ଉତ୍ପାଦନ ହୋଇଥାଏ। ଏହି ଛତୁ ସବୁଠାରୁ ଶୀଘ୍ର ଅର୍ଥାତ୍ 13-15 ଦିନ ମଧ୍ୟରେ ଅମଳ ହୋଇଯାଏ। ମାତ୍ର ଏହାର ଅମଳରେ ସ୍ଥିରତା ନଥାଏ। ପାଳ ଛତୁ କରିବା ପାଇଁ ଆବଶ୍ୟକ ଉପାଦାନଗୁଡ଼ିକ ଜାଣି ରଖନ୍ତୁ। ନଡ଼ା ଟାଣ ଧଳା ମୂଳିଆ ଦେଶୀ ଧାନର ନଡ଼ା 10-15 କିଲୋଗ୍ରାମ ବା 15-20 ବିଡ଼ା ବ୍ୟବହାର କରିବେ। ଧାନ ନଡ଼ା ଛଡ଼ା ଆଖୁଛେଦା ବାଜରା ନଡ଼ା ମାଣ୍ଡିଆ ନଡ଼ା ମକା କାଣ୍ଡ କଦଳୀ ପତ୍ର ବା ବିଲାତି ଦଳରୁ ମଧ୍ୟ ପାଳ ଛତୁ ଅମଳ କରାଯାଇପାରେ। ଏହା ସହିତ ଡାଲି ଗୁଣ୍ଡକୁ ମଧ୍ୟ ଆପଣ ବ୍ୟବହାର କରିପାରିବେ। ଏହା ଛତୁର ଖାଦ୍ୟ ହିସାବରେ ବ୍ୟବହୃତ ହୋଇଥାଏ। ମୁଗ ବିରି ବୁଟ ମଟର କୋଳଥ କିମ୍ବା ହରଡ଼କୁ ଚକିରେ ଫେଣ୍ଟି ଖଦୁଖଦଡ଼ିଆ ରଖାଯାଇଥାଏ। ଗୋଟିଏ ବେଡ୍ ପାଇଁ 200-250 ଗ୍ରାମ ଡାଲି ଗୁଣ୍ଡ ଦରକାର ହୋଇଥାଏ। ଡାଲି ଗୁଣ୍ଡ ପରିବର୍ତ୍ତେ ଧାନ କୁଣ୍ଡା ମଧ୍ୟ ବ୍ୟବହାର ଆପଣମାନେ କରିପାରିବେ। ଛତୁ ବେଡ୍କୁ ଘୋଡ଼ାଇବା ପାଇଁ ଆବଶ୍ୟକ ଅନୁସାରେ ପଲିଥିନ୍ ଚଦର ବ୍ୟବହାର କରନ୍ତୁ। ଧଳା ରଙ୍ଗର ପଲିଥିନ୍ ହେଲେ ସବୁଠାରୁ ଭଲ। 2 ଫୁଟ ଲମ୍ବ ପ୍ରସ୍ତ ଓ ଉଚ୍ଚତାର ବେଡ୍କୁ ଘୋଡ଼ାଇବା ପାଇଁ 6 ଫୁଟ ଲମ୍ବ କିମ୍ବା ପ୍ରସ୍ତ ଥିବା ପଲିଥିନ୍ ଆବଶ୍ୟକ ପଡ଼ିବ। ଚାଷ ପ୍ରଣାଳୀ କିପରି କରିବେ ଜାଣି ରଖନ୍ତୁ। ନଡ଼ା ବିଶୋଧନ ପ୍ରଥମେ କରିବେ। ନଡ଼ାର 2 ପଟରୁ କାଟି 2 ଫୁଟ ଲମ୍ବାରେ ନଡ଼ା କରନ୍ତୁ। ନଡ଼ା ବିଡ଼ିଆକୁ ଆଗକୁ ଧରି ଧାନ ପତ୍ରକୁ ବାହାର କରି 12-14 ଘଣ୍ଟା ପରିଷ୍କାର ପାଣି ଥିବା କୁଣ୍ଡରେ ବତରାଇ ଦିଅନ୍ତୁ। ବତରାଇବା ପୂର୍ବରୁ କୁଣ୍ଡ ପାଣିରେ ଚୂନ ଆପଣମାନେ 20 ଗ୍ରାମରୁ 1 ଲିଟର ପାଣିରେ ମିଶାଇ ବ୍ୟବହାର କରିବେ। କିମ୍ବା ନଡ଼ାର ମୋଟା ଅଂଶକୁ ଗରମ ପାଣିରେ 15-20 ମିନିଟ ବୁଡ଼ାଇ ଅଗ୍ରଭାଗକୁ ତଳକୁ କରି କୌଣସି ଉଚ୍ଚ ଜାଗାରେ ଡେରି କରି ରଖିଦେବେ। 3-5 ଘଣ୍ଟା ମଧ୍ୟରେ ନଡ଼ାରୁ ପାଣି ଛାଡ଼ିଗଲେ ନଡ଼ାକୁ 4 ଭାଗ କରିଦେବେ। ଭାଡ଼ି ପ୍ରସ୍ତୁତ କରିବେ। ଭାଡ଼ିର 4 କୋଣରେ 4 ଗୋଟି ଇଟା ବା କିଳା ମାରି 2 ଫୁଟ ଲମ୍ବ 2 ଫୁଟ ଓସାର ବାଉଁଶ ବା କାଠର ଭାଡ଼ି ତିଆରି କରିପାରିବେ। ଭାଡ଼ିଟି ମାଟିଠାରୁ ଯେପରି 6-12 ଇଞ୍ଚ ଉଚ୍ଚତାରେ ରହିବା ଦରକାର। ଏହାଦ୍ୱାରା ବେଡ୍ଗୁଡ଼ିକୁ ମୂଷା ପିମ୍ପୁଡ଼ି ଉଇ ପୋକ ଏବଂ କେତେକ ଅଣୁଜୀବମାନଠାରୁ ରକ୍ଷା କରାଯାଇପାରେ। ମଞ୍ଜି ସଂଗ୍ରହ କିପରି କରିବେ? ବୋତଲରେ ଥିବା ଛତୁ ବିହନଗୁଡ଼ିକୁ ବୋତଲରୁ ଭାଙ୍ଗି ବାହାର କରିବେ। ମଞ୍ଜିଗୁଡ଼ିକୁ ଛୋଟ ଛୋଟ ଖଣ୍ଡରେ ପରିଣତ କରି ସମସ୍ତ ମଞ୍ଜିକୁ 4 ସମାନ ଭାଗରେ ବିଭକ୍ତ କରିବେ। ତାପରେ ଡାଲିଗୁଣ୍ଡକୁ ସମାନ 4 ଭାଗରେ ରଖିବେ। ପୂର୍ବରୁ ପ୍ରସ୍ତୁତ ଭାଡ଼ି ଉପରେ ପୂର୍ବ ପଶ୍ଚିମ କରି 1 ଭାଗ ନଡ଼ା ବିଛାଇ ଦେବେ, ଯେପରିକି ନଡ଼ାର ମୂଳ ଉଭୟ ଦିଗରେ ରହୁଥିବ। ନଡ଼ା ସ୍ତରର ଉଚ୍ଚତା 15-20 ସେଣ୍ଟିମିଟର ହେବା ଆବଶ୍ୟକ। ନଡ଼ା ଉପରେ କଡ଼ରୁ 5-6 ସେଣ୍ଟିମିଟର ଛାଡ଼ି 5-7 ସେଣ୍ଟିମିଟର ବ୍ୟବଧାନରେ 1 ଭାଗ ଛତୁ ବିହନକୁ ଗୋଟି ଗୋଟି କରି ରଖିଦେବେ। 1 ଭାଗ ଡାଲିଗୁଣ୍ଡକୁ ଏହି ମଞ୍ଜି ଗଦା ଉପରେ ସମାନ ଭାବରେ ରଖିବେ। ଏହା ଛତୁ ଭାଡ଼ିର ପ୍ରଥମ ସ୍ତର। ପ୍ରଥମ ସ୍ତର ଉପରେ ଉତ୍ତର ଦକ୍ଷିଣ କରି ଆଉ 1 ଭାଗ ନଡ଼ା ବିଛାଇଦେବେ, ଯେପରିକି ନଡ଼ାର ମୂଳ ଉଭୟ ଦିଗରେ ରହୁଥିବ ଏବଂ ଦ୍ୱିତୀୟ ସ୍ତରରେ ମଧ୍ୟ 15-20 ସେଣ୍ଟିମିଟର ଉଚ୍ଚ ହେବା ଆବଶ୍ୟକ। ପ୍ରଥମ ସ୍ତର ଉପରେ ଛତୁ ବିହନ ଏବଂ ଡାଲିଗୁଣ୍ଡ ବ୍ୟବହାର କରିପାରିବେ। ତାହାପରେ ଦ୍ୱିତୀୟ ସ୍ତର ପୂର୍ବ ପଶ୍ଚିମ କରିବେ। ତୃତୀୟ ସ୍ତର 5-7 ସେଣ୍ଟିମିଟର ବହଳର ନଡ଼ା ଉତ୍ତର ଦକ୍ଷିଣ ଦିଗ କରି ଘୋଡ଼ାଇଦେବେ। ଚତୁର୍ଥ ସ୍ତରର ନଡ଼ା ଦେବା ପରେ ଭାଡ଼ିକୁ ହାଲକା ଭାବରେ ଚାପିଦେବେ। ଭାଡ଼ିର ଚାରିପାଖରେ ନଡ଼ା ଅଳିଥିଲେ ତାକୁ ସାଇଜ୍ କରି କତୁରୀ ସାହାଯ୍ୟରେ କାଟି ପଲିଥିନ୍ ଚାଦରରେ ଘୋଡ଼ାଇଦେବେ। ବେଡ୍ ପକାଇବାର 4-5 ଦିନ ବେଳକୁ ପଲିଥିନ୍ ଟେକି ଭାଡ଼ିର ବତର ପରୀକ୍ଷା ମଧ୍ୟ ଆପଣମାନେ କରିପାରିବେ। ବତର କମ୍ ଥିଲେ ସ୍ପ୍ରେ ସାହାଯ୍ୟରେ ପାଣି ଛିଞ୍ଚିବେ। 7-10 ଦିନ ବେଳକୁ ଛତୁ ଫିମ୍ପି ଭାଡ଼ିର ନଡ଼ା ଉପରେ ସମ୍ପୂର୍ଣ୍ଣ ମାଡ଼ିଗଲେ ପଲିଥିନ୍ ଚାଦରକୁ ବାହାର କରିଦେବେ। ନଡ଼ା ଶୁଖିଆସିଲେ ଋତୁ ଏବଂ ପାଗ ଦେଖି ଦିନକୁ 3 ଥର ପାଣି ସିଞ୍ଚନ କରିବେ। ପାଣି ଛିଞ୍ଚିବା ପରେ ଭାଡ଼ିର ଧାରରେ ଦିଆଯିବା ଉଚିତ, ଯେପରିକି ଅଧିକ ପାଣି ଭାଡ଼ି ଭିତରେ ଯେମିତି ନ ପଶେ। ବେଡ୍ ପକାଇବାର 9-10 ଦିନରେ ପ୍ରଥମେ କଢ଼ ଦେଖାଯାଏ ଏବଂ ଏହାର 3-4 ଦିନ ପରେ କଢ଼ ତୋଳାଯାଏ। କଢ଼ ଛତୁର ଚାହିଦା ଏବଂ ବଜାର ଦର ଫୁଟିଲା ଛତୁଠାରୁ ଅଧିକ, ତେଣୁ କଢ଼ ସମ୍ପୂର୍ଣ୍ଣ ଆକାରରେ ହେବା ପରେ ଆପଣ ତୋଳିବାର ବ୍ୟବସ୍ଥା କରନ୍ତୁ।
0: ଶୁଣିଲେ ଚାଷବାସ କଥା, ବିଷୟ ଥିଲା ପାଳ ଛତୁ ଚାଷ। ଉପସ୍ଥାପନା କରିଥିଲେ ସୁବ୍ରତ କୁମାର ବିଶ୍ୱାସରାୟ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କିଶୋର କିଶୋରୀଙ୍କ ପାଇଁ କାର୍ଯ୍ୟକ୍ରମ କିଶୋର ଭାରତୀ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ ଏବଂ ଉପସ୍ଥାପନାରେ ଅଛନ୍ତି ମିନତୀ ରାଣୀ ନନ୍ଦ।

ପିଲାଇ, ବର୍ଷା ଋତୁ ଏବେ ଧରାପୃଷ୍ଠରେ ଟିକିଏ ସ୍ୱତନ୍ତ୍ର ଲାଗୁଥିବ। ଚାରିଆଡ଼େ ଭାସମାନ ମେଘ, ଅନ୍ଧାର ଅନ୍ଧାର, କେତେବେଳେ ଅସରାଏ ବର୍ଷି ଯାଉଛି ତ କେତେବେଳେ ଟିକିଏ ଆକାଶ ଫର୍ଚ୍ଚା ଦେଖାଯାଉଛି। ବର୍ଷା ପାଣିରେ ଖେଳି ଖେଳି ତୁମେମାନେ ଚାଲିଯାଉଛ ସ୍କୁଲକୁ, ପାଠ ପଢ଼ୁଛ। ହେଲେ ପିଲାଇ, ପାଠ ପଢ଼ିବା ପାଇଁ ତୁମକୁ ପାଠର ନିୟମ ପାଳନ କରିବାକୁ ପଡ଼ିବ, ନହେଲେ ସଫଳ ହେବନି। ଏ ବିଷୟରେ ଛୋଟ କଥାଟିଏ କହୁଛି, ମନ ଦେଇ ଶୁଣ। ଗୋଟିଏ ଗାଁରେ ଜଣେ କୃଷକ ରୁହନ୍ତି। ସେ ଅନେକ ପରିଶ୍ରମ କରନ୍ତି, ହେଲେ ଟିକିଏ କମ୍ ସଫଳ ହୁଅନ୍ତି। ଏଣୁ ସେ ଥରେ ତପସ୍ୱୀଙ୍କ ପାଖକୁ ଗଲେ ଆଉ କହିଲେ, ମୋତେ ଭଗବାନ କିପରି ମିଳିବେ, ହେଲେ ଏମିତି ଉପାୟଟିଏ କହିବେ ଯାହା ସାଙ୍ଗେ ସାଙ୍ଗେ ହୋଇଯିବ, କାହିଁକି ନା ମୋ ପାଖରେ ସମୟ ନାହିଁ। ତପସ୍ୱୀ ତାଙ୍କୁ କହିଲେ, ତୁମେ ସବୁଦିନ ଥରେ ମନ୍ଦିରକୁ ଯାଇ ଭଗବାନଙ୍କୁ ଦର୍ଶନ କର, ଭଗବାନ ନିଶ୍ଚୟ ମିଳିବେ। ହେଲେ କୃଷକ କହିଲେ, ମୋ ପାଖରେ ସେତିକି ସମୟ ନାହିଁ ଯେ ମୁଁ ସବୁଦିନ ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରିବି। ତପସ୍ୱୀ କହିଲେ, ହଉ ଠିକ୍ ଅଛି, ଯଦି ସେମିତି କରିପାରିବନି ତେବେ ମନ୍ଦିର ସାମ୍ନା ଦେଇକି ଥରେ ଚାଲିଯାଅ। ସେଥିରେ ବି ରାଜି ହେଲେନି କୃଷକ। ଏଥର ତପସ୍ୱୀ କହିଲେ, ଆଚ୍ଛା ତୁମେ ହିଁ କୁହ, ତୁମେ କ'ଣ କରିପାରିବ? କୃଷକ କହିଲେ, ମୋ କ୍ଷେତ ପାଖରେ ମୋ ସାଙ୍ଗର କ୍ଷେତ ଅଛି, ମୁଁ ଏତିକି କରିପାରିବି ଯେ ମୁଁ ସବୁଦିନ ତା ମୁହଁକୁ ଦେଖିକି ହିଁ ଖାଇବି। ତପସ୍ୱୀ କିଛି ସମୟ ଆଖିକୁ ବନ୍ଦ କରିଦେଲେ ଆଉ କହିଲେ, ଠିକ୍ ଅଛି, ତୁମେ ସେମିତି ହିଁ କର, କିନ୍ତୁ ସବୁଦିନ ଏହି ନିୟମକୁ ପାଳନ କରିବ। କୃଷକ କହିଲେ, ଭଗବାନ ମିଳିବେ ତ? ତପସ୍ୱୀ କହିଲେ, ନିଶ୍ଚୟ ମିଳିବେ। କୃଷକ ଖୁସି ମନରେ କ୍ଷେତକୁ ଆସିଲେ, ସବୁଦିନ ତାଙ୍କ ବନ୍ଧୁଙ୍କ ମୁହଁ ଦେଖିକି ହିଁ ଖାଉଥିଲେ। ଏମିତି କିଛି ଦିନ ଚାଲିଲା ପିଲାଏ। ଦିନେ ତାଙ୍କ ବନ୍ଧୁ କୁଆଡ଼େ ଚାଲିଯାଇଛନ୍ତି, ତାଙ୍କୁ ଦେଖିବାକୁ ପାଇଲେନି କୃଷକ। ଏପଟେ ଭୋକ ବି କଲାଣି, ପୁଣି ନିୟମକୁ ବି ଭାଙ୍ଗିପାରିବେନି। ପାଖ କ୍ଷେତର ଅନ୍ୟମାନଙ୍କୁ ପଚାରିଲେ ଯେ ତାଙ୍କ ବନ୍ଧୁ କୁଆଡ଼େ ଗଲେ। ସମସ୍ତେ କହିଲେ, ନଦୀ ତଟକୁ ଯାଇଛନ୍ତି। କୃଷକ ଦୌଡ଼ିଗଲେ ନଦୀ କୂଳକୁ। ନଦୀ ତଟରେ ତାଙ୍କ ବନ୍ଧୁ କ'ଣ ମାଟି ତାଡ଼ୁ ତାଡ଼ୁ ପାଇଛନ୍ତି ସ୍ୱର୍ଣ୍ଣ ମୁଦ୍ରାରେ ଭର୍ତ୍ତି ଥିବା ଏକ ଥଳି। ଆନନ୍ଦରେ ଚାରିଆଡ଼େ ଦେଖୁଥାନ୍ତି। ଏତିକିବେଳେ ତାଙ୍କ ଦୃଷ୍ଟି ପଡ଼ିଲା ତାଙ୍କ କୃଷକ ବନ୍ଧୁଙ୍କ ଉପରେ। ଏପଟେ କୃଷକ ତାଙ୍କ ବନ୍ଧୁଙ୍କର ମୁଖ ଦେଖିଲେ ଆଉ କହିଲେ, ମୁଁ ଦେଖିଲି, ମୁଁ ଦେଖିଲି, ଏଥର ମୁଁ ଚାଲିଲି, କହି ସେ ଖାଇବାକୁ ଚାଲିଆସିଲେ। କିନ୍ତୁ ବନ୍ଧୁ ଭାବିଲେ, ମୋ ସୁନା ଭର୍ତ୍ତି ଥାଳି ସେ ଦେଖିଦେଲା। ଏମିତି ଭାବିଲେ ଆଉ ଚିନ୍ତା କଲେ ଯେ ସେ ଯଦି ଦେଖିଛନ୍ତି ମାନେ ଗାଁ ସାରା ଲୋକଙ୍କୁ କହିଦେବେ, ମୋ ପାଇଁ ଆଉ ଗୋଟିଏ ବି ସୁନାମୁଦ୍ରା ମିଳିବନି। ଏଣୁ ତାକୁ ଅଧା ଦେଇ ତା ପାଟିକୁ ଚୁପ୍ କରିଦେଇ ହେବ। ଏତିକି କହି ଅଧା ସୁନା ମୁହଁରେ ଦେଇ ସବୁ କଥା କହିଲେ। କୃଷକ ଚୁପଚାପ ସୁନାମୁଦ୍ରା ନେଇ ଘରକୁ ଆସିଲେ ଓ ଖୁବ୍ ଖୁସି ହେଲେ। ତପସ୍ୱୀଙ୍କର କଥା ମନେ ପକାଇଲେ, କେତେ ଧନ୍ୟବାଦ ଦେଲେ। ଭାବିଲେ, ଏଇ ଛୋଟ ନିୟମଟେ ପାଳନ କଲାରୁ ଯଦି ଏତେ ସୁନା ମୋହର ମିଳିଲା ତେବେ ଭଗବାନଙ୍କୁ ପାଇବାକୁ ହେଲେ କିଛି ନିୟମ ମଧ୍ୟ ପାଳନ କରିବାକୁ ହେବ। ପିଲାଇ, କହିବାର ଅର୍ଥ ହେଉଛି, ଯେକୌଣସି କାର୍ଯ୍ୟ କରିବା ତେବେ ନିଷ୍ଠାର ସହିତ ନିୟମକୁ ପାଳିବାକୁ ପଡ଼ିବ, ତେବେ ଯାଇ ଆମେ ସଫଳତା ଲାଭ କରିପାରିବା। ଏଇତକ ଚିନ୍ତନ ସହିତ ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମକୁ ଆରମ୍ଭ କରିବା।

0: ଜୁଲାଇ ପ୍ରଥମରେ କହୁଥିଲି ନା, ବର୍ଷାରେ ତୁମେମାନେ ବିଦ୍ୟାଳୟକୁ ଯାଉଛ, ସେଥିରେ ତୁମେମାନେ ଓଦା ହେବାକୁ ମଧ୍ୟ ଭଲ ପାଅ। ସାଙ୍ଗମାନଙ୍କ ସହିତ ବର୍ଷାରେ ଭିଜି ଭିଜି ଆସ। ଘରକୁ ଆସିଲା ପରେ ଥଣ୍ଡା, ଜ୍ୱର, କାଶ କେତେ କ'ଣ ସବୁ ହୁଏ। ତେଣୁ ପିଲାଏ, ଏ ବର୍ଷା ଦିନରେ ଆଉ କ'ଣ ସବୁ ରୋଗ ହୁଏ, ପୁଣି ସେଥିରୁ କିପରି ରକ୍ଷା ପାଇପାରିବା, ସେ ବିଷୟରେ ଅଧିକ ଜାଣିବା ପାଇଁ ଆମେ ଭେଟିଥିଲୁ ଜଣେ ଡାକ୍ତର ସାର୍ଙ୍କୁ। ଚାଲ ଜାଣିବା ସାର୍ଙ୍କ ଠାରୁ ବର୍ଷା ଋତୁରେ ତୁମେମାନେ କିପରି ସୁସ୍ଥ ରହିପାରିବ।
1: ସାର୍ ନମସ୍କାର, ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ। ପ୍ରଥମେ ସାର୍ ଆପଣଙ୍କର ପରିଚୟ ଦିଅନ୍ତୁ।
2: ନମସ୍କାର ମ୍ୟାଡମ, ମୋର ନାଁ ହେଉଛି ଡକ୍ଟର ଶିବ ସାଇ ସୁରୁ। ମୁଁ ଏଡିଏମ୍ଓ ଡିଜିଜ୍ କଣ୍ଟ୍ରୋଲ ପୋଷ୍ଟରେ କାର୍ଯ୍ୟରତ ଅଛି, ସିଡିଏମ୍ଓ ଅଫିସ କୋରାପୁଟରେ।
1: ସାର୍ ବହୁତ ବଢିଆ କଥା ଯେ ଆଜି ଆପଣଙ୍କର ବ୍ୟସ୍ତବହୁଳ ଜୀବନ ଭିତରୁ ଆମେ ଆପଣଙ୍କୁ

0: ଯାଇଛୁ, ଆମେ ଆପଣଙ୍କଠାରୁ ଜାଣିବା ପାଇଁ ଚାହୁଁଛୁ, ଯେହେତୁ ବର୍ତ୍ତମାନ ବର୍ଷା ଋତୁ ଆସିଯାଇଛି, ତ କିଶୋର କିଶୋରୀମାନେ ନିଜ ଶରୀରର ଯତ୍ନ କେମିତି ନେବେ?
1: ଆମର ଏଇ ସିଜନ୍ ହଉଛି ସବୁଠୁ ଇମ୍ପୋର୍ଟାଣ୍ଟ ଆମର ଏଥିପାଇଁ, କାହିଁକିନା ଏଇ ଟାଇମ୍ରେ ବହୁତ ପ୍ରକାରର ଡିଜିଜେସ୍ ଯେମିତିକି ଡାଇରିଆ, ଡିସେଣ୍ଟ୍ରି, ମ୍ୟାଲେରିଆ, ଡେଙ୍ଗୁ ଆଉ ଅଲଗା ବି ବିଭିନ୍ନ ପ୍ରକାରର ଡିଜିଜେସ୍ ହେଇଥାଏ। ସେଥିପାଇଁ ଆମେ ଯଦି ପ୍ରିଭେନ୍ସନ୍ ନିଜର ନିଜର କେୟାର ନେବା, ଆମର ବହୁତ ସାରା ଜିନିଷ ପ୍ରିଭେଣ୍ଟ ହେଇପାରିବ। ଯେମିତିକି ଆମର ଫାର୍ଷ୍ଟ ଜିନିଷ ହେଉଛି ୱାଟର ବର୍ନ ଡିଜିଜେସ୍। ୱାଟର ବର୍ନ ଡିଜିଜେସ୍ ମାନେ ପାଣିରେ ଯୋଉ ସଂକ୍ରମିତ ରୋଗ, ପାଣି ସଂକ୍ରମିତ ରୋଗ ହିସାବରେ ଡାଇରିଆ,

ତ ଯୋଉ ପାଣିଟା ଆମେ ପିଇବା, ଫାର୍ଷ୍ଟ ଆମେ ଯୋଉ ପାଣିଟା ପିଉଛେ ସେଟା ବଏଲ୍ଡ ଆଣ୍ଡ ଫିଲ୍ଟର୍ଡ ପାଣି ପିଇବା। ଦ୍ୱିତୀୟ କଥା ହଉଛି କି ସେ ପାଣିଟା ନିଜର ଯଦି କୂଅ ଅଛି ନଳକୂଅ ଅଛି ଆମେ ଦେଖିବା କି ସେଠି ବ୍ଲିଚିଂ ପଡିଛି ନା ନାହିଁ। ଆଉ ବ୍ଲିଚିଂ ଯୋଉ ପଡିବ ଆମେ ଦେଖିବା କି ଆଡିକୁଏଟ୍ ଆମାଉଣ୍ଟ ଅଫ୍ ବ୍ଲିଚିଂ ପଡିଛି ନା ନାହିଁ। ବ୍ଲିଚିଂ ପାଇଁ ଆମେ ପାଣିକୁ ଗୋଳେଇବା ସେ ବ୍ଲିଚିଂ ଗୋଟେ ବାଲ୍ଟିରେ, ଆଉ ଯୋଉ ସୁପରନାଟେଣ୍ଟ ପାର୍ଟ ଯୋଉଟା ଉପର ପାର୍ଟଟା ଯୋଉଟା ପାଣିର ସେଇଟାକୁ ନେଇକି ଆମେ କୂଅରେ ଢାଳିବା। ତଳ ପାର୍ଟଟା ଚୁନ ପାର୍ଟଟାକୁ ଆମେ ପକେଇବା ନାହିଁ କୂଅରେ, ନହେଲେ ସେ ଟେଷ୍ଟଟା ଖରାପ ଆସିବ ପାଟିରେ, ଆଉ ଯୋଉଟା କି ଦରକାର ବି ନାହିଁ। ଦ୍ୱିତୀୟ କଥା ହଉଛି ସେ ଯୋଉ ପାଣି ଯୋଉ ଆମେ ବଏଲ କରିବା କି ପାଣି ଫିଲ୍ଟର କରିକି ଆମେ ପିଇବା କହିଲି, ଏଟା ଏଥିପାଇଁ କି ପାଣିରେ ଯୋଉ ଜୀବାଣୁ ଯୋଉଟା ସଂକ୍ରମଣ ହଉଛି ସେ ଜୀବାଣୁଟା ନଷ୍ଟ ହେଇଯିବ। ଦ୍ୱିତୀୟ କଥା ହଉଛି ପାଣି କଥା ମୁଁ କହିଲି, ଦ୍ୱିତୀୟ କଥା ହଉଛି କି ଆମର ହାତ ଧୋଇବା, ମାନେ ଯେତେବେଳେ ଖାଦ୍ୟ ଖାଇବା, ଖାଦ୍ୟରେ ବାହାରୁ ଯୋଉ ଆମେ ଆସୁଛେ ହାତ ଧୋଇକି ଖାଇବା, ଖାଇସାରିଲା ପରେ ହାତ ଧୋଇବା, ଶୌଚ ଗଲେ ଶୌଚ ଯିବା ପୂର୍ବରୁ ଶୌଚ ଯିବା ପରେ ବି ହାତ ଧୋଇବା। ଫିକୋ ଓରାଲ ତାକୁ କୁହନ୍ତି ଟ୍ରାନ୍ସମିଶନ, ଫିକୋ ଓରାଲ ଟ୍ରାନ୍ସମିଶନ ଗୋଟେ ହଉଛି ଇମ୍ପୋର୍ଟାଣ୍ଟ ରୁଟ ଯୋଉଠିକି ଆମକୁ ଖାଦ୍ୟ ଆଉ ପାନୀୟ ଜଳରୁ ଆଉ ଆମର ଡେଲି ଆକ୍ଟିଭିଟିଜରୁ ଆମର ଇନଫେକ୍ସନଟା ସ୍ପ୍ରେଡ୍ ହୁଏ, ପର୍ସନ ଟୁ ପର୍ସନ ସ୍ପ୍ରେଡ୍ ହୁଏ। ଏଟା ହଉଛି ୱାଟର ରିଲେଟେଡ୍ ଡିଜିଜେସ। ତା ସାଙ୍ଗରେ ଯେମିତିକି ଆମର ବହୁତ ସାରା ଡିଜିଜେସ ଅଛି ଯୋଉଥିରେ କି ନଟ୍ ବଏଲ କରିକି ଯୋଉ ପାଣିଟା ପିଉଛେ ସେଥିରେ ବି ଇନଫେକ୍ସନ ହଉଛି। ତ ପାଣି ବଏଲ କରିବା ଆଣ୍ଡ ଫିଲ୍ଟର କରିବା, ଏଇଟା ବେସିକ ସାନିଟେସନ ଆଣ୍ଡ ହାଇଜିନ ଆମର। ତାପରେ ୱାଟର ହାଇଜିନ ପରେ ଆମେ ଯଦି ନେକ୍ସଟ ଜିନିଷ ଦେଖିବା ଯୋଉଟା ଆମେ କେୟାର ନେବା ପାଇଁ, ନେକ୍ସଟ ଜିନିଷ ହଉଛି ଯୋଉଟା କି ମସ୍କିଟୋ ବାଇଟ୍ସ। ମସ୍କିଟୋ ବାଇଟ୍ସକୁ ଆମେ ପ୍ରିଭେଣ୍ଟ କରିବା ପାଇଁ ଫାର୍ଷ୍ଟ ହଉଛି ଆମର ନିଜର ଚତୁର୍ପାର୍ଶ୍ୱରେ ଯୋଉ ଏନ୍ଭାରମେଣ୍ଟ ଅଛି ତାକୁ କ୍ଲିନ୍ ରଖିବା, ତାକୁ ଡ୍ରାଏ ଡେ ସେଲିବ୍ରେସନ କୁହନ୍ତି। ଯୋଉଠିକି ଆମର ୱାଟର ବଟଲ କି ଟାୟାର କି ଏସିର ଯୋଉ ପାଣି ଜମା ହେଇକି ରହୁଛି ସେଠି ମସ୍କିଟୋ ବ୍ରିଡିଂ ହଉଛି। ତ ମସ୍କିଟୋ ବ୍ରିଡିଂ ଯୋଉ ଯୋଉ ଜାଗାରେ ହୁଏ ସେ ପାଣିଟାକୁ ଆମେ ନିଗାଡ଼ି ଦେବା, ନହେଲେ ସେ ପାଣିରେ ମସ୍କିଟୋ ବ୍ରିଡିଂ ହବ, ଲାର୍ଭା ଆନୋଫିଲିସ୍ ଆଉ ଆମର ଏଡିସ୍ ଏଜିପ୍ଟି ଏଇ ଯୋଉ ମସ୍କିଟୋର ବ୍ରିଡିଂ ହେଇକି ଡେଙ୍ଗୁ ଆଉ ମ୍ୟାଲେରିଆ ଏଇ ଦିଟା ଯାକ ମସ୍କିଟୋର ଲାର୍ଭା ସେଠି ଗ୍ରୋ କରିକି ତା ଦେହରୁ ମସ୍କିଟୋ ସାଇଟ୍ସ ମସ୍କିଟୋ ବାଇଟିଂ ବେଶୀ ବଢିବ, ଆଉ ଯାହାଫଳରେ କି ମ୍ୟାଲେରିଆ ଡେଙ୍ଗୁ ଇଭେନ୍ ଚିକେନ୍ ଗୁନିଆ ବି ଏବେ ଧୀରେ ଧୀରେ ଆସୁଛି କେସେସ, ଯୋଉ କେସେସ ଗୁଡାକ ଆଗରୁ ଆସୁନଥିଲା। ତ ସେଥିପାଇଁ ଆମେ ଟିକେ ସତର୍କତା ଅବଲମ୍ବନ କରିବା କି ଭେକ୍ଟର ବୋର୍ନ ଡିଜିଜେସ୍ ଯୋଉଟା କୁହନ୍ତି, ଯେମିତିକି ମ୍ୟାଲେରିଆ ଡେଙ୍ଗୁ ଫାଇଲେରିଆ ତ ଏପଟେ ନାହିଁ, ଆମର ଅଛି ଚିକେନ୍ ଗୁନିଆ। ତ ଚିକେନ୍ ଗୁନିଆ ବି ବହୁତ ଫ୍ୟୁ କେସେସ ଆସିଛି, ଲାଷ୍ଟ ଇୟର ହିଁ ଭେରି ଫ୍ୟୁ କେସେସ ୱେର୍ ଡିଟେକ୍ଟେଡ୍, ଏ ବର୍ଷ ଜମାରୁ ଏପର୍ଯ୍ୟନ୍ତ ଆସି ନାହିଁ। ତ ଆମେ ଯଦି ସତର୍କତା ଅବଲମ୍ବନ ନ କରିବା ଆମେ ପୁଣି ଥରେ ଏଟାକୁ ଆଫେକ୍ଟେଡ୍ ହେବା। ତ ଏଇଟା ପାଇଁ ଆମେ ଏନ୍ଭାୟରମେଣ୍ଟକୁ ନିଟ୍ ଆଣ୍ଡ କ୍ଲିନ୍ ରଖିବା, ଆଉ ସୋର୍ସ ରିଡକ୍ସନ କରିବା, ତା ସାଙ୍ଗରେ ଆମେ ଏନ୍ଭାୟରମେଣ୍ଟ ସାଙ୍ଗରେ ନିଜ ପାଇଁ ପ୍ରୋଟେକ୍ଟିଭ କ୍ଲଥିଂ ଯେମିତିକି ଫୁଲ୍ ସ୍ଲିଭ୍ଡ ସର୍ଟ, ଫୁଲ୍ ସ୍ଲିଭ୍ଡ କପଡ଼ା ପିନ୍ଧିବା, ପ୍ୟାଣ୍ଟ ଫୁଲ୍ ସ୍ଲିଭ୍ କପଡ଼ା, ସପୋଜ ଝିଅ ପିଲା ଅଛନ୍ତି ଯଦି ସଲୱାର କମେଜ ଫୁଲ୍ ସ୍ଲିଭ୍ ରେ ପିନ୍ଧିବା, ଯାହାଫଳରେ କି ମସ୍କିଟୋ ବାଇଟ୍ସ କମିବ। ନିଜର ହୋମ୍ ଏନ୍ଭାୟରମେଣ୍ଟ ଭିତରେ ଯଦି ହବ ସନ୍ଧ୍ୟାବେଳକୁ ଯଦି ଆମେ ଝୁଣା କି କିଛି ଫ୍ୟୁମିଗେସନ ଟାଇପ୍ର କିଛି କରିପାରିବା ତାହେଲେ ବି ବହୁତ ବଢିଆ। ଏବେ ଆମର ଗଭର୍ଣ୍ଣମେଣ୍ଟ ତରଫରୁ ଆମେ ହେଲ୍ଥ ଡିପାର୍ଟମେଣ୍ଟ ଆଉ ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ ତରଫରୁ ଆମେ ଫ୍ୟୁମିଗେସନ ଆକ୍ଟିଭିଟିଜ୍ କରୁଛୁ, ଫଗିଂ ଆକ୍ଟିଭିଟିଜ୍ କରୁଛୁ, ଇଣ୍ଡୋର ରେସିଡୁଆଲ ସ୍ପ୍ରେଇଂ କରୁଛୁ। ଆମର ସିଡିଏମ୍ଓ ସାର୍ ଆଉ ଆମର କଲେକ୍ଟର ସାର୍ଙ୍କର ନିର୍ଦ୍ଦେଶରେ ଆମେ ମିଟିଂସ ବି ନେଉଛୁ, ଆଉ ଆମର ସର୍ଭେଲାନ୍ସ ଆକ୍ଟିଭିଟିଜ୍ ବି କରୁଛୁ, ଯୋଉଠିକି ଯୋଉ ଜାଗାମାନଙ୍କରେ ଆମର ସ୍ପ୍ରେଡ୍ ହଉଛି ମ୍ୟାଲେରିଆ କେସେସ୍ ଗୁଡାକ ଇନକ୍ରିଜ୍ ହଉଛି ସେ ଜାଗାରେ ଆମେ ଫ୍ୟୁମିଗେସନ କରୁଛୁ।

0: କୋଉଭଳିଆ ଲକ୍ଷଣ ଦେଖାଗଲେ ଜଣେ ସାଧାରଣ ମଣିଷଟେ ସରକାରୀ ଡାକ୍ତରଖାନାକୁ ଆସିବେ, ଆଉ ସରକାରୀ ଡାକ୍ତରଖାନାରେ କଣ ସବୁ ସୁବିଧା କରାଯାଏ ଏଥିପାଇଁ?
1: ଆଜ୍ଞା ମ୍ୟାମ୍, ଏଇଟା ହଉଛି ଆମର କହି ରଖୁଛି, ଆମର ଯେତକ ପରୀକ୍ଷା ହଉଛି ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ ସବୁ ଫ୍ରି ଅଫ୍ କଷ୍ଟ ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ ଟେଷ୍ଟ ଗୁଡାକ ସବୁ ଫ୍ରି ହଉଛି, 106 ପ୍ରକାରର ଟେଷ୍ଟ ହଉଛି, ଆଉ ବି ବହୁତ ସାରା ଟେଷ୍ଟ ହଉଛି ନିଦାନ ତରଫରୁ, ଯୋଉଟାକି ଆଉଟସୋର୍ସିଂ ତରଫରୁ ଆମେ କରଉଛୁ, ତା ସାଙ୍ଗରେ ଆମର ମେଡିସିନ୍ସ ବି ସବୁ ଫ୍ରି ଅଫ୍ କଷ୍ଟ ଆଭେଲେବୁଲ ଅଛି ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ। ମେଲେରିଆ ମେଡିସିନ୍ସ ଆଉ ଆମର ପ୍ରାୟତଃ ଡେଙ୍ଗୁ, ଡିସେଣ୍ଟ୍ରି, ଡାଇରିଆ ସବୁ ମେଡିସିନ୍ ଫ୍ରି ଅଫ୍ କଷ୍ଟ ଆଭେଲେବୁଲ ଅଛି। ଆଉ ଯାହା ବି ଟେଷ୍ଟିଂ ଅଛି ଆମ ଷ୍ଟେଟ୍ ଅଫ୍ ଦ ଆର୍ଟ ଲାବରେଟୋରୀ ଆମର ଖୋଲା ହେଇଛି DHH ଜୟପୁରରେ, ସେଠି ଜୟପୁରରେ ଆମର ତାକୁ କହୁଛନ୍ତି ଇଣ୍ଟିଗ୍ରେଟେଡ୍ ପବ୍ଲିକ ହେଲ୍ଥ ଲ୍ୟାବ୍, ତ IPHL କରାଯାଇଛି, ଯୋଉଟାକି ଡିଷ୍ଟ୍ରିକ୍ଟ ପବ୍ଲିକ ହେଲ୍ଥ ଲ୍ୟାବ୍ ଆଗରୁ ଥିଲା, ଏବେ ସେଠି ସବୁ ପ୍ରକାରର ଟେଷ୍ଟ ଆଭେଲେବୁଲ ଅଛି, ତ ଆମେ ଟେଷ୍ଟିଂ ଆଉ ମେଡିସିନ୍ ଆଭେଲ କରିପାରିବା, ତା ସାଙ୍ଗରେ ଡକ୍ଟର କନ୍ସଲଟେସନ୍ ବି ନେଇପାରିବା। ଆଉ କୋଉ କୋଉ ଲକ୍ଷଣ ଯୋଉ ଆପଣ ପଚାରିଲେ, ଆମର ଯେକୌଣସି ଜ୍ୱର, ଥଣ୍ଡା, ଖାସ ଯଦି ମାଇନର ଲକ୍ଷଣ ହଉଛି ତାହେଲେ ଆମେ ଟ୍ରିଟମେଣ୍ଟ ନର୍ମାଲ ମେଡିସିନ ଆମେ THC CHCରେ ଆମେ ନେଇପାରିବା, କିନ୍ତୁ ଯଦି ଆମକୁ ବେଶୀ ହାଇ ଗ୍ରେଡ୍ ଫିଭର, ବେଶୀ ଜ୍ୱର, ଶୀତ ପମ୍ପ, ମୁଣ୍ଡ ବଥା, ମୁଣ୍ଡ ଓଜନ ଲାଗୁଛି, ଏସବୁ ଟାଇପ୍ର ସିମ୍ପଟମ୍ ରହୁଛି ଯୋଉଥିରେ କି ଚିଲ୍ସ ଆଣ୍ଡ ରାଇଗର କହନ୍ତି, ଦେହ ଥରିଯିବା, ତ ସେଟା ମ୍ୟାଲେରିଆର ଲକ୍ଷଣ, ସେଇ ଜାଗାରେ ଆମକୁ ଡାକ୍ତରୀ ପରାମର୍ଶ ଆଉ ହସ୍ପିଟାଲକୁ ଯାଇକି ପରୀକ୍ଷା ନିରୀକ୍ଷା କରିବା ନିହାତି ଆବଶ୍ୟକ। ତା ସାଙ୍ଗରେ ଯଦି ଲୁଜ୍ ଟୁଲ୍ସ ହଉଛି କି ରକ୍ତ ଯାଉଛି, ଝାଡା ଗଲେ ରକ୍ତ ପଡୁଛି, କି ଆମର ସେମିତି କିଛି ଆପ୍ରିହେନ୍ସନ୍ ବି ରହୁଛି କି ଆମକୁ ଡର ଲାଗୁଛି କି କଣ ଯଦି ଆମକୁ ହେଇଛି, ତ ଆମେ ଯାଇକି ପରୀକ୍ଷା ନିରୀକ୍ଷା କରିଦେବାଟା ସବୁଠୁ ବେଷ୍ଟ, କାହିଁକି ନା ଆମର ବହୁତ ସାରା ଟେଷ୍ଟ ଗୁଡାକରେ ଆମେ ହିଡେନ୍ ଡିଜିଜେସ୍ ଗୁଡାକ ଆଇଡେଣ୍ଟିଫାଇ କରିପାରିବୁ।
0: ଠିକ୍ କଥା ସାର୍।

ବର୍ତ୍ତମାନ ଦେଖାଯାଉଛି ସାର୍, କିଛି ବ୍ୟକ୍ତି ବି ଅଛନ୍ତି ଯେଉଁମାନେ କି କିଛି ଟିକେ ତାଙ୍କ ଦେହ ଖରାପ ହେଲା କିମ୍ବା ମାଇନର ବୋଲି ଭାବି ନିଅନ୍ତି, ଏବଂ ଦ୍ୱିତୀୟ କଥା ହଉଛି

0: ମେଡିସିନ ଷ୍ଟୋରରୁ ମେଡିସିନ କିଣିକି ଖାଇଦିଅନ୍ତି, ହସ୍ପିଟାଲକୁ ଯାଆନ୍ତି ନାହିଁ, ତ ସେମାନଙ୍କୁ ଆପଣ କଣ କହିବେ?
1: ଫାର୍ଷ୍ଟ ଜିନିଷ ହଉଛି କି ଆମର ଯେପରିକା ମାନେ ସ୍ପେଶାଲିଷ୍ଟ ଅଛନ୍ତି ଆମ ପାଖରେ, ସେମାନଙ୍କୁ ପରାମର୍ଶ ନେଇକି ମେଡିସିନ ଖାଇବାଟା ସବୁଠୁ ଆବଶ୍ୟକ। କାହିଁକି ନା ଆମେ ଯଦି ନର୍ମାଲ ପେନ୍ କିଲର କି ପାରାସିଟାମଲ ଟିକେ ଖାଇଦେବା, ଆମକୁ ଜ୍ୱର କମିଯିବ, ଦେହ ହାତ ବଥା କମିଯିବ, ବଟ୍ ସିମ୍ପଟମ କମିଗଲେ ଭିତରେ ଯୋଉ ଡିଜିଜ୍ଟା ଅଛି ସେଟା କମି ନଥିବ। ସେଥିପାଇଁ ଆମକୁ ଡିଜିଜ୍ରୁ ସୋର୍ସକୁ ଆମକୁ କ୍ୟୁର କରିବାକୁ ପଡିବ, ନଟ ଓନ୍ଲି ଦ ସିମ୍ପଟମ୍ସ। ସିମ୍ପଟୋମାଟିକ ମ୍ୟାନେଜମେଣ୍ଟ କରିଲେ ବି ଆମର ଡିଜିଜ୍ କ୍ୟୁର ହେବ ନାହିଁ। ତ ଆମକୁ ସିମ୍ପଟମ୍ ସହିତ ଡିଜିଜ୍ର କାରଣକୁ ଟ୍ରିଟମେଣ୍ଟ ସେଟା କେମିତି ଜାଣିବା, କୋଉ ପ୍ରକାରର ରୋଗ ହେଇଛି, କୋଉ ପ୍ରକାର ଭାଇରସ, କୋଉ ପ୍ରକାର ବ୍ୟାକ୍ଟେରିଆ ହେଇଛି ଆମେ ଜାଣିପାରିବାନି। ସେଥିପାଇଁ ଡାକ୍ତରୀ ପରାମର୍ଶ ନେଇକି ଟ୍ରିଟମେଣ୍ଟ ନେବାଟା ସବୁଠୁ ଆବଶ୍ୟକ।
0: ବହୁତ ବଢିଆ କଥା ସାର୍। ଶେଷରେ ଯିବା ପୂର୍ବରୁ ଆପଣ କଣ ବାର୍ତ୍ତା ଦେବା ପାଇଁ ଚାହିଁବେ?
1: ଫାର୍ଷ୍ଟ କଥା ତ ହଉଛି ଆପଣଙ୍କର ପାରୁପାର୍ଶ୍ୱରେ ଯୋଉ ଅଛନ୍ତି ଯେତକ ସବୁ ଅଳିଆ ଆବର୍ଜନା ଅଛି, ଡ୍ରାଏ ଡେ ସେଲିବ୍ରେଟ କରିକି ଆପଣ ନିଜର ସୋର୍ସ ରିଡକ୍ସନ ଅଫ ମସ୍କ୍ୟୁଟୋ କରନ୍ତୁ। ତାହା ସାଙ୍ଗରେ ନିଜର କୂଅ ନଳକୂଅକୁ ବ୍ଲିଚିଂ ପକେଇକି ତା ଦେହରେ ଯୋଉ ପାଣି ଅଛି ତା ଦେହରେ କ୍ଲୋରିନେସନ କରାନ୍ତୁ, ଯାହାଫଳରେ କି ଏଇ ଜିନିଷରୁ ଆପଣ ପାଣି ସଂକ୍ରମିତ ରୋଗ ଆଉ ଭେକ୍ଟର ବୋର୍ନ ଡିଜିଜେସରୁ ମୁକ୍ତ ରହିବେ। ଧନ୍ୟବାଦ।
0: ବହୁତ ବହୁତ ଧନ୍ୟବାଦ ସାର୍। ନମସ୍କାର।
1: ଆଜ୍ଞା ନମସ୍କାର।

ପିଲାଏ ଏବେ ଶୁଣିବା ଜାଣିବା କଥାଟି ଜାଣିବା କଥାରେ ଶୁଣିବା ପ୍ରତିଭା ଦେବୀ ସିଂ ପାଟିଲଙ୍କ ବିଷୟରେ। ପ୍ରତିଭା ଦେବୀ ସିଂ ପାଟିଲ ହେଉଛନ୍ତି ସ୍ୱାଧୀନ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି। ସେ ମହାରାଷ୍ଟ୍ର ପ୍ରଦେଶର ଜଲଗାଓଁ ଜିଲ୍ଲାର ନନ୍ଦଗାଓଁ ନାମକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ନାରାୟଣ ପାଗଲୁ ରାଓ ଜଣେ ମରାଠା ଥିଲେ ଓ ନାନା ସାହେବ ନାମରେ ପରିଚିତ ଥିଲେ। ପ୍ରତିଭା ତାଙ୍କ ପରିବାରର ସାତ ଜଣ ସନ୍ତାନମାନଙ୍କ ଭିତରୁ ଏକମାତ୍ର କନ୍ୟା ଥିଲେ। ଜଲଗାଓଁସ୍ଥିତ ସରକାରୀ ବାଳିକା ବିଦ୍ୟାଳୟରୁ ତାଙ୍କର ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିଲା। ତାପରେ ସେ ସ୍ଥାନୀୟ ଏକ ନୂତନ ଇଂରାଜୀ ମାଧ୍ୟମ ସ୍କୁଲରେ ନାମ ଲେଖିଥିଲେ। ସେତେବେଳେ ତାଙ୍କର ପାଠପଢ଼ାକୁ ଅଧିକ ପରିହାସ କରୁଥିଲେ, କାରଣ ସେତେବେଳେ ମଧ୍ୟ ପରଦା ପ୍ରଥାର ପ୍ରଚଳନ ଥିଲା ଆଉ ମହିଳାମାନଙ୍କୁ ସୀମିତ ଭାବରେ ଘରୁ ବାହାରକୁ ଛଡ଼ାଯାଉଥିଲା। ସେ ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହେବା ପରେ ସେଠାକାର ମୋଲଜୀ ଜୈଠା ମହାବିଦ୍ୟାଳୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପରେ ସେ ବମ୍ବେର ସରକାରୀ ଆଇନ କଲେଜରେ ନାମ ଲେଖାଇଥିଲେ। ସେଠାରେ ପଢ଼ିବା ସମୟରେ ସେ ଉଷା ଭୌମିକ, ବସନ୍ତରାଓ ନାୟକ ଏବଂ ମଧୁକର ରାଓ ଚୌଧୁରୀ ଆଦି ସମାଜସେବୀ ଓ ରାଜନୀତି ନିପୁଣ ଲୋକଙ୍କ ସହିତ ପରିଚିତ ହୋଇଥିଲେ। ସେହିମାନେ ହିଁ ତାଙ୍କୁ ରାଜନୀତି କ୍ଷେତ୍ରକୁ ଆଣିବାରେ ସାହାଯ୍ୟ କରିଥିଲେ। ଯଦିବା 1960 ବେଳକୁ ଝିଅମାନଙ୍କର ବିବାହ ବୟସ 18-19 ବର୍ଷ ଥିଲା, କିନ୍ତୁ ପ୍ରତିଭା ନିଜର ମାନସିକ ଦୃଢ଼ତା ଓ ପ୍ରଗତିଶୀଳ ଚିନ୍ତାଧାରା ପାଇଁ ସ୍ୱାବଲମ୍ବୀ ହେବାକୁ ପ୍ରାଧାନ୍ୟ ଦେଇଥିଲେ। 1965 ଜୁଲାଇ 7 ଦିନ ଦେବୀ ସିଂ ରାମ ସିଂ ଶେଖାୱତ ପାଟିଲଙ୍କ ସହିତ ତାଙ୍କର ବିବାହ ହୋଇଥିଲା। ସେତେବେଳକୁ ପ୍ରତିଭାଙ୍କୁ 31 ବର୍ଷ ହୋଇଥିଲା। ଦେବୀ ସିଂ ରାଜସ୍ଥାନ ରାଜ୍ୟର ଥିଲେ ଏବଂ ରସାୟନ ବିଜ୍ଞାନରେ ଡକ୍ଟରେଟ୍ ପ୍ରାପ୍ତ ଥିଲେ। ପରବର୍ତ୍ତୀ ଜୀବନରେ ସେ ପ୍ରତିଭାଙ୍କ ପାଇଁ ଏକ ଶକ୍ତିର ଉତ୍ସ ଭାବରେ କାର୍ଯ୍ୟ କରିଥିଲେ। ବିବାହ ପରେ ପ୍ରତିଭା ରାଜନୀତିରେ ସକ୍ରିୟ ରହିଥିଲେ, କାରଣ ତାଙ୍କର ସ୍ୱାମୀ କେବେ ବି ତାଙ୍କ ପାଇଁ ପ୍ରତିବନ୍ଧ

ସାର୍ଥକ ହୋଇନଥିଲେ। ସେ ଓ ଦେବୀ ସିଂ ମିଶି ଅନେକ ଉନ୍ନତିମୂଳକ ଯୋଜନାକୁ କାର୍ଯ୍ୟକାରୀ କରାଇଥିଲେ। ରାଜନୀତି ଛଡ଼ା ପ୍ରତିଭା ନିଜର ପାରିବାରିକ ଦାୟିତ୍ୱ ମଧ୍ୟ ସୁଚାରୁ ରୂପେ ତୁଲାଉଥିଲେ। ବୟସ୍କମାନଙ୍କୁ ସମ୍ମାନ ଦେବା ଓ ଛୋଟମାନଙ୍କର ଯତ୍ନ ନେବା ତାଙ୍କର ଏକ ସାଧାରଣ ଚରିତ୍ର ଥିଲା। ପ୍ରତିଭାଙ୍କର ସୁଗୁଣ ଯୋଗୁଁ କମ୍ ବୟସରୁ ମଧ୍ୟ ଗ୍ରାମର ଲୋକମାନେ ତାଙ୍କର ନେତୃତ୍ୱ ନେବାର ଗୁଣକୁ ଜାଣିପାରିଥିଲେ। ଏଥିପାଇଁ ତାଙ୍କ ପରିବାରର ମଧ୍ୟ ପୂର୍ଣ୍ଣ ସମର୍ଥନ ରହିଥିଲା। ଫଳରେ ମାତ୍ର 27 ବର୍ଷ ବୟସରେ ସେ ରାଜ୍ୟ ବିଧାନସଭା ସଭ୍ୟ ପାଇଁ କଂଗ୍ରେସ ଦଳ ପକ୍ଷରୁ 1962 ଏଡଲାବଡ଼ ବିଧାନ ମଣ୍ଡଳୀରୁ ଜୟଯୁକ୍ତ ହୋଇଥିଲେ। ବିବାହ ପରେ ମଧ୍ୟ ସେ ରାଜନୀତିରେ ସକ୍ରିୟ ରହିଥିଲେ। 1957 ସେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମୟରେ ନିଜ ଅଧ୍ୟକ୍ଷ ଯଶବନ୍ତ ମହାରାଜଙ୍କ ପାଇଁ ପ୍ରଚାରରେ ଭାଗ ନେଇଥିଲେ। 1962 ସେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ। 1962-1985 ପର୍ଯ୍ୟନ୍ତ ସେ ଜଲଗାଓଁ ବିଧାନମଣ୍ଡଳୀରୁ ସର୍ବଦା ନିର୍ବାଚିତ ହେଉଥିଲେ। 1967 ସେ ବିଳାସରାଓ ଦେଶମୁଖଙ୍କ ମନ୍ତ୍ରୀମଣ୍ଡଳରେ ଯୋଗ ଦେଇଥିଲେ। 1962-1978 ପର୍ଯ୍ୟନ୍ତ ସେ ଜଣେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ। ସେ ମଧ୍ୟ ମହାରାଷ୍ଟ୍ର ମହିଳା କଂଗ୍ରେସର ସଭାନେତ୍ରୀ ରହିଥିଲେ। 1985 ସେ ରାଜ୍ୟସଭାକୁ ନିର୍ବାଚିତ ହେଲେ ଏବଂ 1986 ସେ ରାଜ୍ୟସଭାର ଉପସଭାପତି ହୋଇଥିଲେ। 1988 ନଭେମ୍ବର 5 ତାରିଖ ଯାଏଁ କାର୍ଯ୍ୟ କଲେ। ସେ ସମୟରେ ସେ ସଂସଦୀୟ କମିଟିର ସ୍ୱାଧିକାର ସଂକ୍ରାନ୍ତୀୟ ପରିଷଦର ମୁଖ୍ୟ ମଧ୍ୟ ଥିଲେ। 1990 ରାଜ୍ୟସଭାର ସଭ୍ୟପଦର ସମୟ ଶେଷ ହେଲା ଏବଂ 1991 ସେ 10ମ ଲୋକସଭାକୁ ଅମରାବତୀ ମଣ୍ଡଳରୁ ନିର୍ବାଚିତ ହେଲେ। ପ୍ରତିଭା ଦୀର୍ଘ 34 ବର୍ଷ ମଧ୍ୟରେ କୌଣସି ନିର୍ବାଚନରେ ପରାଜିତ ହୋଇନଥିଲେ। 2004 ନଭେମ୍ବର 2 ମାସରେ କଂଗ୍ରେସ ନେତୃତ୍ୱ ପ୍ରତିଭାଙ୍କୁ ରାଜସ୍ଥାନର ରାଜ୍ୟପାଳ ନିଯୁକ୍ତ କଲେ। 2006 ଜୁନ୍ 21 ତାରିଖ ଦିନ ସେ ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ। 2007 କେନ୍ଦ୍ରରେ କ୍ଷମତାସୀନ ସଂଯୁକ୍ତ ପ୍ରଗତିବାଦୀ ଉପା ମେଣ୍ଟ ସରକାର ପ୍ରତିଭା ଦେବୀ ସିଂ ପାଟିଲଙ୍କୁ ରାଷ୍ଟ୍ରପତି ପଦବୀ ପାଇଁ ପ୍ରାର୍ଥୀ ଭାବରେ ମନୋନୟନ କରିଥିଲେ। ଯେହେତୁ ସ୍ୱାଧୀନ ଭାରତର ଗଣତନ୍ତ୍ରରେ 60 ବର୍ଷ ମଧ୍ୟରେ କୌଣସି ମହିଳା ରାଷ୍ଟ୍ରପତି ହୋଇନଥିଲେ, ତାଙ୍କର ପ୍ରାର୍ଥୀ ହେବାକୁ ନେଇ ନାନା ପ୍ରକାରର ବିବାଦ ଉପୁଜିଥିଲା। ଶେଷରେ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଭା ଜୟଯୁକ୍ତ ହେଲେ। ସେ ସର୍ବମୋଟ 6,38,116 ଭୋଟ ପାଇ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ହେବାର ସୌଭାଗ୍ୟ ହାସଲ କରିଥିଲେ।

2007 ମସିହା ଜୁଲାଇ 25 ତାରିଖ ଦିନ ପ୍ରତିଭା ଦେବୀ ସିଂ ପାଟିଲ 63 ବର୍ଷ ବୟସରେ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କଲେ। ସେ ସମୟରେ ରାଷ୍ଟ୍ରପତି ଡକ୍ଟର କଲାମ ତାଙ୍କୁ କ୍ଷମତା ହସ୍ତାନ୍ତର କଲେ। ତାଙ୍କୁ ସମ୍ମାନାର୍ଥେ ରାଷ୍ଟ୍ରପତି ଭବନକୁ ପାଛୋଟି ନିଆଯାଇଥିଲା। ନିଜର ବିଜୟ ପାଇଁ ସେ ଦେଶର ଜନତାଙ୍କ ମଧ୍ୟରେ ଥିବା ନିଷ୍ଠା ଓ ନୀତିନିୟମ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ। ସେ ନିଜର କାର୍ଯ୍ୟକାଳ ମଧ୍ୟରେ ଦାରିଦ୍ର୍ୟ ଦୂରୀକରଣ ଓ ନାରୀ ସଶକ୍ତିକରଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଥିଲେ। ଦେଶର ସୀମାନ୍ତ ସୁରକ୍ଷା ତଥା ଭାରତୀୟ ସାମରିକ ବାହିନୀର ଉନ୍ନତି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ବୈଷୟିକ ଶିକ୍ଷା, ଶିଶୁ ଶ୍ରମିକ ଚଳଣି, ବାଲ୍ୟ ବିବାହ ଇତ୍ୟାଦି ଅନେକ ସମ୍ବେଦନଶୀଳ ପ୍ରସଙ୍ଗକୁ ଗୁରୁତର ସହ ନେଇ ଯୋଜନାମାନ ପ୍ରଣୟନ କରିଥିଲେ। ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ଭାବରେ ଯେଉଁମାନେ ତାଙ୍କୁ ସମାଲୋଚନା ତଥା ବିରୋଧ କରିଆସୁଥିଲେ, ତାଙ୍କର କାର୍ଯ୍ୟପ୍ରଣାଳୀ ଓ କର୍ତ୍ତବ୍ୟନିଷ୍ଠତା ସେମାନଙ୍କୁ ଚୁପ୍ କରିବାରେ ସକ୍ଷମ ହୋଇଥିଲା। ଦୀର୍ଘ 5 ବର୍ଷ କାଳ ରାଷ୍ଟ୍ରପତି ଭାବରେ ନିଜର ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ସେ 2012 ମସିହାରେ ରାଷ୍ଟ୍ରପତି ପଦରୁ ଅବସର ଗ୍ରହଣ କରିଥିଲେ।

ପିଲାଇ ଆଜିର କାର୍ଯ୍ୟକ୍ରମରୁ ଅନେକ କଥା ଜାଣିଲ। ତେବେ ଆଜିର କାର୍ଯ୍ୟକ୍ରମ ତୁମମାନଙ୍କୁ କେମିତି ଲାଗିଲା ମତାମତ ନିଶ୍ଚୟ ଜଣାଇବ। ତୁମ ମତାମତ ଅପେକ୍ଷାରେ ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମରୁ ଉଠିବା।

0: ପ୍ରଚାର କଲୁ କିଶୋର କିଶୋରୀଙ୍କ ପାଇଁ କାର୍ଯ୍ୟକ୍ରମ କିଶୋର ଭାରତୀ। ଉପସ୍ଥାପନା କରିଥିଲେ ମିନତୀ ରାଣୀ ନନ୍ଦ, ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ କେନ୍ଦ୍ରରୁ ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ଦିନ 2:00 ଶୁଣିବେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026କୁ ଅନୁମୋଦନ ପ୍ରଦାନ କଲେ ରାଷ୍ଟ୍ରପତି। ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ଉଦ୍ଘାଟନ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ହ୍ରାସ ପାଇଲା 19 kg ବାଣିଜ୍ୟିକ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ। ଆମେରିକାର ଆକ୍ରମଣ ଧମକ ପରିପ୍ରେକ୍ଷୀରେ ପ୍ରତି ଆକ୍ରମଣ ନେଇ ଇରାନ୍ର ଚେତାବନୀ। ଏବଂ ତାଇପେଇ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଏକକ ମହିଳା ବର୍ଗ ଫାଇନାଲରେ ପହଞ୍ଚିଲେ ତନ୍ଭି ଶର୍ମା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026କୁ ଅନୁମୋଦନ କରିଛନ୍ତି। ଗତ ଗୁରୁବାର ସଂସଦରେ ଏହି ବିଲ୍ ପାରିତ ହୋଇଥିଲା। ଏହି ବିଲ୍ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ପ୍ରତିରୋଧ ଅଧିନିୟମ 2024ର ସଂଶୋଧନ ପାଇଁ ଉଦ୍ଦିଷ୍ଟ। ଏହି ବିଲ୍ରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରାବଧାନ ଅନ୍ତର୍ଭୁକ୍ତ କରାଯାଇଛି। 10 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, 10 କୋଟି ପର୍ଯ୍ୟନ୍ତ ଜରିମାନା ଏବଂ

0: ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ଭଳି କଠୋର ଦଣ୍ଡର ବ୍ୟବସ୍ଥା ଏହି ବିଲ୍ରେ ରହିଛି। ମାମଲାଗୁଡ଼ିକର ତ୍ୱରିତ ନିଷ୍ପତ୍ତି ସୁନିଶ୍ଚିତ କରିବା ପାଇଁ ଏହି ଆଇନ ପ୍ରତ୍ୟେକ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ଦୈନନ୍ଦିନ ଶୁଣାଣି ପାଇଁ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ କରିବା ବାଧ୍ୟତାମୂଳକ କରିଛି। ଥାନାରେ ସୂଚନା ପଞ୍ଜିକୃତ ହେବା ଦିନଠାରୁ ଦୁଇ ମାସ ମଧ୍ୟରେ ଅପରାଧର ତଦନ୍ତ ଶେଷ କରିବାକୁ ମଧ୍ୟ ଏଥିରେ ବ୍ୟବସ୍ଥା ରହିଛି। ଚାର୍ଜସିଟ୍ ଦାଖଲ ହେବାର ତିନି ମାସ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ ହେବା ଜରୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲା ଅନ୍ତର୍ଗତ ଭୋଗପୁରମ୍ରେ ଗ୍ରୀନ୍ଫିଲ୍ଡ ଆଲୁରି ସୀତାରାମ ରାଜୁ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରର ଉଦ୍ଘାଟନ କରିଛନ୍ତି। ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଏସ୍ ଅବଦୁଲ ନଜିର, ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଏବଂ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ଶ୍ରୀ ମୋଦି ଯାତ୍ରୀ ଟର୍ମିନାଲ ଭବନର ଉଦ୍ଘାଟନ କରିଛନ୍ତି ଏବଂ ଗ୍ରୀନ୍ଫିଲ୍ଡ ବିମାନ ବନ୍ଦରର ନିରୀକ୍ଷଣ କରିଛନ୍ତି। ସେ ବିମାନ ବନ୍ଦରର ଅତ୍ୟାଧୁନିକ ସୁବିଧାଗୁଡ଼ିକର ସମୀକ୍ଷା କରିଛନ୍ତି ଏବଂ ଅଧିକାରୀମାନଙ୍କୁ ତାହାର ଡିଜାଇନ୍, ଆଧୁନିକ ପ୍ରଯୁକ୍ତିବିଦ୍ୟା, ମାଷ୍ଟର ପ୍ଲାନ୍ ତଥା ବିମାନ ବନ୍ଦର ଭବିଷ୍ୟତ ସମ୍ପର୍କରେ ପଚାରି ବୁଝିଛନ୍ତି।
1: जब हवाई उड़ाने सिर्फ बड़े शहरों तक सीमित थी, एनडीए सरकार में आज छोटे शहर के साधारण लोग भी फ्लाइट से आ जा रहे हैं। 12 इयर्स में सिर्फ एयरपोर्ट की संख्या ही नहीं बढ़ी है, हमारी उड़ान योजना के कारण आज गरीब परिवार के लोगों को भी जहाज में बैठने का अवसर मिल रहा है। इस योजना ने गरीब से गरीब को अपना सपना पूरा करने में मदद की। कुछ दिन पहले ही सरकार ने उड़ान योजना के दूसरे फेज की शुरुआत की, इस पर भी 29,000 करोड़ रुपीज खर्च किए जाएंगे।
0: ପ୍ରଧାନମନ୍ତ୍ରୀ 13,500ରୁ ଅଧିକ ଆଦିବାସୀ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ଢେମ୍ସା ନୃତ୍ୟ ପରିବେଷଣ ଦେଖିଥିଲେ, ଯାହା ଉତ୍ତର ଆନ୍ଧ୍ରର ଜୀବନ୍ତ ଆଦିବାସୀ ସଂସ୍କୃତିକୁ ଦର୍ଶାଉଛି। ଶ୍ରୀ ମୋଦି ରାଜ୍ୟରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି,
1: ଆଜ୍ ଏହା କରିବ 18,000 କରୋଡ଼ ରୁପିଜ୍ କି ବିକାଶ ପରିୟୋଜନାଓ କା ଶୁଭାରମ୍ଭ, ଲୋକାର୍ପଣ ଅର୍ ଶିଳାନ୍ୟାସ ହୁଆ ହେ। एयरपोर्ट के साथ साथ ये प्रोजेक्ट आंध्र की रोड कनेक्टिविटी से भी जुड़े हैं, इनमें एनर्जी सिक्योरिटी से जुड़े प्रोजेक्ट भी हैं। ये विकास कार्य इस बात के प्रतीक है कि इस समय आंध्र किस स्पीड से आगे बढ़ रहा है।
0: 19 କିଲୋଗ୍ରାମ ବାଣିଜ୍ୟିକ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ପ୍ରାୟ 200 ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି। ତୈଳ ବିପଣନ କମ୍ପାନୀଗୁଡ଼ିକ ପକ୍ଷରୁ ଗ୍ରହଣ କରାଯାଇଥିବା ସଂଶୋଧିତ ମୂଲ୍ୟ ସଂକ୍ରାନ୍ତ ଏହି ପଦକ୍ଷେପ ଆଜିଠାରୁ ଲାଗୁ ହୋଇଛି। ଦିଲ୍ଲୀରେ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡରର ମୂଲ୍ୟ 2,738 ଟଙ୍କା ହୋଇଥିବା ବେଳେ କୋଲକାତାରେ 2,872.50, ମୁମ୍ବାଇରେ 2,691 ଟଙ୍କା ଏବଂ ଚେନ୍ନାଇରେ 2,906 ଟଙ୍କା ହୋଇଛି। ଦର ହ୍ରାସ ଯୋଗୁଁ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ସୁଫଳ ପାଇବେ ବୋଲି ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ କୁହାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମ ଏସିଆରେ ଥିବା ଇସ୍ରାଏଲ୍ର ପ୍ରମୁଖ ଭିଭିଭୂମି କ୍ଷେତ୍ର ଏବଂ ଆମେରିକୀୟ ଶକ୍ତି ପ୍ରତିଷ୍ଠାନଗୁଡ଼ିକ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଥିବା ନେଇ ଇରାନ୍ ଚେତାବନୀ ଦେଇଛି। ଯଦି ଇରାନ୍ ଉପରେ ଆକ୍ରମଣ ହୁଏ ତେବେ ଏହାର ଜବାବରେ ସେ ଏହି ପଦକ୍ଷେପ ଗ୍ରହଣ କରିବ ବୋଲି ସତର୍କ କରାଇଛି। ବରିଷ୍ଠ ଇରାନୀ ସୁରକ୍ଷା ଅଧିକାରୀଙ୍କ ବକ୍ତବ୍ୟକୁ ଉଦ୍ଧାର କରି ଇରାନ୍ର ସରକାରୀ ଗଣମାଧ୍ୟମ ଏହି ସୂଚନା ପ୍ରଦାନ କରିଛି। ଇରାନ୍ର ସଶସ୍ତ ବାହିନୀ ଇତିମଧ୍ୟରେ 40 ଦିନ ପର୍ଯ୍ୟନ୍ତ ସଂଘର୍ଷ ଏବଂ ପରବର୍ତ୍ତୀ ସାମରିକ ପଦକ୍ଷେପ ମାଧ୍ୟମରେ ନିଜର ଦକ୍ଷତା ପ୍ରତିପାଦନ କରିସାରିଛି ବୋଲି ଏହି ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ସପ୍ତାହ ଶେଷ ସୁଦ୍ଧା ଇରାନ୍ ଉପରେ ପୁଣି ଆକ୍ରମଣ କରିବା ଲାଗି ସେନାକୁ ପ୍ରସ୍ତୁତ ରହିବା ନିମନ୍ତେ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ଆମେରିକା ଗଣମାଧ୍ୟମର ସୂଚନା ଅନୁଯାୟୀ ଏହି ଆକ୍ରମଣର ଉଦ୍ଦେଶ୍ୟ ହେଉଛି ତେହେରାନକୁ ଆତ୍ମସମର୍ପଣ ଲାଗି ଚାପ ପ୍ରୟୋଗ କରିବା। ଇରାନ୍ ସହିତ କୂଟନୈତିକ ଆଲୋଚନାର ଭବିଷ୍ୟତ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ରାଷ୍ଟ୍ରପତି ଟ୍ରମ୍ପ ଏହି ସୂଚନା ଦେବା ସହ ଜୋର୍ଡାନ୍ରେ ଆମେରିକୀୟ ସୈନ୍ୟ ପ୍ରତିଷ୍ଠାନ ଉପରେ ଆକ୍ରମଣ ଘଟଣାର ଜବାବ ଦେବା ଲାଗି ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଆମେରିକା ଇରାନ୍ର ଶକ୍ତିକେନ୍ଦ୍ର ଏବଂ ତୈଳ ବିଶୋଧନାଗାରଗୁଡ଼ିକ ଉପରେ ଆକ୍ରମଣ କରିବ ବୋଲି ଧମକ ଦେଇଛି। ଚଳିତ ବର୍ଷ ଫେବୃୟାରୀ 28ରୁ ଆରମ୍ଭ ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ସମାଧାନ ପରିବର୍ତ୍ତେ ଅଧିକ ଆକ୍ରମଣାତ୍ମକ ହେଉଛି। ଇତିମଧ୍ୟରେ ଇରାନ୍ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ ରଖିବା ସହ ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ୍ ଓ ସାର ପରିବହନକୁ ବନ୍ଦ

0: ଡକିଛି। ୟୁକ୍ରେନ୍ର ରାଜଧାନୀ କିଭ୍ ଉପରେ ରୁଷ୍ର ଆକ୍ରମଣ ଯୋଗୁଁ 9 ଜଣ ପ୍ରାଣ ହରାଇବା ସହ 22 ଜଣ ଆହତ ହୋଇଛନ୍ତି। ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଧ୍ୟମରେ ରୁଷ୍ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା। ଆକ୍ରମଣରେ କିଭ୍ର ସୋଲେମିଆନ୍ସ୍କି ଜିଲ୍ଲାର ଏକ ପାଞ୍ଚମହଲା ବିଶିଷ୍ଟ ଆବାସିକ କୋଠାରେ ନିଆଁ ଲାଗିଯାଇଥିଲା। ଏଥିସହ ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ସାଧାରଣ ଭିଭିଭୂମି ଉପରେ ଆକ୍ରମଣ ହୋଇଥିବା ୟୁକ୍ରେନ୍ର ରାଜ୍ୟ ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଷ୍ଟ୍ରପତି ଭୋଲଦମିର୍ ଜେଲେନ୍ସ୍କି କହିଛନ୍ତି ସେ ଇତିମଧ୍ୟରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହ କଥା ହୋଇଛନ୍ତି। ଏହି ଆଲୋଚନା ସକାରାତ୍ମକ ରହିଥିବା ସେ ବର୍ଷ୍ଣନା କରିଛନ୍ତି। ଗତ ଦୁଇଦିନ ପୂର୍ବରୁ ୟୁକ୍ରେନ୍ରେ ରୁଷ୍ର ଆକ୍ରମଣ ଯୋଗୁଁ 10 ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବାବେଳେ 50ରୁ ଅଧିକ ଆହତ ହୋଇଥିବା ସେଠାକାର କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଭାରତ ଏବଂ ରୁଆଣ୍ଡା ଦ୍ୱିପାକ୍ଷିକ ବାଣିଜ୍ୟ ତଥା ବ୍ୟବସାୟିକ ସମ୍ପର୍କ ବୃଦ୍ଧି ନେଇ ସହମତି ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଭାରତ ରୁଆଣ୍ଡା ମିଳିତ ବାଣିଜ୍ୟିକ କମିଟିର ପ୍ରଥମ ଅଧିବେଶନରେ ଉଭୟ ଦେଶ ସାମଗ୍ରୀ ଏବଂ ସେବା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି ବୈଠକ ଅବସରରେ ଭାରତ ବିଭିନ୍ନ କ୍ଷେତ୍ରରେ ରପ୍ତାନୀକୁ ବ୍ୟାପକ କରିବା ନେଇ ଆଲୋକପାତ କରିଛି। ସେଗୁଡ଼ିକ ମଧ୍ୟରେ ଭାରୀ ଇଞ୍ଜିନିୟରିଂ ସାମଗ୍ରୀ, ଔଷଧ ଓ ଚିକିତ୍ସା ଉପକରଣ, ପେଟ୍ରୋଲିୟମ୍ ଉତ୍ପାଦ, ବୟନ, ସାମୁଦ୍ରିକ ଉତ୍ପାଦ, ପ୍ଲାଷ୍ଟିକ୍, କ୍ରୀଡ଼ା ସାମଗ୍ରୀ ଓ ଖେଳନା, ରତ୍ନ ଏବଂ ଅଳଙ୍କାର ଏବଂ ବୈଜ୍ଞାନିକ ଉପକରଣ ଆଦି ଅନ୍ତର୍ଭୁକ୍ତ। ଗତ ଦୁଇଦିନ ଧରି ନୂଆଦିଲ୍ଲୀଠାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଦେଶରେ ଦ୍ରବ୍ୟ ଓ ସେବାକର ଜିଏସ୍ଟି ସଂଗ୍ରହ ଗତ ମାସରେ ଉଲ୍ଲେଖନୀୟ ବୃଦ୍ଧି ଘଟି 2,11,205 କୋଟି ଟଙ୍କାରେ ପହଞ୍ଚିଛି। ଗତବର୍ଷ ତୁଳନାରେ ଏହାର 15.4% ଅଧିକ। ଗତବର୍ଷ ଏହି ମାସରେ ଜିଏସ୍ଟି ସଂଗ୍ରହ 1,83,065 କୋଟି ଟଙ୍କା ହୋଇଥିଲା। ଅର୍ଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଗତ ମାସରେ ମୋଟ ଘରୋଇ ଜିଏସ୍ଟି ସଂଗ୍ରହ 1,44,695 କୋଟି ଟଙ୍କା ହୋଇଛି। ତାଇପେଇ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତର ତନ୍ଭି ଶର୍ମା ଏକକ ମହିଳା ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେମିଫାଇନାଲ୍ରେ ତନ୍ଭି ତାଙ୍କ ଚାଇନିଜ୍ ତାଇପେଇ ପ୍ରତିପକ୍ଷ ୱାଙ୍ଗ୍ ୟୁ ସୁନ୍ଙ୍କୁ 21-17 ଏବଂ 21-11 ସେଟ୍ରେ ପରାସ୍ତ କରିଛନ୍ତି। ଫାଇନାଲ୍ରେ ତନ୍ଭି ଭିଏତନାମର ଥୁ ଲିନ୍ ଏନ୍ଗୁଏନ୍ଙ୍କୁ ଭେଟିବେ। ଅନ୍ୟପକ୍ଷରେ ଉନ୍ନତି ହୁଦା ସେମିଫାଇନାଲ୍ ପର୍ଯ୍ୟାୟରେ ଭିଏତନାମର ଥୁ ଲିନ୍ଙ୍କଠାରୁ ପରାସ୍ତ ହୋଇଛନ୍ତି। ଗୁଜରାଟ କେରଳ ମାହେରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସନ୍ତାକାଲି ପର୍ଯ୍ୟନ୍ତ ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ପଞ୍ଜାବ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, କୋଙ୍କଣ, ଗୋଆ ଏବଂ ଉତ୍ତରାଞ୍ଚଳର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ବିଭାଗ ଆକଳନ କରିଛି। ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026କୁ ଅନୁମୋଦନ ପ୍ରଦାନ କଲେ ରାଷ୍ଟ୍ରପତି। ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ଉଦ୍ଘାଟନ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ହ୍ରାସ ପାଇଲା 19 କିଲୋଗ୍ରାମ ବାଣିଜ୍ୟିକ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ଏବଂ ତାଇପେଇ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଏକକ ମହିଳା ବର୍ଗ ଫାଇନାଲ୍ରେ ପହଞ୍ଚିଲେ ତନ୍ଭି ଶର୍ମା। ସମ୍ବାଦ ଶେଷ ହେଲା।
1: This is Akashvani and I'm Saira Mujtaba with the Midday News. The Headlines. Prime Minister Narendra Modi inaugurates Greenfield Aluri Sitarama Raju International Airport at Bhogapuram in Vijayanagaram district of Andhra Pradesh. Prime Minister launches projects worth 18,000 crore rupees in infrastructure and energy sectors. In Jammu and Kashmir, second labourer injured in yesterday's terrorist attack in Kulgam succumbs to injuries. Price of 19 kilogram commercial LPG cylinder reduced by about 200 rupees. Flood situation remains critical in Orissa with Mahanadi River continuing to swell, threatening fresh areas. And in Taipei Open Badminton, Tanvi Sharma storms into women's singles final. And now the news in detail. Prime Minister Narendra Modi today said, Andhra Pradesh is moving ahead at a rapid pace and that the centre is fully committed to realising the vision of Swarn Andhra and Viksit Bharat through large-scale infrastructure and industrial development. Addressing a public meeting after inaugurating the Aluri Sitarama Raju International Airport at

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
3: ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏହି କ୍ରମରେ ପରବର୍ତ୍ତୀ ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର ଏବଂ କିଶୋର କୁମାର, ଗୀତରଚନା ଆନନ୍ଦ ବକ୍ସି, ସଙ୍ଗୀତ ପରିଚାଳନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ଚଳଚ୍ଚିତ୍ର କର୍ଜ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ,
0: ସବୁରି ଭାଷାରେ, କେବଳ ଆକାଶବାଣୀ।

0: ମୁଖ୍ୟ ସମ୍ବାଦ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026କୁ ରାଷ୍ଟ୍ରପତିଙ୍କ ଅନୁମୋଦନ ଆକାଶମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି ଆକଳନ କଲେ ମୁଖ୍ୟମନ୍ତ୍ରୀ ବନ୍ୟା ଯୋଗୁଁ 8 ଲକ୍ଷ ଲୋକ ପ୍ରଭାବିତ ତିନିଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ ପାଇଁ ଦେଲେ ନିର୍ଦ୍ଦେଶ ରାଜ୍ୟରେ ଆଜିଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପାଳନ କରାଯାଉଛି ବିଶ୍ୱ ସ୍ତନ୍ୟପାନ ସପ୍ତାହ ଏବଂ ସମ୍ବଲପୁରୀ ଭାଷା ସାହିତ୍ୟ ଓ ହସ୍ତତନ୍ତକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ପଶ୍ଚିମ ଓଡ଼ିଶାବାସୀ ଆଜି ପାଳନ କରୁଛନ୍ତି ସମ୍ବଲପୁରୀ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026କୁ ଅନୁମୋଦନ ପ୍ରଦାନ କରିଛନ୍ତି ଗତ ଗୁରୁବାର ଦିନ ଏହି ବିଧେୟକ ସଂସଦର ମଞ୍ଜୁରୀ ଲାଭ କରିଥିଲା ପରୀକ୍ଷା ବ୍ୟବସ୍ଥାରେ ଅନିୟମିତତା କ୍ଷେତ୍ରରେ କଠୋର ଦଣ୍ଡବିଧାନ କରିବା ଏବଂ ସମ୍ପୃକ୍ତ ମାମଲାଗୁଡ଼ିକର ବିଚାର ଲାଗି ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ କରିବା ଭଳି ବ୍ୟବସ୍ଥା ଏହି ବିଧେୟକରେ ରହିଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଆକଳନ କରିଛନ୍ତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବନ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବନ୍ୟାରେ 8 ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ 2,69,000 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି 17 ଓଡ୍ରାଫ୍ 7 ଏନ୍ଡିଆର୍ଏଫ୍ 129 ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଏସ୍ଡିଆର୍ଏଫ୍ରୁ 26 କୋଟି ଟଙ୍କା ମଞ୍ଜୁର କରାଯାଇଛି ନଦୀରେ ପାଣି ହ୍ରାସ ପାଇବା ଆରମ୍ଭ ହୋଇଛି ପାଣି ଛାଡ଼ିବାର 3 ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ ରିପୋର୍ଟ ପ୍ରଦାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି
1: ତୁରନ୍ତ ସହାୟତା ପ୍ୟାକେଜ୍ ସେମାନଙ୍କ ପାଖକୁ ପହଞ୍ଚାଯିବ କୃଷି ଘର ଭଙ୍ଗା ସହାୟତା ଉପରେ ପୁରା ଗୁରୁତ୍ୱ ଦେଇ ଆସୁଛନ୍ତି ଏବଂ ଗୁରୁତ୍ୱ ମଧ୍ୟ ଦେବେ ଏବଂ ଯେଉଁ ବନ୍ୟା ପରିସ୍ଥିତି କାରଣରୁ ଯେଉଁଠି ଘାଇ ସୃଷ୍ଟି ହେଲା ପରବର୍ତ୍ତୀ ପର୍ଯ୍ୟାୟରେ ରୋଡ୍ ମଧ୍ୟ କେଉଁଠି ଦବି ଯାଇଛି କିମ୍ବା ଭାଙ୍ଗି ଯାଇଛି ସେ ରୋଡ୍ ଗୁଡ଼ିକର ତୁରନ୍ତ ରିପେୟାରିଂ ବା ମରାମତି କରାଯିବ ସେଥିପାଇଁ ସମ୍ପୃକ୍ତ ବିଭାଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଇଞ୍ଜିନିୟରମାନଙ୍କୁ ମଧ୍ୟ କାମ କରିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଛି
0: ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ 12 ବ୍ଲକର ସ୍ଥିତି ଅନୁଧ୍ୟାନ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର ମୁଖ୍ୟମନ୍ତ୍ରୀଙ୍କ ସହ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ଉଦ୍ଧାର ଓ ସହାୟତା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି ସମସ୍ତ ନିୟୋଜିତ ଟିମ୍ ମଧ୍ୟରେ ନିରନ୍ତର ସମନ୍ୱୟ ରକ୍ଷା କରାଯାଇ କାର୍ଯ୍ୟ କରାଯାଉଛି ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କୁ ସତର୍କ ଓ ସୁରକ୍ଷିତ ରଖିବା ସହ ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିବାକୁ ଶ୍ରୀ ମାଝୀ ଅନୁରୋଧ କରିଛନ୍ତି ବନ୍ୟାଜଳ ଛାଡ଼ିବାର 72 ଘଣ୍ଟା ମଧ୍ୟରେ କ୍ଷୟକ୍ଷତିର ଆକଳନ କରି ପ୍ରଭାବିତ ଅଞ୍ଚଳର ଜିଲ୍ଲାପାଳମାନଙ୍କୁ ରିପୋର୍ଟ ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ପ୍ରଭାବିତ ଅଞ୍ଚଳରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି ସମସ୍ତ ଜିଲ୍ଲାରେ ଚାଉଳ ମହଜୁଦ ରହିଛି ଚାଉଳ ବଣ୍ଟନରେ କୌଣସି ସମସ୍ୟା ନାହିଁ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ବନ୍ୟା ଯୋଗୁଁ ବିଭିନ୍ନ ସ୍ଥାନରେ ମାଟିଘର ନଷ୍ଟ ହୋଇଛି ପଞ୍ଚାୟତିରାଜ ବିଭାଗର ଅଧିକାରୀଙ୍କୁ ତୃଣମୂଳ ସ୍ତରକୁ ଯାଇ ଘଟଣାର ଅନୁଧ୍ୟାନ କରିବାକୁ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାୟକ ନିର୍ଦ୍ଦେଶ ଦେଇଛନ୍ତି 3 ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ମନ୍ତ୍ରୀ ଶ୍ରୀ ନାୟକ ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍ତି ବନ୍ୟାରେ 9 ଜିଲ୍ଲାର 4,88,000 ଗୃହପାଳିତ ପଶୁ ପ୍ରଭାବିତ ହୋଇଥିବା ନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି 245 ସ୍ଥାନରେ 58 ଭେଟେନାରୀ ଟିମ୍ ନିୟୋଜିତ ଅଛନ୍ତି 15,000 ପଶୁଙ୍କୁ ଚିକିତ୍ସା ସହ 263 ମେଟ୍ରିକ୍ ଟନ୍ ଖାଦ୍ୟ ଯୋଗାଇ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ବର୍ତ୍ତମାନ ମୁଣ୍ଡଳୀ ବ୍ୟାରେଜ୍ରେ 7,18,000 ଜଳ ନିଷ୍କାସିତ ହେଉଛି ବୋଲି ହୀରାକୁଦ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି ଆଜି ମଧ୍ୟାହ୍ନ 12 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 625.45 ଫୁଟ ରହିଛି ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 3,73,184 ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ 22 ଗେଟ୍ ଦେଇ 3,85,893 ଘନଫୁଟ ଜଳ ନିଷ୍କାସିତ ହେଉଛି ଚଳିତ ବନ୍ୟାରେ ରାଜ୍ୟର 15 ଜିଲ୍ଲା ପ୍ରଭାବିତ ହୋଇଥିବାବେଳେ କେତେକ ଅଞ୍ଚଳରେ ବନ୍ୟାଜଳ ଯୋଗୁଁ ଚାଷଜମି ଜଳମଗ୍ନ ହେବା ସହ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ଭଦ୍ରକ ଜିଲ୍ଲାରେ ଶାଳନ୍ଦୀ ଓ ବୈତରଣୀ ନଦୀରେ ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି ଜିଲ୍ଲାର 6 ବ୍ଲକ ପ୍ରଭାବିତ ହୋଇଛି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଶ୍ରୟସ୍ଥଳୀଗୁଡ଼ିକରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବାବେଳେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ବନ୍ୟାଞ୍ଚଳରେ ଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମହାନଦୀ ଜଳ ବିବାଦର ସମାଧାନ ଆସନ୍ତା 3 ମାସ ମଧ୍ୟରେ ହେବ ବୋଲି ମୁଖ୍ୟମନ୍ତ୍ରୀ

ଶୁଭଚରଣ ମାଝୀ ଆଶା ବ୍ୟକ୍ତ କରିଛନ୍ତି। ନୂଆଦିଲ୍ଲୀରେ ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ୍ଙ୍କ ସହ ବୈଠକ ପରେ ଭୁବନେଶ୍ୱରକୁ ପ୍ରତ୍ୟାବର୍ତ୍ତନ କରି ଆଜି ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଛତିଶଗଡ଼ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି। ଓଡ଼ିଶାର ସ୍ୱାର୍ଥ ଅଧିକାର ଓ ଚାଷୀମାନଙ୍କର ହିତକୁ ଏଥିରେ ଗୁରୁତ୍ୱ ଦିଆଯାଇଛି। କୌଣସି ରାଜ୍ୟର ସ୍ୱାର୍ଥକୁ ଅଣଦେଖା କରାଯିବ ନାହିଁ ବୋଲି ଜଳଶକ୍ତି ମନ୍ତ୍ରୀ ଶ୍ରୀ ପାଟିଲ୍ କହିଛନ୍ତି। ବୈଷୟିକ ଦଳ ଆସନ୍ତା ତିନି ମାସ ମଧ୍ୟରେ ବିବାଦ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବେ। କେନ୍ଦ୍ରୀୟ ଜଳ ଆୟୋଗର ମଧ୍ୟସ୍ଥତାରେ ଜଳ ବିବାଦର ସମାଧାନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଆଜିଠାରୁ ସାତ ତାରିଖ ପର୍ଯ୍ୟନ୍ତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଛି। ସ୍ତନ୍ୟପାନକୁ ପ୍ରାଥମିକତା ଦେବା ସହିତ ଏ ସମ୍ପର୍କିତ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ଏବଂ ସ୍ତନ୍ୟପାନକୁ ପ୍ରୋହାହିତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଶିଶୁମାନଙ୍କ ସଠିକ୍ ଶାରୀରିକ ବୃଦ୍ଧି ସହ ବୁଦ୍ଧିମତା ବଢ଼ାଇବାରେ ମା' କ୍ଷୀରର ପ୍ରମୁଖ ଭୂମିକା ରହିଥାଏ। ଜନ୍ମ ହେବାର ଏକ ଘଣ୍ଟା ମଧ୍ୟରେ ଶିଶୁକୁ ମା' କ୍ଷୀର ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଜନ୍ମରୁ ଛଅ ମାସ ପର୍ଯ୍ୟନ୍ତ ଜଣେ ଶିଶୁକୁ କେବଳ ମା' କ୍ଷୀର ଏବଂ ଛଅ ମାସରୁ ଦୁଇ ବର୍ଷ ପର୍ଯ୍ୟନ୍ତ ମା' କ୍ଷୀର ସହ ପରିପୂରକ ଖାଦ୍ୟ ଦିଆଗଲେ ଶିଶୁର ଶାରୀରିକ ଓ ମାନସିକ ଅଭିବୃଦ୍ଧି ଘଟିଥାଏ। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ଦିବସ ଅବସରରେ କହିଛନ୍ତି ଶିଶୁର ସୁସ୍ଥ ଜୀବନର ଶୁଭାରମ୍ଭ ମା'ର ସ୍ନେହ ଓ ସ୍ତନ୍ୟପାନରୁ ହୋଇଥାଏ। ସ୍ତନ୍ୟପାନକୁ ପ୍ରୋତ୍ସାହନ ଦେଇ ସୁସ୍ଥ ସଶକ୍ତ ଭବିଷ୍ୟତ ଗଢ଼ିବାକୁ ସେ ପରାମର୍ଶ ଦେଇଛନ୍ତି। ଫୁସ୍ଫୁସ୍ କ୍ୟାନ୍ସର ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଫୁସ୍ଫୁସ୍ କ୍ୟାନ୍ସର ଦିବସ ମଧ୍ୟ ପାଳନ କରାଯାଉଛି। କୋଶଳୀ ସମ୍ବଲପୁରୀ ଭାଷା ସାହିତ୍ୟର ଅନନ୍ୟ କବି ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ତଥା ସମ୍ବଲପୁରୀ ଦିନ ଆଜି ପାଳନ କରାଯାଉଛି। ସମ୍ବଲପୁରୀ ଭାଷା ସାହିତ୍ୟ ଏବଂ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ କବି ଶ୍ରୀ ବହିଦାରଙ୍କ ଅବଦାନ ଅବିସ୍କରଣୀୟ। ସମ୍ବଲପୁରର କଚେରୀ ଛକ, ଗଙ୍ଗାଧର ମଣ୍ଡପ ଏବଂ ଅଲଗା ଅଲଗା ସ୍ଥାନଗୁଡ଼ିକରେ ସମ୍ବଲପୁରୀ ଦିନ ପାଳନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ସମ୍ବଲପୁର ଦିନ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇ କହିଛନ୍ତି ସମ୍ବଲପୁରୀ ଭାଷା ସଂସ୍କୃତି ଲୋକକଳା ଲୋକଗୀତ ନୃତ୍ୟ ହସ୍ତତନ୍ତ ବୁଣାକାର୍ଯ୍ୟ ଓ ପରମ୍ପରା ରାଜ୍ୟର ଗୌରବ ଏବଂ ପରିଚୟ। ପିଢ଼ି ପରେ ପିଢ଼ି ଏହି ସମୃଦ୍ଧ ଐତିହ୍ୟ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖି ସମଗ୍ର ବିଶ୍ୱରେ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ସମ୍ବଲପୁରୀ ଦିନର ଶୁଭେଚ୍ଛା ଜଣାଇଛନ୍ତି। ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛାରେ କହିଛନ୍ତି ଓଡ଼ିଶାରେ ସମ୍ବଲପୁରୀ ଭାଷା ସଂସ୍କୃତି ସଭ୍ୟତା ଆହାର ପରିଧାନ ଏବଂ ବାନ୍ଧକଳାର ଏକ ଅନନ୍ୟ ଓ ସ୍ୱତନ୍ତ୍ର ପରିଚୟ ରହିଛି। ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାର ସମ୍ବଲପୁରୀ ଭାଷା ସାହିତ୍ୟ ଓ ସଂସ୍କୃତିକୁ ଏକ ନୂତନ ଉଚ୍ଚତା ଏବଂ ସ୍ତରକୁ ନେବା ପାଇଁ ଆଜୀବନ ପ୍ରଚେଷ୍ଟା କରିଥିଲେ। ନିଜର ଭାଷା ସଂସ୍କୃତି ଓ ସଭ୍ୟତାର ସଂରକ୍ଷଣ ସମସ୍ତଙ୍କର ନୈତିକ ଦାୟିତ୍ୱ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ରାଜ୍ୟରେ ସମବାୟ ସଂସ୍ଥାକୁ ସୁଦୃଢ଼ ଓ ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ କେନ୍ଦ୍ର ସମବାୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ପଙ୍କଜ କୁମାର ବଂଶଲ କଟକ ଏବଂ ଢେଙ୍କାନାଳ ଜିଲ୍ଲାର ପ୍ରାଥମିକ କୃଷି ସମବାୟ ସମିତି ପ୍ୟାକ୍ସଗୁଡ଼ିକୁ ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଋଣ ପ୍ରଦାନ ଯୋଜନା, ବ୍ୟବସାୟିକ ବିବିଧିକରଣ ଏବଂ ଆଗାମୀ ଦିନରେ ସମବାୟ ସଂସ୍ଥାଗୁଡ଼ିକୁ ମଜବୁତ କରିବା ପାଇଁ ଭବିଷ୍ୟତ ରଣନୀତି ଉପରେ ବ୍ୟାପକ ଆଲୋଚନା ହୋଇଛି। ଶ୍ରୀ ବଂଶଲ ଢେଙ୍କାନାଳ ଜିଲ୍ଲା ଗେଙ୍ଗୁଟିଆ ପାକ୍ସ ଗସ୍ତ କରି ସମିତି ଦ୍ୱାରା ପରିଚାଳିତ ବହୁମୁଖୀ ବ୍ୟବସାୟିକ କାର୍ଯ୍ୟ, ଖାଉଟି ଷ୍ଟୋର, ଗ୍ୟାସ୍ ଏଜେନ୍ସି, ସାର ଓ ବିହନ ଯୋଗାଣ ଏବଂ ଧାନ ସଂଗ୍ରହ କାର୍ଯ୍ୟର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଥିଲେ। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ କେନ୍ଦୁଝର ଜିଲ୍ଲା ପାଟନା ବ୍ଲକ ଚାକୁଣ୍ଡାପାଳ ଗ୍ରାମରେ ବିକଶିତ ଭାରତ ଜି ରାମଜୀ ଆଇନ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଧାୟକ ଅଖିଳ କୁମାର ନାୟକ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଏବଂ ଭିବିଜି ରାମଜୀ ଆଇନର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ। ଭିତରକନିକା ଜାତୀୟ ଉଦ୍ୟାନ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲୁଛି। ଏନେଇ ରାଜନଗର ବନଖଣ୍ଡ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ପରିବେଶ ଅନୁକୂଳ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯିବା ସହ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରାଯାଇଛି। କୁମ୍ଭୀର ପ୍ରଜନନ ପାଇଁ ଗତ ମେ ମାସ 1 ତାରିଖରୁ ଜୁଲାଇ ମାସ 31 ତାରିଖ ପର୍ଯ୍ୟନ୍ତ ତିନି ମାସ ଧରି ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିଥିଲା। ଗଜପତି ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ଓ ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ଦେବା ଉଦ୍ଦେଶ୍ୟରେ ପୁଲିସ୍ ବିଭାଗ ଓ ସରକାରୀ ଓକିଲଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026କୁ ରାଷ୍ଟ୍ରପତିଙ୍କ ଅନୁମୋଦନ। ଆକାଶମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି ଆକଳନ କଲେ ମୁଖ୍ୟମନ୍ତ୍ରୀ। ବନ୍ୟା ଯୋଗୁଁ 8 ଲକ୍ଷ ଲୋକ ପ୍ରଭାବିତ। ତିନିଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ ପାଇଁ ଦେଲେ ନିର୍ଦ୍ଦେଶ। ରାଜ୍ୟରେ ଆଜିଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପାଳନ କରାଯାଉଛି ବିଶ୍ୱ ସ୍ତନ୍ୟପାନ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର, ସମୟ ଦିନ 2:45। ଚଳିତ ଅଧିବେଶନ ଶେଷ କରିବା ପୂର୍ବରୁ ଆସନ୍ତୁ ଶୁଣିବା ଆଜି ସନ୍ଧ୍ୟାରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ଯୁଆନ କାତାରେ ଶୁଣିବେ ପୁସ୍ତକ ପଢ଼ିବାର ଅଭ୍ୟାସ କାହିଁକି ଆବଶ୍ୟକ, ଏହି ସମ୍ପର୍କରେ ଏକ ସାକ୍ଷାତକାର। ପରେ ଜାଣିବା କଥାରେ ଶୁଣିବେ ଦେଓମାଳୀ ଶୃଙ୍ଗ, ମହାନଦୀ ଏବଂ ଚିଲିକା ହ୍ରଦ ସମ୍ପର୍କରେ। ଅପରାହ୍ନ 5:30 ପ୍ରଚାର କରିବୁ ଚୈତି ଜନ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ବୃତ୍ତିଗତ ଶିକ୍ଷା କାଇଟା ସମ୍ପର୍କରେ ଭେଟଘାଟ। ପରେ ପିଞ୍ଚିନ ଡାବୁ ପାଇବାକେ କାର୍ ଲାଗେ ଯିବାର ସମ୍ପର୍କରେ ଏକ ସାକ୍ଷାତକାର ଶୁଣିବେ। ସନ୍ଧ୍ୟା 6:20 ଶୁଣିବେ ଶ୍ରୀମଦ୍ ଭାଗବତ। ରାତି 7:00 ଏବଂ ରାତି 8:00 ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ। ଆଜିର ପ୍ରସଙ୍ଗ ସନ୍ଧ୍ୟା 6:55, ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ଏବଂ ରାତି 7:30 କିଷାନ ବାଣୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:10 ଶୁଣିବେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର। ଏଥିରେ ଶୁଣିବେ ଆଖି ଥିଲେ ସବୁ ସୁନ୍ଦର ସମ୍ପର୍କରେ ସାକ୍ଷାତକାର। ପରେ ସୁଷମ ଖାଦ୍ୟର ମହତ୍ତ୍ୱ ସମ୍ପର୍କରେ ସୂଚନା ଶୁଣିବେ। ରାଗ ସଙ୍ଗୀତ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 8:35। ଏଥିରେ ପଣ୍ଡିତ ଶିବ କୁମାର ଶର୍ମାଙ୍କ ସନ୍ତୁର ବାଦନ ଶୁଣିବେ। ରାତି 9:30 ଶୁଣିବେ ଅଖିଳ ଭାରତୀୟ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଏବଂ ରାତି 10:00 ଶୁଣିବେ ଅଖିଳ ଭାରତୀୟ ସଙ୍ଗୀତ ସଭା। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆଜି ସନ୍ଧ୍ୟାରେ ଆମ କେନ୍ଦ୍ରରୁ।

ଦେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ଦିନ 2:48 ହେବାକୁ ଯାଉଛି। ଏଇଠି ଶେଷ କରୁଛୁ ଆମର ପ୍ରାତଃ ଅଧିବେଶନ। ଆମର ସମସ୍ତ ଶ୍ରୋତାମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରିବୁ ଆମର ସାନ୍ଧ୍ୟ ଅଧିବେଶନ ଆଜି ଅପରାହ୍ନ 5:00। ତାହେଲେ ଅପରାହ୍ନ 5:00 ପର୍ଯ୍ୟନ୍ତ ଶୁଣନ୍ତୁ ବିବିଧ ଭାରତୀ, ମୁମ୍ବାଇରୁ ସିଧା ପ୍ରସାରଣ ଏଫ୍ଏମ୍ର 103.6 MHz। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ।

0: मैं कहता हूँ बढ़िया है।
1: तुम लोग भी है,
0: मैं भी है।

0: ଜୁଆର ଶ୍ରୋତା ବନ୍ଧୁ,
1: ଆଜିର ଜୁଆନ କଥା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ।
2: ଆଜିର ଜୁଆନ କଥା କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁଇ ଜଣ। ମୁଁ କେ ସାଇ ଶ୍ରୁତି ଆଚାରୀ,
1: ଆଉ ମୁଁ ଶୁଭ୍ରାଂଶୁ।

0: ଆରେ ଶ୍ରୁତି,
1: ହଁ ଭାଇନା, କଣ ହେଲା କୁହ।
0: ତୁ କଣ ଗଭୀର ଚିନ୍ତାରେ ପଡିଯାଇଛୁ ଆଜି?
1: ହଁ, ଏ ଯୋଉ ଆଜିର ଯୁବପିଢ଼ି ମାନେ ଏ ନିଶା ସେବନ କରି ଆଜିର ସମାଜର ଏକ ଗୁରୁତର ସମସ୍ୟା କରିଦେଇଛନ୍ତି। ସବୁବେଳେ ମଦ, ତମ୍ବାକୁ, ସିଗାରେଟ୍ ଏସବୁ ବିଭିନ୍ନ ପ୍ରକାର ମାଦକ ଦ୍ରବ୍ୟର ସେବନ ଏମାନଙ୍କର ଶରୀର, କ୍ୟାରିୟର ଓ ପରିବାରକୁ ବି ନଷ୍ଟ କରିଦେଉଛି। ଆଉ ଏ ଯୋଉ ବିଶେଷ କରି ଯୁବପିଢ଼ିମାନେ ଖରାପ ସାଙ୍ଗ, କୌତୁହଳ ଓ ମାନସିକ ଚାପ ଯୋଗୁଁ ନିଶା ପ୍ରତି ଆକର୍ଷିତ ହେଉଛନ୍ତି।
0: ହଁ, ଠିକ କହିଲୁ। ନିଶା ସେବନ ଦ୍ୱାରା କ୍ୟାନ୍ସର, ଯକୃତ ରୋଗ, ହୃଦରୋଗ ଏବଂ ଅନ୍ୟାନ୍ୟ ଗୁରୁତର ରୋଗ ସୃଷ୍ଟି ହୋଇଛି। ହେଲେ ନିଶାସକ୍ତ ବ୍ୟକ୍ତିଙ୍କର ସ୍ମରଣ ଶକ୍ତି ମଧ୍ୟ କମିଯାଉଛି, କାର୍ଯ୍ୟଦକ୍ଷତା ହ୍ରାସ ପାଉଛି ଆଉ ପରିବାରରେ ଅଶାନ୍ତି ମଧ୍ୟ ସୃଷ୍ଟି ହେଉଛି। ଏହା ଆର୍ଥିକ କ୍ଷତି ମଧ୍ୟ କରିଥାଏ ଏବଂ ଅନେକ ସମୟରେ ଅପରାଧର କାରଣ ମଧ୍ୟ ହୋଇଥାଏ। ତେଣୁକରି ନିଶାକୁ ଦୂର କରି ଆମେ ନିଜ ସ୍ୱାସ୍ଥ୍ୟ, ପରିବାର ଏବଂ ସମାଜର ସୁରକ୍ଷା କରିବା। ତେଣୁ ସମସ୍ତେ ନିଶାକୁ ନା କହି ଏକ ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନରେ ସହଯୋଗ କରିବା।
1: ହଁ ଭାଇ, ଏଥିରୁ ମତେ ମନେ ପଡିଲା, ଆଜି କଣ ଜାଣିଛ?
0: ଆଜି ବୋଧେ ହଉଛି ୱାର୍ଲ୍ଡ ଲଙ୍ଗସ୍ କ୍ୟାନ୍ସର ଡେ।
1: ହଁ ଭାଇନା, ଠିକ କହିଲ। ପ୍ରତିବର୍ଷ ଅଗଷ୍ଟ ମାସର 1 ତାରିଖକୁ ୱାର୍ଲ୍ଡ ଲଙ୍ଗ କ୍ୟାନ୍ସର ଡେ ଭାବରେ ପାଳନ କରାଯାଏ। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କ୍ୟାନ୍ସର ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଏହାର କାରଣ, ଲକ୍ଷଣ, ପ୍ରତିରୋଧ ଓ ଚିକିତ୍ସା ବିଷୟରେ ଲୋକଙ୍କୁ ଅବଗତ କରିବା। ଧୂମପାନ ଓ ତମ୍ବାକୁ ସେବନ କ୍ୟାନ୍ସରର ପ୍ରମୁଖ କାରଣ ହୋଇଛି। ଏଇଟା ସହିତ ବାୟୁ ପ୍ରଦୂଷଣ, କ୍ଷତିକାରକ ରାସାୟନିକ ପଦାର୍ଥର ସଂସ୍ପର୍ଶ ଏବଂ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ମଧ୍ୟ ଏହି ରୋଗର ଆଶଙ୍କା ବଢ଼ାଇଥାଏ। ତେଣୁକରି ଆସନ୍ତୁ ଆମେ ସମସ୍ତେ ସଚେତନ ହୋଇ ସୁସ୍ଥ ଓ କ୍ୟାନ୍ସର ମୁକ୍ତ ସମାଜ ଗଠନରେ ନିଜର ଭୂମିକା ପାଳନ କରିବା। ହେଲେ ଶ୍ରୋତା ଭାଇ ଭଉଣୀମାନେ, ଆଜିର କାର୍ଯ୍ୟକ୍ରମର ପରବର୍ତ୍ତୀ ପାହାଞ୍ଚକୁ ଯିବା ଆଉ ଶୁଣିବା ଗୋଟିଏ ସାକ୍ଷାତକାର, ଯାହାର ବିଷୟ ରହିଛି ପୁସ୍ତକ ପଢ଼ିବାର ଅଭ୍ୟାସ କାହିଁକି ଆବଶ୍ୟକ।
2: ଭାଇ ନମସ୍କାର।
3: ନମସ୍କାର,
2: ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ପ୍ରଥମେ ଆପଣଙ୍କର ପରିଚୟ ଦେବେ।
3: ନମସ୍କାର, ମୋ ନାଁ ବିବେକ ବିଦ୍ୟାର୍ଥୀ ନାୟକ, ମୁଁ ଜଣେ ଛାତ୍ର।
2: ଆଜ୍ଞା, ତେବେ ଭାଇ ଆଜିର ବିଷୟ ରହିଛି ପୁସ୍ତକ।

0: ଖେଳିବାର ଅଭ୍ୟାସ କାହିଁକି ଆବଶ୍ୟକ? ଏ ସମ୍ପର୍କରେ ମୋର ଆଜିର ପ୍ରଥମ ପ୍ରଶ୍ନ ଆପଣଙ୍କ ପାଇଁ, ଆଜିର ଡିଜିଟାଲ ଯୁଗରେ ଯେତେବେଳେ ସବୁକିଛି ମୋବାଇଲ ସ୍କ୍ରିନରେ ଉପଲବ୍ଧ ଅଛି, ସେତେବେଳେ ପୁସ୍ତକ ପଢ଼ିବା କାହିଁକି ଜରୁରୀ?
1: ଦେଖନ୍ତୁ, ମୋବାଇଲ ସ୍କ୍ରିନ୍ ଆମକୁ କ୍ଷଣିକର ମନୋରଞ୍ଜନ ଦିଏ, କିନ୍ତୁ ବହି ପଢ଼ିବା ଦ୍ୱାରା ମସ୍ତିଷ୍କକୁ ଗଭୀର ଶାନ୍ତି, ସଠିକ୍ ଜ୍ଞାନ ଏବଂ ଏକାଗ୍ରତା ମିଳିଥାଏ, ଯାହା ବ୍ୟକ୍ତିକୁ ପରିପକ୍ୱ କରିଥାଏ।
0: ଆଜ୍ଞା, ବହି ପଢ଼ିବା ଅଭ୍ୟାସ ଆମର ମାନସିକ ଚାପକୁ ଦୂର କରିଥାଏ କି?
1: ହଁ, ନିହାତି ଭାବରେ। ଯେତେବେଳେ ଆମେ ଏକ ଭଲ ବହି ପଢ଼ିବାରେ ମଗ୍ନ ରହିଯାଉ, ସେତେବେଳେ ଦୈନନ୍ଦିନ ଜୀବନର ଚିନ୍ତା ଓ ଚାପ ଆପେ ଆପେ ଆମ ଜୀବନ ଦୂର ହୋଇଥାଏ ଏବଂ ମନକୁ ଅପାର ଶାନ୍ତି ମିଳିଥାଏ।
0: ଆଚ୍ଛା, ତେବେ ପୁସ୍ତକକୁ ମନୁଷ୍ୟର ସର୍ବଶ୍ରେଷ୍ଠ ବନ୍ଧୁ ବୋଲି କୁହାଯାଏ କାହିଁକି?
1: ଦେଖନ୍ତୁ, ପୁସ୍ତକକୁ ମନୁଷ୍ୟର ସର୍ବଶ୍ରେଷ୍ଠ ବନ୍ଧୁ କୁହାଯାଏ, କାରଣ ଜଣେ ବନ୍ଧୁ ପରି ବହି କେବେ କାହା ପାଖରେ ଅଭିଯୋଗ କରେ ନାହିଁ କି ବିଚାର କରେ ନାହିଁ, ବରଂ ବିନା ସର୍ତ୍ତରେ ଆମକୁ ଜ୍ଞାନ, ପ୍ରେରଣା ଏବଂ ସଠିକ୍ ମାର୍ଗଦର୍ଶନ ଦେଇଥାଏ।
0: ଆଜ୍ଞା, ନିଦ୍ରାହୀନତା ବା ଅନିଦ୍ରା ସମସ୍ୟାକୁ ମୁକ୍ତି କରିବାରେ ବହି ପଢ଼ିବା କିପରି ଭାବରେ ସାହାଯ୍ୟ କରେ, ଆପଣ କ'ଣ ଭାବୁଛନ୍ତି?
1: ଦେଖନ୍ତୁ, ମୋ ଭାବନା ଏଇଆ କି ରାତିରେ ଶୋଇବା ପୂର୍ବେ କିଛି ସମୟ ବହି ପଢ଼ିବା ଦ୍ୱାରା ମସ୍ତିଷ୍କର ମାଂସପେଶୀକୁ ଆରାମ ମିଳେ, ମୋବାଇଲର ବ୍ଲୁ ରେଜ୍ ଠାରୁ ଆମକୁ ମୁକ୍ତି ମିଳେ ଏବଂ ଗଭୀର ନିଦ୍ରା ଆସିବାରେ ଆମକୁ ସାହାଯ୍ୟ କରେ।
0: ଆଚ୍ଛା, ତେବେ ଭାଇ, ପଠନ ଅଭ୍ୟାସ ଆମର କଥାବାର୍ତ୍ତା ଏବଂ ଭାଷା ଜ୍ଞାନ ଉପରେ ପ୍ରଭାବ ପକାଏ କି?
1: ହଁ, ନିଶ୍ଚିତ ଭାବରେ ପ୍ରଭାବ ପକାଏ। ଯେତେ ଅଧିକ ବହି ପଢ଼ିବେ ନା, ସେତେ ନୂତନ ଶବ୍ଦ ଏବଂ ବାକ୍ୟ ଗଠନ ଶୈଳୀ ସହିତ ପରିଚିତ ହେବେ। ଏହା ଆପଣଙ୍କର କଥାବାର୍ତ୍ତାର ଶୈଳୀ ଅଧିକ ପ୍ରଭାବଶାଳୀ କରେ ଏବଂ ଆକର୍ଷକ ବି ବନାଇଥାଏ।
0: ତେବେ ଭାଇ, ଛାତ୍ରଛାତ୍ରୀମାନଙ୍କ ଜୀବନରେ ପୁସ୍ତକ ପଠନର ସବୁଠୁ ବଡ଼ ଲାଭଟା କ'ଣ?
1: ଦେଖନ୍ତୁ, ଛାତ୍ରଛାତ୍ରୀଙ୍କ ଜୀବନରେ ପୁସ୍ତକ ପଠନର ସବୁଠୁ ବଡ ଲାଭ ହେଉଛି ଏହା କି ଛାତ୍ରଛାତ୍ରୀଙ୍କ ଏକାଗ୍ରତା ଶକ୍ତି ବୃଦ୍ଧି କରେ, ସ୍ମରଣ ଶକ୍ତିକୁ ତୀକ୍ଷ୍ଣ କରେ ଏବଂ ପରୀକ୍ଷା କିମ୍ବା ଜୀବନର ଜଟିଳ ସମସ୍ୟା ଗୁଡ଼ିକୁ ସହଜରେ ବୁଝିବାର କ୍ଷମତା ବି ଦେଇଥାଏ।
0: ଆଚ୍ଛା, ତେବେ ବହି ପଢ଼ିବା ଦ୍ୱାରା ଆମ ଭିତରେ ସୃଜନଶୀଳତା କିପରି ବଢ଼ିଥାଏ ଭାଇ?
1: ବହି ପଢ଼ିବା ସମୟରେ ଆମେ କାହାଣୀ କିମ୍ବା ଘଟଣା ଗୁଡ଼ିକୁ ନିଜ ମନ ଭିତରେ କଳ୍ପନା କରିଥାଉ, ଯାହା ଆମର ଚିନ୍ତାଧାରାକୁ ସୃଜନଶୀଳ ଏବଂ ଆଉଟ୍ ଅଫ୍ ଦି ବକ୍ସ କରିବାରେ ସାହାଯ୍ୟ କରେ।
0: ଆଚ୍ଛା, ବହୁତ ବଢିଆ କଥା ଭାଇ। ତେବେ ଭାଇ, ପୁସ୍ତକ ପଠନ ଆମକୁ ଜଣେ ଅଧିକ ସହାନୁଭୂତିଶୀଳ ମଣିଷ କିପରି କରିଥାଏ?
1: ବିଭିନ୍ନ ବହିର ଚରିତ୍ର ଏବଂ ସେମାନଙ୍କ ଜୀବନ ସଂଘର୍ଷ ପଢ଼ିବା ଦ୍ୱାରା ଆମେ ଅନ୍ୟମାନଙ୍କର ଭାବନା, ଦୁଃଖ ଓ ପରିସ୍ଥିତିକୁ ଭଲ ଭାବରେ ବୁଝିପାରୁ, ଯାହା ମନରେ ଦୟା ଭାବ ସୃଷ୍ଟି କରେ।
0: ବ୍ୟକ୍ତିଗତ ବିକାଶ ପାଇଁ ଦୈନନ୍ଦିନ ଜୀବନରେ ପାଠ ପଢିବା ପାଇଁ କିପରି ଭାବରେ ସମୟ କଢାଯାଇ ପାରିବ ଭାଇ?
1: ଦିନସାରା ବ୍ୟସ୍ତତା ଭିତରେ ମାତ୍ର 15ରୁ 20 ମିନିଟ୍ ନିଜ ମନପସନ୍ଦର ବହି ପାଇଁ ନିର୍ଦ୍ଦିଷ୍ଟ ଭାବେ ସମୟ ବାହାର କରନ୍ତୁ। ଏହା ଏକ ସୁସ୍ଥ ଅଭ୍ୟାସ ହେବ ଆପଣଙ୍କ ଜୀବନରେ।
0: ଆଜ୍ଞା, ତ ଭାଇ, ଆଜିକାଲିର ଯୁବପିଢ଼ି କ୍ୟାରିଅରରେ ସଫଳ ହେବା ପାଇଁ ପୁସ୍ତକ ପଠନର ସାହାଯ୍ୟ କିପରି ଭାବରେ ନେଇପାରିବେ?
1: ଦେଖନ୍ତୁ, ମୋ ମାନ୍ୟତା ଏଇଆ କି ଆତ୍ମ ଉନ୍ନତି, ଜ୍ଞାନବର୍ଦ୍ଧକ ଏବଂ ବିଜନେସ୍ ସମ୍ବନ୍ଧିତ ବହି ଗୁଡ଼ାକ ଆତ୍ମବିଶ୍ୱାସ ବଢ଼ାଇବା ସହ ନେତୃତ୍ୱ ନେବାର କ୍ଷମତା ଏବଂ ସଠିକ୍ ନିଷ୍ପତ୍ତି ନେବା ଶକ୍ତି ପ୍ରଦାନ କରିଥାଏ।
0: ଆଚ୍ଛା, ତେବେ ଅଜ୍ଞତା ଏବଂ ଭ୍ରାନ୍ତ ଧାରଣାକୁ ଦୂର କରିବାରେ ବହିର ଭୂମିକା ରହିଛି କି ଭାଇ?
1: ହଁ, ନିଶ୍ଚିତ ଭାବରେ ରହିଛି। ଦେଖନ୍ତୁ, ପୁସ୍ତକ ଗୁଡ଼ିକ ଆମକୁ ଦୁନିଆର ବିଭିନ୍ନ ସଂସ୍କୃତି, ଇତିହାସ ଏବଂ ବାସ୍ତବତା ସହ ପରିଚିତ କରାଏ, ଯାହାଫଳରେ ଆମ ମନରୁ ସଂକୀର୍ଣ୍ଣତା ଦୂର ହୋଇଥାଏ ଏବଂ ବିଚାରଧାରା ଉଦ୍ଧାର ହୁଏ।
0: ଆଜ୍ଞା, ତେବେ ଭାଇ, ମୋର ଆପଣଙ୍କ ପାଇଁ ଶେଷ ପ୍ରଶ୍ନ, ଯେ ଯୋଉ ଶ୍ରୋତା ଭାଇ ଭଉଣୀମାନେ ଆଜି ଆମର ଏଇ କାର୍ଯ୍ୟକ୍ରମ ଶୁଣୁଛନ୍ତି, ତ ସେମାନଙ୍କୁ ଆପଣଙ୍କର ଶେଷ ବାର୍ତ୍ତା କିଛି ଦେବେ କି?
1: ହଁ, ମୋର ଆଜିର ଶେଷ ବାର୍ତ୍ତା ଏଇଆ କି ଆଜି ଗୋଟିଏ ସରଳ ଏବଂ ନିଜ ମନପସନ୍ଦର କାହାଣୀ କିମ୍ବା ପ୍ରେରଣାଦାୟକ ବହି କିଣନ୍ତୁ ଏବଂ ସୋସିଆଲ ମିଡିଆ

0: ଅନାବଶ୍ୟକ ସ୍କ୍ରୋଲିଂ କମାଇ ଏହି ବହି ସାଥିରେ ନିଜର କିଛି ସମୟ ବ୍ୟତୀତ କରନ୍ତୁ। ଜୀବନର ପରିବର୍ତ୍ତନ ଆପଣ ନିଜେ ଅନୁଭବ କରିପାରିବେ।
1: ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଭାଇ, ଏତେ ସୁନ୍ଦର ବାର୍ତ୍ତାଟେ ଦେଇଛନ୍ତି ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କୁ। ଆଶା କରୁଛି ଆମର ଶ୍ରୋତା ଭାଇ ଭଉଣୀ ମାନେ ଆମର ଏଇ ସାକ୍ଷାତକାରଟିକୁ ଶୁଣିବା ପରେ ସୋସିଆଲ ମିଡିଆକୁ ଦୂରେଇ ପୁସ୍ତକ ପଢିବାରେ ସମୟ ନିଶ୍ଚୟ ଭାବରେ ଦେବେ। ବହୁତ ବହୁତ ଧନ୍ୟବାଦ ଆମର ଯୁବବାଣୀ କାର୍ଯ୍ୟକ୍ରମକୁ ସମୟ ଦେଇଥିବାରୁ ଭାଇ।
0: ବହୁତ ବହୁତ ଧନ୍ୟବାଦ ଭାଇ।
1: ରହିଲି ଭାଇ, ନମସ୍କାର।
0: ନମସ୍କାର।
2: ହେଲେ ଶ୍ରୁତି, ଶୁଣିଲୁ ନା ଭାଇ କେତେ ବଢ଼ିଆ କଥା କହିଲେ କି ବହି ପଢ଼ିଲେ ଆମେ କେମିତି ବାକ୍ୟ ଗଠନ କରିବାର ଶିକ୍ଷା ଲାଭ କରିପାରିବା, ଆଉ ଶବ୍ଦ ସଂରଚନା ମଧ୍ୟ କରିବାର ଶିଖିପାରିବା।
3: ହଁ ଭାଇ, ମୁଁ ହେଲେ ଶୁଣିଲି, ଭାଇ ଖୁବ୍ ବଢ଼ିଆ କହିଲେ। ତେବେ ମୁଁ ହେଲେ ଆଜିଠୁ ସୋସିଆଲ ମିଡ଼ିଆ ବେଶୀ ୟୁଜ୍ ନକରି ବହି ପଢ଼ିବାରେ ଲାଗିବି।
4: ଛୋଟ

0: ତାହେଲେ ଶ୍ରୁତି, ଆଜି ଓଡ଼ିଶାର କିଛିଟା ପ୍ରମୁଖ ଜାଗା ବିଷୟରେ ଜାଣିବା। ତାହେଲେ ମହାନଦୀ ବିଷୟରେ କେବେ ତୁ ଶୁଣିଛୁ?
1: ମହାନଦୀ? ହଁ, ମହାନଦୀ ବିଷୟରେ ଶୁଣିଛି, ସେଇଟା ଗୋଟେ ପ୍ରମୁଖ ସ୍ଥାନ ବୋଲି, କିନ୍ତୁ ମୁଁ ତା ବିଷୟରେ ଏତେ କିଛି ଜାଣିନି। ତମେ ଯଦି ଜାଣିଛ ଏ ବିଷୟରେ ଟିକେ କହିଦେଲେ ମୋତେ।
0: ହଁ ଶୁଣ, ମହାନଦୀ ହେଉଛି ଓଡ଼ିଶାର ସବୁଠୁ ବଡ଼ ଆଉ ପ୍ରମୁଖ ନଦୀ। ଏହାର ଉତ୍ପତ୍ତି ଛତିଶଗଡ଼ର ସିହାୱା ପାହାଡ଼ରୁ ହୋଇଛି। ପ୍ରାୟ 858 କିଲୋମିଟର ଦୂରରୁ ପ୍ରବାହିତ ହୋଇ ଏହା ବଙ୍ଗୋପସାଗରରେ ଆସି ମିଶିଛି। ଓଡ଼ିଶାର କଟକ, ସମ୍ବଲପୁର, ସୁବର୍ଣ୍ଣପୁର ଓ ଜଗତସିଂହପୁର ଭଳି ଅନେକ ଜିଲ୍ଲା ଦେଇ ଏହା ପ୍ରବାହିତ ହେଉଛି। ମହାନଦୀ ଉପରେ ନିର୍ମିତ ହୀରାକୁଦ ବନ୍ଧ ପୃଥିବୀର ଦୀର୍ଘତମ ମାଟି ବନ୍ଧ, ବୁଝିଲୁ? ଏହି ନଦୀ ଜଳସେଚନ, ପାନୀୟ ଜଳ, ମତ୍ସ୍ୟଚାଷ ଓ ବିଦ୍ୟୁତ ଉତ୍ପାଦନରେ ବହୁତ ସାହାଯ୍ୟ କରୁଛି। ଏହାର ଜଳ ଚାଷୀମାନଙ୍କ ପାଇଁ ଆଶୀର୍ବାଦ ସଦୃଶ, ସେଥିପାଇଁ ମହାନଦୀକୁ ଓଡ଼ିଶା

0: ତେବେ ଚାଲ ମୁଁ ଦେଓମାଳି ବିଷୟରେ କହିବି, ଶୁଣିବ ନା?
1: ଠିକ ଅଛି, କହିଲୁ ଦେଖିବା ଦେଓମାଳି ବିଷୟରେ ତୁ କଣ ସବୁ ଜାଣିଛୁ।
0: ଶୁଣ, ଦେଓମାଳି ହେଉଛି ଓଡ଼ିଶାର ସର୍ବୋଚ୍ଚ ପର୍ବତ ଶୃଙ୍ଗ। ଏହା କୋରାପୁଟ ଜିଲ୍ଲାର ପୋଟାଙ୍ଗୀ ଅଞ୍ଚଳରେ ପୂର୍ବଘାଟ ପର୍ବତମାଳାରେ ଅବସ୍ଥିତ। ସମୁଦ୍ର ପତନଠାରୁ ଏହାର ଉଚ୍ଚତା ପ୍ରାୟ 1672 ମିଟର। ଦେଓମାଳି ତାହାର ପ୍ରାକୃତିକ ସୌନ୍ଦର୍ଯ୍ୟ, ସବୁଜ ପାହାଡ଼, ଶୀତଳ ପରିବେଶ ଓ ମନୋରମ ଦୃଶ୍ୟ ପାଇଁ ପ୍ରସିଦ୍ଧ। ପ୍ରତିବର୍ଷ ଅନେକ ପର୍ଯ୍ୟଟକମାନେ ଏଠାକୁ ବୁଲିବା ଓ ପାହାଡ଼ ଆରୋହଣ କରିବା ପାଇଁ ଆସନ୍ତି। ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଦୃଶ୍ୟ ଏଠାରେ ଏକ ବିଶେଷ ଆକର୍ଷଣ ରହିଛି। ଦେଓମାଳିର ଚାରିପାଖରେ ଘଞ୍ଚ ଜଙ୍ଗଲ ଓ ଅନେକ ଔଷଧୀୟ ଉଦ୍ଭିଦ ମଧ୍ୟ ଦେଖିବାକୁ ମିଳେ। ଦେଓମାଳି ଓଡ଼ିଶାର ଗୌରବ ଏବଂ ପ୍ରକୃତି ପ୍ରେମୀଙ୍କ ପାଇଁ ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥାନ।
1: ହଁ, ତୁ ଠିକ କହିଲୁ, କିନ୍ତୁ ଦେଓମାଳି କେବଳ ଓଡ଼ିଶାର ଗର୍ବ ଗୌରବ ନୁହଁ, ଦେଓମାଳି ଆମ କୋରାପୁଟ ପାଇଁ ମଧ୍ୟ ଗର୍ବ ଓ ଗୌରବ।
0: ହଁ ଭାଇ, ନିଶ୍ଚୟ।
1: ଠିକ,

0: ତେବେ ଚିଲିକା ସମ୍ପର୍କରେ ଶୁଣିବା। ଜାଣିଛୁ କିଛି ଚିଲିକା ସମ୍ପର୍କରେ?
1: ହଁ, ମୁଁ ଏ ବିଷୟରେ ଏତିକି ଜାଣିଛି ଯେ ଚିଲିକା ହେଉଛି ଭାରତର ସବୁଠାରୁ ବଡ଼ ଖାରିଆ ପାଣିର ହ୍ରଦ ଏବଂ ଓଡ଼ିଶାର ଗୌରବ ବୋଲି।
0: ହଁ, ଠିକ କଥା। ଏହି ଚିଲିକା ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ବିସ୍ତୃତ ହୋଇଛି। ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନୋରମ। ପ୍ରତିବର୍ଷ ଶୀତ ଋତୁରେ ବିଭିନ୍ନ ଦେଶରୁ ହଜାର ହଜାର ପରିମାଣର ପକ୍ଷୀ ଏଠାକୁ ଆସନ୍ତି। ଏଠାରେ ଇରାବାଡ଼ି ଡଲଫିନ୍ ମଧ୍ୟ ଦେଖିବାକୁ ମିଳେ, ଯାହା ପର୍ଯ୍ୟଟକମାନଙ୍କର ମୁଖ୍ୟ ଆକର୍ଷଣ।
1: ହଁ ଭାଇ, ଆଉ ମୁଁ ଏହା ମଧ୍ୟ ଶୁଣିଛି ଯେ ଚିଲିକା ମତ୍ସ୍ୟ ଚାଷ, ପର୍ଯ୍ୟଟନ ଏବଂ ସ୍ଥାନୀୟ ଲୋକଙ୍କ ଜୀବିକାର ପ୍ରମୁଖ ଉତ୍ସ। ଏହା ବିଭିନ୍ନ ପ୍ରଜାତିର ଜଳଜୀବ ଓ ପକ୍ଷୀଙ୍କର ସୁରକ୍ଷିତର ବାସସ୍ଥାନ। ଚିଲିକାର ସୌନ୍ଦର୍ଯ୍ୟ ଓ ପରିବେଶର ସୁରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ରହିଛି, ହଁ ନା?
0: ଠିକ କଥା। ଚିଲିକାକୁ ବହୁ ବିଦେଶରୁ ବିଭିନ୍ନ ପ୍ରକାରର ପକ୍ଷୀମାନେ ଉଡ଼ିକି ଆସନ୍ତି, କେବଳ ବଂଶବୃଦ୍ଧି ଏବଂ ସମାଗମ ପାଇଁ। ତେଣୁ ଆମେ ଏହିସବୁ ଜାଗାକୁ କିପରି ସଫା ରଖିବା ସେ ସମ୍ପର୍କରେ ଧ୍ୟାନ ଦେବା ଆବଶ୍ୟକ ରହିଛି।

0: ତାହେଲେ ଶ୍ରୁତି, ମହାନଦୀ ବିଷୟରେ କହିଲା ବେଳକୁ ମୁଁ ହୀରାକୁଦ ବନ୍ଧ ବିଷୟରେ କହିଥିଲି।
1: ହଁ ହଁ, ମୁଁ ଶୁଣିଥିଲି। ତମେ କହିଥିଲ ମହାନଦୀ ଉପରେ ନିର୍ମିତ ହୀରାକୁଦ ବନ୍ଧ ପୃଥିବୀର ଦୀର୍ଘତମ ମାଟି ବନ୍ଧ ମାନଙ୍କରୁ ଗୋଟିଏ।
0: ହଁ, ଠିକ କଥା। ତାହେଲେ ବର୍ତ୍ତମାନ ସେଇ ହୀରାକୁଦ ନଦୀ ବନ୍ଧ ବିଷୟରେ ମୁଁ କହୁଛି, ଶୁଣ। ହୀରାକୁଦ ନଦୀ ବନ୍ଧ ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ମହାନଦୀ ଉପରେ ନିର୍ମିତ ଏକ ପ୍ରସିଦ୍ଧ ବନ୍ଧ। ଏହା ଭାରତର ଦୀର୍ଘତମ ନଦୀବନ୍ଧ ମାନଙ୍କ ମଧ୍ୟରୁ ଅନ୍ୟତମ। 1957 ମସିହାରେ ଏହାର ଉଦ୍ଘାଟନ କରାଯାଇଥିଲା। ବନ୍ୟା ନିୟନ୍ତ୍ରଣ, ଜଳସେଚନ, ବିଦ୍ୟୁତ୍ ଉତ୍ପାଦନ ଏବଂ ପାନୀୟ ଜଳ ଯୋଗାଣରେ ହୀରାକୁଦ ବନ୍ଧର ବିଶେଷ ଭୂମିକା ରହିଛି। ଏହି ବନ୍ଧ ଯୋଗୁଁ ଲକ୍ଷ ଲକ୍ଷ ହେକ୍ଟର ଜମିରେ ଚାଷ ସମ୍ଭବପର ହୋଇପାରୁଛି ଏବଂ ଅନେକ ଲୋକ ଉପକୃତ ମଧ୍ୟ ହେଉଛନ୍ତି। ହୀରାକୁଦ ଜଳ ଭଣ୍ଡାରର ମନୋରମ ଦୃଶ୍ୟ ପର୍ଯ୍ୟଟକମାନଙ୍କୁ ମଧ୍ୟ ବହୁତ ଆକର୍ଷଣ କରେ। ଏହା ଓଡ଼ିଶାର ଗର୍ବ ଏବଂ ରାଜ୍ୟର ଅର୍ଥନୈତିକ ଉନ୍ନତିରେ ଏକ ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖିଆସିଛି।

0: ହଁ ଭାଇ, ତମେ ଯେମିତି କହିଲ ହୀରାକୁଦ ବନ୍ଧ ବିଷୟରେ, ମତେ ତ ଏବେ ହିଁ ଯିବାକୁ ସେଠି ଇଚ୍ଛା ଲାଗିଯାଉଛି।
1: ହଁ ହଁ, ଯିବା ତ ନିଶ୍ଚୟ, କିନ୍ତୁ ବର୍ତ୍ତମାନ ଜଣା ଅଜଣାରେ ଇସ୍ପାତ ନଗରୀ ରାଉରକେଲା ସମ୍ପର୍କରେ କିଛିଟା ଶୁଣିବା।
0: ହଁ ଭାଇ, ରାଉରକେଲା ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଅବସ୍ଥିତ ଏକ ପ୍ରମୁଖ ଶିଳ୍ପ ନଗରୀ। ଏହାକୁ ଓଡ଼ିଶାର ଇସ୍ପାତ ନଗରୀ ବୋଲି କୁହାଯାଇଛି, କାରଣ ଏଠାରେ ଭାରତର ଅନ୍ୟତମ ବୃହତ୍ ଇସ୍ପାତ କାରଖାନା ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଅବସ୍ଥିତ। ଏହି କାରଖାନା

ରାଜ୍ୟର ଶିଳ୍ପ ଓ ଅର୍ଥନୈତିକ ବିକାଶରେ ବହୁତ ଅବଦାନ ରଖୁଛି। ରାଉରକେଲା ଏକ ସୁପରିକଳ୍ପିତ ସହର ଯେଉଁଠାରେ ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ ଓ କ୍ରୀଡ଼ାର ଭଲ ସୁବିଧା ରହିଛି। ଏଠାରେ ଦେଶର ବିଭିନ୍ନ ସ୍ଥାନର ଲୋକମାନେ ମିଳିମିଶି ବସବାସ କରନ୍ତି। ରାଉରକେଲା ଓଡ଼ିଶାର ଶିଳ୍ପ ବିକାଶର ପ୍ରତୀକ ଏବଂ ରାଜ୍ୟର ଗର୍ବ।

0: ଆରେ ଶ୍ରୁତି, ତୁ ସମୟ ଦେଖୁଛୁ ନା ନାହିଁ? ଏମିତି ଜଣା ଅଜଣା କଥା ହଉ ହଉ ସମୟ ସରି ଆସିଲାଣି, ଚାଲ କାର୍ଯ୍ୟକ୍ରମକୁ ଏଇଠି ସାରିଦବା।
1: ଆରେ ଭାଇ, ଏମିତି କଣ କହୁଛ? ଆଗାମୀ କାଲିର ଆକର୍ଷଣ ତ କହିଦବା।
0: ଆଚ୍ଛା ଆଚ୍ଛା, ଠିକ ଅଛି। ଆସନ୍ତା କାଲି ରବିବାର ସୁରଭି କାର୍ଯ୍ୟକ୍ରମରେ ଆମ ଶ୍ରୋତା ଭାଇ ଭଉଣୀମାନଙ୍କ ପାଇଁ ରହିଛି ଆମ ଅତିଥି। ଏହାପରେ ଜଣା ଅଜଣା ଏବଂ ଆମ ଶ୍ରୋତା ଭାଇ ଭଉଣୀମାନେ ପଠେଇଥିବା ମୂଲ୍ୟବାନ SMS ଭଏସ୍ SMS ର ଉତ୍ତର।
1: ହେଲେ ଶ୍ରୋତା ଭାଇ ଭଉଣୀମାନେ, ଏ ତ ଥିଲା ଆଜିର ଜ୍ୱାନ କଥା କାର୍ଯ୍ୟକ୍ରମ। ଆପଣମାନଙ୍କୁ କେମିତି ଲାଗିଲା ଏ ସମ୍ପର୍କରେ ଆମକୁ ମତାମତ ପଠେଇବାର ଯେପରି ନ ଭୁଲନ୍ତି। ଆପଣ ଆମ ପାଖକୁ ମେସେଜ, ଭଏସ୍ ମେସେଜ ଓ ଇମେଲ ମାଧ୍ୟମରେ ମତାମତ ପଠେଇ ପାରିବେ। ଆମ ନିକଟକୁ ମେସେଜ ଆଉ ଭଏସ୍

0: ମେସେଜ ପଠାଇବା ପାଇଁ ନମ୍ବରଟି ହେଉଛି 9438268568 ଏବଂ ଆମ ନିକଟକୁ ଇମେଲ ପଠାଇବା ପାଇଁ ଇମେଲ ଆଡ୍ରେସଟି ହେଉଛି airjaipur@gmail.com।
1: ତେବେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ସାରିବା। ଆଉ ଆମେ ପ୍ରତିଶ୍ରୁତି ଦେଉଛୁ ପୁଣି ଏକ ସୁନେଲି ସନ୍ଧ୍ୟାରେ ଆପଣମାନଙ୍କ ପାଇଁ ନେଇକି ଆସିଯିବୁ ଢେର ସାରା ଜଣା ଅଜଣା ହସପସରା ଇତ୍ୟାଦି। ସେତେବେଳେ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ।

0: ସର୍ତ୍ତ ରେଡ଼ିଓ ଶୁଣିବା ଭାଇ ଭାଇ ମନକେ ମୁଇଁ ଜିତ୍ରୁ ଭାଇ ଜୁହାର କଲିନି
1: ଏଦେ ମୁଇଁ ମିଶା ଡମାଇଟକି ଜୁହାର କଲିନି ମାତର ଜିତ୍ରୁ ଏ ପାନିକେ ବିଜି ବିଜି ଆଇଲି ବୈଠକେ ମୋର ଚତା ଚୁତି ଉଡିଗଲା
0: ସେଟା ପାଇଁ ସିଂହନ କେମିତି ବାହାରିଲାନି ଦେଖନି
1: ବୋଲେ ପାନିର ଦିନ ପାନି ଆଇସି କା ମାତର ଖାଇଟା ବୋଲେ କଣ୍ଡେ ଜାଗର ତେବାର ଅଛି ଆରି ଖାଇଟା ନାଇ ରେନକୋଟ ପରାଟା ମନ ପିନ୍ଧବାର ଖାଦି ମନ ମିଶା ଖଣ୍ଡେ ତପଲା ଖାଦି ମନ ଖାଇବାର ପାନି ମିଶା ତପାଇ କରି ଖାଇବାର ଏନର ତେନର ଖାଇଟା ଖାଇବାର ନାଇଁ ସେତିକି ନାଇଁ ଅଗଷ୍ଟ ମାସ ଆମର ଉଠି ଆଇଲା ଅଗଷ୍ଟ ମାସ ଆଇଲା ବୋଲେ ଆମକେ ପୁରୁଣା ଦିନର କଥା ମନେ ତୁ ଆଇସି କାହିଁକି ଆମେ ପାଠ ପଢିଲା ବୋଲି ସ୍କୁଲ ଗଲା ବେଳେ ଆମକେ ମାଷ୍ଟର ଆଜ୍ଞା କାଇଟା ମନ ବୁଝେଇ ତାରଲା କି
0: ସେ ଆନ୍ଦୋଳନ ମନ ଖେନ୍ତାର କରବାର ଖାଇଟା
1: କାଇଟା ବୋଲେ ଆମକେ ପାଠ ପଢାଇଥିଲେ ଯେ ଆମେ ଜନ ଏବେ ସ୍ୱାଧୀନ ଭାରତ ଦେଶ ଆଛୁ ଇ ଆମର ଭାରତ ସ୍ୱାଧୀନ କରବା କାଯେ ଆମର ଗାନ୍ଧୀ ମହାପୁରୁ ପରା ଆମର ତାମନ ରହିଲା ଆମର ସେମନ କେତେ କସେଟ ପଡ଼ରେ ଲାଇ ଆଜିର ଦିନେ ପୁନି ଅସହଯୋଗ ଆନ୍ଦୋଳନ ଆରମ୍ଭ କରେ ଲାଇ ଗାନ୍ଧୀ କେ ଲୋକମାନଙ୍କେ ନେଇକରି ଅସହଯୋଗ ଆନ୍ଦୋଳନ ବୋଲେ କାଇଟା କି
0: ଅସହଯୋଗ ଆନ୍ଦୋଳନ ବୋଇଲେ ମୁଇଁ ମିଶା ସେ ଫଳାଇଥିଲି ସେ ସହଯୋଗ ନ କରବାର ପୁଣି ଇଂରେଜ ମନକେ
1: ଇଂରେଜ ମନ ଜନ ଆସିରେ ଲାଇ ତାଙ୍କ ଜିନିଷ ମନ ନ ଗେନବାର ଆମର ସ୍ୱଦେଶୀ ଜିନିଷ ଆମର ବନାଇବା କପଡା ମନ ପିନ୍ଧବାର ଆମର ବନାଇବା ଖାଦି ଖାଇବାର ତାଙ୍କଟା ମନକେ କାଇଟା ବୋଲେ ଆମେ ବ୍ୟବହାର କରବାର ନାଇଁ ଆଉ ତାଙ୍କେ ଦେବା ଚାକିରି ଖାଇ ଖାଇ ପଦକ ମନ ସବୁ ସେମାନଙ୍କେ ଲଟାଇ ଦେଲେ ଆମର ଭାରତ ଦେଶ କି ଛାଡ଼ା ବୋଲିକିନା ଏ ଆଜିର ଦିନ ଠାନୁ ଆରମ୍ଭ କଲେ ଅସହଯୋଗ
0: ଆନ୍ଦୋଳନ
1: ସେମିତି ଆମର ଭାରତ ଦେଶ ତିଆରି କରବାଟା ସେ ପିନ୍ତେରେ ଲୁ ତ ସେ ଦିନ କେ ହେତ କରବାର ଆରି ହେଲେ ଗୀତ ଗୁଟେ ସୁନା କାଇ
0: ଭଲ ଗୀତ ଗୋଟେ ଆଣିଲି ଏବେ ବାଜାଇବି ବୋଲି କହିଲି ଶୁଣିଲି।

0: ଯାହାକେ ଦେଖିଲେ ଆର କଣ ହେଇନି ଆମର ଡକରା ଡକରୀ ମାନ ସବୁ ପେନ୍ସିନ୍ ଡାବ କେମିତି ମିଲ୍ସି ହେ କଣ ଦେଖେ ଗଲା ବୋଲେ ମିଲ୍ସି କି ଆତେ ଡାବୁ ମିଲ୍ସି ଇଟା ସେ କବର ଆର କୁ ନେଇ
1: ଦେଖନି ଦେଖନି ସେଦିନ ଜି ଆନବାର ଥି ଶୁଣିଲୁ କାଇଏ ଦେ ଶୁଣିବି ଆଲେ
0: ଆନଲୁ ଚୁ ବେଗାତ
2: ବାବୁ ଜୁହାର ଲାଗ
3: ଜୁହାର ଜୁହାର
2: ବାବୁ ତମର ନାଉ କାଇ ନାଉ
3: ମୋର ନାତଙ୍ଗ ମାଝି ବାବୁ
2: କାଇଟା କଲାସ୍ନି ଆର କୁନ୍ ଦିନ ହେଲା
3: ମୁଇଁ ପିଓ ହେଇତି କଟପାଟି ବ୍ଲକ ନୂଆଗାଁ ଥାନୁ
2: ରିମାଟା ଯେ ନୂଆଗାଁ
3: ଘର କୁନ୍ଦ୍ରା
2: କୁନ୍ଦ୍ରା କୋରାପୁଟ ଜିଲ୍ଲା ବୋଲୁ ବି
3: ହଁ କୋରାପୁଟ ଜିଲ୍ଲା ତାନେ ଅଛି
2: ଆଲେ ବାବୁ କାମ କାଇ କେଇଟା ବାବୁ କଲାସ୍ନି
3: ପିଓ କାମ ବୋଲେ ତ ମୂଲ ଥାନୁ ଆରମ୍ଭ କରିକିରି ଯେତିକି ଗାଁ ଥାନୁ ଆରମ୍ଭ କରି ସବୁ କାମ ରହିଛି ବୁଢା ବୁଢୀ ପେନ୍ସନ ମନ କମତି ରାସ୍ତା ହେଲା କି ନାଇଁ ଆବାସ ଘର ମନ କେ କନ କନ ମନ ମିଳିଲା ଅଛେ ପିଇବା ପାନି ମନ କେନ୍ତାର ସୁବିଧା ଅଛେ କି ନାଇଁ ଗାଁ ଲୋକ ମାନକେ ଲୋକମାନେ କେନ୍ତା କରି ପାନି ପିଇବା ବୁଢା ବୁଢୀ ମନ କେନ୍ତାର ପେନ୍ସନ ପାଇବା ଘର ଦ୍ଵାର କେନ୍ତାର ଲୋକମାନେ ପାଇବା ଇ ସବୁ ବ୍ୟବସ୍ଥା ମାନ ଅଛେ ପଞ୍ଚାୟତ ଥାନୁ
2: ହେଲେ ପଞ୍ଚାୟତର ସର୍ବେ ସର୍ବା ବୋଲୁ
3: ହଁ ପଞ୍ଚାୟତରେ ସର୍ବେ ସର୍ବା ଆରୁ
2: ଆଳି କଥା ବାବୁ ଏବେ ଜନ ବୁଢା ବୁଢୀ ପିନ୍ଚିନ୍ ବୋଇଲା ଉପରେ ଆମର ରେଡିଓ ଶୁଣିବା ଭାଇ ଭଉଣୀ ମାନେ ଯେତିକି ବୁଢା ବୁଢୀ ମିଶା ଅଛତ ସବୁକେ ଖଣ୍ଡେ ବୁଝାଇ ଦିଏ ଆସ ବାବୁ ଯେ ସେମାନଙ୍କେ ପେନ୍ସନ କେନ୍ତାର ମିଳିଛି କେବେ ମିଳିଛି କାଇ କାଇ କାମ କରବାକୁ ପଡୁଛି ପେନ୍ସନ ପାଇଁ ଯିବା ପାଇଁ
3: ହେଲେ ଆମର ପେନ୍ସନ ତ ବୁଢା ବୁଢୀ ମନ ହଉ କି ଆମର ବିଧବା ମା ମନ ହଉ କି ଆମର ଜନ ମନ ବିକଳାଙ୍ଗ ଅଛତ ପଞ୍ଚାୟତ ଆସିକିରି ପିଓ ବାବୁ ରିଷି ସରପଞ୍ଚ ମନ୍ଦିର ଭାଇ ସେଠି ଆସିକିରି ଆତୁ ଜନ ଜନ ମନକେ ଦରକାର ପେନ୍ସନ ସେମାନେ ଆସିକିରି ନା ମିଳିଲା ଅଛେ ବୋଲିକିରି ତାଙ୍କର କାଗଜ ପତ୍ର ଆଧାର କାର୍ଡ ଧରିକିରି ଆସବା ଧରିକିରି ଆସିଲେ ଆମେ ଆଇତି ଦେଖିବୁ ଯେ ତାଙ୍କର ପେନ୍ସନ ପାଇବାକେ ଯୋଗ୍ୟ କେନ୍ତାର କେତେ ବୟସ ହେଲା ଅଛେ ସବୁ ଚେକ କରିକିରି ତାଙ୍କୁ ଆମେ ଦରଖାସ୍ତ ଦିଆ ବୋଲି କହିବୁ
2: ଆଲେ ବାବୁ ଯେ ଲେଖବାର ନା ଜାଣି ସେ କେମିତି ଦରଖାସ୍ତ ଦେଇଛି
3: ଫର୍ମାଲି ପଞ୍ଚାୟତ ନେ ପିଓ ନହେଲେ ଆମର ଜଣେ ଏଡିଓ ମନରେ ଭାଇ ସେମାନଙ୍କୁ କହିଦେବୁ ଅଲପ ତାର ଫର୍ମ ଫିଲଅପ୍ କରି ଦିଆ ବୋଲି ଆମର ପଞ୍ଚାୟତ ନେ ଏକା ଫିଲଅପ୍ କରିକିରି ଦେବୁ ଆମେ ପଛେ ତାଙ୍କର ଭୋଟ ସନ୍ତକ ମାନେ ଦରକାର ବଡ ଲୋକ ମନେକର ପେନ୍ସନ ଆପ୍ଲାଏ କରୁଛି ତାର ଆଧାର କାର୍ଡ ଦରକାର ବ୍ୟାଙ୍କ ପାସବୁକ୍ ଦରକାର ତାର ଯେନ୍ ଚାଉଲ କାର୍ଡ ରେ ସେ ଚାଉଲ କାର୍ଡ ଯଦି ତାର ଚାଉଲ କାର୍ଡ ନାଁରେ ହେଲେ ଆର ଆଇ ଥାନ ସନ୍ତ କରି ଆଣିକିରି ଦେଶୀ ଆମର ଯେଉଁ ବିପିଏଲ କାର୍ଡ ଭଲ ଭାଇ ନାଇଁ କି ହାଇ କାର୍ଡ ଯଦି ନାଁ ହେଲେ ସେମାନେ ଆମର ସରପଞ୍ଚ ଆମର ରେଭିନ୍ୟୁ ଥାନେ ଆର ଆଇ ବାବୁ ଥାନେ ସନ୍ତ କରି ଆଣିଦେଲେ ସେଟା ଆମେ ଆମେ ଏପ୍ରୁଭ କରିବୁ ତାଙ୍କର ପାସପୋର୍ଟ ମାନେ ଆଇ ଗୁତିକିରି ଦେବା ଚାରିଟା ପରେ ପାସପୋର୍ଟ ଦେବା ଇଟା ମାନେ ଦେଲେ ଆବେଦନ କରିକି
2: ଆଲେ ବାବୁ ଗରିବ ଲୋକେ ସାହୁକାର ଲୋକେ ସବୁ କେ ପିନ୍ଚିନ୍ ମିଳିଛି କି
3: ନାଇଁ ସେନ୍ତା ନାଇଁ ସାହୁକାର ଲୋକରେ ମିଳିଛି କି ସାହୁକାର ଲୋକେ ଆମର ଯେନ୍ତାର ଇ ଆମର ଜନ ବିପିଏଲ କାର୍ଡ ମନ ରହିଛି ସେମାନେ କାହିଁକି ଦେଇକି ଆସି ସେମାନେ ଜନ ମାନେ ଆପ୍ଲାଏ କରବା ତାଙ୍କର ବୟସ ଆମର ବୁଢା ବୁଢୀ ମାନେ ବୋଲେ ଷାଠିଏ ବର୍ଷ ରହିବାର ଅଛେ ଆରି ବିଧବା ମା ମାନେ ବୋଲେ ସେମାନେ 20-21 ବର୍ଷ ଥାନୁ ବିଧବା ହେଲେ କେମିତି ଯିବା ଯଦି ନା ଆଇବା ବୋଲେ ସେମାନେ ଆପ୍ଲାଏ କରବେ ପାର ଆରି ଆମର ବିକଳାଙ୍ଗ ଜନାଚ ଅକର୍ମଣ୍ୟ ବିକଳାଙ୍ଗ ମନ ବୋଲେ ସେମାନେ ବୋଲେ ଅସୁବିଧା ନାହିଁ 5 ବର୍ଷ ଥାନୁ ଉର୍ଦ୍ଧ ହେଲେ ସେମାନେ ଆପ୍ଲାଏ କରିକି ପାରତ ଆବେଦନ କରିକି ପାରତ
2: ଆଲେ ବାବୁ ଏବେ କହିଲା ଆରାଇ ବାବୁ ଲେଖ କରିଦେଇଛି ଯାର କାର୍ଡ ନ ରହେ ରାସନ କାର୍ଡ ବୋଇଲେ ବୋଲେ କାଇ ବୋଲି ଆରାଇ ବାବୁ ଲେଖ କରିଦେଇଛି
3: ଆରାଇ ବାବୁ ଆଇତି ଲେଖିକିରି ଦେଇଛି କି ଆର ବରସ କେ ଇନକମ ଏତିକି ଅଛେ ବୋଲିକିରି ଆମର ସରକାର ନିୟମ ହିସାବରେ ସେ ହିସାବ କରିଛି ତାଙ୍କର ଜମିବାଡି ଅଛି କି ନାଇଁ କି ବିଲକୁଲ

0: କାଇଟା ଅଛେ ତାଙ୍କର ଘରେ, ସେଟା ସବୁ ଇଏ କରି ଇନକ୍ୱାରି କରି ସେ ଲେଖିକିରି ଦେସି,
1: ଓହୋ
0: ଆଉ ସେ ଫାର୍ମ ତାନେ ସନ୍ତା କରିକିରି ଦେସି।
1: ତାହେଲେ ବାବୁ ଏବେ ଆହୁରି ଗୋଟେ କଥା କହିଲା,
0: ସରକାର ନିୟମ କଲାନି, ବିଧବା ହେଇକରିଲା ପିଲା ଟୁକି ମାନ ଗୋଟେ ଗୋଟେ ଦି ତିନିଟା ରେବାଇ ବୋଲେ ସେ କେନ୍ତା କରି ଜିନିଷ ଖାଇଛି ବୋଲିକରି ସରକାର ନିୟମ ହିସାବରେ ଆମେ ବିଧବା ପେନସନ ଆବେଦନ କରେଇବୁ। ହଁ, ସେ ଆସି ପଞ୍ଚାୟତ ଲାଗେ, ନାଇଁ ବାବୁ ମୋର ଅଣ୍ଡରା ମରିଗଲା, ମୋତେ ପେନସନ ଦେଲେ ଏକା ପିଲା ଟୁକି ପସ୍କେ ପାରିବି ବୋଲି କହିଲେ, ସେ ହିସାବରେ ଆମେ ପଞ୍ଚାୟତ ଥାନୁ ତାର ନାଁ ଇଏ କରିକରି ପଠେଇବୁ ବ୍ଲକ ଲାଗେ। ପଠେଇଲି, ସେ ବାଟନ ସେନସନ ହେଲି, ସେ ପାଇସି। ଆରେ ଆଜିକାଲି ତ ପାସବୁକ୍ ନହେଲେ ନାଏ, ପାସବୁକ୍ ଆଧାର କାର୍ଡ ମନ ଏଟା ନିହାତି ଦରକାର ହେ। ହଁ, ସେଇ ହିସାବରେ ସେ ଆବେଦନ କଲେ, ପଛେ ବିବାହ ହେଇକିରି ଗଲେ ତ ସେଟା କାଟିଦେବୁ। ନାଇଁ ବାବୁ ଆମର ୱାର୍ଡ ମେମ୍ବର ମାନେ କହିବେ, ନାଇଁ ବାବୁ ଆରି ଆମର ଅମୁକ ନନୀ ରହିଲା, ସେ ପେନସନ ପାଇତାରିଲା, ବିବାହ ହେଇକିରି ଗଲା ବୋଲେ ସେଇ ଦିନେ ଏକା କଟା ହେଇଯାଇଛି।
1: ଆଲେ ସେମାନେ ଆସିକରି କହିବାର ତାଙ୍କର ନିୟମ କି ତମେ ପଚାରବା?
0: ନାଇଁ ନାଇଁ ଆମେ ପଚାରବୁ ମିଶା, ଆରେ ନିୟମ ଅଛେ, ଆମର ପଞ୍ଚାୟତ ମିଟିଂ ଅଛେ, ପଞ୍ଚାୟତ ମିଟିଂ ଲାଗେ କି ବିବାହ ହେଇକିରି ଗଲା କି ଆରି ଆମର ପେନସନ ପାଇବା ଲୋକ କଣ ବୁଢା ବୁଢ଼ୀ ମାନେ ମଲାଇ କି ଆରି ହଁ ଆରି କେ କେ ପାଇବା ଲୋକ ଆଚତ କି ପେନସନ ପାଇବା ଲୋକ ଆଚତ ବୋଲି ଆମର ମିଟିଂ ଲାଗେ ଆଲୋଚନା ଆସି ସବୁ ମାସେ।
1: ଓହୋ, ଏ ଲେମର ମନ ଯାଇରିବେ ସବୁ ଗାଁ ମନ?
0: ହଁ, ମେମ୍ବର ମନ ଆସିରେ ଭାଇ ସେଠି ମିଟିଂ ଲାଗେ ସବୁ କହିବେ, ତାଙ୍କର ୱାର୍ଡ ର କାଇ କାଇଟା ଦୁଃଖ ସୁଖ ସବୁ ଜଣାଇବେ।
1: ଆରି ଗୋଟେ କଥା ବାବୁ, ଏବେ ପିନ୍ଚିନ୍ ମିଳିଲାନି ଯେ
0: ହେଲେ
1: ତାହେଲେ ସେମାନଙ୍କର କେ ଦେଖିକରି କରି ଦେଇ ଦେଇଛା କି ସାର୍ଟିଫିକେଟ୍ଟା ଦରକାର?
0: ନାଇଁ ସେନ୍ତାର ନାଇଁ, ସାର୍ଟିଫିକେଟ ଆମର ଡକ୍ଟର ବା ମାନ କ୍ୟାମ୍ପ ମାନ ଅଛି ବ୍ଲକ ଲାଗେ, ଆଉ ଆମର ଜନ ବିକଳାଙ୍ଗ ମନରେ ଭାଇ ସେମାନଙ୍କେ ଆମର ଅଙ୍ଗନବାଡି ମାନକେ ସେ କ୍ୟାମ୍ପ ଅଇବା ଦେଇକି ଆମେ ଖବର ଦେଇ ଦେଇଦେବୁ। ଆରି ମିଶା ଆମର ବ୍ଲକ ସ୍ଥାନ ଯୋଉ ସାମାଜିକ ମଙ୍ଗଳ ଅଧିକାର ମନରେ ଭାଇ ଜନଟାକେ BSSO ବୋଲି କହିବେ, ଆଗ ତ ACO ବୋଲି କହିତେଲାଇ ଏବେ BSSO ବୋଲି ଭାଇ, ସେ ମାନ ଜନ ମିଟିଂ କେବେ ପ୍ରୋଗ୍ରାମ ହେଇଛି, ଡକ୍ଟର ମାନ କେବେ ଆସିବା କ୍ୟାମ୍ପ ହେଇଛି, ସେ ଦେଇକି ମାନେ ଅଙ୍ଗନବାଡି ମାନକେ ଖବର ଦେଇ ଦେଇଦେବୁ। ଖବର ଦେଲେ ସବୁ ଅଙ୍ଗନବାଡି ଯାହାର ଏରିଆର କିଏ କିଏ ଆସତ ବିକଳାଙ୍ଗ ମାନେ ସେମାନେ ଧରିକିରି ଆସବେ, ଆସିଲେ ତାଙ୍କର ମା ବାପା ସାଙ୍ଗେ ଆସିଲେ ସେଠି ଡକ୍ଟର ମାନେ ଦେଖ ଭାଇ ତାର କେତେ ପରସେଣ୍ଟ, 50% କି 60% କି 30% ସେ ସେ ହିସାବରେ ତାଙ୍କର ଲେଖିକିରି ସାର୍ଟିଫିକେଟ ଦେଇଲେ ଆମେ ତାକେ ଧରିକିରି ପେନସନ ଆବେଦନ କରିପାରିବେ।
1: ଆରି ଗୋଟେ କଥା ବାବୁ, ଏବେ ଯେନ୍ ଡଗରା ଡକିର ମାନଙ୍କେ ପିନ୍ଚିନ୍ ମିଳିଲାନି,
0: ହେଲେ
1: ତାଙ୍କେ ସେମାନେ ଆସିକରି ବ୍ଲକ ଲୋକ ନେବା କି ପଞ୍ଚାୟତ ଲୋକ ନେବା କି ଘରେ ଖେଳାଇ ବାସ ବାବୁ?
0: ଏବର ଯେନ୍ ପେନସନ ମାନେ ମିଳିଲାନି ବାବୁ, ସେଟା ମନ ବୋଲେ ଆମର ଯେନ୍ ସରକାର ନିୟମ କରଲା ଅଛେ, ଆମର ଇନ୍ଦିରା ଗାନ୍ଧୀ ପେନସନ ଯୋଜନା, ମଧୁବାବୁ ପେନସନ ଯୋଜନା, ଇ ଯୋଜନା ମାନେ ଜଣା ଅଛେ, ସେଟା ଦୁଇ ଭାଗ ହେଲା ଅଛେ। ଅଧେ ଆମର ପାସ ବହି ଥାନେ ଯାଇଛି, ଯେନ୍ଟା କି ଜନ୍ ମା ମାନଙ୍କର ଆମର ଇନ୍ଦିରା ଗାନ୍ଧୀ ପେନସନ ଯୋଜନା ପାଇବା, ତ ସେମାନଙ୍କର ପାସ ବହି ଥାନେ ଗଲାନି, ସେମାନେ ପାସ ବହି ଲାଗି ବ୍ୟାଙ୍କ ଯାଇକିରି ଡାବୁ ଉଠାଇବା। ଆର ଯେନ୍ଟା ମଧୁବାବୁ ପେନସନ ଯୋଜନା ଆର ବିକଳାଙ୍ଗ ମାନେ ଯେନ୍ଟା ଅଛେ, ସେଟା ଆମର ପଞ୍ଚାୟତ ଥାନେ ଦିଆ ହେଇଛି, ସେମାନେ ପଞ୍ଚାୟତ ଲାଗି ଆସିକିରି ନେବା।
1: ଓହୋ, ବାବୁ କେତେ ଲାଖ ପେନସନ ମିଳିଲାନି ସେମାନେ?
0: ଏବେ ତ ବାବୁ 1200 ଲେଖା, 1000 ଲେଖା ଅଛେ, ଆରି 3500 ଜନ୍ମ 1200 ଲେଖା ଅଛେ, ସେମାନଙ୍କର ଆମର ଜନ ବିକଳାଙ୍ଗର ଜନ 60% ହେଲେ ସେମାନଙ୍କ 1200, ଆରି 80% ହେଲେ ସେମାନଙ୍କୁ 3500 ଦିଆ ହେଲାନି। ଆରି ପେନସନ ବୁଢା ବୁଢି ପେନସନ ବୋଲେ 80 ବର୍ଷ ଅଇଲେ ସେମାନଙ୍କେ 3500, ଆରି 80 ବର୍ଷ ତାନୁ ତଲେ ସେମାନଙ୍କେ 1000 ଟଙ୍କା ଲେଖା ଦିଆ ହେଲାନି।
1: ଓହୋ, 80 ବର୍ଷ ଭିତରେ ହେଲେ 1000 ଟଙ୍କା?
0: ହଁ, 80 ବର୍ଷ ଭିତରେ ହେଲେ 1000 ଟଙ୍କା ମିଳିଲାନି।
1: ଆଲେ ବାବୁ, ବଡ ନିକ ବୁଝାଇ ଦେଲା, ଆର ଧନ୍ୟବାଦ ଲାଗ, ଜୁହାର ଲାଗ।
0: ଆଲେ ଜୁହାର ଜୁହାର।
2: ପିନ୍ସିନ୍ ଟା ବାବୁ ପାଇବା କାଜ ହେଲେ କାର୍ଡ ଲଗେ ଯିବାର ଅଛେ, ଖାଇ ଖାଇଟା କରବାର ଅଛେ, ନିମ୍ମାନ ବିସ୍ତାର କରି ଶୁଣିଲେ ସେ ବୁଝିଯାଇଛି। ଏଲେ ବାବୁ କେ ସାରଦା କରଲା ପରେ, ଆରେ ଆମର ଭାଇ ଭଉଣୀ ମାନକେ ସାରଦା କରଲା ପରେ ଗୀତ ଗୁଟ ଶୁଣାଇ ଦଉ।

0: ଖଣ୍ଡେ କଷଟ ଏଇଥିରେ ହେଲା, ଏବେ ଖଣ୍ଡେ
1: ହଁ,
0: ମିମାନେ ସିଆରି
1: ଆହୁରି ଏପ୍ରିଲ ମାସ ତାହେଲେ କାଇଁ ହେଇଛି ଆମର ଇ ଦେଶିଆ କାଜେ ଦେଶିଆ ମାଷ୍ଟର ପର୍ଜା କାଟବେ ପର୍ଜା ମାଷ୍ଟର ତାକେ ଏମଏଲଇ ଟିଚର ବୋଲବେ ଆର
0: ହେଲେ
1: ତ ଏପ୍ରିଲ ମାସ ଜୋନ ଭାଷା କାଜେ ବୁଡ ଏରିଆ ଥାନେ କୋଟପାଡି ଜୟପୁର କୋରାପୁଟ ସବୁ ଅଲଗା ଅଲଗା ଭାଷା ମାନେ ଆସେ ପିଲା ମନ ହାଇ ସ୍କୁଲ ମନକେ ଜୋନ ଭାଷାର ଗୋଟେ ତାଙ୍କର ଭିତରେ ଗୋଟେ ପିଲାକେ ଦିଆ ହେଇଛି ହାଇ କାଇ କରିଛି ଏକ କ୍ଲାସ ରେ ତିନ କ୍ଲାସ ଯାଇଲେ ଆମର ଏଇ ଯୋଉ ଓଡିଆ ବହିକେ ଦେଶିଆ ଆମେ ବତେଇଛି ତାଙ୍କ ମନକେ ତେବେ ତାଙ୍କେ ଆଉ ନା ଡରବେ ସ୍କୁଲକୁ ସବୁଦିନ ଆଇଲେ ଚାର ପାଞ୍ଚ ଗଲା ଯାଇଲେ ଓଡିଆ ଶିଖିଦେବା ଧୀରେ ଧୀରେ
0: ଓଏ ସେମିତି ହେଲେ ପାଠ ନା ଛାଡିକିରି ଘରେ ନ ବସତ ବାବୁ, ଏଲେ ଏବେ ଯୋଉ ପିଲା ଟକି ମନ ଯୋଉ ପାଠ ମନ ଅଦା ଛାଡି ଦେଲା ତତ ବାବୁ, ଏବେ ଯୋଉ ମାଷ୍ଟର ନି ମନ ବୁଲିକିରି ଖାଇ ହେଲେ ମାଷ୍ଟର ମନ ବୁଲିକିରି ସର୍ବେ ପରଟା କର୍ତ୍ତରେ ଲାଏ ହେଲେ ସେମନ ଯୋନ କେ ସେମନଙ୍କର କାଜେ କାଇ ସୁବିଧା ହେଲା ସେ ବାବୁ ଆମର ଶିକ୍ଷା ନୀତି ହେଲା ଯେ ସେ ପାଠ ଛାଡି ଦବା ପିଲାମାନଙ୍କେ ଆରି ନେଇକିରି ପାଠ ପଢେଇବାଟା ସେଟା କେମିତି କରବା
1: ତାର କାଜେ ଗୋଟେ କରଲେ ଆସିଛି କାଇ କରଲେ ଆର ଯୋଉ ପିଲାମାନେ ଏକ ଲେ ପାଞ୍ଚ ଭିତରେ ଛାଡିଲେ ଆର ତାଙ୍କର ବୟସ୍କ ବ୍ୟକ୍ତିରେ ତାଙ୍କର ହାଇ ଶ୍ରେଣୀ ଆଣି ମନେକର 10 ବରଷ ହେଲା ଅଛେ ତ ତାକେ ଚାର କ୍ଲାସ ଆମେ ପଢେଇବା କାଜେ ତାର ପୁରୁଣା ପାଠ ଏକ କ୍ଲାସ ଅର ଦୁଇ କ୍ଲାସ ଅର ତିନି କ୍ଲାସ ପାଠ କେ ପଢେଇବା କାଜେ ଗୋଟେ କାମ ହେଲା ଅଛେ ସେମାନେ ତାଙ୍କର ସୁବିଧା ଦେଲେ ସ୍କୁଲ କାହିଁକି ପଢବା ଏଟା ଗୋଟେ କାଜେ କାଇଁ 8-9 ତାରୁ ଛଡଲା ଛାଡିଦେଲେ ଆତ ବୋଲେ ତାଙ୍କର କାଜେ କାଇଁ କରଲା ଅଛେ ଗୋଟେ ଓପେନ ୟୁନିଭର୍ସିଟି ଆମେ ତାଙ୍କ ମାନଙ୍କୁ ଡାଇରେକ୍ଟ ମେଟ୍ରିକ ପରୀକ୍ଷା ଦେବା କାଜେ ମିଶା ତାଙ୍କୁ ସୁବିଧା ଦେଲା ଅଛେ ବିନା ଫିଜ୍ ଆମେ ଆହୁରି 10 କ୍ଲାସ ଛାଡିଲା ଅଛେ ବୋଲେ 11 ମାସ ପଢିବା କାଜେ ମିଶା ଏନ୍ଆଇଓଏସ୍ ବୋଲିକିରି ଗୋଟେ ପାଠ ଅଛେ ହାଇଟା ମିଶା ଫ୍ରି ଆମେ କଲେଜ ଆମେ ତାଙ୍କୁ ପଢେଇବା ତାର ବହି ତାର ପଢେଇବା ଜିନିଷ ସବୁ ଫ୍ରି ଆମେ ଗଭର୍ଣ୍ଣମେଣ୍ଟ ଦେଇଛି
0: ଭଲ କଥା ବାବୁ ହେଲେ ସେମିତି ସୁବିଧା ହେଲା ଅଛେ ବୋଲେ ହେଲେ ଆମର ଏଇ ଯୋଉ ତାଙ୍କର ଆୟା ବୁହା ମାନେ ଅଛତ ବାବୁ ଆମର କାର୍ଯ୍ୟକ୍ରମ ହିସାବ ଶୁଣିଲାଇନି ଏବେ ଯୋଉ ପିଲା ଟକି ମାନେ ଖାଇ କରୁଛି ଆରି ବୋଲାଇନି ସେମାନଙ୍କେ ତାଙ୍କର ଆୟା ବୁହା ମାନକେ ଖାଇଟା କହିକିରି ବୁଝେଇଲା ଆସିନି ଯେ ତମର ପିଲା ପାଠ ପଢବାର ଅଛେ ପଢିଲେ କାଇଟା ହେଇଛି ନ ହେଇଛି ସେଟା କେମିତି ବୁଝେଇଲା ଆସିନି ବାବୁ
1: ଏବେ ତାଙ୍କର କାଜେ କାଇ ବୋଲେ ତାଙ୍କ ମନ ତ କୁଲି ବୁତି କରି ତାଙ୍କର ଦିନ ସରିଗଲା ବି ଆମେ ତାଙ୍କୁ କାଇ ବୁଝେଇବା ଦେଖା ତମ ମାନେ ପାଠ ନା ପଢିଲା ବୋଲିକିରି କୁଲି ବୁତି କରିକିରି ଏକା ଜୀବନ ଯାଇଛି ଆସେ ଏବେ ତମର ପିଲା ମନକେ ମିଶା ତମେ ଭଲିକିରି ପାଠ ପଢା ବୋଲିକିରି ପାଠ ପଢିଲେ ତ ଦୁନିଆ ଚାକିରି ମିଳୁଛି ଯଦି ଚାକିରି ମିଶା ନା ମିଳେ ପଢିକିରି ଦୁନିଆ ବିଷୟରେ ବୁଝୁଛି କଣଟା ଠିକ ଆଏ କଣଟା ଖରାପ ଆଏ ଏଇଟା ବୁଝିକି ହେଇଛି ତାର ତାହେଲେ ଆହୁରି କାହା ଏଇ ଯୋଉ ଏବେ ଏଇ ଯୋଉ ଧନ୍ଦାମୂଳକ ଶିକ୍ଷା ମିଶା ଶିଖେଇବେ ତ କେମିତି କଲେ ନୁକୁ ମାଛ ହେଇଛି କଣଟା ନେଇ ଛତୁ ଚାଷ ହେଇଛି କଣ୍ଟାର କାମ କଲେ ବଢେଇ କାମ ହେଇଛି କଣ୍ଟା କାମ କଲେ ମାଟି ହାଣ୍ଡି ହେଇଛି କଣ୍ଟା କାମ କଲେ ଭଲ ଧାନ ଚାଷ ହେଇଛି ତାଙ୍କର ଉପରେ ମିଶା ତାଙ୍କ ମନକୁ ଶିଖେଇବା ଅଛୁ ଇତିକା ଯେ ତାଙ୍କ ମନକୁ ଆମେ ବୋଲୁ ଅଛୁ ତମର ପିଲା ଟୋକି ମନକେ ଆମର ଲୋକେ ଛାଡ଼ା ଆମମାନେ ତମକୁ ଏଇ ବିଷୟରେ ମିଶା ସରକାର ଦେଲାନି କଥ ପାଠ ପଢିଲେ ଲୋନ ମିଶା ଦେଇଛି ଚାକିରି ନ ମିଳିଲେ ମିଶା କାମ ଧନ୍ଦା କରିବା ପାଇଁ ମିଶା ଲୋନ ଦେଇଛି ବୋଲିକିରି ଜାଣିଯିବ
0: ଏଇଟା ସବୁଟା ନିମାନ କଥା ବାବୁ ଏବେ ସବୁର ମୂଲ୍ୟ ଆସେ ପାଠ ପଢି ଦେଲେ ସେ ତମେ ଯୋନ ଧନ୍ଦା ମୂଲ କାମ ମିଶା କରି ଯାଇଛି ଆର କେ ଆମକେ ଠକି ନ ପାରେ ସେଠି ଆଲେ ବାବୁ ଆଜି ତମେ ବଢିଆ କରି ଆମକେ ବୁଝେଇ ଦେଲା ବାବୁ ତମକେ ଜବରଦସ୍ତ ଧନ୍ୟବାଦ ଲାଗ
1: ତମେ ମିଶା ଆମକେ ଆଜି ସାଙ୍ଗ ବାକା ଦେଖିଲି ଡାକି ଦେଲା ରେ ତମର ଆକାଶବାଣୀ କେ ମିଶା ଆମେ ଧନ୍ୟବାଦ କରୁଅଛୁ ଆହୁରି ଆମର କଥା ଶୁଣିକିରି ମିଶା ଦୁଇ ଚାରି ଲୋକ ଉନ୍ନତି କରିବା ସମାଜ କାଜେ କାମ କରିବା ବୋଲି ଆମେ ଭାବୁଅଛୁ
0: ପାଣି ମାରିଲାନି ହେ ବେଲ ମିଶା
2: ନାଇଁ
0: ଖାଇ ହେଲେ ତୁ ବଟ ବଟି ଆଣିଲୁ ଚୁସ୍ କାଇକି ଆଲେ ତୋର ସଙ୍ଗେ ଆଇବି କି କେନ୍ତା
2: ଉଠିଯିବୁ ବଟ ବଟ ଲଗାଇ ଉଠିଯିବୁ
0: ଆଲେ ଗଲୁନି ପାଇବେନି ମନ ଜୁହାର ଜୁହାର।

ଶୁଣିଲେ ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତିଜନ। ଉପସ୍ଥାପନା କଲେ ସନ୍ଧ୍ୟାରାଣୀ ପଟ୍ଟନାୟକ ଏବଂ ଜୟରାମ ମୁର୍ଜା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ

0: में आज अब तक भारत ने 3 और स्वर्ण पदक जीत लिए हैं। मुक्केबाजी में प्रीति पवार ने 54 किलो और जैस्मीन ने 57 किलो में स्वर्ण पदक जीते। 55 किलो में जादूमणि सिंह ने रजत पदक जीता। इसके अलावा सोनम राणा ने पैरा एथलेटिक्स के शॉर्ट पुट F57 वर्ग में पहला स्थान हासिल किया। शुभम जोयाल को रजत पदक मिला। पुरुषों के ट्रिपल जंप में प्रवीण चित्रावेल ने रजत और सेल्वा प्रभु तिरुमरन ने कांस्य पदक अपने नाम किए। पदक तालिका में भारत 8 स्वर्ण, 15 रजत और 7 कांस्य समेत कुल 30 पदकों के साथ छठे स्थान पर पहुंच गया है। इसके साथ ही ये समाचार बुलेटिन समाप्त हुआ।
1: हिंदी संवाद शुणिले रिले करी प्रचार कलु आकाशवाणी दिल्ली रु आकाशवाणी जयपुर केन्द्र रु आपण माने कार्यक्रम शुणुछन्ति। श्रोता बंधु वर्तमान जानिबा आम चलित अधिवेशन रे प्रचार हेबाकु थिबा कार्यक्रम संपर्क रे किछि सूचना। आज संध्या 6:10 शुणिबे हिंदी चलचित्र रु केतोटि गीत। संध्या 6:20 शुणिबे श्रीमद् भागवत ओडिया चलचित्र रु केतोटि गीत শুনিবে রাতে 7টায়। আজির প্রসঙ্গ সন্ধ্যা 6:55 এবং রাতে 7:25 জেলা হালচালে শুনিবে ঝারসুগুড়া জেলা সম্পর্কে এবং রাতে 7:30 শুনিবে প্রায়োজিত কার্যক্রম কিষাণবাণী। এ সমস্ত কার্যক্রম রিলে করে প্রচার করব আকাশবাণী কটক কেন্দ্র। এই সপ্তাহ সংসদ মে রিলে করে প্রচার করব আকাশবাণী দিল্লি। ରାତି 8:10 ଶୁଣିବେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର। ଏଥିରେ ଶୁଣିବେ ଆଖି ଥିଲେ ସବୁ ସୁନ୍ଦର, ଏ ସମ୍ପର୍କରେ ଏକ ସାକ୍ଷାତକାର। ପରେ ସୁଷମ ଖାଦ୍ୟର ମହତ୍ତ୍ୱ ସମ୍ପର୍କରେ ଏକ ସୂଚନା ଶୁଣିବେ। ରାଗ ସଙ୍ଗୀତ କାର୍ଯ୍ୟକ୍ରମ ପ୍ରଚାର କରିବ ରାତି 8:35। ଏଥିରେ ପଣ୍ଡିତ ଶିବ କୁମାର ଶର୍ମାଙ୍କର ସ୍ୱତନ୍ତୁର ବାଦନ ଶୁଣିବେ। ରାତି 9:30 ଶୁଣିବେ ଅଖିଳ ଭାରତୀୟ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଏବଂ ରାତି 10:00 ଶୁଣିବେ ଅଖିଳ ଭାରତୀୟ ସଙ୍ଗୀତ ସଭାର କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ବନ୍ଧୁ, ଏ ଥିଲା ଆମ ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ବର୍ତ୍ତମାନ ଜାଣିବା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ ସୂଚନା। ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବ 6:05। ଶିଳ୍ପୀମାନେ ହେଲେ ଜଗନ୍ନାଥ ପାଣିଗ୍ରାହୀ, ଶ୍ୟାମାମଣି ଦେବୀ, ରାଧାକୃଷ୍ଣ ଭଞ୍ଜ, ସୁଧା ମିଶ୍ର, ସୁବାସ ଦାସ ଏବଂ ମିତାଲି ଚିନାରା। ଶ୍ରୀରାମଚରିତ ମାନସ ଶୁଣିବେ 6:25। ଆଜିର ଅନୁଚିନ୍ତା ଶୁଣିବେ 6:35। 6:45 ରିଞ୍ଜୋଡ଼ିରେ ଶୁଣିବେ ଗଣ୍ଡ ସମ୍ପ୍ରଦାୟର ଗୀତ। ପରିବେଷଣ କରିବେ ଜଗନ୍ନାଥ, ଗଣ୍ଡ ଏବଂ ସାଥୀ। 7:25 ଶୁଣିବେ ଟିକି ରାଇଜ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ତୁମ ପରି ପିଲାଟିଏ। ସୁଗମ ସଙ୍ଗୀତ ଶୁଣିବେ 6:45। ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ, ଅଭିଜିତ, ନିବେଦିତା, କୁମାର ସାନୁ ଏବଂ ସସ୍ମିତା ବିଶ୍ୱାଳ। ହ୍ୟାଲୋ ମୋ ପସନ୍ଦ ପ୍ରଚାର କରିବୁ 9:00। 10:00 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ପୂର୍ବାହ୍ନ 10:30 ଶୁଣିବେ ଓଡ଼ିଆ କଥାଚିତ୍ରରୁ ଗୀତ ଆକାଶବାଣୀ ଲାଇଭ ଶୁଣିବେ ଦିନ 11:00। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ଦିନ 12:00 ଏବଂ ଦିନ 2:15। ଦିନ 1:20 ଘର ଓଘରଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସାକ୍ଷାତକାର ମହିଳାମାନଙ୍କ ମଧ୍ୟରେ ସହଯୋଗ ଓ ସହାନୁଭୂତିର ଭୂମିକା ସମ୍ପର୍କରେ ଆଲୋଚନା ଶୁଣିବେ ଗାୟତ୍ରୀ ବାହିନୀପତିଙ୍କ ସହିତ। ପୁଣି ଶୁଣିବେ ଅନ୍ୟ ଏକ ସାକ୍ଷାତକାର ସୁସ୍ଥ ଶିଶୁ ସୁନ୍ଦର ଭବିଷ୍ୟତ, ଏ ସମ୍ପର୍କରେ ଡାକ୍ତର ଦୁର୍ଗା ପାତ୍ରଙ୍କ ସହିତ ସାକ୍ଷାତକାର ଶୁଣିବେ। ଅପରାହ୍ନ 5:00 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଆମ ଅତିଥି ରହିବେ ଆମର ଜଣେ ନିୟମିତ ଶ୍ରୋତା। ଅପରାହ୍ନ 5:30 ଚୈତିଜନ କ୍ରମରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ, ଏଥିରେ ବିଷୟ ରହିଛି ସିକ୍ଲି ରୋଗ ବୋଇଲେ କାଇଟା। ଏ ସମ୍ପର୍କରେ ଫୋନ୍ ଯୋଗେ ଆସୁଥିବା ଶ୍ରୋତାଙ୍କର ପ୍ରଶ୍ନର ଉତ୍ତର ଦେବେ ଡାକ୍ତର ଗୋପାଳକୃଷ୍ଣ ନାୟକ। ସନ୍ଧ୍ୟା 6:10 ଶୁଣିବେ

ଶୁଣୁଥିଲେ ହମହେ ରାହି ପ୍ୟାର କଥାଚିତ୍ରରୁ ଗୀତଟିଏ। କଣ୍ଠଶିଳ୍ପୀ ମାନେ ଥିଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଥିଲେ ସମୀର, ସଙ୍ଗୀତରେ ସଜେଇଥିଲେ ନାଦିମ ଶ୍ରବଣ। କଥାଚିତ୍ର ହମହେ ରାହି ପ୍ୟାର କେ। ପରବର୍ତ୍ତୀ ଗୀତଟି ଶୁଣିବା କହୋ ନା ପ୍ୟାର ହେ। ଏହି କଥାଚିତ୍ରରୁ କଣ୍ଠଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତିକାର ସାୱନ କୁମାର, ସଙ୍ଗୀତରେ ସଜେଇଛନ୍ତି ରାଜେଶ ରୋଶନ।

ଶୁଣୁଥିଲେ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ ଆକାଶବାଣୀ ଜୟପୁର। ବର୍ତ୍ତମାନ ଭେଟି ଦେଉଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 156ତମ ଭାଗ।

ଭକ୍ତି ସବୁ ପାପର ଶ୍ରେଷ୍ଠ ପ୍ରାୟଶ୍ଚିତ। କଥାଟିକୁ ସହଜରେ ବୁଝାଇବାକୁ ଶ୍ରୀ ସୁଖଦେବ ଉଦାହରଣ ସ୍ୱରୂପ ଅଜାମିଳ ଉପାଖ୍ୟାନ ଉପସ୍ଥାପନ କରିଛନ୍ତି। ବ୍ରାହ୍ମଣ ଅଜାମିଳ ଦାସୀ ସଂସର୍ଗରେ ଆସି ସମୁଦାୟ ସଦାଚାର ବିନଷ୍ଟ କରିଥିଲା। ମୃତ୍ୟୁକାଳ ଉପସ୍ଥିତ ହୁଅନ୍ତେ ଯମଦୂତଙ୍କୁ ଦେଖି ସେ କନିଷ୍ଠ ପୁତ୍ର ନାରାୟଣଙ୍କୁ ଡାକିଛି ଭୟରେ। ନାମ ଉଚ୍ଚାରଣ ମାତ୍ରେ ପହଞ୍ଚିଛନ୍ତି ବିଷ୍ଣୁଦୂତଗଣ ଏବଂ ଜୀବାତ୍ମାକୁ ଆକର୍ଷଣ କରିବାରୁ ଯମଦୂତଙ୍କୁ ବାଧା ଦେଇଛନ୍ତି। ଯମଦୂତଗଣ ତାଙ୍କ ପରିଚୟ ପଚାରିବାରୁ କହୁଛନ୍ତି,

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 156ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା କେତୋଟି ହିନ୍ଦୀ ଭଜନ। ପ୍ରଥମେ ଶୁଣିବା ତୁଲସୀଦାସଙ୍କ ରଚନାରୁ କଣ୍ଠଶିଳ୍ପୀ ଏମ୍ଏଲ୍ ନାକ୍ରାଙ୍କ କଣ୍ଠରେ ଏହି ହିନ୍ଦୀ ଭଜନ।

ହିନ୍ଦୀ ଭଜନ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଭଜନଟି ଶୁଣିବା ମୀରାବାଈଙ୍କ ରଚନାରୁ, କଣ୍ଠଶିଳ୍ପୀ ଶିଲା ନିଗମ।

ଶୁଣିଲେ କେତୋଟି ହିନ୍ଦୀ ଭଜନ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ହେବାକୁ ଯାଉଛି। କିଛି ବିଜ୍ଞାପନ ପରେ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ, ପରେ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଓ ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦିଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲ ର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ PM।

0: ନମସ୍କାର, ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଓଡ଼ିଶାକୁ ଅଗ୍ରିମ ଅର୍ଥରାଶି ବାବଦରେ 4,819 କୋଟି ଟଙ୍କା ପ୍ରଦାନ କଲେ କେନ୍ଦ୍ର ସରକାର। ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଏହି ସହାୟତା ପଥ ପ୍ରଶସ୍ତ କରିବ କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ରାଜ୍ୟ କ୍ୟାବିନେଟ୍ ବୈଠକ। ରାଜ୍ୟର ବନ୍ୟା ବିପନ୍ନଙ୍କୁ ଆସନ୍ତା 3 ଦିନ ମଧ୍ୟରେ ସହାୟତା ରାଶି ପ୍ରଦାନ କରିବେ ସରକାର। ଏବଂ ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତିକୁ ମଜବୁତ, ପୁଞ୍ଜି ଏବଂ ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି କେନ୍ଦ୍ର ସରକାର 28 ରାଜ୍ୟକୁ ଟ୍ୟାକ୍ସ ବାବଦରେ ଅଗ୍ରିମ 1,09,019 କୋଟି ଟଙ୍କା ପ୍ରଦାନ କରିଛନ୍ତି। ସେଥିମଧ୍ୟରୁ ଓଡ଼ିଶାକୁ 4,819 କୋଟି ଟଙ୍କା ମିଳିଛି। ଏଥିସହିତ ଆସନ୍ତା 10 ତାରିଖରେ ରାଜ୍ୟଗୁଡ଼ିକୁ ସେମାନଙ୍କ ସ୍ୱାଭାବିକ ଆବଣ୍ଟନ ରାଶି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟକୁ ମିଳିଥିବା ଅତିରିକ୍ତ ଅର୍ଥରାଶିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି, ଏହି ଅର୍ଥରାଶି ଓଡ଼ିଶାର ଜନସାଧାରଣଙ୍କ ବିକାଶ ଏବଂ ସମୃଦ୍ଧିରେ ବିଶେଷ ସହାୟକ ହେବ। ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଏହା ପଥ ପ୍ରଶସ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଜାରି ରହିଛି। ବୈଠକରେ 9 ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିବା ନେଇ ସୂଚନା ମିଳିଛି। ଏଥିରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ବନ୍ୟା ଭଳି ସଙ୍କଟମୟ ପରିସ୍ଥିତିରେ ରାଜ୍ୟବାସୀଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆକାଶମାର୍ଗରୁ ଆଜି ବନ୍ୟା ପ୍ରଭାବିତ 5 ଜିଲ୍ଲାର 12 ଉର୍ଦ୍ଧ ବ୍ଲକର ସ୍ଥିତି ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବନ୍ୟାପାଣି ହ୍ରାସ ପାଇବାର 3 ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀ ଓ ଘର ଭାଙ୍ଗିଥିବା ପରିବାରଙ୍କୁ ତୁରନ୍ତ ସହାୟତା ପ୍ୟାକେଜ୍ ଯୋଗାଇ ଦିଆଯିବ। ଏଥିସହ ବିପର୍ଯ୍ୟସ୍ତ ରାସ୍ତାଘାଟର ମରାମତି ଓ ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ପାଇଁ ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମସ୍ତ ବିପର୍ଯ୍ୟୟ ପରି ଏହି ବନ୍ୟାରେ ଶୂନ୍ୟ ମୃତାହତକୁ ଗୁରୁତ୍ୱ ଦିଆଯାଇଛି। ଚଳିତ ବନ୍ୟାରେ 8 ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ 2,69,000 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ 26 କୋଟି ଟଙ୍କା ପ୍ରଦାନ କରାଯାଇଛି। ପାଣି ଛାଡ଼ିବାର 3 ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
1: ବନ୍ୟା ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ଭାବେ ନଜର ରଖାଯାଇଛି। ସେଥିପାଇଁ ମନ୍ତ୍ରୀ ଏବଂ ଅଧିକାରୀମାନଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବାକୁ ମୁଁ ନିର୍ଦ୍ଦେଶ ଦେଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବନ୍ୟା ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ତୀକ୍ଷ୍ଣ ନଜର ଏହା ଉପରେ ରଖାଯାଇଛି। ସବୁ ବିପର୍ଯ୍ୟୟ ପରି ଏ ବନ୍ୟାରେ ମଧ୍ୟ କିଭଳି ଭାବରେ ଜିରୋ କାଜୁଆଲିଟି ହୋଇପାରିବ ତା ଉପରେ ଆମ ସରକାର ନଜର ରଖିଛନ୍ତି।
0: ଶୁଣନ୍ତୁ ବନ୍ୟା ସମ୍ପର୍କିତ ଏକ ରିପୋର୍ଟ।
2: ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଭାବିତ ଗ୍ରାମାଞ୍ଚଳରେ ନିରାପଦ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଭାବିତ ପାନୀୟ ଜଳ ଉତ୍ସଗୁଡ଼ିକର ବିଶୋଧନ, ପାଇପ୍ ଜଳ ଯୋଗାଣ, ପ୍ରକଳ୍ପଗୁଡ଼ିକର ପୁନରୁଦ୍ଧାର ଏବଂ ସ୍ୱାଭାବିକ ଜଳ ଯୋଗାଣ ବାଧାପ୍ରାପ୍ତ ହେଉଥିବା ସ୍ଥାନରେ ବିକଳ୍ପ ପାନୀୟ ଜଳ ଯୋଗାଣ ପାଇଁ କ୍ଷେତ୍ରସ୍ତରୀୟ ଟିମ୍କୁ ନିୟୋଜିତ କରାଯାଇଛି। ବନ୍ୟା ସମୟରେ ପ୍ରାଣୀ ସମ୍ପଦଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଉନ୍ନୟନ ବିଭାଗ ପକ୍ଷରୁ ଏକ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ବନ୍ୟା ପରିସ୍ଥିତିରେ ଗୃହପାଳିତ ପ୍ରାଣୀଙ୍କ ସୁରକ୍ଷା, ଗୋ ଖାଦ୍ୟ ଓ ଚିକିତ୍ସା ସମ୍ବନ୍ଧୀୟ ସହାୟତା ପାଇଁ 7205598125 ନମ୍ଘରକୁ ଯୋଗାଯୋଗ କରିପାରିବେ। ମହାନଦୀରେ ଆଗକୁ ବର୍ଷା ନ ହେବା ଯାଏଁ ବନ୍ୟା ଆଶଙ୍କା ନାହିଁ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ବୈତରଣୀ ସମେତ ଅନ୍ୟ ସମସ୍ତ ନଦୀରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ବନ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ତ ଘାଇକୁ 7 ଦିନ ମଧ୍ୟରେ ମରାମତି କରାଯିବ। ମୌସୁମୀ ପୂର୍ବରୁ ସମସ୍ତ ନଦୀବନ୍ଧର ଯାଞ୍ଚ ହୋଇଥିଲା। ବୈତରଣୀରେ ବିପଦ ସଂକେତ ଉପରେ ଜଳ ପ୍ରବାହ ଯୋଗୁଁ ଘାଇ ସୃଷ୍ଟି ହୋଇଛି। ଏନେଇ ସରକାରଙ୍କୁ ରିପୋର୍ଟ ଦିଆଯାଇଛି ବୋଲି ଶ୍ରୀ ରାଉତ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟର ବିଭିନ୍ନ ଉନ୍ନୟନ ଅଧିକାରୀଙ୍କ ସହ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରଣିଆ।

0: ଭିତରକନିକା ଜାତୀୟ ଉଦ୍ୟାନ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ଏନେଇ ରାଜନଗର ବନଖଣ୍ଡ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ପରିବେଶ ଅନୁକୂଳ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯିବା ସହ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରାଯାଇଛି। କୁମ୍ଭୀର ପ୍ରଜନନ ପାଇଁ ଗତ ମେ ମାସ 1 ତାରିଖରୁ ଜୁଲାଇ ମାସ 31 ତାରିଖ ପର୍ଯ୍ୟନ୍ତ 3 ମାସ ଧରି ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିଥିଲା। ପୁରୀସ୍ଥିତ ସ୍ୱାମୀ ନାରାୟଣ ମନ୍ଦିରଠାରେ ଅଙ୍ଗନବାଡ଼ି କର୍ମୀଙ୍କ ଏକ ବାର୍ତ୍ତାଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ମା ଓ ଶିଶୁଙ୍କ ପୋଷଣ, ସ୍ୱାସ୍ଥ୍ୟ ଓ ସୁରକ୍ଷା ସୁନିଶ୍ଚିତ କରିବାରେ ଅଙ୍ଗନବାଡ଼ି କର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଛନ୍ତି। ଏହି ଅବସରରେ ଅଙ୍ଗନବାଡ଼ି କର୍ମୀ ଓ ସୁପରଭାଇଜରମାନେ କ୍ଷେତ୍ର ସ୍ତରର ଅନୁଭୂତି, ବିଭିନ୍ନ ସମସ୍ୟା ଏବଂ ସେଗୁଡ଼ିକର ସମାଧାନ ସମ୍ପର୍କରେ ମତ ରଖିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ସୋମବାରଠାରୁ 3 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କମିଶନରେଟ୍ ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦାୟିତ୍ୱରେ ପ୍ରାୟ 40 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ରହିବେ। ରାଷ୍ଟ୍ରପତି ମଙ୍ଗଳବାର ଦିନ ଭୁବନେଶ୍ୱରରୁ ଟ୍ରେନ୍ ଯୋଗେ ବ୍ରହ୍ମପୁର ଗସ୍ତ କରିବେ ବୋଲି ଜଣାପଡ଼ିଛି। ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପୁଲିସ୍ କମିଶନର ଏସ୍ ଦେବଦତ୍ତ ସିଂ କହିଛନ୍ତି,
1: ସିକ୍ୟୁରିଟି ପର୍ସନାଲ ଡିପ୍ଲୟମେଣ୍ଟ ହୋଇଛନ୍ତି, ତାଙ୍କର ରୁଟ୍ ଲାଇନିଂ ଆରେଞ୍ଜମେଣ୍ଟ ଏବଂ ସିକ୍ୟୁରିଟି ପ୍ରବନ୍ଧ ଅଛି। ଜଣେ ଏସ୍ପି ରାଙ୍କ ଅଫିସର ଚାର୍ଜରେ ରହିବେ, ଦାୟିତ୍ୱରେ ରହିବେ। ସିପି ରାଙ୍କ ଅଫିସର ହି ଜଣେ ରୁଟ୍ ଲାଇନିଂ ଏବଂ ଟ୍ରାଫିକ୍ ଦେଖୁଥିବେ, ଜଣେ ଷ୍ଟେସନରେ ରହିବେ, ଜଣେ ଏୟାରପୋର୍ଟରେ ରହିବେ। ଓଭରଅଲ୍ ଆରେଞ୍ଜମେଣ୍ଟ କମିଶନର ଅଫ୍ ପୁଲିସ ହିସାବରେ ମୁଁ ଦେଖୁଥିବି। ଏଟା ଆମେ ମଲ୍ଟି ଲେୟର ସିକ୍ୟୁରିଟି ସିଲ୍ଡ ଏବଂ ସିକ୍ୟୁରିଟି କଭର ତିଆରି କରିଛୁ।
0: ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଜନ ଅଭିଯୋଗ ଶୁଣାଣିକୁ ବନ୍ଦ ରଖାଯାଇଥିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ। ମାଲକାନଗିରି ଜିଲ୍ଲା ଖଇରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଅଣ୍ଡ୍ରାହଲ୍ ଉପକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ଦୁର୍ଗାପ୍ରସାଦ ସାହୁଙ୍କୁ ରାଷ୍ଟ୍ରପତି ଭବନର ଆଟ୍ ହୋମ୍ ପାର୍ଟି ପାଇଁ ନିମନ୍ତ୍ରଣ ମିଳିଛି। ଶ୍ରୀ ସାହୁ ଦୀର୍ଘ 13 ବର୍ଷ ଧରି ବଣ୍ଡା ଜନଜାତିଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି। ଗମନାଗମନର ସୁବିଧା ନଥିବା ସତ୍ତ୍ୱେ ସେ ଘରକୁ ଘର ଯାଇ ମ୍ୟାଲେରିଆ, ଯକ୍ଷ୍ମା, ଡେଙ୍ଗୁ ରୋଗର ନିରାକରଣ ପାଇଁ ସଚେତନତା ସୃଷ୍ଟି କରୁଛନ୍ତି। ପ୍ରାୟ 4,329 ଜଣଙ୍କୁ ସେ ସ୍ୱାସ୍ଥ୍ୟସେବା ଯୋଗାଇ ନିଷ୍ଠାର ସହ ନିଜର କର୍ତ୍ତବ୍ୟ ସମ୍ପାଦନ କରିଥିବା ଯୋଗୁଁ ତାଙ୍କୁ ଏହି ସମ୍ମାନଜନକ ସୁଯୋଗ ମିଳିଛି। ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ପାଇଥିବାରୁ ସେ ଖୁସି ବ୍ୟକ୍ତ କରି ପ୍ରତିକ୍ରିୟାରେ କହିଛନ୍ତି,
2: ବହୁତ ଗୁଡ଼େ ଗାଁ ଅଛି ଅଣ୍ଡ୍ରାହାଲ ପଞ୍ଚାୟତର, ଯେଉଁଟାକି ଆମେ ଚାଲି ଚାଲି ଯାଇକରି ସେମାନଙ୍କ ଘରକୁ ଯାଇକରି ଆମେ ସ୍ୱାସ୍ଥ୍ୟ ସେବା ଯୋଗାଉଛୁ। ଏଇ କାମ ପାଇଁ ରାଷ୍ଟ୍ରପତି ମହୋଦୟ ମୋତେ ସିଲେକ୍ଟ କରିଥିବାରୁ ଧନ୍ୟବାଦ। ଏଇଟା ମୋ ପାଇଁ ଗୋଟେ ଅତ୍ୟନ୍ତ ଗୌରବର ମୁହୂର୍ତ୍ତ, ଆଗକୁ ଏହିଭଳି କାମ କରିବା ପାଇଁ ମୋତେ ପ୍ରେରଣା ଯୋଗାଇବ।
0: ଏଥର କିଛି ସମ୍ବାଦ ସଂକ୍ଷେପରେ। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁରସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶିଶୁ ସୁରକ୍ଷା ଆଇନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ୟୁନିଟ୍ର ଜିଲ୍ଲା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଯୋଗଦେଇ ଶିଶୁ ଚାଲାଣ ଅପରାଧକୁ ରୋକିବା ଦିଗରେ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। କଳାହାଣ୍ଡି ଜିଲ୍ଲା ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପରିସରରେ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ କଳାମାଟିର ଜିଲ୍ଲାସ୍ତରୀୟ ନିର୍ମାଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିବିଧ ଛାତ୍ରାବାସ, ଛାତ୍ରୀନିବାସ, ଖେଳପଡ଼ିଆ, ରାସ୍ତା ନିର୍ମାଣ ନେଇ ଉପଲବ୍ଧ ପାଣ୍ଠିକୁ ତ୍ୱରିତ ଉପଯୋଗ ଉପରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଦେବଗଡ଼ ଜିଲ୍ଲା ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟଠାରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ନେଇ ଭୋଟର ତାଲିକା ଓ ସଂଶୋଧନ ନାମ ପଞ୍ଜୀକରଣ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ ଫର୍ମ 6 ଅନ୍ଲାଇନ୍ ଦାଖଲ ପାଇଁ ପରାମର୍ଶ ଦିଆଯାଇଛି। ନୟାଗଡ଼ ବ୍ଲକ ଫାଟସାହି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଟିବି ମୁକ୍ତ ଭାରତ ଅଭିଯାନ ନିକ୍ଷୟ ମିତ୍ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଆସିକା ବିଜ୍ଞାନ ମହାବିଦ୍ୟାଳୟ ବୃତ୍ତି ପରାମର୍ଶ ପରିଷଦ ପକ୍ଷରୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଓଡ଼ିଶାକୁ ଅଗ୍ରିମ ଅର୍ଥରାଶି ବାବଦରେ 4,819 କୋଟି ଟଙ୍କା ପ୍ରଦାନ କଲେ କେନ୍ଦ୍ର ସରକାର। ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଏହି ସହାୟତା ପଥ ପ୍ରଶସ୍ତ କରିବ କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ରାଜ୍ୟ କ୍ୟାବିନେଟ୍ ବୈଠକ। ରାଜ୍ୟର ବନ୍ୟା ବିପନ୍ନଙ୍କୁ ଆସନ୍ତା 3 ଦିନ ମଧ୍ୟରେ ସହାୟତା ରାଶି ପ୍ରଦାନ

0: ରଖିଥିଲେ ସରକାର ଏବଂ ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ବ୍ୟାପକ ନିଯୁକ୍ତି ଓ କର୍ମଶକ୍ତିକୁ ସୁରକ୍ଷିତ ରଖିଛି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଦେଶର ସବୁଠାରୁ ବଡ଼ ଶକ୍ତି ହେଉଛି ଯୁବବର୍ଗ ଓ ଗତିଶୀଳ କର୍ମଶକ୍ତି। ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହିତ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଏହି ଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରତ୍ୟେକ ବର୍ଷ ଲକ୍ଷାଧିକ ଯୁବବର୍ଗ କର୍ମଶକ୍ତି କ୍ଷେତ୍ରକୁ ପ୍ରବେଶ କରୁଛନ୍ତି। ଜନସଂଖ୍ୟାଗତ ସୁବିଧାକୁ ନିରନ୍ତର ତଥା ସମାବେଶୀ ବିକାଶରେ ରୂପାନ୍ତରିତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଏହାଦ୍ୱାରା ସାମାଜିକ ସୁରକ୍ଷା ସୁନିଶ୍ଚିତ ହେବା ସହ ନିଯୁକ୍ତି କ୍ଷେତ୍ର ମଧ୍ୟ ବ୍ୟାପକ ହେଉଛି। ନିଯୁକ୍ତି କ୍ଷେତ୍ରକୁ ସମର୍ଥନ ମାଧ୍ୟମରେ ଏହି ଯୋଜନା ବ୍ୟକ୍ତିଗତ, ପାରିବାରିକ ଏବଂ ଦେଶର ଆର୍ଥିକ କ୍ଷେତ୍ରକୁ ସଶକ୍ତ କରିପାରୁଛି। ଚଳିତ ବର୍ଷ ଏହି ଯୋଜନା ଏକ ବର୍ଷ ପୂରଣ କରିଛି। ଗତବର୍ଷ ଅଗଷ୍ଟ ପହିଲାରେ ଦେଶବ୍ୟାପୀ 2 ବର୍ଷ ପାଇଁ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଆରମ୍ଭ କରାଯାଇଥିଲା। ଏଥିପାଇଁ 99,446 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି 3.5 କୋଟିରୁ ଅଧିକ ଯୁବବର୍ଗଙ୍କ ପାଇଁ ନିଯୁକ୍ତି କ୍ଷେତ୍ର ସୃଷ୍ଟି କରିବା। ସେଥିମଧ୍ୟରୁ 1.92 କୋଟି ଅଧିକ ପ୍ରଥମ ଥର ପାଇଁ କର୍ମଜୀବନ ଆରମ୍ଭ କରୁଛନ୍ତି। ସେମାନଙ୍କୁ ଇପିଏଫ୍ଓ ପଞ୍ଜୀକରଣ ମାଧ୍ୟମରେ ସଂଗଠିତ କର୍ମଶକ୍ତିରେ ପ୍ରବେଶ କରିବା ପାଇଁ ଏହି ଯୋଜନା ପ୍ରୋତ୍ସାହନ ପ୍ରଦାନ କରୁଛି। ଏହି ଯୋଜନା ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କୁ ସୁଫଳ ପ୍ରଦାନ କରୁଛି, ଫଳରେ ନିଯୁକ୍ତିଦାତା ଏବଂ ଯୁବ କର୍ମଚାରୀଙ୍କ ମଧ୍ୟରେ ଏକ ଦୃଢ଼ ସମ୍ବନ୍ଧ ସୃଷ୍ଟି ହୋଇପାରୁଛି। ପ୍ରଥମ ଥର ପାଇଁ ଚାକିରିରେ ପ୍ରବେଶ କରୁଥିବା ଯୁବବର୍ଗଙ୍କ ଆକାଂକ୍ଷାକୁ ଏହା ମଜବୁତ କରିପାରୁଛି। ବୃତ୍ତିଗତ ଯାତ୍ରା ଆରମ୍ଭ କରୁଥିବା ଯୁବଗୋଷ୍ଠୀ ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ଅନୁଷ୍ଠାନଗୁଡ଼ିକ ଏହାଦ୍ୱାରା ଉତ୍ସାହିତ ହେଉଛନ୍ତି। ଏହି ଯୋଜନା ଦ୍ୱାରା ଇତିମଧ୍ୟରେ ପ୍ରାୟ 70 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ପ୍ରଥମ ଥର ପାଇଁ ସେହି ସଂଖ୍ୟକ ଯୁବବର୍ଗ ସାମାଜିକ ସୁରକ୍ଷା ପରିସର ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଯୋଜନା ଅଧୀନରେ ମାସିକ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ପାଉଥିବା କର୍ମଚାରୀ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପାଇଥାନ୍ତି। ଏହାକୁ 2 କିସ୍ତିରେ ପ୍ରଦାନ କରାଯାଇଥାଏ। ପ୍ରଥମ 6 ମାସର ଚାକିରି ପରେ ପ୍ରଥମ କିସ୍ତି ଏବଂ 12 ମାସ ସମ୍ପୂର୍ଣ୍ଣ ହେବା ପରେ ଦ୍ୱିତୀୟ କିସ୍ତି ଅର୍ଥ ଦିଆଯାଇଥାଏ। ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଏହି ପ୍ରୋତ୍ସାହନମୂଳକ ରାଶି ସ୍ଥାନାନ୍ତରିତ ହୋଇଥାଏ। ସେହିଭଳି ନିଯୁକ୍ତିଦାତା ମଧ୍ୟ ପ୍ରୋତ୍ସାହନ ରାଶି ସରକାରଙ୍କ ତରଫରୁ ପାଇଥାନ୍ତି। 2 ବର୍ଷ ପର୍ଯ୍ୟନ୍ତ ମାସିକ 3,000 ଟଙ୍କା ଯାଏଁ ପ୍ରୋତ୍ସାହନ ରାଶି ନିଯୁକ୍ତିଦାତାଙ୍କୁ ପ୍ରଦାନ କରାଯାଇଥାଏ, ଫଳରେ ନିଯୁକ୍ତି ଜନିତ ଆର୍ଥିକ ଚାପ ହ୍ରାସ ପାଇଥାଏ। ଏହି ସୁବିଧା ପାଇଥିବା ଯୁବବର୍ଗଙ୍କ ମଧ୍ୟରେ 30% ମହିଳା ଅନ୍ତର୍ଭୁକ୍ତ। ଅନ୍ୟ ପ୍ରକାରେ କହିଲେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହି ଯୋଜନା ସଫଳ ରୂପାନ୍ତରଣ ଆଣିପାରିଛି। ଆକଳନ ଅନୁଯାୟୀ ଇତିମଧ୍ୟରେ ପ୍ରାୟ 20 ଲକ୍ଷ ଯୁବକ ଯୁବତୀ ସେମାନଙ୍କର ପ୍ରଥମ ଚାକିରିର 6 ମାସ ପୂରଣ କରିସାରିଲେଣି। ସେଥିମଧ୍ୟରୁ 10 ଲକ୍ଷରୁ ଅଧିକ ହିତାଧିକାରୀ ପ୍ରୋତ୍ସାହନ ରାଶି ପାଇସାରିଛନ୍ତି। ଏ ବାବଦରେ 2,000 କୋଟିରୁ ଅଧିକ ରାଶି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତରିତ ହୋଇସାରିଛି। ସ୍ୱଚ୍ଛ, ଦକ୍ଷତା ସମ୍ପନ୍ନ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ କାର୍ଯ୍ୟାନ୍ୱୟନ ଦ୍ୱାରା ଏହି ଯୋଜନା ଅଧିକ ସୁଦୃଢ଼ ହୋଇଛି। ଗତ 12 ବର୍ଷ ମଧ୍ୟରେ ଦେଶର ନିଯୁକ୍ତି ଇକୋସିଷ୍ଟମରେ ଗୁରୁତ୍ୱପୂର୍ଣ୍ଣ ରୂପାନ୍ତରଣ ସମ୍ଭବ ହୋଇପାରିଛି। ନିଯୁକ୍ତି କ୍ଷେତ୍ରକୁ ସୁରକ୍ଷିତ, ମର୍ଯ୍ୟାଦା ସମ୍ପନ୍ନ ଏବଂ ସାମାଜିକ ସୁରକ୍ଷା ସହ ସାମିଲ କରିବାକୁ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ବିଭିନ୍ନ ରାଷ୍ଟ୍ର ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଦ୍ୱାରା ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାର ପ୍ରଭାବ ପରିଲକ୍ଷିତ ହୋଇଛି, କାରଣ ଚୁକ୍ତିନାମା ଦ୍ୱାରା ନୂତନ ବଜାର କ୍ଷେତ୍ର ସୃଷ୍ଟି ହେଉଛି ଏବଂ ଉତ୍ପାଦ ଓ ରପ୍ତାନୀ କ୍ଷେତ୍ର ବୃଦ୍ଧି ଯୋଗୁଁ ଦକ୍ଷ ମାନବ ସମ୍ବଳ ମଧ୍ୟ ଆବଶ୍ୟକ ପଡ଼ୁଛି। ଏହି ଯୋଜନା ମାଧ୍ୟମରେ ଏହିସବୁ ବ୍ୟବସ୍ଥା ଅଧିକ ବ୍ୟାପକ ଓ ଗତିଶୀଳ ହୋଇପାରିଛି। ଏକ ଦେଶ ଏକ ବିଶ୍ୱ ଦୃଷ୍ଟିକୋଣ ଆଧାରରେ ସଫଳତାର ସୀମା ବ୍ୟାପକ ହୋଇଚାଲିଛି। ପରିଶେଷରେ ଏତିକି କୁହାଯାଇପାରେ, ବିକଶିତ ଭାରତ ଆଡ଼କୁ ଯାତ୍ରା କେବଳ ନିବେଶ ନୁହେଁ, ବରଂ ପ୍ରତିଭା, ଦକ୍ଷତା ଏବଂ ନବସୃଜନର ଶକ୍ତି ଦ୍ୱାରା ପରିଚାଳିତ ହେବ। ଭାରତ

0: ଉପରେ ବିଶ୍ୱ ସ୍ତରରେ ବହୁ ଆଶା ଉଜ୍ଜୀବିତ ହେଉଛି। ଦେଶର ଯୁବବର୍ଗ ନିଜର ଦୃଢ଼ ନିଷ୍ଠା, ସୃଜନଶୀଳତା ଏବଂ ଦକ୍ଷତା ମାଧ୍ୟମରେ ନିଶ୍ଚୟ ଏହାକୁ ପୂରଣ କରିପାରିବେ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଏଥିପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି।
1: ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ଆକାଶେ କି ରଙ୍ଗ ଲାଗିଲା ଏହି କଥାଚିତ୍ରରୁ। କଣ୍ଠଶିଳ୍ପୀ ଅଭିଜିତ, ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତରେ ସଜେଇଛନ୍ତି ବିକାଶ ଦାସ।

ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣିବା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟ ଏବଂ ପମେଲା ଜୈନଙ୍କ କଣ୍ଠରେ ଗୀତଟିଏ। ଏହି ଗୀତକୁ ରଚନା କରିଛନ୍ତି ନିଜାମ, ସଙ୍ଗୀତରେ ସଜାଇଛନ୍ତି ଦୀପକ କୁମାର। କଥାଚିତ୍ର ରିଭେଞ୍ଜ।

ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ର 103.6 MHz ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ 7:25 ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ, 7:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଇସ୍ ସପ୍ତାହ ସଂସଦ ମେ ରିଲେ କରି ପ୍ରଚାର କରିବୁ 8:00 ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

0: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ସ୍ୱାମୀ ବିବେକାନନ୍ଦ ଭାରତର ଆତ୍ମାକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିଥିଲେ ବୋଲି କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟଗୁଡ଼ିକୁ 1,09,000 କୋଟି ଟଙ୍କା ଟିକସ ରାଜସ୍ୱ ସଂଗ୍ରହର ଅତିରିକ୍ତ କିସ୍ତି ବାବଦରେ ପ୍ରଦାନ କଲେ କେନ୍ଦ୍ର ସରକାର। ଭାରତ ଚୀନ୍ ମଧ୍ୟରେ ପୁନଃ ଆରମ୍ଭ ହୋଇଛି ଦ୍ୱିପାକ୍ଷିକ ସୀମାପାର ବାଣିଜ୍ୟ କାରବାର। ଲୋକମାନ୍ୟ ତିଲକ ଜାତୀୟ ସମ୍ମାନ ପାଇଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ 30କୁ ବୃଦ୍ଧି ପାଇଲା ଭାରତର ପଦକ ସଂଖ୍ୟା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସ୍ୱାମୀ ବିବେକାନନ୍ଦ ଭାରତର ଆତ୍ମାକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିଥିଲେ। ତାଙ୍କରି ପ୍ରଦର୍ଶିତ ମାର୍ଗ ଅନୁସରଣ କରି ଦେଶର ଯୁବପିଢ଼ି ଅଭିବୃଦ୍ଧି କ୍ଷେତ୍ରରେ ଗତିଶୀଳ ହୋଇପାରିବେ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ମୈଶୂରର ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ ଯୁବକେନ୍ଦ୍ର ବିବେକ ସ୍ମାରକକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି।
1: ସ୍ୱାମୀ ବିବେକାନନ୍ଦ ଜୀ ୟୁବାଓ କି ଶିକ୍ଷା କୋ ରାଷ୍ଟ୍ର ନିର୍ମାଣ କା ମଜବୁତ ଆଧାର ମାନତେ ଥେ। ଉନ୍ହୋନେ ସ୍ୱୟଂ ଏ ଦେଖା ଥା କି କୈସେ ଦୁନିଆ କେ ଦେଶ ଅପନେ ୟୁବାଓ କୋ ଶିକ୍ଷିତ ବନା ରହେ ହୈଁ। ଲେକିନ ଦୁର୍ଭାଗ୍ୟ ସେ ତବ ଭାରତ ଗୁଲାମ, ଭାରତ କେ ୟୁବା ଭି ଗୁଲାମୀ କି ଜଞ୍ଜୀରୋଁ ମେ ଜକଡେ ହୁଏ। ଉସ ଦୌର ସେ ଲେକର ଅବ ତକ ଭାରତ କେ ୟୁବା ନେ ଏକ ଲମ୍ବୀ ଯାତ୍ରା ତୟ କି। ଭାରତ କା ଜୋ ୟୁବା कभी जंजीरों में था, आज वो युवा दुनिया के विकास को गति दे रहा है।
0: श्री मोदी कहिछंती एही स्मृति स्मारकी स्वामी विवेकानंदंकर 1892 मसीहार मैसूर गस्त एवं मैसूर देवान सार के शेषाद्री आयर को भेटी मैसूर महाराज श्री चमराजेन्द्र ୱାଦିୟାରଙ୍କଠାରୁ ଯୁକ୍ତରାଷ୍ଟ୍ର ଆମେରିକାରେ ଅନୁଷ୍ଠିତ ଚିକାଗୋ ଧର୍ମ ସମ୍ମିଳନୀରେ ଯୋଗଦେବା ନିମନ୍ତେ ଅର୍ଥ ସହାୟତାର ନିଦର୍ଶନ। ପ୍ରଧାନମନ୍ତ୍ରୀ ବିବେକ ସ୍ମାରକଠାରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଐତିହାସିକ ସ୍ଥଳରେ ଯୋଗ ସାଧନା କରିବା ସହ ଚାରାରୋପଣ କରିଛନ୍ତି। ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକକୁ ଆଜି ଦିନିକିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ପ୍ରଥମେ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲାର ଭୋଗପୁରମ୍ଠାରେ ଆଲୁରି ସୀତାରାମ ରାଜୁ ଆନ୍ତର୍ଜାତୀୟ ବିମାନ ବନ୍ଦରର ଉଦ୍ଘାଟନ କରିଥିଲେ। ଏଥିସହ 18,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଟିକସ ରାଜସ୍ୱ ସଂଗ୍ରହର ଅତିରିକ୍ତ କିସ୍ତି ଭାବରେ କେନ୍ଦ୍ର ସରକାର ଆଜି ବିଭିନ୍ନ ରାଜ୍ୟକୁ 1,09,000 କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏକ ବିବୃତ୍ତିରେ ଅର୍ଥ ମନ୍ତ୍ରଣାଳୟ କହିଛି, ପ୍ରତି ମାସରେ ହସ୍ତାନ୍ତରିତ ହେଉଥିବା ଟିକସ ସଂଗ୍ରହ କିସ୍ତି ଉପରେ ଏହି ଅତିରିକ୍ତ ରାଶି ପ୍ରଦାନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ବିକାଶ ଲକ୍ଷ୍ୟ ନେଇ ଏହି ଅର୍ଥ ରାଜ୍ୟଗୁଡ଼ିକ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମନ୍ତ୍ରଣାଳୟ କହିଛି। ଉତ୍ତରପ୍ରଦେଶକୁ ସର୍ବାଧିକ 19,208 କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶାକୁ 4,819 କୋଟି ଟଙ୍କା ଏବଂ ସିକିମ୍କୁ ସର୍ବନିମ୍ନ 365 କୋଟି ଟଙ୍କା ଦିଆଯାଇଛି। ଭାରତ ଚୀନ୍ ମଧ୍ୟରେ ଦ୍ୱିପାକ୍ଷିକ ସୀମାପାର ବାଣିଜ୍ୟ କାରବାର ଆଜି ପୂର୍ବାହ୍ନରୁ ପୁନଃ ଆରମ୍ଭ ହୋଇଛି। ସିକିମ୍ର ନାଥୁଲା ଗିରିପଥ ଦେଇ ଏହି କାରବାର ଜାରି ରହିଛି। ଗତ 6 ବର୍ଷରୁ ଅଧିକ ସମୟ ଧରି ଏହା ବନ୍ଦ ରହିଥିଲା। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଏହା ଏକ ସକାରାତ୍ମକ ପଦକ୍ଷେପ ବୋଲି କୁହାଯାଇଛି। ଆମ ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ଉଭୟ ଦେଶର ଅଧିକାରୀ ଆଜି ପୂର୍ବାହ୍ନରେ ନୋ ମ୍ୟାନ୍ସ ଲ୍ୟାଣ୍ଡ ଅଞ୍ଚଳରେ ପରସ୍କର ସହ ସାକ୍ଷାତ ଆଲୋଚନା କରିଥିଲେ। 1962 ମସିହାରେ ଭାରତ ଚୀନ୍ ବିବାଦ ପରଠାରୁ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ବନ୍ଦ ରହିଥିଲେ ମଧ୍ୟ 2006 ମସିହାରେ ଏହାକୁ ଆନୁଷ୍ଠାନିକ ଭାବେ ପୁନଃ କାର୍ଯ୍ୟକ୍ଷମ କରାଯାଇଥିଲା। ତେବେ COVID-19 ମହାମାରୀ ପରିପ୍ରେକ୍ଷୀରେ 2020 ମସିହାରେ ଏହା ବନ୍ଦ ରହିଥିଲା। ଅଧିକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଏହି ସୀମା ବାଣିଜ୍ୟ କାରବାର ଜାରି ରହିବ। ପ୍ରତ୍ୟେକ ପଞ୍ଜିକୃତ ବ୍ୟବସାୟୀଙ୍କୁ ଦୈନିକ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାଣିଜ୍ୟ କାରବାର କରିବାକୁ ଅନୁମତି ପ୍ରଦାନ କରାଯିବା ସମ୍ପର୍କରେ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆଭାସୀ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଅଭିଯାନ ଅନ୍ତର୍ଗତ ନିଶାମୁକ୍ତ ଯୁବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏହି ଅଭିଯାନ ଅଧୀନରେ ନିଶାର କୁପରିଣାମ ବିରୋଧରେ 100 ସପ୍ତାହ ବ୍ୟାପୀ ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ 10,000 ଉର୍ଦ୍ଧ୍ୱ ସ୍ଥାନରେ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମଗୁଡ଼ିକରେ ମାଇଁ ଭାରତ ସ୍ୱେଚ୍ଛାସେବୀ, ମାଇଁ ଭାରତ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ, ଯୁବକ ସଂଘର ପ୍ରତିନିଧିଙ୍କ ସମେତ ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ ଏବଂ 125ରୁ ଉର୍ଦ୍ଧ୍ୱ ଧାର୍ମିକ ସଂଗଠନର କର୍ମକର୍ତ୍ତା ଯୋଗଦେବେ। ନିଶାମୁକ୍ତି ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଏହି ଅଭିଯାନ ମାଧ୍ୟମରେ ପ୍ରତି ରବିବାର ସାପ୍ତାହିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ।

ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମହାନ ସଂଗ୍ରାମୀ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କ 106ତମ ପୁଣ୍ୟତିଥି ଅବସରରେ ଦେଶବାସୀ ତାଙ୍କ ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସ୍ୱରାଜ ମୋର ଜନ୍ମସିଦ୍ଧ ଅଧିକାର ଏବଂ ଏହାକୁ ମୁଁ ନିଶ୍ଚୟ ହାସଲ କରିବି। ସ୍ୱର୍ଗତ ତିଲକଙ୍କ ଏହି ବାର୍ତ୍ତା ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ପ୍ରେରଣା ପ୍ରଦାନ କରିଥିଲା। ତାଙ୍କ ସ୍କୃତି ଉଦ୍ଦେଶ୍ୟରେ ଆଜି ପୁଣେଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଯୋଗଦେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଲୋକମାନ୍ୟ ତିଲକ ଜାତୀୟ ସମ୍ମାନ 2026ରେ ସମ୍ମାନିତ କରିଛନ୍ତି। ସମବେତ ଜନତାଙ୍କୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି ଜାତୀୟ ସୁରକ୍ଷା କ୍ଷେତ୍ରରେ ଶ୍ରୀ ଡୋଭାଲଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରରେ ଶ୍ରୀ ଡୋଭାଲଙ୍କର ବିଭିନ୍ନ ପ୍ରମୁଖ ଜାତୀୟ ସୁରକ୍ଷା କ୍ଷେତ୍ରରେ ନିଷ୍ପତ୍ତି ଦେଶର ଆଭ୍ୟନ୍ତରୀଣ ଏବଂ ବାହ୍ୟ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଜାତି ଉଦ୍ଦେଶ୍ୟରେ ଶ୍ରୀ ଡୋଭାଲଙ୍କର ଅଭୂତପୂର୍ବ ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ବୋଲି ଶ୍ରୀ ଶାହା କହିଛନ୍ତି। ସମ୍ମାନ ଗ୍ରହଣ କରିବା ଅବସରରେ ଶ୍ରୀ ଡୋଭାଲ ଲୋକମାନ୍ୟ ତିଲକଙ୍କର ନୀତି ଆଦର୍ଶ ଦେଶପ୍ରେମ ତ୍ୟାଗ ଏବଂ କର୍ତ୍ତବ୍ୟ ପରାୟଣତା ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିବ ବୋଲି କହିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶ ଶକ୍ତିଶାଳୀ ଏବଂ ସୁଦୃଢ଼ ହୋଇପାରିଛି। ଚଳିତ ଆର୍ଥିକ ବର୍ଷ ପାଇଁ ବନ୍ୟା ପ୍ରଭାବିତ ରାଜ୍ୟଗୁଡ଼ିକୁ ସହାୟତା ପ୍ରଦାନ କରିବା ଲକ୍ଷ୍ୟରେ 2,117,85,00,000 ଟଙ୍କାର ଆଗୁଆ ଅର୍ଥରାଶି ପ୍ରଦାନ କରାଯିବ। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ କେନ୍ଦ୍ରୀୟ ଅଂଶ ବାବଦରେ ଏହି ଅର୍ଥ ପ୍ରଦାନକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅନୁମୋଦନ କରିଛନ୍ତି। ପୂର୍ବରୁ ହିମାଚଳ ପ୍ରଦେଶ, ଓଡ଼ିଶା ଏବଂ ନାଗାଲାଣ୍ଡ ଏହାର ପ୍ରଥମ କିସ୍ତି ପାଇସାରିଛନ୍ତି। ଓଡ଼ିଶାକୁ 500 କୋଟି ଟଙ୍କାର ଦ୍ୱିତୀୟ କିସ୍ତି ମଧ୍ୟ ମଞ୍ଜୁର କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ମୌସୁମୀ ଆରମ୍ଭ ହେବା ପରଠାରୁ ରାଜ୍ୟ ସରକାରଙ୍କ ସହିତ ସମନ୍ୱୟ ରକ୍ଷା କରି କେନ୍ଦ୍ର ବନ୍ୟା ପରିସ୍ଥିତି ଉପରେ ନିଜର ନଜର ରଖିଛି। କ୍ଷୟକ୍ଷତି ଆକଳନ କରିବା ପାଇଁ ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳ ଇତିମଧ୍ୟରେ ଅରୁଣାଚଳ ପ୍ରଦେଶ ଏବଂ ଆସାମ ଗସ୍ତ କରିଛନ୍ତି। ନାଗାଲାଣ୍ଡ ସରକାରଙ୍କ ଅନୁରୋଧ ସତ୍ତ୍ୱେ ସେଠାକୁ ମଧ୍ୟ କେନ୍ଦ୍ରୀୟ ଦଳ ଗସ୍ତ ନେଇ ପ୍ରସ୍ତୁତି ଜାରି ରହିଥିବା ମନ୍ତ୍ରଣାଳୟ କହିଛି। ମରକୋ ସୀମାବର୍ତ୍ତୀ ସିଉଟା ଅଞ୍ଚଳରେ ସୀମାପାର ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା 67ରେ ପହଞ୍ଚିଥିବା ସ୍ୱେନ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମରକୋରୁ ସ୍ୱେନ୍ ସୀମା ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିବାବେଳେ ବୁଡ଼ିଯାଇ ଏବଂ ଦଳାଚକଟାରେ ଏହି ପ୍ରବାସୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସ୍ୱେନ୍ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଉତ୍ତର ଆଫ୍ରିକୀୟ ସିଉଟା ଏନ୍କ୍ଲେଭ୍ ଏବଂ ପଡ଼ୋଶୀ ମରକୋ ମଧ୍ୟରେ ସମୁଦ୍ର ସୀମାରେ 500 ମିଟର ପର୍ଯ୍ୟନ୍ତ ଅବରୋଧ ଅଞ୍ଚଳ ଘୋଷଣା କରାଯାଇଛି। ଚଳିତ ସପ୍ତାହ ଆରମ୍ଭରେ 50,000ରୁ ଅଧିକ ପ୍ରବାସୀ ସ୍ୱେନ୍ ଅଞ୍ଚଳରେ ପ୍ରବେଶ କରିବା ଦୃଷ୍ଟିରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ୱେନ୍ର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି ସିଉଟାରେ ପ୍ରବେଶ କରିଥିବା ଅଧିକାଂଶ ଲୋକ ପୂର୍ବରୁ ମରକୋ ଫେରିଯାଇଛନ୍ତି। ତେବେ ସୀମାର ଉଭୟ ପାର୍ଶ୍ୱରେ ଶୃଙ୍ଖଳା ଫେରାଇ ଆଣିବା ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟ ନେଇ ପ୍ରୟାସ ଜାରି ରହିଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ଅନ୍ୟପକ୍ଷରେ ସ୍ୱେନ୍ର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଜେଜ୍ ସିଉଟାରେ ଅହେତୁକ ପ୍ରବାସୀ ବୃଦ୍ଧି ନେଇ ଏକୀକୃତ ସମନ୍ୱୟ ପଦକ୍ଷେପ ଗ୍ରହଣ କରିବା ଲକ୍ଷ୍ୟ ନେଇ ଜରୁରୀକାଳୀନ ବୈଠକ ଡକାଇବାକୁ ୟୁରୋପୀୟ ସଂଘକୁ ଅନୁରୋଧ କରିଛନ୍ତି। ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା 30କୁ ବୃଦ୍ଧି ପାଇଛି। ଏଥିରେ 8ଟି ସ୍ୱର୍ଣ୍ଣ, 15ଟି ରୌପ୍ୟ ଏବଂ 7ଟି କାଂସ୍ୟ ପଦକ ଅନ୍ତର୍ଭୁକ୍ତ। ପଦକ ତାଲିକାରେ ଭାରତ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଜାସ୍ମିନ୍ ଲାମ୍ବୋଡିଆ ଏବଂ ପ୍ରୀତି ପାୱାର ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। 54 କିଲୋଗ୍ରାମ ମହିଳା ବର୍ଗରେ ପ୍ରୀତି ତାଙ୍କ କାନାଡ଼ା ପ୍ରତିଦ୍ୱନ୍ଦ୍ୱୀକୁ 5-0 ପଏଣ୍ଟରେ ପରାସ୍ତ କରିଥିବାବେଳେ 57 କିଲୋଗ୍ରାମ ମହିଳା ବର୍ଗରେ ଜାସ୍ମିନ୍ ଉତ୍ତର ଆୟାରଲାଣ୍ଡ ଖେଳାଳିଙ୍କୁ ସମାନ ପଏଣ୍ଟ ବ୍ୟବଧାନରେ ହରାଇଛନ୍ତି। ପାରା ଆଥ୍ଲେଟିକ୍ସ ବର୍ଗରେ ପୁରୁଷ ସଟ୍ପୁଟ୍ F57 ବର୍ଗରେ ସୁମନ ରାଣା ସ୍ୱର୍ଣ୍ଣ ଏବଂ ଶୁଭମ ଜୁଆଲ ରୌପ୍ୟ ପଦକ ପାଇଛନ୍ତି। ଟ୍ରିପୁଲ୍ ଜମ୍ପ ପ୍ରତିଯୋଗିତାରେ ପ୍ରବୀଣ ଚିତ୍ରାଭେଲ ରୌପ୍ୟ ଏବଂ ସେଲ୍ଭା ପ୍ରଭୁ କାଂସ୍ୟ ପଦକ ପାଇଛନ୍ତି। ଜୁଡ଼ୋ ପ୍ରତିଯୋଗିତାରେ ଉନ୍ନତି ଶର୍ମା ମହିଳା 63 କିଲୋଗ୍ରାମ ବର୍ଗରେ ସେମିଫାଇନାଲ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ଭାରତୀୟ ଖେଳାଳି ପ୍ରୀତି ପାୱାର ଏବଂ ଜାସ୍ମିନ୍ ଲାମ୍ବୋଡିଆଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ବିଭିନ୍ନ ପ୍ରତିଯୋଗିତାରେ ପଦକ ହାସଲ କରିଥିବା ଭାରତର ସମସ୍ତ ଖେଳାଳିଙ୍କୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ କ୍ରୀଡ଼ାମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ସ୍ୱାମୀ ବିବେକାନନ୍ଦ ଭାରତର ଆତ୍ମାକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିଥିଲେ ବୋଲି କହିଲେ ପ୍ରଧାନମନ୍ତୀ। ରାଜ୍ୟଗୁଡ଼ିକୁ 1,09,000 କୋଟି ଟଙ୍କା ଟିକସ ରାଜସ୍ୱ ସଂଗ୍ରହର ଅତିରିକ୍ତ କିସ୍ତି ବାବଦରେ ପ୍ରଦାନ କଲେ କେନ୍ଦ୍ର ସରକାର। ଭାରତ ଚୀନ ମଧ୍ୟରେ ପୁନଃ ଆରମ୍ଭ ହୋଇଛି ଦ୍ୱିପାକ୍ଷିକ ସୀମାପାର ବାଣିଜ୍ୟ କାରବାର। ଲୋକମାନ୍ୟ ତିଲକ ଜାତୀୟ ସମ୍ମାନ ପାଇଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା।

0: ତାଲିକାରେ 30କୁ ବୃଦ୍ଧି ପାଇଲା ଭାରତର ପଦକ ସଂଖ୍ୟା। ସମ୍ବାଦ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଝାରସୁଗୁଡ଼ା ସମ୍ବାଦଦାତା ବସନ୍ତ କୁମାର ଜେନା ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ଝାରସୁଗୁଡ଼ା ଜିଲ୍ଲାରେ ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଳ୍ପ ସଂସ୍ଥାଗୁଡ଼ିକ ସହ ସମୀକ୍ଷା ବୈଠକ ଜାରି ରହିଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାଣ ସ୍ଥାନୀୟ ପ୍ରାର୍ଥୀଙ୍କୁ ନିଯୁକ୍ତିରେ ପ୍ରାଥମିକତା ଦେବା, ଫ୍ରେସରମାନଙ୍କ ପାଇଁ ଅଭିଜ୍ଞତା ସର୍ତ୍ତକୁ କୋହଳ କରିବା ଏବଂ ଆପ୍ରେଣ୍ଟିସ୍ ସୁଯୋଗ ବୃଦ୍ଧି କରିବାକୁ ଶିଳ୍ପ ସଂସ୍ଥାମାନଙ୍କୁ ପରାମର୍ଶ ଦେଇଛନ୍ତି। ଆସନ୍ତା ଡିସେମ୍ବରରେ ଜିଲ୍ଲାସ୍ତରୀୟ ମେଗା ନିଯୁକ୍ତି ମେଳା ଆୟୋଜନ ସହ ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସମନ୍ୱୟ ବୃଦ୍ଧି, ଦକ୍ଷତା ବିକାଶ ଏବଂ ଶିଳ୍ପଭିତ୍ତିକ ତାଲିମ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି।
2: ଝାରସୁଗୁଡ଼ା ଜିଲ୍ଲାରେ ଶିଳ୍ପାୟନ ସହିତ ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଜିଲ୍ଲା ପ୍ରଶାସନର ସର୍ବୋଚ୍ଚ ପ୍ରାଥମିକତା। ଆମର ଲକ୍ଷ୍ୟ ହେଉଛି ଜିଲ୍ଲାରେ ଗଢ଼ି ଉଠିଥିବା ଶିଳ୍ପ ସଂସ୍ଥାଗୁଡ଼ିକ ସ୍ଥାନୀୟ ଯୋଗ୍ୟ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଦିଅନ୍ତୁ। ଏହି ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମିତ ସମୀକ୍ଷା ବୈଠକ ଆୟୋଜନ କରାଯାଉଛି ଏବଂ ଶିଳ୍ପ ସଂସ୍ଥାମାନଙ୍କ ସହ ସମନ୍ୱୟକୁ ଆହୁରି ସୁଦୃଢ଼ କରାଯାଉଛି। ଆସନ୍ତା ଆର୍ଥିକ ବର୍ଷ ପାଇଁ ଶିଳ୍ପ ସଂସ୍ଥାମାନେ ସ୍ଥାନୀୟ ପ୍ରତିଭାଙ୍କ ନିଯୁକ୍ତି ବୃଦ୍ଧି କରିବା ସହ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସହଜ ଓ ବ୍ୟବହାରିକ କରିବା ଆବଶ୍ୟକ। ବିଶେଷ କରି ଫ୍ରେସର ଛାତ୍ରଛାତ୍ରୀଙ୍କ ପାଇଁ ପୂର୍ବ ଅଭିଜ୍ଞତାର ସର୍ଭକୁ କୋହଳ କରିବା ଏବଂ ଆପ୍ରେଣ୍ଟିସିପ୍ ମାଧ୍ୟମରେ ସେମାନଙ୍କୁ ଦକ୍ଷତା ଆଉ ଅଭିଜ୍ଞତା ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେବାକୁ ମୁଁ ସମସ୍ତ କମ୍ପାନୀଙ୍କୁ ଆହ୍ୱାନ କରୁଛି। ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ଥିବା ଦୂରତା ହ୍ରାସ କରିବା ପାଇଁ ସରକାରୀ ITI ଏବଂ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ସହ ବୃହତ ଶିଳ୍ପ ସଂସ୍ଥାମାନେ ବୁଝାମଣାପତ୍ର ସ୍ୱାକ୍ଷର କରି ଗେଷ୍ଟ ଲେକ୍ଚର, ଇଣ୍ଡଷ୍ଟ୍ରି ଭିଜିଟ, ସଫ୍ଟ ସ୍କିଲ ଗ୍ରୁମିଂ ଏବଂ କ୍ୟାରିୟର ମାର୍ଗଦର୍ଶନ ଭଳି କାର୍ଯ୍ୟକ୍ରମକୁ ନିୟମିତ କରିବା ଆବଶ୍ୟକ। ଦଶମ, ଦ୍ୱାଦଶ, ITI, ଡିପ୍ଲୋମା, ବିଟେକ୍, ସ୍ନାତକ, MBA ଏବଂ MCA ଛାତ୍ରଛାତ୍ରୀଙ୍କୁ ଶିଳ୍ପର ଆବଶ୍ୟକତା ଅନୁଯାୟୀ ତାଲିମ ପ୍ରଦାନ କରାଯିବ। କମ୍ପାନୀମାନେ ସେମାନଙ୍କର ଆଗାମୀ ବର୍ଷର ଦକ୍ଷତା ଆବଶ୍ୟକତାର ତାଲିକା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିଯୁକ୍ତି କାର୍ଯ୍ୟାଳୟକୁ ପ୍ରଦାନ କରିବେ। ଆବଶ୍ୟକତା ଅନୁଯାୟୀ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ୱାର୍ଲ୍ଡ ସ୍କିଲ୍ ସେଣ୍ଟରରେ ଉନ୍ନତ ତାଲିମ ଦିଆଯିବ ଏବଂ ଶିଳ୍ପ ଭିତ୍ତିକ ନୂତନ ପାଠ୍ୟକ୍ରମ ଆରମ୍ଭ କରାଯିବ। ଆସନ୍ତା ଡିସେମ୍ବର 2026ରେ ଜିଲ୍ଲା ସ୍ତରୀୟ ଏକ ମେଗା ନିଯୁକ୍ତି ମେଳା ଆୟୋଜନ କରାଯିବ ଯେଉଁଥିରେ ସମସ୍ତ ଶିଳ୍ପ ସଂସ୍ଥା ସେମାନଙ୍କ ଠିକାଦାର ଓ ଭେଣ୍ଡରଙ୍କ ସହ ଅଂଶଗ୍ରହଣ କରି ସର୍ବାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ। ଜିଲ୍ଲା ପ୍ରଶାସନ ପ୍ରତି ମାସରେ ସମୀକ୍ଷା ବୈଠକ କରି ଆପ୍ରେଣ୍ଟିସିପ୍ ଆକ୍ଟର କାର୍ଯ୍ୟକାରିତା ଏବଂ ସ୍ଥାନୀୟ ନିଯୁକ୍ତିରେ ପ୍ରଗତିକୁ ନିରନ୍ତର ତଦାରଖ କରିବ। ସମସ୍ତଙ୍କ ସହଯୋଗରେ ଝାରସୁଗୁଡ଼ାକୁ ଦକ୍ଷତା ବିକାଶ ଆଉ ସ୍ଥାନୀୟ ନିଯୁକ୍ତି କ୍ଷେତ୍ରରେ ଏକ ଆଦର୍ଶ ଜିଲ୍ଲାରେ ପରିଣତ କରିବା ଆମର ସଂକଳ୍ପ।
1: ଝାରସୁଗୁଡ଼ା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କରେ କୃଷକଙ୍କୁ ସଚେତନ କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ପ୍ରଚାର ରଥର ଶୁଭାରମ୍ଭ କରାଯାଇଛି। ଏହି ରଥ ବିଭିନ୍ନ ଗ୍ରାମ ଓ ପଞ୍ଚାୟତ ପରିଭ୍ରମଣ କରି ଯୋଜନାର ସୁବିଧା, ପଞ୍ଜୀକରଣ ପ୍ରକ୍ରିୟା ଓ ଫସଲ କ୍ଷତିପୂରଣ ବ୍ୟବସ୍ଥା ସମ୍ପର୍କରେ କୃଷକଙ୍କୁ ସଚେତନ କରିବ। ଜିଲ୍ଲା ପ୍ରଶାସନ ଅଧିକରୁ ଅଧିକ କୃଷକଙ୍କୁ ଏହି ଯୋଜନାରେ ସାମିଲ ହେବାକୁ ଆହ୍ୱାନ ଦେଇଛି। ଝାରସୁଗୁଡ଼ାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ଅଗ୍ରଗତି ନେଇ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ହୋଇଛି। ସ୍ୱଚ୍ଛ, ତ୍ରୁଟିମୁକ୍ତ ଓ ସର୍ବବ୍ୟାପୀ ଭୋଟର ତାଲିକା ପ୍ରସ୍ତୁତି ପାଇଁ ସମସ୍ତ ଅଧିକାରୀଙ୍କୁ ନିରପେକ୍ଷ ଭାବେ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଜ୍ଞାନ ଭାରତମ୍ ଅଭିଯାନ ଅନ୍ତର୍ଗତ ଝାରସୁଗୁଡ଼ା ଜିଲ୍ଲାପାଳ ପୁରାତନ ପାଣ୍ଡୁଲିପି, ତାଳପତ୍ର ପୋଥି ଓ ଅନ୍ୟାନ୍ୟ ହସ୍ତଲିପିର ସଂରକ୍ଷଣ ଓ ଡକ୍ୟୁମେଣ୍ଟେସନ ପାଇଁ ଶିକ୍ଷାବିତ୍, ଗବେଷକ ଏବଂ ସାଧାରଣ ଲୋକଙ୍କ ସହଯୋଗ କାମନା କରିଛନ୍ତି। ଜିଲ୍ଲା ସଡ଼କ ସୁରକ୍ଷା କମିଟି ଏବଂ ଜିଲ୍ଲା ରାଜପଥ ସୁରକ୍ଷା ଟାସ୍କ ଫୋର୍ସର ସମୀକ୍ଷା ବୈଠକରେ ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ହ୍ରାସ ପାଇଁ ସମସ୍ତ ବିଭାଗର ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱ ଦିଆଯାଇଛି। ରାସ୍ତା ପାର୍ଶ୍ୱରେ ବେଆଇନ ପାର୍କିଂ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ, ନିୟମିତ

0: ହେ ଭଗବାନ, କେତେ କଷ୍ଟ କରି ପରିବା ଗୁଡାକ ଲଗେଇଥିଲି, ସବୁ ପାଣିରେ ବୁଡ଼ିଗଲା, ନଷ୍ଟ ହେଇଗଲା। କେମିତି ଏ ଚାଷୀ କୁଳ ବଞ୍ଚିବେ, କେମିତି କଣ କରିବେ, ବନ୍ୟା ସବୁ ସାରିଦେଲା ରେ, କଣ କହିବି ମୁଁ, ବୁଦ୍ଧିବାଟ ମତେ କିଛି ଦେଖାଯାଉନି ରେ।
1: ଇଏ ବୈଠକି ଘରେ ବାହୁନୁ ଚକିଏ କିଏ ବା?
0: ଆରେ ନିଦିଆ କିରେ,
1: ଜୁହାରେ ଜୁହାରେ ପାରପା,
0: ଜୁହାରେ। କି ଦୁଃଖ କଥା କହିବି ରେ, ଛାତି ଫାଟି ଯାଉଛି ମୋର।
1: ହଉ ହଉ ହଉ, ତୁ ନିହୁଅ ଅପା, ହେଲେ ଇଏ କହୁନ କାହିଁକି ଏମିତି କାନ୍ଦୁଛ?
0: କଣ କରିବି ନିଦିଆ, କେତେ କଷ୍ଟ କରି ଧାର କରଜ କରି ପରିବା ଲଗେଇଥିଲି, ଇଏ କଲରା ଲଗେଇଥିଲି, ଭେଣ୍ଡି ଲଗେଇଥିଲି, ଚଚିନ୍ଦ୍ରା ଲଗେଇଥିଲି, ସବୁ ପାଣିରେ ବୁଡି ଯାଇଛି ରେ, ଆଉ କିଛି ନାହିଁ, ଗୋଟିଏ ଛେକ ବଜାରକୁ ଯାଇଛି ବିକ୍ରି ହବାକୁ।
1: ଓହୋ, ଏ ଯୋଉ ବର୍ଷା ଅଧିକ ହେଲା ଆ ତା ସହିତ ଆମର ଜମିରେ ପାଣି ପଶିଗଲା, ସବୁ ପନିପରିବା ପୁରା ନଷ୍ଟ ହେଲାଣି,
0: ଆମ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଗଲା ରେ।
1: ଇଏ ଦୈବୀ ଦୁର୍ବିପାକ ଉପରେ କାହାର ହାତ ଅଛି କହୁନ ବାପା?
0: ସେଇଟା ତ ସତ କଥା, ହେଲେ ଏମିତି ହେଇଯିବ ବୋଲି କିଏ ଜାଣିଥିଲା କହିଲୁ ରେ ନିଦିଆ?
1: ନାଇଁ ନାଇଁ ଅପା, ତମେ ଯାହା କହୁଛ ଠିକ କଥା କହୁଛ, ଇଏ ବି ମନ ଦୁଃଖ କରିବା କଥା, କିନ୍ତୁ କଥା ହଉଛି ଚାଷୀ ଭାଇଟି ଆମର ସବୁ ଜାଣିଛି, ଆଉ ଦୈବୀ ଦୁର୍ବିପାକକୁ କେମିତି ସମ୍ମୁଖୀନ କରିହବ ସେ ବିଷୟରେ ମଧ୍ୟ ଜାଣିଛି।
0: ଆରେ ଚାଷୀ ପରା ହୁଡ଼ିଲେ ବରସେ, ଏମିତି ଭାଙ୍ଗି ପଡିଲେ ହବନି, ଆମକୁ ଅଣ୍ଟା ସିଧା କରିବାକୁ ପଡିବ, ଆମେ ସଳଖିକି ଚାଲିବା, ସେ ଦୁଃଖ କଷ୍ଟ ଯେତେ ପଡୁ ପୁଣି ଆମେ ଆମ କାମକୁ ଆଗେଇ ନବା।
1: କଥା ପଦେ କହିଲ ଅପା, ଯଦି ଏଇ କଥାକୁ ଆମେ ସମସ୍ତେ ହେଜିବା, ସମସ୍ତେ ବୁଝିବା, ତାହେଲେ ଯେତେ ଦୈବୀ ଦୁର୍ବିପାକ ଆସିଲେ ମଧ୍ୟ ଆମେ ସମସ୍ତେ ଠିଆ ହେଇପାରିବା, ଆଉ ଆମ ଫସଲକୁ ମଧ୍ୟ ସୁରକ୍ଷା ଦେଇପାରିବା। ହେଇଠି ଅପା, ଇଏ ବୈଠକି ଘରକୁ ଆସିଛ ମାନେ ମନ ଟିକେ ଖୁସି ଲାଗିବ, ଗୋଟିଏ ବଢିଆ ପଲ୍ଲୀ ଗୀତ ଅଛି ତମକୁ ଶୁଣଉଛି, ଶୁଣ।

0: ଆରେ ନିଦିଆ, ସତରେ ଭାରି ମନକୁ ମୋର ବାଧିଥିଲା, ଭାରି କଷ୍ଟ ହଉଥିଲା, କିନ୍ତୁ ଏ ପଲ୍ଲୀ ଗୀତଟା ଯୋଉ ଶୁଣିଲୁ ମନଟା ଟିକିଏ ଭଲ ଲାଗିଲା।
1: ଇଏ ଆମ ଚାଷୀ ଭାଇଟିଏ ଯଦି ମନ ଭଲ ନ ରଖିବ ତାହେଲେ ବରଷ ଯାକର ଶସ୍ୟକୁ ଆମେ କେବେ ଅମଳ କରିପାରିବା ନାହିଁ।
0: ଆଚ୍ଛା କହିଲୁ ନିଧିଆ, ଆମେ ଖରା ବର୍ଷା ଶୀତ କାକରକୁ ଖାତିର ନ କରି ଯାଇକି ବିଲରେ କାମ କରୁଛୁ, ରାସାୟନିକ ସାର ପ୍ରୟୋଗ ନ କରିକି ଜୈବିକ ଉପାୟରେ ଚାଷ କରୁଛୁ।
1: ଏଇ କଥା କହିଛ ଅପା।
0: ଜୈବିକ ଉପାୟରେ ଚାଷ କଲେ ଆମ ପାଇଁ ଭଲ, ଆମର ଯୋଉ ଖାଉଟି ମାନେ ନଉଛନ୍ତି ପରିବା ସେମାନେ ବି କିଛି ପଇସା ଅଧିକା ଦେଇକିରି ନଉଛନ୍ତି, ପଚାରୁଛନ୍ତି ଇଏ କଣ ଅର୍ଗାନିକ।
1: ଇଏ ମଞ୍ଜ କଥା କହିଛ ଅପା। ଯେତେ ଆମେ ଜୈବିକ ସାରର ବ୍ୟବହାର କରିବା, ରାସାୟନିକ ସାରର କମ୍ ବ୍ୟବହାର କରିବା, ସେ ଆମର ପରିବେଶ ସୁସ୍ଥ ହେବା ସହିତ ଆମର ଉପକାରୀ ଜୀବମାନଙ୍କର ସଂଖ୍ୟା ମଧ୍ୟ ମାଟିରେ ବଢିବ।
0: ଆରେ ମାଟି ଗୁଣରେ ତ ଗଛ, ଆଉ ଆମ ପରିଶ୍ରମରେ କ୍ଷେତ।
1: ମାଟି ଭଲ ରହିଲେ, ପରିବେଶ ଭଲ ରହିଲେ ଅଧିକ ଅମଳ କରିପାରିବା, ଆଉ ଚାଷରୁ ଦି ପଇସା ଅଧିକ ଲାଭ ପାଇପାରିବା।
0: ବଢିଆ କଥା କହିଲୁ, ମନଟା ଭଲ ଲାଗିଲା। ଏମିତି ବୈଠକୀ ଘରେ କଥା ହଉଥିବା ନା କିଛି ଗୋଟେ ବ୍ୟବସ୍ଥା କରିଛୁ ପେଟ ପାଟଣା ପାଇଁ?
1: ନାଇଁ ନାଇଁ, ଖାସ କରି ତମ ପାଇଁ ଆଉ ଆମର ଶ୍ରୋତା ବନ୍ଧୁମାନଙ୍କ ପାଇଁ ଗୋଟିଏ ଶିକ୍ଷଣୀୟ ଆଲୋଚନା ଆଜି ଆମର କିଷାନ ବାଣୀରେ ରହିଛି।
0: ତାହେଲେ ଆଲୋଚନା ହେଇଯାଉ, ବସିକି ଶୁଣିବା।
1: ଆଉ ଏ ବିଷୟରେ କହୁଛନ୍ତି ଆମର ପୂର୍ବତନ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ରମେଶ ଦାସ।
2: ଆମ ଦେଶ ଯୋଉ ଭାରତ ବର୍ଷ ତାର ଯୋଉ ଜୀବନ ଜୀବିକାର ମୁଖ୍ୟ ଉତ୍ସ ହେଲା କୃଷି। ଦେଶର ଅର୍ଥନୀତିରେ କୃଷିର ଅବଦାନ ପ୍ରାୟ 17-18%। ତେଣୁ ସମୁନ୍ନତ ଭାରତର ସ୍ୱପ୍ନକୁ ସାକାର କରିବା ନିମନ୍ତେ କୃଷି ଓ କୃଷକର ସଶକ୍ତିକରଣ ଅନିବାର୍ଯ୍ୟ, ଯାହା କୃଷିରେ ବଡ ଧରଣର ଅଭିବୃଦ୍ଧି ଆଣିପାରିବ।
3: ସାର୍, ତେବେ କୃଷିର ଅଭିବୃଦ୍ଧି ନିମନ୍ତେ କି କି ପଦକ୍ଷେପ ନିଆଯାଇଛି?
2: କୃଷିର ଅଭିବୃଦ୍ଧି ପାଇଁ ଆମର ଯୋଉ କୃଷକ ଭାଇ ହେଉଛନ୍ତି ଆମର ହେଉଛନ୍ତି ଅନ୍ନଦାତା। ତେଣୁ କୃଷିର ଅଭିବୃଦ୍ଧି ନିମନ୍ତେ ଅନେକ ପ୍ରକାର ପଦକ୍ଷେପ ନିଆଯାଇଛି। ଗୋଟେ ହେଲା ମୃତ୍ତିକା ପରୀକ୍ଷା ବା ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଉ ପ୍ରଚଳନ କରାଯାଇଛି। ଉନ୍ନତ ମାନର ବିହନ ଯୋଗାଣ ହେଉଛି, ରିହାତି ଦରରେ କୃଷି ଯନ୍ତ୍ରପାତି ଯୋଗାଣ ହେଉଛି, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା କାର୍ଯ୍ୟକାରୀ ହେଉଛି, ପର୍ ଡ୍ରପ୍ ମୋର୍ କ୍ରପ୍ କୃଷି କ୍ଷେତ୍ରକୁ ସୁରକ୍ଷାତ୍ମକ ଜଳସେଚନ କରାଯାଉଛି, ଯୋଉଟା ବୁନ୍ଦା ଜଳସେଚନ, ଫୁଆରା ଜଳସେଚନ, ଆଉ ହେଉଛି ପ୍ରଧାନମନ୍ତ୍ରୀଙ୍କ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀଙ୍କର କୃଷି ସମ୍ମାନ ଯୋଜନା, ଆଉ ଆପଣଙ୍କର ନିରବିଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ଗ୍ରାମଜ୍ୟୋତି ଯୋଜନା, ଏବଂ ପରମ୍ପରାଗତ କୃଷି କଲ୍ୟାଣ ଯୋଜନା ବା ପରମ୍ପରାଗତ କୃଷି ବିକାଶ ଯୋଜନା, ତାକୁ କୁହାଯାଏ ଜୈବିକ କୃଷି।

0: ଅଛି ଏବଂ ଏହା ଛଡ଼ା କିଷାନ ପୋର୍ଟାଲ ମଧ୍ୟ ଅଛି ଯେଉଁଠି କୃଷି ସୂଚନା ଚାଷୀ ଭାଇମାନଙ୍କୁ ଯୋଗାଇ ଦିଆଯାଉଛି।
1: ସାର୍ ତେବେ ଜୈବିକ କୃଷି କ'ଣ?
0: ଆପଣଙ୍କର ନିରନ୍ତର କୃଷିର ବିକାଶ ନିମନ୍ତେ ଜୈବିକ କୃଷି ହେଉଛି ଏକାନ୍ତ ଅପରିହାର୍ଯ୍ୟ। କାହିଁକି ନା ମାଟି ହେଉଛି ଆମର ଏକ ଜୀବନ୍ତ ପଦାର୍ଥ। ଏହି ମାଟିକୁ ସୁସ୍ଥ ଜୀବନ୍ତ ଆଉ ପ୍ରାକୃତିକ ଭାବେ ଆମକୁ ଉର୍ବର କରି ରଖିବା ଆମର ହେଉଛି କର୍ତ୍ତବ୍ୟ, ଯାହାଫଳରେ ମାଟି ନିରନ୍ତର ଭାବେ ଖାଦ୍ୟ ଉତ୍ପାଦନ କରିପାରିବ। ମାତ୍ର ଅଧିକ ଉତ୍ପାଦନ ଆଶାରେ ଆମେ ଅସନ୍ତୁଳିତ ଭାବରେ ବିଷାକ୍ତ ରାସାୟନିକ ସାର, ରାସାୟନିକ କୀଟନାଶକ, ଉଦ୍ଭିଦ ବର୍ଦ୍ଧକ ବା ହରମୋନ, ତୃଣନାଶକ ପ୍ରଭୃତି ମାଟିରେ ବ୍ୟବହାର କରୁଛୁ, ଯାହାଫଳରେ ଆମେ ଆମ ନିଜର ଶତ୍ରୁ ହୋଇଯାଉଛୁ। ଜୈବ ବିବିଧତା ଆମର ନଷ୍ଟ ହୋଇଯାଉଛି, ପରିବେଶ ପ୍ରଦୂଷିତ ହେଉଛି, ସାରା ଜୀବଜଗତର ସ୍ୱାସ୍ଥ୍ୟ ହାନି ହେଉଛି। ତେଣୁ ପ୍ରକୃତିରୁ ମିଳୁଥିବା ପ୍ରାକୃତିକ ପଦାର୍ଥକୁ ଉପଯୋଗ କରି ପ୍ରଦୂଷଣ ମୁକ୍ତ ପରିବେଶ ସହାୟକ କୃଷି କରିବା ହିଁ ଜୈବିକ କୃଷି, ଯାହା ମାଟିକୁ ଆମର ଜୀବନ୍ତ ରଖିପାରେ ଏବଂ ପ୍ରଦୂଷଣ ମୁକ୍ତ ଖାଦ୍ୟ ଉତ୍ପାଦନ କରିପାରେ ଏବଂ ଏହା ନିରନ୍ତର କୃଷିକୁ ଆଗେଇ ନିଏ। ଜୈବିକ ଚାଷରେ ମୃତ୍ତିକାରେ ଥିବା ଉପକାରୀ ଜୀବମାନଙ୍କର ଯେଉଁ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ନିମନ୍ତେ ଓ ମାଟିର ଉର୍ବରତା ବଜାୟ ନିମନ୍ତେ ଫସଲରୁ ମିଳୁଥିବା ଜୈବିକ ପଦାର୍ଥର ପୁନର୍ବିନିଯୋଗ କରାଯାଏ। ରାସାୟନିକ ସାରର ବିକଳ୍ପ ଭାବରେ ଆମେ କମ୍ପୋଷ୍ଟ, ସବୁଜ ସାର, ଜୀବାଣୁ ସାର, ଜୀବାମୃତ, ଜିଆ ସାର, ପିଡ଼ିଆ ବ୍ୟବହାର କରି ଡାଲି ଫସଲ ଓ ଫସଲ ପର୍ଯ୍ୟାୟ ମଧ୍ୟ ଅବଲମ୍ବନ କରିଥାଉ। ଉପକାରୀ ପଶୁପକ୍ଷୀ ଓ କୀଟ ପାଳନ ମଧ୍ୟ କରାଯାଏ। ବୃକ୍ଷଜାତ କୀଟନାଶକ ନିମନ୍ତେ ଉପକାରୀ ବୃକ୍ଷରୋପଣ ମଧ୍ୟ ଆବଶ୍ୟକ। ମିତ୍ର କୀଟ, ଉପକାରୀ ଅଣୁଜୀବ, ବୃକ୍ଷଜାତ କୀଟନାଶକ ଓ ବିଭିନ୍ନ ପ୍ରକାର ଯନ୍ତା ମଧ୍ୟ ବ୍ୟବହାର କରି ଫସଲ ସୁରକ୍ଷା କରାଯାଏ। ଏହାର ମୁଖ୍ୟ ଅଙ୍ଗ ହେଲା କୌଣସି ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର ଏଥିରେ ହୁଏ ନାହିଁ, କାରଣ ନିରନ୍ତର କୃଷି ବିକାଶରେ ଏହା ବାଧକ ଅଟେ। ନିରନ୍ତର କୃଷି ବିକାଶ ନିମନ୍ତେ ମାଟିକୁ ଜୀବନ୍ତ ରଖିବାକୁ ହେବ, କୃଷି ବନୀକରଣ କରିବାକୁ ହେବ, ଜୈବ ବିବିଧତାକୁ ବଜାୟ ରଖିବାକୁ ହେବ, ଜୈବିକ ଉପାୟରେ ରୋଗପୋକ ନିୟନ୍ତ୍ରଣ କରିବାକୁ ହେବ, ଆଚ୍ଛାଦନ କରି ମାଟିକୁ ସୁରକ୍ଷା ଦେବାକୁ ହେବ, ଉପକାରୀ ପଶୁପକ୍ଷୀମାନଙ୍କୁ ମଧ୍ୟ ପାଳିବାକୁ ହେବ ଏବଂ ପ୍ରଦୂଷଣ କମ୍ କରିବାକୁ ହେବ।
1: ଜୈବିକ ଚାଷ କାହିଁକି କରିବା?
0: ଆମର ଜୈବିକ ଚାଷ ଦ୍ୱାରା ମାଟି, ପାଣି, ପବନ, ବାୟୁ, ଆକାଶ, ଯାହାକୁ କହନ୍ତି ପରିବେଶ, ଏହାକୁ ମୁକ୍ତ କରିବା ଆମର ହେଉଛି ଧର୍ମ। ଏହା ହିଁ ନିରନ୍ତର କୃଷିର ଏକ ଦିଗ। ତେଣୁ ଜୈବିକ ଚାଷ ଦ୍ୱାରା ଉତ୍ପାଦିତ ଉତ୍ପାଦ ଉନ୍ନତ ମାନର, ପୁଷ୍ଟିକର, ସ୍ୱାଦଯୁକ୍ତ ଓ ସ୍ୱାସ୍ଥ୍ୟ ପକ୍ଷେ ହିତକର। ଉତ୍ପାଦ ଖର୍ଚ୍ଚ ଏଥିରେ କମ୍ ହୁଏ, ଫଳରେ ଚାଷୀ ଋଣଗ୍ରସ୍ତ ହେବାର ବାଧ୍ୟବାଧକତା ଏଥିରେ ରହେନି। ଜୈବିକ ଚାଷ ଦ୍ୱାରା ଉତ୍ପାଦିତ ଉତ୍ପାଦର ବଜାର ଚାହିଦା ସର୍ବାଗ୍ରେ ବା ସବୁବେଳେ ଅଧିକ। ଆଉ ଗୋଟେ କଥା ହେଉଛି ଜିଆ ଖତ, ପଶୁପାଳନ, ଜୈବ କୀଟନାଶକ ପ୍ରଭୃତି ବ୍ୟବହାର ଦ୍ୱାରା ଗ୍ରାମ୍ୟ ପରିବେଶରେ ରୋଜଗାର ସୃଷ୍ଟି ହୁଏ। ଜୈବିକ ଚାଷ ପଦ୍ଧତି ଏପରି ଏକ ପଦ୍ଧତି ଯାହା ଜୈବିକ ଉତ୍ପାଦକକୁ ଅଜୈବିକ ଉତ୍ପାଦଠାରୁ ଅଲଗା କରିପାରିଥାଏ। ଜୈବିକ ଚାଷ ସର୍ବଦା ଉତ୍ପାଦର ମୂଲ୍ୟ ବୃଦ୍ଧି କରାଇଥାଏ, ଫଳରେ ଚାଷୀ ଅଧିକ ଲାଭ ପାଇଥାଏ। ଆଞ୍ଚଳିକ ହେଉ ବା ଦୂର ବଜାର ହେଉ, ଏପରିକି ଆନ୍ତର୍ଜାତିକ ବଜାରରେ ଜୈବିକ ଉତ୍ପାଦର ଚାହିଦା ସବୁବେଳେ ଅଧିକ ରହେ। ଆଉ ଗୋଟିଏ ଭଲ ଜିନିଷଟିଏ, ଖାଉଟି ଆଉ ଚାଷୀ ଏମାନଙ୍କ ମଧ୍ୟରେ ଗୋଟେ ବିଶ୍ୱାସର ସେତୁ ସୃଷ୍ଟି ହୁଏ। ଯେମିତି କୁହାଯାଏ ଯେ ଆପଣଙ୍କର ଜୈବିକ ଉତ୍ପାଦର ଯୋଉ ଯାତ୍ରା, ଫାର୍ମ ଗେଟ୍ ଟୁ ଫୁଡ୍ ପ୍ଲେଟ୍, ସେଇଟା ଆପଣଙ୍କର ଗୋଟେ ବିଶ୍ୱାସର ବାତାବରଣ ସୃଷ୍ଟି ହୁଏ।
1: ଜୈବିକ ଚାଷ କିପରି କରିବା?
0: ଗୋଟେ ଉକ୍ତି ଅଛି ଆମର, କାଲି ପାଇଁ ଆଜି। ତାର ଅର୍ଥ ହେଉଛି ଆଗାମୀକାଲିକୁ ଆମେ କେହି କେବେ ଦେଖିନେ, ତଥାପି ଆଗାମୀକାଲିର ଅନାଗତ ଆଶଙ୍କାକୁ ଦୂର କରିବାର ପ୍ରଚେଷ୍ଟା ଆଜି ହିଁ କରିବା ଏବଂ ନିଜେ ସତର୍କ ରହିବା। ପ୍ରକୃତି ଉପଲବ୍ଧ ଉଦ୍ଭିଦ ଓ ପ୍ରାଣୀଙ୍କ ସହାୟତାରେ ଏହି ଚାଷ ଆମେ କରିବା। ଜୈବିକ ଚାଷ ପାଇଁ ପ୍ରଥମ କାମ ହେଉଛି ବଫର ଜୋନ୍। ବଫର ଜୋନ୍ ମାନେ ଯେଉଁ କ୍ଷେତ୍ରରେ ଆମେ କରିବା ଜୈବିକ ଚାଷ, ତାର କ୍ଷେତ୍ରର ପରିସୀମାରେ 5 ମିଟର ଚଉଡ଼ାରେ ଏକ ହିଡ଼ ବା ବନ୍ଧ ଏପରି ତିଆରି କରିବା ଯେପରି ବାହାର ପାଣି ଜୈବ କ୍ଷେତ ଭିତରକୁ ପ୍ରବେଶ କରିପାରୁ ନଥିବ। ଏହା ଏକ ପ୍ରତିରୋଧକ ବଳୟ ବା ବଫର ଜୋନ୍। ତାପରେ ଜୈବିକ ଚାଷ ଆଉ କେମିତି କରିବା ନା ଡାଲି ଫସଲ କରିବା। ଏହି ହିଡ଼ ଉପରେ ଆମେ ଶିମ୍ବ ଜାତୀୟ ଗଛ ବା ଗ୍ଲାଇରିସାଡିଆ ସୁବାବୁଲ ପ୍ରଧ ଆମେ ଲଗେଇବା। ତା ଛଡ଼ା ସବୁଜ ସାର ପାଇଁ ଏହି ଗଛର ଉଚ୍ଚତା ଯେମିତି 5 ଫୁଟରୁ ଅଧିକ ହେବା ଉଚିତ ନୁହେଁ। ଏହା ଛଡ଼ା ଆମେ ଡାଲି ଜାତୀୟ ଫସଲ ମଧ୍ୟ ଚାଷ କରିବା ବିଧେୟ, ଫଳରେ ସବୁଜ ସାର ସହିତ ରାଇଜୋବିୟମ ଜନିତ ଉର୍ବରତା ମାଟିରେ ବଜାୟ ରହିବ। ତାପରେ ଆମେ ଜିଆ ଖତ ବିଷୟରେ ଆଲୋଚନା କରିବା। ନିରନ୍ତର ଭାବେ ଆମେ ଜିଆ ଖତ ବ୍ୟବହାର ନିମନ୍ତେ ଜିଆ ଖତର ଗୋଟେ ଟାଙ୍କି କରିବା, ଯେଉଁଟାକି 10 ଫୁଟ ଲମ୍ବ ହୋଇଥିବ, 3 ଫୁଟ ଉଚ୍ଚ ହୋଇଥିବ, 3 ଫୁଟ ଚଉଡ଼ା ମିନିମମ୍ ହୋଇଥିବ ଏବଂ ଆବଶ୍ୟକ ସଂଖ୍ୟା ଅନୁସାରେ ଆମେ ଜିଆ ଖତ ଟାଙ୍କି ତିଆରି କରିବା। ଗୋଟିଏ ଜିଆ ଖତ ଟାଙ୍କିର ଯେଉଁ ଶଯ୍ୟା ସେଥିରେ 1000 ୟୁସିନିଆ ଫୁଏଟିଡା ଜାତିର ଜିଆ ଛାଡ଼ି ପ୍ରତି 3-4 ମାସରେ ଥରେ ଲେଖାଏଁ ଜିଆ ଖତ ଅମଳ କରାଯାଇପାରିବ। ସେହିଭଳି କମ୍ପୋଷ୍ଟ ବ୍ୟବହାର, କମ୍ପୋଷ୍ଟ ଖତ ପାଇଁ ଯେଉଁ ଟାଙ୍କି ଆମେ ତିଆରି କରିବା, 10 ଫୁଟ ଆପଣଙ୍କର ନିହାତି ଲମ୍ବ ହୋଇଥିବ, 5 ଫୁଟ ଆପଣଙ୍କର ଚଉଡ଼ା ହୋଇଥିବ, 3.5 ଫୁଟ ଆପଣଙ୍କର ହୋଇଥିବ ଉଚ୍ଚ, ଏହି ଆକାର କମ୍ପୋଷ୍ଟ ଖତ ଟାଙ୍କି ରଖିବା ଆବଶ୍ୟକ। ତାପରେ ଯେଉଁଟା ଆମର କ୍ଷେତ, ସେ କ୍ଷେତରେ ଗୋଟେ କ୍ଷେତ ପୋଖରୀ କରିବା।

0: ତୁଳସୀ ପତ୍ରକୁ ଆମେ ଛେଚିବା, ତା ଦେହରେ 10 ଲିଟର ପାଣି ମିଶାଇବା, 1 ଘଣ୍ଟା ତାକୁ ଆମେ ବତୁରେଇବା, ତାକୁ ଆମେ ଭଲ ଭାବେ ଛାଣିଦେବା, ସପ୍ତାହକୁ ଆମେ 2 ଥର ଆକୁ ଆମେ ପତ୍ର ସିଞ୍ଚନ କରିପାରିବା। କିମ୍ବା ଯଦି ନାଗୁଆରୀ ଗଛ ଅଛି ତାହେଲେ 5 କିଲୋ ନାଗୁଆରୀ ପତ୍ର 5 ଲିଟର ଗୋମୂତ୍ରକୁ 3 ଦିନ ଆମେ ଭିଜେଇକିରି ସେ ଯୋଉ ଦ୍ରବଣ ହେଇଥିବ ସେ ଦ୍ରବଣକୁ ଛାଣିବା, ଛାଣିକିରି ତାକୁ 90 ଲିଟର ପାଣିରେ ମିଶାଇ ତାକୁ ମଧ୍ୟ ପତ୍ର ସିଞ୍ଚନ କରିବା। ଆଉ ଗୋଟିଏ ରୋଗ କଥା କହିଦେଉଛି, ଯେମିତି ପତ୍ରପୋଡ଼ା ରୋଗ, ପତ୍ରପୋଡ଼ା ରୋଗ ଯଦି ଆମର ହେଲା ତାହେଲେ ଆମେ କ'ଣ କରିବା ନା 20 କେଜି ଗୋବର ଆଉ 200 ଲିଟର ପାଣିରେ ଆମେ ଗୋଳେଇବା, ଭଲ ଭାବେ ପତଳା କନାଟେ ଛାଣିବା, ନହେଲେ ସ୍ପ୍ରେ ମେସିନ୍ର ନଜଲଟା ଚୋକ୍ କରିବ। ଏହି ମିଶ୍ରଣକୁ ଆପଣ 50 ଲିଟର ପାଣି ମିଶାଇ 10 ଦିନକୁ ଥରେ ଲେଖାଏଁ ପତ୍ର ସିଞ୍ଚନ କଲେ ପତ୍ରପୋଡ଼ା ରୋଗ ମଧ୍ୟ ଭଲ ହେଇଯାଏ। ଏହା ଛଡ଼ା ଆମେ ସିଡୋମୋନାସ୍, ବ୍ୟାସିଲସ୍, ଟ୍ରାଇକୋଡର୍ମା, ଅଦା, ହଳଦୀ, ରସୁଣ, ପିଆଜ ଯୋଉ ତାର ରସ ପାଚନ ଦ୍ୱାରା ମଧ୍ୟ ଆମେ ଏହି ରୋଗକୁ ପରିଚାଳନା କରିବା।
1: ସାର୍, ଅର୍ଗାନିକ ସାର୍ଟିଫିକେସନ ବା ଜୈବିକ ପ୍ରମାଣପତ୍ର, ତା ବିଷୟରେ ସାର୍ କିଛି କୁହନ୍ତୁ।
0: ଜୈବିକ ପ୍ରମାଣପତ୍ର ଯୋଉଟା ଆପଣ ପଚାରିଲେ, ଏଥିପାଇଁ ଗୋଟିଏ ଆମର ସଂସ୍ଥା ଅଛି, ସେ ସଂସ୍ଥାର ନାଁ ହେଲା ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥା।
1: ଆଜ୍ଞା,
0: ଏଇଟା କୋଉଠି ଅଛି? ପ୍ଲଟ ନମ୍ବର 326 ବରମୁଣ୍ଡା ବସ୍ ଷ୍ଟାଣ୍ଡ ପାଖରେ, ପିନ୍ କହିଦେଉଛି ଭୁବନେଶ୍ୱର 751003। ତେଣୁ ଚାଷୀ ଭାଇ ଯଦି ବ୍ୟକ୍ତିଗତ ଭାବେ ମଧ୍ୟ ଦରଖାସ୍ତ କରିପାରିବେ କିମ୍ବା ଗ୍ରୁପ ହିସାବରେ ମଧ୍ୟ ଦରଖାସ୍ତ କରିପାରିବେ ଜୈବିକ ଚାଷ ପାଇଁ। ଗ୍ରୁପ ହିସାବରେ ଚାଷ କଲେ କମ୍ ଖର୍ଚ୍ଚ ହୁଏ ଏବଂ ଅଧିକ ଲାଭ ହୁଏ। ପ୍ରଥମେ ଚାଷୀ ଭାଇ ଆପଣ ଦରଖାସ୍ତ କରିବେ, ତାଙ୍କ ନାଁ କ'ଣ, ଠିକଣା କ'ଣ, ତାଙ୍କ ଆଇଡି ନମ୍ବର କେତେ, ତାଙ୍କର ଜମିବାଡ଼ିର ପଟ୍ଟା ବା ଆପଣ ROR ରେକର୍ଡ ଅଫ୍ ରାଇଟ୍ରେ ଆପଣ ଲ୍ୟାଣ୍ଡ ପର୍ଟିକୁଲାର ରହିବ, କ୍ରପ୍ ଡିଟେଲ୍ସ ରହିବ, ମାର୍କେଟ ଡିମାଣ୍ଡକୁ ଦେଖିକି କ୍ରପ୍ ସିଲେକ୍ସନ କରିବେ। ଏସବୁ ଜିନିଷ ଆପଣ ଦେଲା ପରେ ଆପ୍ଲିକେସନ ଇନ୍ସପେକ୍ଟର ତାଙ୍କର ଜଣେ ଅଛନ୍ତି ବା ମ୍ୟାନେଜର ଜଣେ ଅଛନ୍ତି ଏଇ ଯୋଉ ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥାରେ, ସେମାନେ କ'ଣ କରିବେ ନା ତାକୁ ସ୍କ୍ରୁଟିନ କରିବେ, ବିଭିନ୍ନ ଜିନିଷ ସେ ଦେଖିବେ, ଯାଇକିରି ଚେକ୍ କରିସାରିଲା ପରେ ସେ ସନ୍ତୁଷ୍ଟ ହେବେ। ତାପରେ ସେମାନେ କ'ଣ କରିବେ ନା ପ୍ରଥମ ବର୍ଷ ଦେବେ ଆପଣଙ୍କୁ ସ୍କୋପ୍ ସାର୍ଟିଫିକେଟ, ତାପରେ ଦ୍ୱିତୀୟ ବର୍ଷରେ ସେ ସ୍କୋପ୍ ସାର୍ଟିଫିକେଟ ଦେବେ, ତୃତୀୟ ବର୍ଷ ମଧ୍ୟ ସ୍କୋପ୍ ସାର୍ଟିଫିକେଟ ଦେବେ, ଏହି ଚତୁର୍ଥ ବର୍ଷ ବେଳକୁ ଆପଣ ଅର୍ଗାନିକ ସାର୍ଟିଫିକେଟ ଆପଣ ପାଇବେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ଆକୁ ରିନ୍ୟୁ କରିପାରିବେ। ସାର୍ଟିଫିକେଟ ଆପଣ ପାଇସାରିଲା ପରେ ନ୍ୟାସନାଲ ପ୍ରୋଗ୍ରାମ ଫର ଅର୍ଗାନିକ ପ୍ରଡକ୍ସନ ଯୋଉ ଏନ୍ପିଓପିରେ ଯୋଉ ଫର୍ମରେ ଆପଣ ଯୋଉ ଆମେ ପାଇବା, ଏହି ଲାଇସେନ୍ସ ପାଇସାରିଲା ପରେ ଆମର ଆଞ୍ଚଳିକ ବଜାର, ରପ୍ତାନୀ ବଜାର, ଏ ଦୁଇଟା ଯାକ ବଜାର ପାଇଁ ମଧ୍ୟ ଆମର ଜୈବ ଉତ୍ପାଦ ଠିକ୍ ତିଆରି ହେଇଗଲା, ତା ପାଇଁ ଆଉ କିଛି ଆମେ ଚିନ୍ତା କରିପାରିବା ନାହିଁ, କିଛି ଆମର ଆଶଙ୍କା ରହିବ ନାହିଁ।
1: ସାର୍, ଶେଷରେ ଆପଣ କ'ଣ ପରାମର୍ଶ ଦେବେ ଆମ ସମସ୍ତଙ୍କୁ?
0: ଏଇ ଜୈବିକ ଚାଷ ଏକାଧିକ୍ରମେ କ'ଣ କରୁଛି ମୁଁ ଖାଲି କହୁଛି, ସେ ମୃତ୍ତିକା ସ୍ୱାସ୍ଥ୍ୟ, ପଶୁ ସମ୍ପଦ ସ୍ୱାସ୍ଥ୍ୟ, ମଣିଷର ସ୍ୱାସ୍ଥ୍ୟ, ଫସଲର ସ୍ୱାସ୍ଥ୍ୟକୁ ସେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରଖେ, କାରଣ ଏଗୁଡ଼ିକ ପରସ୍ପର ପରସ୍ପରର ପରିପୂରକ। ଆଉ କ'ଣ କରେ ନା ଜୈବିକ ଚାଷ ଗୋଟେ ଜୈବ ବିବିଧତା ସବୁବେଳେ ବଜାୟ ରଖେ ଏବଂ ଏକ ପ୍ରଦୂଷଣ ମୁକ୍ତ ପରିବେଶ ସୃଷ୍ଟି କରିପାରେ। ତେଣୁ ଜୈବିକ ଚାଷରେ ଚାଷୀ ଭାଇ ଭଉଣୀମାନଙ୍କ ନିକଟରେ ଆଉ ଗୋଟିଏ ଭଲ ସୁବିଧା ହେଉଛି କ'ଣ, ଚାଷ ଖର୍ଚ୍ଚ କମିକିରି ଲାଭ ଟିକେ ଅଧିକ ହୋଇଥାଏ। ତେଣୁ ନିରନ୍ତର କୃଷିର ବିକାଶରେ ଜୈବିକ ଚାଷ ଏକାନ୍ତ ଅପରିହାର୍ଯ୍ୟ।
1: ଧନ୍ୟବାଦ ସାର୍,
0: ନମସ୍କାର।
2: ଆରେ ନିଦିଆ, କେଡେ ବଢିଆ କଥା କହିଲେ ଏଇ ଜୈବିକ ଚାଷକୁ ନେଇ, ଜୈବିକ କୃଷିକୁ ନେଇ ମନଟା ଭାରି ଭଲ ଲାଗିଲା।
3: ସବୁଠୁ ବଡ଼ କଥା ହେଲା, ଯଦି ନିରନ୍ତର କୃଷି କରିବାର ଅଛି ଆଉ ଏବେ ଯେମିତି କରୁଛେ, ଆଉ 50 ବର୍ଷ ପରେ ଯଦି ସେମିତି କରିବାର ଅଛି ତାହେଲେ ଜୈବିକ କୃଷିକୁ ଆପଣେଇବା
2: ବାସ, ଆଉ ନିରନ୍ତର ସେଇ କୃଷିକୁ କରି ଚାଲିବା। ଆରେ ନିଦିଆ, ଦେଖୁଛ ତ ଆମର ଚାରିଆଡ଼ କେମିତି ବନ୍ୟା ମାଡି ଯାଇଛି, ଆମ ଚାଷୀ ଭାଇମାନେ ବି ନିଶ୍ଚୟ ହନ୍ତସନ୍ତ ହଉଥିବେ। ଟେଲିଫୋନ ମାଧ୍ୟମରେ ଗୋଟେ ଚାଷୀ ଭାଇଙ୍କ ସହିତ ଫୋନରେ ମୁଁ କଥା ହେବି, ଦେଖିବା ତାଙ୍କ ଅଞ୍ଚଳରେ କେମିତି କଣ ବନ୍ୟାର ପ୍ରଭାବ ରହିଛି, ସେ ଆମକୁ ଫୋନରେ କହିବେ।
3: ହଉ ହଉ ହଉ, ତାହେଲେ ଲଗାଓ ଲଗାଓ, କଥା ହୁଅ।
4: ମୁଁ ଶ୍ରୀଲଙ୍କା କୋରବିଧି ବରିକିନା ଜଗତସିଂହପୁର କହୁଥିଲି। ବନ୍ୟାର ସ୍ଥିତି ବର୍ତ୍ତମାନ ପୁରା ଗାମ୍ଭୀର୍ଯ୍ୟପୂର୍ଣ୍ଣ ଦେଖିବାକୁ ଗଲେ, ଦେବୀ ନଦୀରେ ଯୋଉ ବନ୍ୟା ପାଣି ବର୍ତ୍ତମାନ ପ୍ରବେଶ କରିଛି, ତଳିଆ ଅଞ୍ଚଳରେ କିଛି ଚାଷ ଜମି ବର୍ତ୍ତମାନ ଜଳମଗ୍ନ ହୋଇଛି, ଯାହାଫଳରେ ଚାଷୀମାନେ ବର୍ତ୍ତମାନ ହନ୍ତସନ୍ତ ହେଉଛନ୍ତି। ସେମାନେ ଯୋଉ ଧାନ ତଳି ପକେଇଥିଲେ ଧାନ ରୋଇ ପାରୁନାହାନ୍ତି, ସେ ତଳି ଗୁଡା ସବୁ ବୁଡ଼ିକି ରହିଛି। ତାପରେ ଯୋଉ ପନିପରିବା ଚାଷ କରିଥିଲେ ସେ ମଧ୍ୟ ବହୁତ କ୍ଷତିଗ୍ରସ୍ତ ହେଇଛି, ଯାହାକି ବଜାରରେ ବର୍ତ୍ତମାନ ପନିପରିବା ଚାଷ ରେଟ୍ ହେଇଯାଇଛି। ଚାଷୀ କୂଳ ବର୍ତ୍ତମାନ ବହୁତ ନିରାଶ ହେଇଛନ୍ତି, ବର୍ତ୍ତମାନ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀମାନେ। ଅସୁବିଧା ତ ଏଠି ବହୁତ, ବର୍ତ୍ତମାନ ଯୋଉ କଚ୍ଚା ରୋଡ ଗୁଡାକ ଅଛି ସେଗୁଡା ମଧ୍ୟ ବିଚ୍ଛିନ୍ନ ହେଇଛି, ଯାହାକି ସେଟା ବୁଡ଼ିକି ରହୁଛି। ପ୍ରାୟ ଆମର ଏପଟ ଅଞ୍ଚଳରେ ଅନେକ ଜାଗା ଅଛି ବି ମାନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଇଯାଉଛି, କଣ ମାନେ ପକ୍କା ରୋଡ ନାହିଁ, କଚ୍ଚା ରୋଡ ବି ଅଛି, ସେ କଚ୍ଚା ରୋଡ ଗୁଡା ବି ବୁଡ଼ି ଯାଇଛି, ଗମନାଗମନ କରିବା ପାଇଁ ଅସୁବିଧା ଅନୁଭବ କରୁଛନ୍ତି ଲୋକମାନେ। ଚାଷୀ ଭାଇମାନେ ତ ବର୍ତ୍ତମାନ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛି, ବିଶେଷ କରି ଧାନ ଫସଲଠୁ ଆରମ୍ଭ କରି ପନିପରିବା ଫସଲ ପର୍ଯ୍ୟନ୍ତ ବହୁତ କ୍ଷତିଗ୍ରସ୍ତ ହୋଇଛି, ଯାହାଫଳରେ ବର୍ତ୍ତମାନ ଯୋଉ ନୂଆ ସିଜିନ୍ ଆସିଲା ଚାଷୀ କୂଳ ବର୍ତ୍ତମାନ ମୁଣ୍ଡରେ ହାତ ବସିଛନ୍ତି, ଯାହାକି ତଳିଟି ମଧ୍ୟ ପକେଇ ପାରୁନାହାନ୍ତି, ଯାହାକି ଧାନ ଗଦା କରିକି ବର୍ତ୍ତମାନ ରଖିଲା ବେଳକୁ ପୁଣି ପାଣି ଭର୍ତ୍ତି ହେଇଯାଉଛି। ଆଉ ବଜାରରେ ବର୍ତ୍ତମାନ ଆମେ ପନିପରିବା ବି ଆକାଶ ଛୁଆ ରେଟ୍ରେ

0: ଇଏ ସତରେ ଆଉ ଇଏ ଆମ ଚାଷୀ ଭାଇ ଟିକେ ଭାରି ଅସୁବିଧାର ସମ୍ମୁଖୀନ ହଉଛନ୍ତି, କିନ୍ତୁ ଆମ ସମସ୍ତଙ୍କୁ ଏଇ ସମୟରେ ଟିକେ ସତର୍କତା ଅବଲମ୍ବନ କରିବାକୁ ପଡିବ।
1: ଚାଷ ପାଇଁ ଯେତିକି ନିଜ ସ୍ୱାସ୍ଥ୍ୟ ପାଇଁ ବି ସେତିକି।
0: ହଁ,
1: ଆମେ ପାଣିକୁ ସିଝେଇକିରି ପିଇବା, ଗରମ ଗରମ ଖାଦ୍ୟ ଖାଇବା, ବାସି ଖାଦ୍ୟ ଖାଇବାନି, ଆଉ ଘର ଦ୍ଵାର ପ୍ରତି ଟିକେ ନିଘା ରଖୁଥିବା,
0: କାଳେ ଜନ୍ତୁ ଜୁନ୍ତା ପଶିଯିବେ। ଆଉ ତା ସହିତ ଆମେ ଯୋଉ ଗୃହପାଳିତ ପ୍ରାଣୀ ରଖୁଛେ ତାଙ୍କୁ ସ୍ୱଚ୍ଛ ପାଣି ପିଇବାକୁ ଦବା, ଆଉ ତାଙ୍କ ପାଇଁ ଯୋଉ ଖାଦ୍ୟ ପଦାର୍ଥ ଅଛି ତାକୁ ଟିକେ ଉଚ୍ଚା ସ୍ଥାନରେ ରଖିଥିବା। ଆଉ ତା ସହିତ ଅପା, ଇଏ ଆମର ଯଦି ପନିପରିବା ଗଛ ସବୁ ଅଛି ତାକୁ ଟିକେ ଢେର ଦେଇକି ଟେକି ଦଉଥିବା, ଆଉ କଣ।
1: ଠିକ କଥା କହିଛୁ। ଆରେ ନିଧିଆ, ଆଜି ସକାଳେ ମୁଁ ଯାଇଥିଲି ଇଏ ପରିବା ଦିଟା ଆଣିବା ପାଇଁ, ଇଏ ପନିପରିବା ତ ଆକାଶ ଛୁଆ ଦର, ଏ ଛଚିନ୍ଦ୍ରା ଦିଟା ଭେଣ୍ଡି ଦିଟା ଧରିକିରି ଆସିଛି, ଇଏ ବଜାର ଦର କେତେ କଣ। ଆମର ଯୋଉ ବନ୍ୟା ପାଣିରୁ କିଛି ରକ୍ଷା ପାଇଛି ପରିବା, ତାକୁ ଆମେ ହାଟ ବଜାରକୁ ଦେଲେ ଆମେ ସିନା ଦର ଜାଣିଥିଲେ ତାକୁ ବିକ୍ରି କରିବା।
0: ଏବେ ମୁଁ ବଜାର ଦର କହୁଛି, ଶୁଣ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ପିଆଜ କିଲୋ ପ୍ରତି 23 ଟଙ୍କା, ଆଳୁ କିଲୋ ପ୍ରତି 18 ଟଙ୍କା, ଟମାଟୋ କିଲୋ ପ୍ରତି ସର୍ବୋଚ୍ଚ 37 ଟଙ୍କା, ଫୁଲକୋବି କିଲୋ ପ୍ରତି 42 ଟଙ୍କା, ବାଇଗଣ କିଲୋ ପ୍ରତି 43 ଟଙ୍କା, ଭେଣ୍ଡି କିଲୋ ପ୍ରତି 32 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 23 ଟଙ୍କା, କ୍ୟାପ୍ସିକମ୍ କିଲୋ ପ୍ରତି 52 ଟଙ୍କା, ବିନ୍ସ କିଲୋ ପ୍ରତି 78 ଟଙ୍କା, କଲରା କିଲୋ ପ୍ରତି 60 ଟଙ୍କା, ଅଦା କିଲୋ ପ୍ରତି 240 ଟଙ୍କା ଏବଂ ରସୁଣ କିଲୋ ପ୍ରତି 182 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
1: ହଁ ରେ ନିଦିଆ, ବଜାର ଦରଟା ଆମେ ଜାଣିଲେ ଆମେ ସଚେତନ ହେଲେ ଯୋଉ ମଧ୍ୟସ୍ଥି ମାନେ ଆସିକି ଆମ ପାଖରୁ ପରିବା ନଉଥିଲେ ସିଏ ଆଉ ଆମକୁ ଆଉ ଠକେଇ ପାରିବେନି।
0: ଇଏ ଆମର ପ୍ରାୟ ଯୋଉ କିଷାନ ବାଣୀ କାର୍ଯ୍ୟକ୍ରମ ଚାଲୁଛି, ଇଏ ତାର ପରା ଲକ୍ଷ୍ୟ ଆଉ ଉଦ୍ଦେଶ୍ୟ ସେଇଆ।
1: ଆମ ଚାଷୀ ଭାଇ ମାନେ କେମିତି ହଇରାଣରେ ହେବେନି, ଅସୁବିଧାରେ ପଡିବେନି କି ସମସ୍ୟାର ସମ୍ମୁଖୀନ ହେବେନି,
0: ତା ସହିତ ସଚେତନ ହେବେ, ସଜାଗ ହେବେ, ସବୁ ଜିନିଷକୁ ନିଘା ଦେବେ।
1: ଏମିତି କଥା ହଉଥିବା ନା ଉଠିବା ବା, ସମୟ ଇସାରା କଲାଣି ପରା ଆମର ଏଇ କିଷାନ ବାଣୀକୁ ଏଇଠି ରଖିବା ପାଇଁ।
0: ନାଇଁ ନାଇଁ, ଇଏ ପ୍ରଥମେ କୁହ, ତମ ମନ ଭଲ ଲାଗିଲା ଟି?
1: ତୋ ସାଙ୍ଗରେ ଟିକେ କଥା ହେଇକି ଭଲ ଲାଗିଲା, ତୁ ଭଲ ଭଲ କଥା ଦୀପଦ କହିଲୁ, ସିଏ ବି ମୋ ମନକୁ ଭାରି ମୋହି ନେଲା।
0: ହଉ, ଏମିତି ଆସୁଥିବା, କଥା ହଉଥିବ, ଏହିପରି ନୀଳା
1: ଲାଗିଥିବ। ଶ୍ରୋତା ବନ୍ଧୁ, ଏମିତି ଆମର ଏଇ କିଷାନ ବାଣୀ କାର୍ଯ୍ୟକ୍ରମ ଶୁଣୁଥିବେ, ଆପଣଙ୍କର ମତାମତ ଦଉଥିବେ, ସୁବିଧା ଅସୁବିଧା ଆମକୁ ଚିଠି ମାଧ୍ୟମରେ ଜଣଉଥିବେ।
0: ତାହେଲେ ଆଜି ପାଇଁ ବୈଠକ ଘରେ ଏତିକି
1: ରହୁଛି ଶ୍ରୋତା ବନ୍ଧୁ,
0: ନମସ୍କାର।

0: ନିଶାରାଣୀ ସାହୁ ସାପ୍ତାହିକ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାରକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମଣିଷ ଚାଲିଯାଏ, କିନ୍ତୁ ତାର ମହାନ କର୍ମ ଅମର ହୋଇ ରହିଯାଏ। ଦେହର ଶେଷ ହୁଏ, କିନ୍ତୁ ଦାନର ଆଲୋକ କେବେ ବି ଶେଷ ହୁଏ ନାହିଁ। ଚକ୍ଷୁଦାନ ହେଉଛି ସେହି ମହାନ ଦାନ ଯାହା ଜଣେ ମଣିଷଙ୍କ ଜୀବନର ଅନ୍ତିମ ଅଧ୍ୟାୟକୁ ଅନ୍ୟ ଜଣଙ୍କ ନୂଆ ସକାଳରେ ପରିଣତ କରିଦିଏ। ତେବେ ଶ୍ରୋତାବନ୍ଧୁ, ଏହି ସୁନ୍ଦର ବିଚାର ସହ ଆଗେଇ ନେବା ଆଜିର କାର୍ଯ୍ୟକ୍ରମକୁ। ଆଜି ଆମ କାର୍ଯ୍ୟକ୍ରମରେ ଆଲୋଚନା କରିବା ଏପରି ଏକ ମହାନ ବିଷୟ ଯାହା କେବଳ ଦାନ ନୁହେଁ, ବରଂ ମାନବତାର ସର୍ବୋଚ୍ଚ ପରିଚୟ। ଚକ୍ଷୁଦାନ, ମହତ୍ଦାନ। ଶ୍ରୋତାବନ୍ଧୁ, ଆଖି କେବଳ ଦେଖିବାର ମାଧ୍ୟମ ନୁହେଁ, ଏହା ସ୍ୱପ୍ନ ଦେଖିବାର ଶକ୍ତି, ପ୍ରକୃତିର ସୌନ୍ଦର୍ଯ୍ୟକୁ ଅନୁଭବ କରିବାର ଦ୍ୱାର ଏବଂ ଜୀବନର ରଙ୍ଗକୁ ଉପଭୋଗ କରିବାର ଅମୂଲ୍ୟ ଉପହାର। ଥରେ ଚିନ୍ତା କଲେ ଆମେ ଜାଣିପାରିବା ଯେ ଜୀବନ ଅବସାନ ପରେ ଆମର ଦୁଇଟି ଆଖି ଜଣେ ଦୃଷ୍ଟିବାଧିତ ବ୍ୟକ୍ତିଙ୍କ ଜୀବନରେ ନୂଆ ସୂର୍ଯ୍ୟୋଦୟ ଆଣିପାରିବ। ସେମାନେ ପୁଣି ନିଜ ପରିବାରକୁ ଦେଖିପାରିବେ, ସନ୍ତାନର ହସକୁ ଅନୁଭବ କରିପାରିବେ, ଏହି ସୁନ୍ଦର ପୃଥିବୀର ରଙ୍ଗକୁ ଉପଭୋଗ କରିପାରିବେ। ଏହାଠାରୁ ବଡ଼ ପୁଣ୍ୟ ଆଉ କ'ଣ ହୋଇପାରେ? ଶ୍ରୋତାବନ୍ଧୁ, ଚକ୍ଷୁଦାନକୁ ନେଇ ଅନେକ ଭ୍ରାନ୍ତ ଧାରଣା ଆଜି ବି ସମାଜରେ ରହିଛି। ଆମର ଏକ ସଚେତନ ନିଷ୍ପତ୍ତି କାହାରି ସମଗ୍ର ଜୀବନକୁ ଆଲୋକମୟ କରିପାରେ। ପରିବାର କଲ୍ୟାଣର ପ୍ରକୃତ ଅର୍ଥ ହେଉଛି କେବଳ ନିଜ ପରିବାରର ସୁଖ ନୁହେଁ, ବରଂ ସମାଜର ପ୍ରତ୍ୟେକ ପରିବାରର ମଙ୍ଗଳକୁ ଚିନ୍ତା କରିବା। ଦୀପଟିଏ ନିଜେ ଜଳି ଅନ୍ୟକୁ ଆଲୋକ ଦିଏ। ମଣିଷ ନିଜ ଚକ୍ଷୁଦାନ କରି ଅନ୍ୟର ଜୀବନକୁ ଆଲୋକିତ କରେ। ତେବେ ଆମର ଆଖି ଥିଲେ ହିଁ ଆମ ପାଇଁ ସବୁକିଛି ସୁନ୍ଦର। ଆଜିର ଏହି ସୁନ୍ଦର ବିଷୟକୁ ନେଇ ଆଲୋଚନା କରିବା ପାଇଁ ଆମ ସହ ଉପସ୍ଥିତ ଅଛନ୍ତି ଡାକ୍ତର ହରିପ୍ରସାଦ ରଥ। ତେବେ ଚାଲନ୍ତୁ ଏହି ଚକ୍ଷୁଦାନ ମହତ୍ଦାନ ବିଷୟରେ ତାଙ୍କ ସହିତ ଆଲୋଚନା କରିବା। ସାର୍ ନମସ୍କାର।
1: ନମସ୍କାର
0: ସାର୍, ଆପଣଙ୍କୁ ଆମ ଘର ଆଉ ଆମ ସଂସାର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ଧନ୍ୟବାଦ।
0: ଆଜି ଆମର କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ଆଖି ଥିଲେ ସବୁ ସୁନ୍ଦର। ଚକ୍ଷୁଦାନକୁ ମହାପୁଣ୍ୟ ବୋଲି କାହିଁକି କୁହାଯାଏ ସେ ବିଷୟରେ କୁହନ୍ତୁ।
1: ଦେଖନ୍ତୁ, ଚକ୍ଷୁ ହେଉଛି ଆମର ସବୁ ସଂସାରକୁ ଦେଖିବାର ଏକମାତ୍ର ମାର୍ଗ। ତ ଚକ୍ଷୁ ଛୋଟ ପିଲାରୁ ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ ନିତାନ୍ତ ଏକ ଯୋଉଟା ଆମର ଦୃକ୍ ଇନ୍ଦ୍ରିୟ ବୋଲି କୁହାଯାଏ। ଏଇ ଇନ୍ଦ୍ରିୟଟା ଆମର ପ୍ରତ୍ୟେକ ପ୍ରାଣୀର, ଯୋଉଟାକି ଆମର ଯଦି ନଥିଲା ଆମେ ସଂସାରକୁ ଜାଣି ହିଁ ପାରିବା ନାହିଁ ଅର୍ଦ୍ଧାଧିକ ଅବସ୍ଥାରେ। ତେଣୁ ଚକ୍ଷୁଟା ଆମର ବହୁତ ଶରୀରର ଗୋଟେ ମୁଖ୍ୟ ଅଙ୍ଗ ହିସାବରେ ଆମର ପରିଗଣିତ ହୁଏ, ଆଉ ସବୁଠୁ ଡେଲିକେଟ୍, ମାନେ ତାକୁ ଆମେ ସୁରକ୍ଷା ଦେବାକୁ ମଧ୍ୟ ଆମକୁ ବହୁତ ଜାଗ୍ରତ ରଖିବାକୁ ପଡେ ଛୋଟ ପିଲାବେଳରୁ ଆରମ୍ଭ କରିକି ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ। ପ୍ରଥମ କଥା ହେଲା ଚକ୍ଷୁ ଦାନ, ଯୋଉ କଥା ପଚାରିଲେ, କର୍ନିଆଲ ରିପ୍ଲାଣ୍ଟ, କେରାଟୋପ୍ଲାଷ୍ଟି ବୋଲି କୁହାଯାଏ, କର୍ନିଆଲ ରିପ୍ଲାଣ୍ଟ ହିଁ ଚକ୍ଷୁ ଦାନକୁ କୁହାଯାଏ। ବ୍ୟକ୍ତିମାନଙ୍କ ମୃତ୍ୟୁ ହୋଇଯାଏ କିମ୍ବା କୌଣସି ପ୍ରକାର ଅଘଟଣ ଘଟି ଚକ୍ଷୁଦାନ କରିଥାନ୍ତି, ସେମାନଙ୍କର ଚକ୍ଷୁର ସେହି ସାଇଜ୍ର କର୍ନିଆଟା ଅନ୍ୟ ଜଣକୁ ଦେଖିବାରେ ସାହାଯ୍ୟ କରେ, ତେଣୁ ସେଟାକୁ ଚକ୍ଷୁଦାନ କୁହାଯାଏ। ଆଉ ଏଇଟା ମହାଦାନ, ମହତ୍ ପୁଣ୍ୟ କାମ କାହିଁକି ନା, ଜଣେ ସଂସାରକୁ ଠିକ ଭାବେ ଦେଖିପାରିବ ଯିଏକି ବିଲକୁଲ ସଂସାର ସହିତ ଇଏ ହେଇପାରିନଥାଏ, ତେଣୁ ସେଟାକୁ ଆମେ ମହାପୁଣ୍ୟ ବୋଲି ହିଁ କହିବା, ଜଣଙ୍କର ଜୀବନ ସାରା ପାଇଁ ଆମେ ଉପକାର କରିପାରିବା।
0: ଆଖି ଥିଲେ ସବୁ ସୁନ୍ଦର, ତ ଆମ ଜୀବନରେ ନିଶ୍ଚିତ ଭାବରେ ଆମର ଆଖିର ଗୁରୁତ୍ୱପୂର୍ଣ୍ଣ ରହିଛି, ତ ଏଇ ଆଖିର ଆମେ ନୀତିଦିନିଆ ଜୀବନରେ କେମିତି ତାର ଯତ୍ନ ନେଇପାରିବା?
1: ନୀତିଦିନିଆ ଜୀବନରେ କହିଲେ ଚକ୍ଷୁର ଯତ୍ନ ମୁଖ୍ୟତଃ ଚକ୍ଷୁକୁ ସଫା ରଖିବା, କେମିତି ଆମର ହାଇଡ୍ରେସନ ପ୍ରଥମ ଦରକାର। ଆମର ଦେଖୁଥିବେ ପତାଟା ଆଖି ବାରମ୍ବାର ପଡୁଥାଏ, କଣ ପାଇଁ ନା ସେ ସଦାବେଳେ ଲୁବ୍ରିକେସନ, ଯେମିତି ଗୋଟେ ବର୍ଷା ହଉଛି ଆମେ ଗୋଟେ ଗାଡି ନେଇକି ଯାଉଛେ ତ ତାର ୱାଇପରରେ ଆମେ ପୋଛୁଛେ କାଚଟାକୁ, କାହିଁକି ନା କାଚଟା ସଫା ହେଲେ ଆମେ ଦେଖିପାରିବା। ସେ ଟାଇପ୍ର ଚକ୍ଷୁରେ ବିଭିନ୍ନ ପ୍ରକାର ମଳିଆ ଆବର୍ଜନା ଜିନିଷ କିଛି ଯୋଉଟା ଜମା ହେଇଯାଏ ତାକୁ ସଫା କରିବା ପାଇଁ ହିଁ ପତା ବାରମ୍ବାର ପଡେ, ସେଟା ବ୍ଲିଙ୍କିଙ୍ଗ ଯୋଉଟା କୁହାଯାଏ, ଆଖି ପତା ପଡିବା। ତଦ୍ୱାରା କଣ ହୁଏ, ସେ

0: ଗୋଟେ କୋଟିଂ, ଗୋଟେ ୱାଟର ଲେୟର ର ଗୋଟେ କୋଟିଂ ସାଙ୍ଗେ ସାଙ୍ଗେ ସେ ପୋଛିଛି, ଆଉ ସେଇ ଯୋଉ ଆମର ୱାଟର ଲେୟର ସେଇଠି ଯୋଉ ମେବୋବିଆନ ଜିଜ୍ ଗ୍ଲାଣ୍ଡ ଏଗୁଡାକ ଯୋଉ ଛୋଟ ଛୋଟିଆ ଗ୍ଲାଣ୍ଡ ଥାଏ ସେଇଥିରୁ ଆମର ଯୋଉ ସିକ୍ରେସନ ହୁଏ ଏସବୁରେ ଏଇ ଚକ୍ଷୁର ପ୍ରୋଟେକ୍ସନ ହେଇଥାଏ। ତ ଆଖି ଯେତେବେଳେ ହାଇଡ୍ରେସନ କମିଯାଏ ମାନେ ଜଳୀୟ ଅଂଶ କମିଯାଏ ସେତେବେଳେ ଆଖିର ଅସୁବିଧା ହେଇଥାଏ, କିମ୍ବା ଆମେ ରାସ୍ତାରେ ଗଲାବେଳକୁ ଯଦି ଆମେ ଧୂଳି ଯୋଉଠି ବହୁତ ଗୁଡ଼ାଏ ପଲ୍ୟୁସନ ହଉଛି ସେଇ ଜାଗାରେ ଆମେ ଯଦି ଛିଡ଼ା ହେବା ଆମକୁ ଚଷମା ଏଗୁଡାକ ଲଗେଇବାକୁ ପଡେ, ନହେଲେ କଣ ଧୂଳି ଆଖିରେ ପଡିଲେ ସେଇଟା ଆଖି ଯେତିକି ପାରିବ ସେ ନର୍ମାଲ ୱେରେ ସିନା ସେ ସାଧାରଣତଃ ପ୍ରୋଟେକ୍ସନ ଦେଇପାରିବ, କିନ୍ତୁ ଫରେନ୍ ବଡି ଯେତେବେଳେ ପଡିବ ସେଟା ଆଉ ବାହାରି ନ ପାରିଲେ ସେଇଠି ହିଁ ଗୋଟେ ଘା ସୃଷ୍ଟି ହେଇଯାଏ। ଘା ସୃଷ୍ଟି ହେବା ଦ୍ୱାରା କଣ ହୁଏ ଧୀରେ ଧୀରେ ସେ ପେନେଟ୍ରେଟ କରିକି ଯଦି କର୍ଣ୍ଣିଆକୁ ଆଫେକ୍ଟ କଲା ଦେନ୍ ଆମର ଦୃଷ୍ଟିଶକ୍ତି ହରେଇ ବସୁ। ଦ୍ୱିତୀୟ କଥା ହେଲା କୌଣସି ପ୍ରକାର ଇନଫେକ୍ସନ ଯଦି ବି ହେଲା ଯଥାଶୀଘ୍ର ଆମେ ଚିକିତ୍ସା ନ କରାଉ ଦେନ୍ ସେଇଟା ଯଦି ମଧ୍ୟ ଆମର କୃଷ୍ଣ ପଟଳ ଯୋଉଟା କୁହାଯାଏ କର୍ଣ୍ଣିଆ ସେଇ ଜାଗାକୁ ଯଦି ହାମ୍ପର କଲା ଦେନ୍ ଧୀରେ ଧୀରେ ଆମର ଦୃଷ୍ଟିଶକ୍ତି ହାମ୍ପର ହେଇଯାଏ। ତୃତୀୟ କଥା ହେଲା ଆଖିର କେତେବେଳେ କେତେବେଳେ ମାନେ କୁଣ୍ଡିଆ ହୁଏ, କଣ ପାଇଁ ନା ଆମର ଯଦି ନାକ ଚୁଣ୍ଟି ହେଲା ଭଳିଆ ନାକ ଥଣ୍ଡା ସର୍ଦ୍ଦି ଯୋଗୁଁ ଯଦି ଚୋକ୍ ହେଇଯାଏ ତ ସେ ଯୋଉ ଲୁହଟା ଏକ୍ସଟ୍ରା ଯୋଉ ପାଣି ଲୁବ୍ରିକେସନ ପାଇଁ ଥାଏ ସେଇଟା ବାହାରି ପାରେ ନାହିଁ ନାକ ଦେଇକି, ସେଇଟା ଆମର ନାଜୋ ଲାକ୍ରିମାଲ ଡକ୍ ବୋଲି ଗୋଟେ କୁହାଯାଏ, ସେଇ ଦେଇକି ସେଇଟା ଏକ୍ସଟ୍ରା ପାଣିଟା ବାହାରି ପଡେ। ତେଣୁ ଆମର ସଦାବେଳେ ଲୁହ ବାହାରେ ନାହିଁ, ଏକ୍ସେସିଭ ଯେତେବେଳେ କାନ୍ଦିବା କି ହାଇପର ଯେତେବେଳେ ଆଖି ଉପରେ ପ୍ରେସର ପଡେ ସେତେବେଳେ ସିନା ହେଇଗଲେ, ନହେଲେ ସେଇ ପାଣିଟା ସେ ନାକ ଦେଇକି ସେ ଆସି ଏଭାପୋରେଟ ହେଇଯାଏ। ଯଦି ସେଇଟା ଯଦି ପାଟେନ୍ସି ତାର ବନ୍ଦ ହେଇଯାଏ ମାନେ ସେଟା ଯଦି ଚୋକ୍ ହେଇଯାଏ ଆଉ ତାର ଅବରୋଧ କିଛି ସୃଷ୍ଟି ହୁଏ ଆଖିରେ ମାନେ ଆମର ସେଇ ପାଣିଟା ହିଁ କୁଣ୍ଡିଆ କରାଏ, ଯୋଉଟାକି ଆଖି ମନ୍ଥିବା ଦ୍ୱାରା କିମ୍ବା କୌଣସି ଅନ୍ୟ ଜିନିଷ ଦ୍ୱାରା ତାକୁ ଉଖାରିବା ଏଗୁଡାକ କରିବା ଦ୍ୱାରା ଆଖିର ଉପରେ ମଧ୍ୟ ପ୍ରଭାବ ପଡିଥାଏ।
1: ଆଖି ପାଇଁ ସେମିତି କିଛି ଖାଦ୍ୟ ରହିଛି କି?
0: ଆଖି ପାଇଁ ବହୁତ କିଛି ଖାଦ୍ୟ ମାନେ ଜରୁରୀ ଏମିତି ନୁହଁ ଯେ ସବୁଯାକ ଖାଦ୍ୟ ଆଖି ଏଇଟା ଏଇଟା ଖାଇଲେ ହିଁ ଆଖି ଭଲ ରହିବ ସେମିତି କିଛି ନାହିଁ, କିନ୍ତୁ ଭିଟାମିନ୍ ଏ ଯୋଉଟା ଆମର ରିଚ୍ ଫୁଡ୍ ଯେମିତିକି ଶାଗ ଆଉ କଞ୍ଚା ମାନେ ଆମର ସାଲାଡ ଏଗୁଡାକ, ଯେମିତି ଶାଗଟା ହଉଛି ଆମେ ଭିଟାମିନ୍ ଏ ପାଇଁ ରିଚ୍ ସୋର୍ସ ରେ ଗଣୁ, ଭିଟାମିନ୍ ଏ ଟା ଦ୍ଵାରା କଣ ହୁଏ ନା ଆମର ରେଟିନାର ପାୱାରଟା ଭଲ ସ୍ଥିର ରହେ ଆଉ ଇମ୍ପ୍ରୁଭ ବି କରେ। ତ ଆମର ଭିଟାମିନ୍ ଏ ଡେଫିସିଏନ୍ସିରେ ବିଟର୍ ସ୍ପଟ୍ ବୋଲି କୁହାଯାଏ ଗୋଟେ ବେମାର ବି ଅଛି, ସେଇ ରୋଗରେ କଣ ହୁଏ ନା ଧୀରେ ଧୀରେ ସେ ସ୍ପଟ୍ଟା ଆମର ଦୃଷ୍ଟିଶକ୍ତି ଧୀରେ ଧୀରେ ହରେଇ ବସୁ, କାହିଁକିନା ଅନ୍ଧତ୍ୱର କାରଣ ସେଇଟା ମଧ୍ୟ ହେଇଥାଏ। ତେଣୁ ଭିଟାମିନ୍ ଏ ଖାଇବା ଦ୍ୱାରା ଭଲ ହୋଇଥାଏ, ଆଉ ରାତି ଶୋଇଲା ବେଳେ ଆମେ କ୍ଷୀର ଯଦି ୟୁଜ୍ କରିବା, କ୍ଷୀର ସହିତ ଆମର ତ୍ରିଫଳା ଏସବୁ ୟୁଜ୍ କଲେ ସେଇଟା ମଧ୍ୟ ରେଟିନାକୁ ବହୁତ ଭଲ ଆବଶ୍ୟକ ହେଇଥାଏ, ପରିପୂରକତା ହେଇଥାଏ। ଆଉ ରେଟିନା ଖରାପ ହେଇଛି ଏଇଟା ପରବର୍ତ୍ତୀ ଷ୍ଟେଜରେ ଜଣାପଡ଼ିବା ଅପେକ୍ଷା ବିଶେଷତଃ ଛୋଟ ପିଲାମାନଙ୍କରେ, ଆମର ଆରୋପି ବୋଲି ରେଟିନୋପାଥି ପ୍ରି ମାଚ୍ୟୁରିଟି ବୋଲି ମଧ୍ୟ ଗୋଟେ କୁହାଯାଏ, ଯୋଉଟାକି ଠିକ୍ରେ ଯଦି ପ୍ରି ମାଚ୍ୟୁର ପିଲାମାନଙ୍କର ସେଟା ଠିକ୍ରେ ରେଟିନାଟା ତିଆରି ଆଟାଚମେଣ୍ଟଟା ଠିକ୍ରେ ହେଇନଥାଏ, ତ ତାକୁ ଯଦି ଆମେ ଅର୍ଲି ଆଇଡେଣ୍ଟିଫିକେସନ କରିପାରିବା ସରକାରଙ୍କ ତରଫରୁ ତ ଏବେ ମାଗଣାରେ ସେସବୁ ହେଇପାରୁଛି, ଯଦି କରିପାରିବା ସେଇଟାରୁ ବି ଅନ୍ଧତ୍ୱରୁ ଆମେ ମୁକ୍ତି ପାଇଯାଇପାରିବା। ଭବିଷ୍ୟତରେ ଯେତେବେଳେ ପିଲା ଦେଖିବା ପାଇଁ ଷ୍ଟାର୍ଟ କରିବ ସେତେବେଳେ ଆମେ ଜାଣିବାକୁ ପାଇବା ଯେ ସେ ଅନ୍ଧ ଅଛି, ତେଣୁ ତା ପୂର୍ବରୁ ଆମେ ଯୋଉମାନେ ପ୍ରି ମାଚ୍ୟୁର ମାନେ ଯୋଉମାନଙ୍କର ଫୁଲ୍ ଟର୍ମ ମାନେ 36 ୱିକ୍ସ କି 38 ୱିକ୍ସ ହେଇନି, ଯାହାର କି 9 ମାସ ପୂର୍ଣ୍ଣ ହେଇନି, ସେମାନଙ୍କୁ ଆମେ ଏଇ ସ୍କ୍ରିନିଂରେ ଆମେ କରିକି ଆମେ ଜାଣିବା ଦରକାର। ତା ସହ ଆଖିର କୌଣସି ପ୍ରକାର କିଛି ଅସୁବିଧା ହଉଛି ତତ୍କ୍ଷଣାତ୍ ଆମେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ କିମ୍ବା ଚକ୍ଷୁ ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷା କରାଇ ନେଇ ଆମର ଚକ୍ଷୁକୁ ସୁରକ୍ଷିତ ରଖିବା ଆମର ପରମ ଦାୟିତ୍ୱ।
1: ଆଜିକାଲି ତ ଆମେ ପ୍ରାୟତଃ ମୋବାଇଲ ଫୋନ ଆଉ କମ୍ପ୍ୟୁଟରର ଅଧିକ ବ୍ୟବହାର କରୁଛେ, ତା ସହିତ ପିଲାମାନେ ମଧ୍ୟ ପ୍ରାୟତଃ ମୋବାଇଲ ଦେଖିକି ନିଜର ପଢାପଢି ଏସବୁ କରନ୍ତି, ତ ଏଥିପାଇଁ ଆମେ ଜାଣିବା ଦରକାର ଯେ ଏଇ ଯୋଉ କମ୍ପ୍ୟୁଟର ମୋବାଇଲ ମଧ୍ୟ ଆମ ଆଖି ଉପରେ ପ୍ରଭାବ ପକାଉଛି,
0: ଯେତେ ପାରିଲେ ଆମେ ସେଟାକୁ କମ କରିବା ଦରକାର, କିନ୍ତୁ ଯଦି କମ ନ ହେଇପାରୁଛି ବାରମ୍ବାର ଆଖିଟାକୁ ସେଇ ସ୍କ୍ରିନ୍ ଠାରୁ ଟିକେ ଅଲଗା କରିବା ଦରକାର, ମାନେ କିଛି ସମୟ ଆମେ ଆଖିଟାକୁ ଅଲଗା ଆଡେ ଅନେଇବା ଏସବୁ କରିବା ଦ୍ୱାରା କନଷ୍ଟାଣ୍ଟଲି ଯଦି ଆଖି ଉପରେ ରେ ସବୁ ପଡିବ ତ ଆମର ବ୍ରେନ୍ ସେଲ୍ ବି ଡ୍ୟାମେଜ୍ ହେବ, ଆଖି ଉପରେ ମଧ୍ୟ କିଛିଟା ପ୍ରଭାବ ପକେଇ ପାରେ। ତେଣୁ ଆମେ ସତର୍କ ରହିଲେ ସେ ଯୋଉ ଜିନିଷ ଯାକ କହିଲେ ସେଗୁଡାକ ଆମେ ତ ଛାଡିପାରିବା ନାହିଁ, ପିଲାଙ୍କର ପାଠପଢା ବି ବନ୍ଦ ହେଇପାରିବ ନାହିଁ କି ଆମର କର୍ମକ୍ଷେତ୍ରରେ କମ୍ପ୍ୟୁଟରର ବ୍ୟବହାର ବି ବନ୍ଦ ହେଇପାରିବ ନାହିଁ, ତେଣୁ ଆମେ ଟିକେ ସୁରକ୍ଷିତ ରହିବା ପାଇଁ ଆମେ

0: ଚେଷ୍ଟା କରିବା କଥା। ତେଣୁ ଫିଲ୍ମକୁ କନଷ୍ଟାଣ୍ଟଲି ଆମେ ଦେଖିବାଟା ଅନୁଚିତ। ଆଉ ମୁଖ୍ୟତଃ ରାତି ଅନ୍ଧାରରେ ମାନେ କମ୍ ଲାଇଟରେ ଏସବୁ ଯାକ ଫିଲ୍ମକୁ ଦେଖିବା ଏଇଟା ଆମ ପାଇଁ ବହୁତ ଖରାପ।
1: କୋଉ କୋଉ ଲକ୍ଷଣ ସବୁ ଆମେ ଆଖିରେ ଦେଖାଗଲେ ଆମେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ?
0: ଆଖିରେ ଯଦି କୌଣସି ପ୍ରକାର ଝାପ୍ସା ଦେଖାଯାଉଛି କିମ୍ବା କୌଣସି କଲର ଭିଜନରେ ଜାଣିପାରୁନାହୁଁ କିମ୍ବା ପଢିବାରେ ମଧ୍ୟ ଅସୁବିଧା ହେଉଛି ଆଉ କୌଣସି ଦୂର ଜିନିଷ ଦେଖିବାରେ ଅସୁବିଧା ହେଉଛି, ଆଖିରୁ କଣ୍ଟିନ୍ୟୁ ଯଦି ପାଣି ବାହାରୁଛି, ମୁଖ୍ୟତଃ ଛୋଟ ପିଲାମାନଙ୍କ କେସ୍ରେ ବାରମ୍ବାର କେବଳ ପାଣି କଣ୍ଟିନ୍ୟୁ ବାହାରୁଥାଏ, ସେଥିରେ ଆମେ ଦେଖିବା ଜରୁରୀ, କାରଣ ସେଟା ଗ୍ଲୁକୋମା ଫ୍ୟୁଚରରେ ଡେଭଲପ କରିପାରେ ଆଉ ଗ୍ଲୁକୋମା ହେଲେ ମଧ୍ୟ ଅନ୍ଧତ୍ୱ ହେଇଯାଏ। ତେଣୁ ଅର୍ଲି ଆଇଡେଣ୍ଟିଫିକେସନ, କିଛି ବି ଯଦି ଆଖିର ଅସୁବିଧା ହେଉଛି ଆମେ ଦେଖେଇଦେଲେ, ଦୃଷ୍ଟି ବାଧିତ ହେବା ପୂର୍ବରୁ ଆମେ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ନେଇଯିବାଟା ହିଁ ଆମ ପାଇଁ ଉପକାରୀ ଅଟେ। ଆମେ ନିଜେ ନିଜେ କୌଣସି ପ୍ରକାର ନା ଏଇଟା ଖାମଖିଆଲି ଭାବେ ଠିକ ହେଇଯିବ ବୋଲି ଛାଡ଼ିଦେବାଟା ଠିକ ନୁହଁ। ଯଦି ଆଖିର କୌଣସି ପ୍ରକାର ସମସ୍ୟା ଦେଖାଯାଉଛି ଦେନ୍ ଆମେ ପରୀକ୍ଷା କରିବା ଜରୁରୀ ଯଥାଶୀଘ୍ର ଭାବେ।
1: ଆଉ କିଛି ସେମିତି ସାଧାରଣ ରୋଗ ରହିଛି କି ଆଖିର?
0: ଆଖିର ତ ଯାହା କହିଲି ଗ୍ଲୁକୋମା ଅଛି, ରେଟିନୋପାଥି ପ୍ରିମାଚ୍ୟୁରିଟି ଅଛି, କ୍ୟାଟ୍ରାକ୍ଟ ଅଛି। କ୍ୟାଟ୍ରାକ୍ଟ ଆମର ବହୁତ ପରିମାଣରେ, କ୍ୟାଟ୍ରାକ୍ଟ ହଉଛି ତିମିର ଯୋଉଟା କୁହାଯାଏ ଆଉ ମୋତିଆବିନ୍ ଯୋଉଟା କୁହାଯାଉଛି। ତ ଲେନ୍ସ ଆମର ବିଭିନ୍ନ ପ୍ରକାର ଲେନ୍ସ ଆସେ ଯୋଉଟା ବି ଠିକ କରି ଦିଆଯାଏ। ତାପରେ କର୍ନିଆଲ ଓପାସିଟି, ଯଦି କିଛି ଅଲସର ହେଇଯାଏ, ଯଦି କିଛି ଆଖିରେ ଫରେନ୍ ବଡି ପଡିଯାଏ ତ ଅଲସର ହେଇକି ଯଦି କର୍ନିଆଟା ଯଦି ଘାରୁ ତାର ତିନିଟା ଷ୍ଟେଜରେ ସେ ତଳକୁ ତଳ ଯାଇକି ଯଦି ଭିତରେ ଅସୁବିଧା କଲା ଦେନ୍ ସେଇଟା ଆମର କର୍ନିଆଲ ଓପାସିଟିରେ ଆମର ଦୃଷ୍ଟିଶକ୍ତି ବାଧିତ ହେଇଯାଏ। ତେଣୁ ସେସବୁ କୌଣସି ପ୍ରକାର କିଛି ଫରେନ୍ ବଡି ଯଦି, ଆଉ ଗୋଟେ ବଡ କଥା କହିବି, ୱେଲ୍ଡିଂ ଦୋକାନ ଯୋଉଠି ୱେଲ୍ଡିଂ କରନ୍ତି ସେ ଜାଗାରେ ଆମେ ଚଷମା ପିନ୍ଧିକି ହିଁ କରିବା ଜରୁରୀ, କିମ୍ବା ଯୋଉଠି ୱେଲ୍ଡିଂ ହଉଛି ଆମେ ଅନ୍ୟମାନେ ସେ ପାଖକୁ ଯାଇକି ଦେଖିବା ଜରୁରୀ ନାହିଁ। କୌଣସି ଗୋଟେ ନିଆଁ ଛିଟକାଟେ ମଧ୍ୟ କୌଣସି ପଡିଗଲା କି ଆମେ ରୋଷେଇ ବେଳକୁ ମଧ୍ୟ ସୋରିଷରେ ମଧ୍ୟ ଫୁଟିକି ପଡିଗଲା ତ ସେଇଟାରେ ଆମର ଚକ୍ଷୁ ଶକ୍ତି ବାଧିତ ହେଇଯାଏ, ଯେହେତୁ ସେ ଅଲସରଟା ଯଦି ଠିକରେ ନ ହେଇପାରେ। ଆଉ ଯେତେବେଳେ ମଧ୍ୟ ଅଲସରର ଟ୍ରିଟମେଣ୍ଟ କରାଯାଉଥାଏ ସେତେବେଳକୁ ଆମେ ମୁଣ୍ଡ ଧୋଇକି ଗାଧେଇବା, ଆଉ ବିଶେଷତଃ ଆମର ଅତି ଯୋଉଟା କି ତେନ୍ତୁଳି ଏଇ ଟାଇପ୍ର ଖଟା ଜିନିଷ ଯୋଉଟା କି ଉଦ୍ରେକ କାରକ ସେମିତି ଜିନିଷ ଖାଇବା, ଏସବୁ କରିବା ଠାରୁ ଆମେ ଟିକେ ଦୂରରେ ରହିବା ଜରୁରୀ।
1: ବର୍ତ୍ତମାନ ଆମ ଶ୍ରୋତା ବନ୍ଧୁଙ୍କ ପାଇଁ ଆପଣଙ୍କ ନିକଟରୁ ଆମେ ଆଖିର ଯତ୍ନ ଉପରେ କିଛି ବାର୍ତ୍ତା ଚାହିଁବୁ।
0: ଭଗବାନ ଆମକୁ ପଞ୍ଚଟି ଜ୍ଞାନେନ୍ଦ୍ରିୟ ଦେଇଛନ୍ତି, ଗୋଟିଏ ହେଲା ଆଖି, ଗୋଟିଏ ହେଲା ନାକ ଯୋଉଟାକି ଆଘ୍ରାଣ ଶକ୍ତି, ଗୋଟେ ହେଲା ଚର୍ମ ଯୋଉଟାକି ସ୍ପର୍ଶ ଶକ୍ତି, ଗୋଟେ ହେଲା ବାକ୍ ଶକ୍ତି ଜିହ୍ୱା, ଆଉ ଏଇ ସବୁ ଭିତରେ ଆମର ଗୋଟେ ଦୃଷ୍ଟି ଶକ୍ତି, ଆଉ ଗୋଟେ ହେଲା ଶ୍ରବଣ ଶକ୍ତି ଆମର ଶୁଣିବା ପାଇଁ। ତେଣୁ ଆ ଭିତରେ ସବୁଠୁ ବହୁତ ଆବଶ୍ୟକ ଜିନିଷ ହେଲା ଆମର ଦୃଷ୍ଟି ଶକ୍ତି, କାରଣ ଦୃଷ୍ଟି ଶକ୍ତି ବାଧିତ ହେଲା ମାନେ ଆମେ ସଂସାରଟାକୁ ଦେଖିପାରିବା ନାହିଁ କି ଜାଣିପାରିବା ନାହିଁ କିଏ କଣ ଅଛନ୍ତି, ଶୁଣି ନ ପାରିଲେ ମଧ୍ୟ ଆମେ ତାକୁ ଆମେ ସେନ୍ସରି ହିୟରିଂ ଲସ୍ରେ ହେଉ କି ଯୋଉଟିରେ ହେଉ ଆମେ କିଛିଟା ତାର ଅଲ୍ଟରନେଟିଭ ଚିନ୍ତା କରିପାରିବା, କିମ୍ବା ଆମେ ଠରାଠରିରେ ମଧ୍ୟ କହିପାରିବା, ଦେଖି ନ ପାରିବା ତ ଆମେ ତ ଆଉ କିଛି ଇଏ କରିପାରିବାନି ନା। ତେଣୁ ଦୃଷ୍ଟି ଶକ୍ତି ପାଇଁ ଆମେ ବହୁତ ପରିମାଣରେ ସତର୍କ ରହିବା, ସଚେତନ ରହିବା ହିଁ ଆବଶ୍ୟକ। ଭଗବାନ ଯାହା ଦେଇଛନ୍ତି ଦୃଷ୍ଟି ବାଧିତ ହେବା ଆମେ ଉଚିତ ନୁହେଁ, ଆଉ ଯୋଉମାନେ ଦେଖନ୍ତୁ ଦୃଷ୍ଟି ବାଧିତ ମାନେ ମଧ୍ୟ ତାଙ୍କ ପାଇଁ ଭଗବାନ ଅତି ସୁନ୍ଦର ଭାବେ ତାଙ୍କର ଅନ୍ୟ କୌଣସି ଇନ୍ଦ୍ରିୟକୁ ଅତି ଉଚ୍ଚ କୋଟିର କରିକି ଗଢିଥାନ୍ତି, ଯଦ୍ୱାରା କି ସେମାନେ ବହୁତ ସୁନ୍ଦର ଗୀତ ବି ଗାଇପାରନ୍ତି କିମ୍ବା କୌଣସି ପ୍ରକାର କର୍ମକୁଶଳ ହେଇପାରନ୍ତି। କିନ୍ତୁ ତା ବୋଲି ନୁହଁ ଯେ ଆମେ ଦୃଷ୍ଟି ଶକ୍ତି ଥାଇକି ଆମେ ଦୃଷ୍ଟି ଶକ୍ତିଟାକୁ ଜାଣି ଶୁଣିକିରି ମାନେ ସତର୍କ ନ ହେଇକି ହରେଇବା, ଏଇଟା ଠିକ ନୁହଁ। ତେଣୁ ଭଗବାନଙ୍କ ପାଖେ ଆମେ ସଦାବେଳେ କୃତଜ୍ଞ ରହିବା ଦରକାର ଯେ ଆମକୁ ଏତେ ସୁନ୍ଦର ସଂସାରକୁ ଆମକୁ ଦୃଷ୍ଟି ଶକ୍ତି ଦ୍ଵାରା ଆମର ଦର୍ଶନ କରେଇ ପାରୁଛନ୍ତି। ତେଣୁ ଆମେ ସେଇ ଦୃଷ୍ଟି ଶକ୍ତିକୁ ଠାକୁରଙ୍କ ପ୍ରସାଦ ହିସାବରେ ଆମେ ସତର୍କତାର ସହିତ ତାକୁ ସୁରକ୍ଷିତ ରଖିବା ଆବଶ୍ୟକ।
1: ଧନ୍ୟବାଦ ସାର୍, ଆକାଶବାଣୀ କେନ୍ଦ୍ରକୁ ଆପଣଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଅନେକ

ଶୁଣିଲେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର, ଉପସ୍ଥାପନା କଲେ ନିଶାରାଣୀ ସାହୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ରାଗ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ସନ୍ତୁର ବାଦନ ପରିବେଷଣ କରୁଛନ୍ତି ପଣ୍ଡିତ ଶିବ କୁମାର ଶର୍ମା, ରାଗ ମିଶ୍ର ଶିବରଞ୍ଜନୀ।